ଆକାଶବାଣୀ ଜୟପୁର, ଆଜି ରବିବାର 1948 ଶତାବ୍ଦ, ଜ୍ୟେଷ୍ଠ 17 ଦିନ, 2026 ମସିହା ଜୁନ୍ ମାସର 7 ତାରିଖ। ଆପଣଙ୍କୁ ଶୁଭେଚ୍ଛା, ଶୁଭକାମନା ତଥା ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 min. 10 s। ମାଙ୍ଗଳିକ

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 41ତମ ଭାଗ।
1: ଏପିସୋଡ 41 4-1।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 41ତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜିର ଅନୁଚିନ୍ତା, ଉପସ୍ଥାପନା ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଉପଦେଶ ଦେବା ଯାଇ କହିଥିଲେ ଯେ ଏ ସଂସାରକୁ ଯଦି ଆମେ ଗୋଟିଏ ବୃକ୍ଷ ବୋଲି ଗ୍ରହଣ କରିବା ତାହେଲେ ଏହାର ଫଳ ହେଉଛି ଭୋଗ, ଆଉ ଏହାର ଦୁଇଟି ବୀଜ ହେଲା ପାପ ଆଉ ପୁଣ୍ୟ। ଆମ ମନ ଭିତରେ ଥିବା ଅସଂଖ୍ୟ ବାସନା କାମନା ହେଉଛି ଏ ଗଛର ଅସଂଖ୍ୟ ଚେର। ତିନି ଗୁଣ ଯାହାକି ସତ୍ତ୍ୱ ରଜତମ ଆଉ ପଞ୍ଚମହାଭୂତ ଏହାର ପ୍ରଧାନ ଶାଖା, ଶବ୍ଦାଦି ରସ ତଥା ଇନ୍ଦ୍ରିୟ ସମୂହ ଏହାର ଛୋଟ ଛୋଟ ଶାଖା ଅଟନ୍ତି। ଜୀବ ଏବଂ ଈଶ୍ୱର ଏ ଦୁଇଟି ପକ୍ଷୀ ଏହାରି ଉପରେ ବସା ବାନ୍ଧି ରହିଛନ୍ତି। ଏହି ସଂସାର ବୃକ୍ଷରେ ସୁଖ ଆଉ ଦୁଃଖ ରୂପୀ ଦୁଇଟି ଫଳ ଫଳିଥାଏ। ଯେଉଁ ଲୋକ ବିଶ୍ରା ଜାଲରେ ପଡ଼ିଥାଏ ସେ ଏହି ବୃକ୍ଷର ଦୁଃଖରୂପୀ ଫଳ ଭୋଗ କରିଥାଏ, ଆଉ ଯିଏ ବିଷୟମୁକ୍ତ ହୋଇଥାଏ ସେ ସୁଖରୂପୀ ଫଳ ପାଇଥାଏ। ଉଦାହରଣ ଛଳରେ ଭଗବାନ ଏହି ବୃକ୍ଷ ଶବ୍ଦଟିକୁ ନେଇ ଯେଉଁ ତାତ୍ପର୍ଯ୍ୟପୂର୍ଣ୍ଣ କଥାଟି କହିଲେ, ଏଥିରୁ ଆମେ ଅନୁମାନ କରିବା କଥା ଏହି ଶବ୍ଦର ପ୍ରାଧାନ୍ୟ କେତେ ଦୂର ରହିଛି। ଶାନ୍ତି ବାଚନରେ ଆମେ

0: ଏବଂ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଦୂରତା ରଖି ତଳିକୁ ରୋପିବା। ଅଧିକ ଅମଳ ପାଇଁ ଆମେ ସାର ଏବଂ ଜଳସେଚନ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ସବୁବେଳେ ମନେ ରଖିବା ଉଚିତ ମାଟି ପରୀକ୍ଷା ଅନୁସାରେ ସାର ପ୍ରୟୋଗ କରିବା ଉଚିତ। ସାଧାରଣତଃ ହେକ୍ଟର ପ୍ରତି 100 କିଲୋଗ୍ରାମ ଯବକ୍ଷାରଜାନ, 60 କିଲୋଗ୍ରାମ ଫସ୍ଫରସ୍ ଏବଂ 80 କିଲୋଗ୍ରାମ ପୋଟାସ ସାର ବ୍ୟବହାର କରାଯାଇଥାଏ। ଯବକ୍ଷାରଜାନର ଅଧା ଭାଗ ସମ୍ପୂର୍ଣ୍ଣ ଫସ୍ଫରସ୍ ଓ ପୋଟାସ ରୋପଣ ସମୟରେ ପ୍ରଦାନ କରିବା। ବାକି ଅଧା ଯବକ୍ଷାରଜାନକୁ ରୋପଣର 30-45 ଦିନ ପରେ ଜମିରେ ପ୍ରୟୋଗ କରିବା। ଠିକ୍ ସେମିତି ପିଆଜର ଚେର ଗଭୀରକୁ ଯାଏ ନାହିଁ, ତେଣୁ ମାଟିରେ ସାମାନ୍ୟ ଆର୍ଦ୍ରତା ରହିବା ଜରୁରୀ। ଋତୁ ଏବଂ ମାଟି ଦେଖି 7-10 ଦିନ ବ୍ୟବଧାନରେ ଜଳସେଚନ କରିବା। ଅମଳର 15 ଦିନ ପୂର୍ବରୁ ପାଣି ଦେବା ବନ୍ଦ କରିଦେବା ଉଚିତ। ବର୍ତ୍ତମାନ ଜାଣିବା ପିଆଜ ଚାଷରେ ଦେଖାଯାଉଥିବା ରୋଗପୋକ ଏବଂ ଏହାର ପ୍ରତିକାର ସମ୍ପର୍କରେ। ପିଆଜ ଚାଷରେ ଦେଖାଯାଉଥିବା ଥ୍ରିପ୍ସ ବା ଉକୁଣିଆ ପୋକ, ଏହି ପୋକମାନେ ପତ୍ରର ରସ ଶୋଷି ନିଅନ୍ତି, ଯାହାଦ୍ୱାରା ପତ୍ର ଧଳା ପଡ଼ିଯାଏ। ଏହାର ପ୍ରତିକାର ପାଇଁ ଇମିଡାକ୍ଲୋପ୍ରିଡ୍ କିମ୍ବା ଫିପ୍ରୋନିଲ୍କୁ ମିଶାଇ ସ୍ପ୍ରେ କରିବା। ଠିକ୍ ସେମିତି ଆଉ ଗୋଟିଏ ରୋଗ ହେଉଛି କାଣ୍ଡସଢ଼ା ଓ ପତ୍ରସଢ଼ା ରୋଗ। ଏହା ଏକ କବକଜନିତ ରୋଗ। ଏଥିପାଇଁ ମାନକୋଜେବ୍ କିମ୍ବା କପର ଅକ୍ସିକ୍ଲୋରାଇଡ୍କୁ ମିଶାଇ ସ୍ପ୍ରେ କରିବା। ମନେ ରଖିବା ଉଚିତ ଯେତେବେଳେ ପିଆଜ ଗଛର 50%-70% ପତ୍ର ଶୁଖି ତଳକୁ ନଇଯାଏ ସେତେବେଳେ ପିଆଜ ଅମଳ କରିବା ଉଚିତ। ଅମଳ ପରେ ପିଆଜକୁ 3-4 ଦିନ ଛାଇ ଜାଗାରେ ଭଲ ଭାବରେ ଶୁଖାଇଦେବା, ଯାହାଦ୍ୱାରା ଏହାର ଚୋପା ଶକ୍ତ ହେବ ଏବଂ ଏହା ଶୀଘ୍ର ନଷ୍ଟ ହେବ ନାହିଁ। ଏହାପରେ ଏହାକୁ ପବନ ଚଳାଚଳ କରୁଥିବା ଶୁଖିଲା ଘରେ ସଂରକ୍ଷିତ କରି ରଖିବା।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗା ହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ମନେ ପକାଇ ଦେଉଛୁ ଯେ ଜୁନ୍ ମାସର 7 ତାରିଖ ରବିବାର ଅର୍ଥାତ୍ ଆଜି ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଅପରାହ୍ନ 5:30 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଏ ସମ୍ପର୍କରେ ଆପଣମାନେ ଜୁନ୍ ମାସର 7 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ଘର ହେଲା 06854-230690। ବିଷୟଟି ପୁଣିଥରେ କହି ରଖୁଛୁ, ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଭୂମିଆ ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମହେଶ୍ୱର ପୂଜାରୀ ଏବଂ ସାଥୀ।
2: ଆମ ଦେଶର ସାକ୍ଷରତା କାର୍ଯ୍ୟକ୍ରମରେ ଭୂମିଆ ଭାଇ ଭଉଣୀମାନଙ୍କର ବହୁତ ଅବଦାନ ରହିଛି। ସେମାନେ ମଧ୍ୟ ପାଠ ପଢ଼ି ସାକ୍ଷର ହେଲେଣି ଓ ଅନ୍ୟମାନଙ୍କୁ ମଧ୍ୟ ସାକ୍ଷର କଲେଣି। ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ସେମାନଙ୍କର ସାକ୍ଷରତା ଗୀତଟିଏ। ପରିବେଷଣ କରୁଛନ୍ତି ମେଣ୍ଡୁକୁଲି ଗ୍ରାମର ମହେଶ୍ୱର ପୂଜାରୀ ଓ ସାଥୀ।

ଭୂମିଆ ମାନଙ୍କର ନାଚଗୀତ ହିଁ ସେମାନଙ୍କର ମନୋରଞ୍ଜନ। ରାତିରେ ସେମାନେ ଅନେକ ଖେଳ ଗୀତ ଗାଇଥାନ୍ତି। ଆସନ୍ତୁ ଶୁଣିବା ସେଥିମଧ୍ୟରୁ ଗୋଟିଏ ଖେଳ ଗୀତ। ପରିବେଷଣ କରିଛନ୍ତି ମେଣ୍ଡକୁଲି ଗ୍ରାମର ମହେଶ୍ୱର ପୂଜାରୀ ଓ ସାଥୀ।

0: पूर्वोत्तर राज्य सीमा क्षेत्र विषयके सम्मेलने प्रदत्ताः। गृहमन्त्री विगत पञ्चवर्षाणां भूमिलेखानां परीक्षणाय अपि निर्दिष्टवान्। सीबीएसई इति केन्द्रीय माध्यमिक शिक्षा परिषद अंकसत्यापनार्थं पुनर्मूल्यांकनार्थं च आवेदन समर्पणाय अन्तिमां तिथिं जून मासस्य सप्तम दिनांक पर्यन्तं अग्रे सारितवती। परिषदा उक्तं यत् विद्यार्थिनः अद्य मध्यरात्रिं यावत् स्वावेदनानि अर्पयितुम् अर्हन्ति। इतः पूर्वम् आवेदन समर्पणाय अन्तिमा तिथिः अस्य मासस्य षष्ठः दिनांकः एव आसीत्। प्रियाः श्रोतारः, संस्कृत जगता सम्बद्धैः विभिन्नैः क्रियाकलापैः सम्बलितस्य संस्कृत साप्ताहिकीति विशिष्ट कार्यक्रमस्य प्रसारणम् आकाशवाण्याः एफएम गोल्ड प्रवाहिकातः अद्य मध्याह्ने सार्धैकवादनतः भविष्यति। भवन्तः सर्वे यथाकालं श्रोतुं प्रभवन्ति। भारतीयर्तुविज्ञानविभागेन अनुमितं यत् अद्य तटीय कर्णाटक माहे केरलेषु मूसलाधारवृष्टिः भविष्यति। पूर्वोत्तरराज्यानाम् अधिकतरभागेषु आभ्यन्तरीण कर्णाटके, गोवायां, तमिलनाडौ, पुदुच्चेर्याम्, अण्डमान निकोबार द्वीपसमूहे च श्वः पर्यन्तं प्रबलवृष्टेः सम्भावना अस्ति। सम्प्रति क्रीडावार्तासु, जापाने भारतस्य अन्तरष्टादशवयोवर्गीय पुरुषदलेन एशिया चषक हॉकी स्पर्धा मालिका जिता। निर्णायके द्वन्द्वे भारतेन जापानं 4-1 इति अंकान्तरालेन पराजितम्। उपराष्ट्रपतिः सीपी राधाकृष्णन्, प्रधानमन्त्री नरेन्द्र मोदी च उत्तम प्रदर्शनपरकम् एतं विजयम् अभिलक्ष्य भारतीय हॉकी दलं वर्धापितवन्तौ। गोवायां भारतेन सैफ महिला पादकन्दुकनायक स्पर्धा श्रृंखला विजिता। निर्णायके द्वन्द्वे भारतेन बांग्लादेशः 3-0 इति अंकान्तरालेन पराजितः। ध्यानास्पदम् अस्ति यत् भारतेन षष्ठवारं एषा श्रृंखला जिता। अपरतः नव चण्डीगढे भारत अफगानिस्तानयोः एकमात्र क्रिकेट निकषस्पर्धायाः प्रथमदिनस्य क्रीडासमाप्तिपर्यन्तं भारतेन क्रीडकत्रयस्य हानिपूर्वकं 68-300 धावनांकाः अर्जिताः। अद्य भारतं इतः अग्रे क्रीडिष्यति। इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10 ଶୁଣିବେ ଆମର ସ୍ୱାସ୍ଥ୍ୟ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25 ଟିକିରାଇଜ କାର୍ଯ୍ୟକ୍ରମ, ଏଥିରେ ତୁମପରି ପିଲାଟିଏ କ୍ରମରେ ଶୁଣିବେ ସାକ୍ଷାତକାର ସିଆଶ୍ରୀ ଚତୁର୍ବିଧାଙ୍କ ସହିତ। ସୁରଲହରୀ ଶୁଣିବେ ସକାଳ 8:30, ଶିଳ୍ପୀମାନେ ହେଲେ ପ୍ରଦୀପ କୁମାର ମିଶ୍ର ଏବଂ ରୀନା ମହାପାତ୍ର। ଲଘୁ ସଙ୍ଗୀତ ଶୁଣିବେ ସକାଳ 8:45, ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ନିବେଦିତା ଏବଂ ଉଦିତ ନାରାୟଣ। ହାଲୋ ମୋ ପସନ୍ଦ ଶୁଣିବେ ସକାଳ 9:00। ପ୍ରାୟୋଜିତ କାର୍ଯ୍ୟକ୍ରମ ହାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ ଶୁଣିବେ ପୂର୍ବାହ୍ନ 10:00। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:30। ଦିନ 11:00 ରହିଛି ଆକାଶବାଣୀ ଲାଇଭ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 12:00 ଏବଂ ଦିନ 2:15। ଦିନ 12:30 ପ୍ରଚାର କରିବୁ ଭକ୍ତି ଗୀତ, ଶିଳ୍ପୀମାନେ ମହମ୍ମଦ ଅଜିଜ, ମହାପାତ୍ର ମିନତୀ ଭଞ୍ଜ, ଟି ସୌରୀ, ନିଶିପ୍ରଭା ପାଣି, ପିନାକି ନାୟକ, ନମିତା ଅଗ୍ରୱାଲ ଏବଂ ସନୁ ନିଗମ। କେତୋଟି ହିନ୍ଦୀ କଥାଚିତ୍ରରୁ ଭକ୍ତି ଗୀତ ପ୍ରଚାର କରିବୁ ଦିନ 1:05। ଦିନ 1:20 ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ସାକ୍ଷାତକାର ଖାଦ୍ୟ ଅପଚୟ ରୋକିବାରେ ମହିଳାଙ୍କ ଭୂମିକା ସମ୍ପର୍କରେ। ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ମଧୁସ୍ମିତା ପାଣିଗ୍ରାହୀଙ୍କ ସହିତ। ବିଷୟ ରହିଛି ମୋବାଇଲ, ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ାଉଛି କି। ଅପରାହ୍ନ 5:00 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଆମ ଅତିଥି କ୍ରମରେ ଶୁଣିବେ ସାକ୍ଷାତକାର ଜଣେ ନିୟମିତ ଶ୍ରୋତାଙ୍କ ସହିତ। ଚୈତିଜାନ ଶୁଣିବେ ଅପରାହ୍ନ 5:30, ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10। ହିନ୍ଦୀ ଭଜନ

ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀ ହେଲେ ଏମ୍ଏଲ୍ ନାକ୍ରା, ଶିଲା ନିଗମ ଏବଂ ମୁଜାଜିଦ୍ ନିଆଜି। ଶ୍ରୀମଦ୍ ଭାଗବତ ପ୍ରଚାରିତ ହେବ ସନ୍ଧ୍ୟା 6:20। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ରାତି 7:30 ପ୍ରଚାର କରିବୁ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ରାତି 8:15 ପ୍ରଚାର କରିବୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଏଥିରେ ଶୁଣିବେ ଶ୍ରୋତାଙ୍କଠାରୁ ଆସିଥିବା ମେସେଜ୍ର ଉତ୍ତର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 9:30। ରାତି 10:00 ଶୁଣିବେ ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋଜ୍ କ୍ଲିୟରାନ୍ସ ଅଥରିଟି ବୈଠକରେ 24ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟରେ 3,793 କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ହେବା ସହ ପ୍ରାୟ 20,000 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ବୈଠକରୁ ଜଣାପଡ଼ିଛି। ଇସ୍କାତ ଓ ଧାତୁଭିତ୍ତିକ ଶିଳ୍ପ, ନବୀକରଣଯୋଗ୍ୟ ଶିଳ୍ପ, ବ୍ୟାଟେରୀ ଗାଡ଼ି ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଆଦି ଶିଳ୍ପ ପ୍ରତିଷ୍ଠା କରାଯାଇ ରାଜ୍ୟରେ ନିଯୁକ୍ତିଭିତ୍ତିକ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର 3 ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଡାକ୍ତରଖାନା ଛାଡ଼ିବାର 15 ଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ପରାମର୍ଶ, ଔଷଧ ଓ ପରୀକ୍ଷା ପାଇଁ ହିତାଧିକାରୀମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବୀମା ସମିତିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡି ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ଏ ସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ଅସ୍ତ୍ରୋପଚାର ହୋଇଥିବା ରୋଗୀମାନଙ୍କୁ ବିନା ମୂଲ୍ୟରେ ପରବର୍ତ୍ତୀ ସ୍ୱାସ୍ଥ୍ୟସେବା ଯୋଗାଇ ଦେବ ବୋଲି ପତ୍ରରେ ଉଲ୍ଲେଖ ରହିଛି। କବାଡ଼ି ଖେଳ ଗ୍ରାମାଞ୍ଚଳରୁ ସୃଷ୍ଟି ହୋଇ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା ଲାଭ କରିଥିବା ଆମ ସଂସ୍କୃତିର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ଭଲପୁରଠାରେ ଆୟୋଜିତ ସମ୍ଭଲପୁର କପ୍ ସର୍ବଭାରତୀୟ କବାଡ଼ି ପ୍ରତିଯୋଗିତାରେ ମୁଖ୍ୟମନ୍ତ୍ରୀ ଗତକାଲି ଶ୍ରୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ଖେଳରେ ଜୟ ପରାଜୟ ମୁଦ୍ରାର 2 ପାର୍ଶ୍ୱ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବ ଖେଳାଳିମାନଙ୍କ ପାଇଁ 100 ଶଯ୍ୟା ବିଶିଷ୍ଟ କ୍ରୀଡ଼ା ଛାତ୍ରାବାସ ଏବଂ ଏକ ବହୁମୁଖୀ

0: ଷ୍ଟାଡିୟମ୍ ସହିତ ଜିଲ୍ଲାର ସମସ୍ତ 9 ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ ପାଇଁ ସରକାର ନିଷ୍ପଭି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ବିଗତ 8 ଦିନ ମଧ୍ୟରେ ଗତକାଲି ଅଷ୍ଟମ ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟା ଯାଇଛି। ଚଳିତ ମାସ 28 ତାରିଖରେ ଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ ହେବ। ଭୋଟରମାନଙ୍କ ସୁବିଧା ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ଘର 1950କୁ କଲ୍ କରି ସବିଶେଷ ବିବରଣୀ ପାଇପାରିବେ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16 ତାରିଖରୁ 26 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଶ୍ଚନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରାଇବୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ତାରିଖରେ ମହାନଦୀ ଜଳବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାର ଘରୋଇ ଏଲ୍ପିଜି ସିଲିଣ୍ଡର ଦର 29 ଟଙ୍କା ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ଦର ଆଜିଠାରୁ ଦେଶରେ ଲାଗୁ ହେବ। ଗତ ମାର୍ଚ୍ଚ ମାସରେ ଏଲ୍ପିଜି ସିଲିଣ୍ଡର ଦର 60 ଟଙ୍କା ବୃଦ୍ଧି ପାଇଥିଲା। ଗ୍ରାମାଞ୍ଚଳର ଶିଶୁମାନଙ୍କୁ ଗୁଣାତ୍ମକ ତଥା ଉଚ୍ଚମାନର ଶିକ୍ଷା ସୁବିଧା ଯୋଗାଇବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରକଳ୍ପ ଅଧୀନରେ ନବରଙ୍ଗପୁର ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ 13 ନୂତନ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ରାଇଘର ବ୍ଲକରେ 5, ଝରିଗାଁ ବ୍ଲକରେ 6 ଓ କୋଷାଗୁମୁଡ଼ା ଓ ପାପଡ଼ାହାଣ୍ଡି ବ୍ଲକରେ ଗୋଟିଏ ଲେଖାଏଁ ବିଦ୍ୟାଳୟ ରହିଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବେଶ ଓ ବର୍ଜ୍ୟଜଳ ପ୍ରଦୂଷଣ ସମ୍ପର୍କିତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ଭଦ୍ରକ ଇଏନ୍ପି ନାମକ ଏକ ସାର୍ବଜନୀନ ଅନ୍ଲାଇନ୍ ଅଭିଯୋଗ ଆପ୍ର ଶୁଭାରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଜନସାଧାରଣ ପରିବେଶ ପ୍ରଦୂଷଣ, ବର୍ଜ୍ୟଜଳ ନିଷ୍କାସନ ଓ ଶିଳ୍ପଜନିତ ପ୍ରଦୂଷଣ ସମ୍ବନ୍ଧୀୟ ଅଭିଯୋଗ ସିଧାସଳଖ ଭାବେ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରିପାରିବେ। ଜରାୟୁ କର୍କଟ ରୋଗର ପ୍ରତିଷେଧକ ପାଇଁ ରାଜ୍ୟବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନକୁ ଆଉ 3 ମାସ ବୃଦ୍ଧି କରାଯାଇଛି। 14-15 ବର୍ଷ ବୟସର କିଶୋରୀମାନଙ୍କ ପାଇଁ ଏହି ଟିକାକରଣ ଅଭିଯାନ ଚଳିତ ମାର୍ଚ୍ଚ ମାସ 1 ଆରମ୍ଭ ହୋଇଥିଲା। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳିଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ, ଖାଦ୍ୟ ସୁରକ୍ଷା ଓ ଆମ ସ୍ୱାସ୍ଥ୍ୟ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର କୌଶିକ ମିଶ୍ର।
2: ଅନ୍ନ ହିଁ ବ୍ରହ୍ମ। ଜୀବନ ଧାରଣ ପାଇଁ ଖାଦ୍ୟ ଗ୍ରହଣ ଏକାନ୍ତ ଅପରିହାର୍ଯ୍ୟ। ଖାଦ୍ୟର ଅନଟନ ଘଟିଲେ ଜାତି ଓ ସମାଜରେ ବିଶୃଙ୍ଖଳା ଦେଖାଦିଏ। ଥରେ ଭାବି ଦେଖନ୍ତୁ ତ ଶ୍ରୋତା ବନ୍ଧୁ, ଯେଉଁ ଖାଦ୍ୟ ଜୀବନ ଧାରଣର ସର୍ବନିମ୍ନ ମୌଳିକ ଆବଶ୍ୟକତା, ତାହା ଯଦି ନିରାପଦ ଓ ସୁରକ୍ଷିତ ନ ରହେ ତାହେଲେ କ'ଣ ହେବ? ଅମୃତତୁଲ୍ୟ ଖାଦ୍ୟରେ ଯଦି ଅପମିଶ୍ରଣ କରାଯାଏ ସେ ଖାଦ୍ୟ ବିଷ ପାଲଟିଯିବ, ଜୀବନ ପ୍ରତି ବିପଦ ସୃଷ୍ଟି କରିବ, ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ, ମନୁଷ୍ୟର କାର୍ଯ୍ୟଦକ୍ଷତା ଓ ଉତ୍ପାଦନ କ୍ଷମତା ହ୍ରାସ ପାଇବ, ସର୍ବୋପରି ଜାତୀୟ ଉନ୍ନତି ଓ ବିକାଶ ବାଧାପ୍ରାପ୍ତ ହେବ। ଆସନ୍ତୁ ତାହେଲେ ଆଜି ଆଲୋଚନା କରିବା ଖାଦ୍ୟ ସୁରକ୍ଷା କ'ଣ, ଖାଦ୍ୟ ନିରାପଦ ନ ରହିଲେ କ'ଣ ସବୁ ସମସ୍ୟାମାନ ଦେଖାଦେବ ଓ ଏହାର ପ୍ରତିରୋଧ କିପରି କରାଯାଇପାରିବ। ଖାଦ୍ୟ ସାମଗ୍ରୀ ଉତ୍ପାଦନ ସ୍ଥଳରୁ ଆରମ୍ଭ କରି ବ୍ୟକ୍ତିବିଶେଷ ବ୍ୟବହାର କରିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଖାଦ୍ୟକୁ ନିରାପଦ ଓ ସୁରକ୍ଷିତ ରଖିବାକୁ ହିଁ ଖାଦ୍ୟ ସୁରକ୍ଷା କୁହାଯାଏ। ଅପମିଶ୍ରଣ, ସଂକ୍ରମଣ ଓ ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନ୍ନତାର ଅଭାବ ଯୋଗୁଁ ଆମେ ବ୍ୟବହାର କରୁଥିବା ଖାଦ୍ୟ ନିରାପଦ ରହେ ନାହିଁ। ତେଣୁ ଉତ୍ପାଦନଠାରୁ ବ୍ୟବହାର ଓ ସଂରକ୍ଷଣ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ବିଶେଷ ସାବଧାନତା ଅବଲମ୍ବନ କରାଯିବା ଏକାନ୍ତ କରଣୀୟ। ଖାଦ୍ୟ ଅପମିଶ୍ରଣ ଆଜି ଆମ ପାଇଁ ଏକ ମୁଖ୍ୟ ସମସ୍ୟା ରୂପେ ଦେଖାଦେଇଛି। ବ୍ୟବସାୟିକ ଲାଭଖୋର ମନୋବୃତ୍ତି ଯୋଗୁଁ ଚାଉଳରେ ଗୋଡ଼ି, ହରଡ଼ ଡାଲିରେ ଖେସାରୀ ଡାଲି, ହଳଦୀରେ ସିସାଗୁଣ୍ଡ, ଧନିଆ ଗୁଣ୍ଡରେ ଗୋବର, ଗୋଲମରିଚରେ ଶୁଖିଲା ଅମୃତଭଣ୍ଡା ମଞ୍ଜି, ଲଙ୍କା ଗୁଣ୍ଡରେ କରତ ଓ ଇଟାଗୁଣ୍ଡ, ଚାହାପତିରେ ତେନ୍ତୁଳି ମଞ୍ଜି ଗୁଣ୍ଡ ଭଳି ଅନେକ ପ୍ରକାରର ଅପମିଶ୍ରଣ ଆମେ ଦେଖିବାକୁ ପାଇଥାଉ। ସୋରିଷ ତେଲରେ ଆର୍ଜିମନ୍ ତେଲର ଅପମିଶ୍ରଣ ହେଲେ ଏପିଡେମିକ୍ ଡ୍ରପ୍ସି ବା ସୋଥୋ ଭଳି ଏକ ମାରାତ୍ମକ ରୋଗ ଦେଖାଯାଏ। ଏହାର ଲକ୍ଷଣ ହେଲା ହଠାତ୍ ଦୁଇ ଗୋଡ଼

0: ଫୁଲିଯିବା, ତରଳ ଛାଡ଼ ହେବା, ଧଇଁସଇଁ ଲାଗିବା, ଏହି ଅପମିଶ୍ରିତ ତେଲର ଦୀର୍ଘଦିନ ବ୍ୟବହାର ଦ୍ୱାରା ଆଖିରେ ଗ୍ଲୋକମା ନାମକ ଏକ ରୋଗ ହେବାର ସମ୍ଭାବନା ଥାଏ। ସେହିପରି ଖେସାରୀ ଡାଲିର ବ୍ୟବହାର ଫଳରେ ଲାଥିରିଜିମ୍ ଭଳି ସ୍ନାୟୁ ରୋଗ ଦେଖାଯାଏ। ଏହି ରୋଗରେ ବ୍ୟକ୍ତି ଜଣକ ପାରାଲିସିସ୍ ବା ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି। ମୁଢ଼ିକୁ ସଫା ଓ ଧଳା କରିବା ପାଇଁ ୟୁରିଆର ବ୍ୟବହାର ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ଆଜିକାଲି ବଜାରରେ ମିଳୁଥିବା ପନିପରିବାକୁ ଆକର୍ଷଣୀୟ ଓ ସତେଜ ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର କୃତ୍ରିମ ରଙ୍ଗର ବ୍ୟବହାର ହେଉଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ। ମିଠା ପ୍ରସ୍ତୁତିରେ କୃତ୍ରିମ ରଙ୍ଗର ବ୍ୟବହାର କର୍କଟ ରୋଗର ସମ୍ଭାବନାକୁ ଯଥେଷ୍ଟ ବଢ଼ାଇ ଦେଉଛି। ଖାଦ୍ୟ ଅପମିଶ୍ରଣକାରୀଙ୍କ ପାଇଁ କଠୋର ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି। ଏତକରା ଖାଦ୍ୟ ଅପମିଶ୍ରଣର କେତୋଟି ଉଦାହରଣ। ପରେ ପରେ ଖାଦ୍ୟ ସଂରକ୍ଷଣ ଓ ପ୍ରସ୍ତୁତି ସମୟରେ ସଂକ୍ରମଣର ମଧ୍ୟ ସମ୍ଭାବନା ଥାଏ। ପ୍ରସ୍ତୁତି ପୂର୍ବରୁ ଖାଦ୍ୟ ସାମଗ୍ରୀକୁ ଢାଙ୍କୁଣୀ ଥିବା ଡବାରେ ରଖିବା ଆବଶ୍ୟକ। ସଂରକ୍ଷିତ ଖାଦ୍ୟରେ ପାଣି ବା ଆର୍ଦ୍ରତା ସଂସ୍ପର୍ଶରେ ଆସିଲେ ଫଙ୍ଗସ ସଂକ୍ରମଣ ହୋଇପାରେ। ଯଦି ଖାଦ୍ୟ ସାମଗ୍ରୀ ମୂଷାର ମଳମୂତ୍ର ସଂସ୍ପର୍ଶରେ ଆସନ୍ତି, ତାହେଲେ ଲେପ୍ଟୋସ୍ପାଇରୋସିସ୍ ଭଳି ଏକ ମାରାତ୍ମକ ରୋଗ ଦେଖାଦେଇପାରେ। ସବୁବେଳେ ଖାଦ୍ୟ ସାମଗ୍ରୀକୁ ଘରେ ମୂଷା, ଅସରପା, ମାଛି, ଅନ୍ୟାନ୍ୟ ପୋକଜୋକଙ୍କଠାରୁ ସୁରକ୍ଷିତ ରଖିବା ଏକାନ୍ତ ଆବଶ୍ୟକ। ପିଲାଙ୍କ କ୍ଷୀର ଓ ଖାଦ୍ୟ ସାମଗ୍ରୀ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। ଖାଦ୍ୟ ପ୍ରସ୍ତୁତି ସମୟରେ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ଏକାନ୍ତ ଆବଶ୍ୟକ। ଖାଦ୍ୟ ପ୍ରସ୍ତୁତି ବେଳେ ଯେପରି ମୁଣ୍ଡବାଳ, ଛିଙ୍କ, ଛେପ ଇତ୍ୟାଦି ନ ପଡ଼େ, ସେ ଦିଗରେ ଯତ୍ନବାନ ହେବା ଦରକାର। ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ସଠିକ୍ ଉତ୍ତାପରେ ଘୋଡ଼ାଇ ରଖିବା ଆବଶ୍ୟକ। ଖାଦ୍ୟ ସତେଜ ଓ ଗରମ ଅବସ୍ଥାରେ ଗ୍ରହଣ କଲେ ସ୍ୱାସ୍ଥ୍ୟ ପାଇଁ ଭଲ। ଖାଦ୍ୟ ଗ୍ରହଣ ପୂର୍ବରୁ ହାତ ଭଲ ଭାବରେ ଧୋଇନେବା ଉଚିତ। ଖାଦ୍ୟ ପରଷା ଯାଉଥିବା ପ୍ଲେଟ୍, ଥାଳି, ଗିନା ପରିଷ୍କାର ପରିଚ୍ଛନ୍ନ ରହିବା ଏକାନ୍ତ ଆବଶ୍ୟକ। ବାସି, ଥଣ୍ଡା, ଘୋଡ଼ା ହୋଇନଥିବା ଖାଦ୍ୟ ସର୍ବଦା ବର୍ଜନୀୟ। ପରିବାରର ସମସ୍ତ ସଦସ୍ୟ ଏକସଙ୍ଗେ ବସି ଭୋଜନ କଲେ ତାହାର ଭଲ ପ୍ରଭାବ ଶରୀର ଓ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ। ଖାଦ୍ୟ ଗ୍ରହଣ ସମୟରେ ଗପସପ କରିବା, ମୋବାଇଲରେ କଥା ହେବା ଓ ଟିଭି ଦେଖିବା ଅନୁଚିତ। ଖାଦ୍ୟ ସହିତ ଯଥେଷ୍ଟ ପରିମାଣର ବିଶୁଦ୍ଧ ପାନୀୟ ଜଳର ଆବଶ୍ୟକତା ରହିଛି। ବଜାରରୁ ଖାଦ୍ୟ ସାମଗ୍ରୀ କିଣିଲା ବେଳେ ତାହାର ପ୍ରସ୍ତୁତି ଓ ବ୍ୟବହାର ତାରିଖ ନିଶ୍ଚୟ ଯାଞ୍ଚ କରିନେବେ। ବିଶେଷ କରି କ୍ଷୀରଜାତୀୟ ଦ୍ରବ୍ୟ ଯଥା ଦହି, ଲସି, ରାବିଡ଼ି, ଫଳରସ କ୍ଷେତ୍ରରେ ବିଶେଷ ସାବଧାନତା ଅବଲମ୍ବନ କରିବେ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଖାଦ୍ୟ ସୁରକ୍ଷା ଓ ସ୍ୱାସ୍ଥ୍ୟ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡାକ୍ତର କୌଶିକ ମିଶ୍ର, ଆକାଶବାଣୀ କଟକ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ ହାସଲ କଲା ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ପିଏମ୍ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଆର୍ଥିକ ପରାମର୍ଶଦାତା ପରିଷଦ ଏକ ସ୍ୱାଧୀନ ସଂସ୍ଥା ଯାହାକି ଭାରତ ସରକାରଙ୍କୁ ବିଶେଷକରି ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପ୍ରସଙ୍ଗଗୁଡ଼ିକ

ପରାମର୍ଶ ଦେଇଥାଏ। ଏହି ପରିଷଦରେ ଅଧ୍ୟକ୍ଷ ତିନି ଜଣ ପୂର୍ଣ୍ଣକାଳୀନ ସଦସ୍ୟ ଏବଂ ଏଗାର ଜଣ ଅସ୍ଥାୟୀ ସଦସ୍ୟ ରହିଛନ୍ତି। ଗତକାଲିର ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ଏବଂ ଶକ୍ତିକାନ୍ତ ଦାସ ଯୋଗ ଦେଇଥିଲେ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀରେ ଗତ ସନ୍ଧ୍ୟାରେ ତାଙ୍କ ନେପାଳ ପ୍ରତିପକ୍ଷ ଶିଶିର ଖାନଲ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ 2015 ଭୂକମ୍ପ ପରବର୍ତ୍ତୀ ପୁନର୍ଗଠନ କାର୍ଯ୍ୟକ୍ରମ ଅଧୀନରେ ପ୍ରତୀକାତ୍ମକ ଭାବେ ନେପାଳକୁ 72 ସ୍ୱାସ୍ଥ୍ୟ ସୁବିଧା ଏବଂ 12 ସାଂସ୍କୃତିକ ଐତିହ୍ୟ ପ୍ରକଳ୍ପ ଡକ୍ଟର ଜୟଶଙ୍କର ହସ୍ତାନ୍ତର କରିଛନ୍ତି। ସୀମାପାର ବ୍ୟକ୍ତିଗତ ଅର୍ଥ ଦେଣନେଣକୁ ଅଧିକ ସହଜ କରିବା ପାଇଁ ଉଭୟ ନେତା ୟୁପିଆଇ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି। ନେପାଳରେ ଭଏସ୍ ଫାଷ୍ଟ ଭାଷା ଅନୁବାଦ ପ୍ଲାଟଫର୍ମ ପାଇଁ ଉଭୟ ଦେଶ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଡିଜିଟାଲ ଇଣ୍ଡିଆ ଭାସିନୀ ପ୍ଲାଟଫର୍ମ ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ମଧ୍ୟରେ ଉଭୟ ନେତାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଦ୍ୱିପାକ୍ଷିକ ସୀମା ସୁରକ୍ଷାକୁ ବଜାୟ ରଖିବା ପାଇଁ ମିଳିମିଶି କାର୍ଯ୍ୟ କରିବା ଉପରେ ଉଭୟ ଦେଶ ନିଜର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି। ଷ୍ଟାର୍ଟଅପ୍, କୃତ୍ରିମ ବୁଦ୍ଧିମତା, ସୂଚନା ପ୍ରଯୁକ୍ତିବିଦ୍ୟା, ନବୀକରଣୀୟ ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ନେଇ ବ୍ୟାପକ ସୁଯୋଗ ରହିଛି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଜୟଶଙ୍କର ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିବା ଆଲୋଚନା ଉପରେ ସୂଚନା ପ୍ରଦାନ କରିଛନ୍ତି। ନେପାଳ ବୈଦେଶିକ ମନ୍ତ୍ରୀ ଶ୍ରୀ ଖାନଲ୍ କହିଛନ୍ତି, ଭାରତ ନେପାଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଏବଂ ଏହି ସମ୍ପର୍କକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରାଯାଉଛି। ପଶ୍ଚିମ ଏସିଆ ସଂକଟ ମଧ୍ୟରେ ଇନ୍ଧନ ଏବଂ ସାର ଯୋଗାଣ ନେଇ ଭାରତର ସହଯୋଗକୁ ଶ୍ରୀ ଖାନଲ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଶ୍ରୀ ଖାନଲ୍ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପରାମର୍ଶ ଦେଇଛନ୍ତି। ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ବିଏସ୍ଏଫ୍ ତ୍ରିପୁରା ଫ୍ରଣ୍ଟିୟର ମୁଖ୍ୟାଳୟଠାରେ ଅନୁଷ୍ଠିତ ଉତ୍ତର ପୂର୍ବ ରାଜ୍ୟ ସୀମାନ୍ତ ଅଞ୍ଚଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳରେ ଗତ 5 ବର୍ଷର ଜମି ରେକର୍ଡ ଯାଞ୍ଚ କରିବାକୁ ଶ୍ରୀ ଶାହା ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ନିଶାଦ୍ରବ୍ୟ ଚୋରାଚାଲାଣ ଶୃଙ୍ଖଳକୁ ପ୍ରତିହତ କରିବା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ରାଜ୍ୟଗୁଡ଼ିକର ଦାୟିତ୍ୱ ହେଉଛି ସୀମାନ୍ତ ଜିଲ୍ଲାଗୁଡ଼ିକର ଆର୍ଥିକ ଶୃଙ୍ଖଳାକୁ ସୁନିଶ୍ଚିତ କରିବା। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ନକଲି ଟଙ୍କା କାରବାର ଉପରେ ଅନୁଧ୍ୟାନ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ନିଶାଦ୍ରବ୍ୟ କାରବାରକୁ ରୋକିବା ଏବଂ ଅସ୍ତ୍ରଶସ୍ତ ଆହ୍ୱାନର ମୁକାବିଲା ପାଇଁ ସୀମାନ୍ତ ଅଞ୍ଚଳରେ ରହୁଥିବା ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଉପରେ ଶ୍ରୀ ଶାହା ଗୁରୁତ୍ୱ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସୀମାନ୍ତ ଅଞ୍ଚଳର ସାମଗ୍ରିକ ବିକାଶ ଏବଂ ସୁରକ୍ଷା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ତଥା ବିକ୍ରୟ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ଠକେଇ ରାକେଟ୍ ମାଧ୍ୟମରେ ଏଭଳି ପ୍ରସଙ୍ଗ ଉତ୍ଥାପନ କରାଯାଇଛି। ଏହି ମିଥ୍ୟା ପ୍ରସଙ୍ଗକୁ ଗ୍ରହଣ ନ କରିବାକୁ ଏନ୍ଟିଏ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପରାମର୍ଶ ଦେଇଛି। ପୁନଃ ପରୀକ୍ଷା ପ୍ରକ୍ରିୟାର ସ୍ୱଚ୍ଛତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିଛି ଏବଂ ନିରପେକ୍ଷ ତଥା ସୁରକ୍ଷିତ ପରୀକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏନ୍ଟିଏ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନ୍ଟିଏ ଏହାର ୱେବ୍ସାଇଟ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମରେ ପ୍ରଦାନ କରାଯାଉଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଛି। ଆଗାମୀ ଭାରତ କ୍ଷେତ୍ର ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଦ୍ୱିତୀୟ ଆଞ୍ଚଳିକ ସମ୍ମିଳନୀ ପାଇଁ 6 ବୈଦ୍ୟୁତିକ ବସ୍ ବ୍ୟବହାର କରାଯିବା ନେଇ ହରିୟାଣା ବିଧାନସଭା ନିଷ୍ପତ୍ତି ନେଇଛି। ଚଣ୍ଡୀଗଡ଼ଠାରେ ଏହି ସମ୍ମିଳନୀ ଆସନ୍ତାକାଲିଠାରୁ 10 ପର୍ଯ୍ୟନ୍ତ ଚାଲିବ। ବାଚସ୍କତି ହରବିନ୍ଦର କଲ୍ୟାଣ କହିଛନ୍ତି, ଏହି ବସ୍ଗୁଡ଼ିକରେ ସଂଘର ପ୍ରତିନିଧିଗଣ ଯାତାୟତ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ଭଳ ସଂରକ୍ଷଣ ଆହ୍ୱାନ ପରିପ୍ରେକ୍ଷୀରେ ସମନ୍ୱିତ ତଥା ପରିବେଶ ସୁରକ୍ଷା ଏବଂ ଖର୍ଚ୍ଚ ହ୍ରାସକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବାଚସ୍କତି କହିଛନ୍ତି। ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ପରିବହନ ଅଭିବୃଦ୍ଧି କ୍ଷେତ୍ରରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ ଆଇଏଟିଏ କହିଛି। 2044 ସୁଦ୍ଧା ବିମାନ ଯାତ୍ରୀଙ୍କ ସଂଖ୍ୟା 4.1 ବିଲିୟନ୍ରେ ପହଞ୍ଚିବ ବୋଲି ଆକଳନ କରାଯାଇଥିବା ସେ କହିଛନ୍ତି। ବ୍ରାଜିଲ୍ଠାରେ ଗତକାଲି ଏ ସମ୍ପର୍କରେ ସୂଚନା ଦେଇ ସଂଘର ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଆଞ୍ଚଳିକ ଉପାଧ୍ୟକ୍ଷ ସେଲ୍ଡନ୍ ହି କହିଛନ୍ତି, ଭାରତ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଘରୋଇ ନାଗରିକ ବିମାନ ପରିବହନ ବଜାର

ଅନ୍ୟତମ ପାଲଟିଛି। ଗତ 5-10 ବର୍ଷ ମଧ୍ୟରେ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅଭିବୃଦ୍ଧି ଦୃଢ଼ ରହିଛି ଏବଂ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଜାରି ରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। 370ରୁ ଅଧିକ ବିମାନ କମ୍ପାନୀକୁ ନେଇ ଆଇଏଟିଏ ଗଠନ କରାଯାଇଛି। ବିଶ୍ୱ ବିମାନ ପରିବହନର ପ୍ରାୟ 85% ଏହି ସଂଘର ସଦସ୍ୟଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଆଇଏଟିଏର ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ ତିନିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ୍ ଆକ୍ରମଣରେ 2 ଜଣ ମହିଳାଙ୍କ ସମେତ ଅତି କମ୍

0: ହୋଇଥାଏ। ଆଇଏଟିଏର ବାର୍ଷିକ ସାଧାରଣ ବୈଠକ ଏବଂ ବିଶ୍ୱ ବିମାନ ପରିବହନ ତିନିଦିନିଆ ସମ୍ମିଳନୀ ଗତକାଲିଠାରୁ ଆରମ୍ଭ ହୋଇଛି। ଗାଜାରେ ଗତକାଲି ଇସ୍ରାଏଲ୍ ଆକ୍ରମଣରେ ଦୁଇଜଣ ମହିଳାଙ୍କ ସମେତ ଅତି କମ୍ରେ ସାତ ଜଣ ପାଲେଷ୍ଟିନୀୟଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗାଜା ସହରର ଅସ୍ଥାୟୀ ଶିବିରକୁ ଲକ୍ଷ୍ୟ କରି ଇସ୍ରାଏଲ୍ ପକ୍ଷରୁ ଆକାଶମାର୍ଗରୁ ଏହି ଆକ୍ରମଣ କରାଯାଇଛି। ଏଥିରେ ଶିଶୁଙ୍କୁ ମିଶାଇ ପନ୍ଦର ଜଣ ଆହତ ହୋଇଛନ୍ତି। ଇସ୍ରାଏଲ୍ର ସାମରିକ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଛି। ପଶ୍ଚିମବଙ୍ଗର ଦକ୍ଷିଣେଶ୍ୱର ଏବଂ କାଳୀଘାଟ ମନ୍ଦିର ସମେତ ପ୍ରମୁଖ ଧାର୍ମିକ ସ୍ଥଳୀଗୁଡ଼ିକରେ ସୁବିଧା ସୁଯୋଗକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗଙ୍ଗାସାଗର ମେଳାକୁ ଅନ୍ତର୍ଜାତୀୟ ମାନଦଣ୍ଡ ପର୍ଯ୍ୟନ୍ତ ଉନ୍ନୀତ କରିବାକୁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଇଛି। କୋଲକାତାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଅଧିକାରୀ କହିଛନ୍ତି, ତାରକେଶ୍ୱରରେ ଆଗାମୀ ଶ୍ରାବଣୀ ମେଳା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ତୃଣମୂଳ କଂଗ୍ରେସ ପ୍ରଶାସନକୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ 15 ବର୍ଷ ଧରି ରାଜ୍ୟରେ ନିଯୁକ୍ତି ସୁଯୋଗର ଅଭାବ ସୃଷ୍ଟି ହୋଇଥିବାବେଳେ ତତ୍କାଳୀନ ସରକାର ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଥିଲେ। ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ୍ ଭାରତ ହାସଲ କରିଛି। ଗୋଆର ମଡ଼ଗାଓଁଠାରେ ଗତକାଲି ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ରେକର୍ଡ ଷଷ୍ଠଥର ଟାଇଟଲ୍ ହାସଲ କରିଛି। 7 ବର୍ଷ ପରେ ଭାରତ ଏହି ବିଜୟ ହାସଲ କରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଭାରତ ଗତକାଲିର ସ୍କୋର 3 ୱିକେଟ୍ରେ 368 ରନ୍ରୁ ଆରମ୍ଭ କରିବ। ଗତକାଲିର ପ୍ରଥମ ଦିନରେ ଟସ୍ ଜିତି ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବାବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ଏବଂ ଅଧିନାୟକ ଶୁଭମନ ଗିଲ୍ 103 ରନ୍ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ। ସୀମାପାର ବ୍ୟକ୍ତିଗତ ଅର୍ଥ କାରବାରକୁ ଅଧିକ ସହଜ କରିବା ପାଇଁ ଭାରତ ଓ ନେପାଳ ମଧ୍ୟରେ କାର୍ଯ୍ୟକାରୀ ହେଲା ୟୁପିଆଇ ବ୍ୟବସ୍ଥା। ଆନ୍ତର୍ଜାତିକ ସୀମାରେ ଆର୍ଥିକ କାରବାର, ଆବାସ ନିର୍ମାଣ ଏବଂ ସମ୍ପତ୍ତି କ୍ରୟ ବିକ୍ରୟ ଉପରେ ତୀକ୍ଷ୍ଣ ନଜର ରଖିବାକୁ ପରାମର୍ଶ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ନିଟ୍ ୟୁଜି 2026 ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଏବଂ ବିକ୍ରୟ ସମ୍ପର୍କିତ ସାମାଜିକ ଗଣମାଧ୍ୟମ ଖବରକୁ ଖଣ୍ଡନ କରିଛି ଏନ୍ଟିଏ ଏବଂ ସାଫ୍ ମହିଳା ଚାମ୍ପିୟନ୍ସିପ୍ 2026 ଟାଇଟଲ୍ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଟିକି ରାଇଜ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

ଆଗକୁ ଆଗକୁ ଯିବ। ଯେମିତି ନାଚ ଶିଖୁଛ, ଗୁରୁଙ୍କ ପାଖକୁ ଯିବା ନାଚ ଶିଖିବା। ଗୀତ ଶିଖୁଛ, ଗୁରୁଙ୍କ ପାଖକୁ ଯିବା ଗୀତ ଶିଖିବା। ତମେ ଖେଳିବାକୁ ଚାହିଁଲେ ଅଳସୁଆ ନ ହୋଇକି ସକାଳୁ ଉଠିକି ଦୌଡ଼ିବା, ବ୍ୟାୟାମ କରିବା। ହଁ ପିଲାମାନେ, ଏମିତି ତ ବହୁତ କିଛି ଜିନିଷ ରହିଛି। ତୁମ ପରି ପିଲାଟି ଏହି କାର୍ଯ୍ୟକ୍ରମରେ ତୁମମାନଙ୍କ ଲାଗି ତମ ଭଳିଆ କୁନି କୁନି ପିଲାଙ୍କୁ ନେଇକି ଆମେ ଆସୁଛୁ, ଯେଉଁ ପିଲାମାନଙ୍କ ପାଖରେ କିଛି ନା କିଛି ଭଲ ଗୁଣ ରହିଛି। ଆଜି ଆମ ପାଖରେ ଏମିତି ଜଣେ କୁନି ଝିଅ ଆସିକି ବସିଛନ୍ତି, ତାଙ୍କ ହାତରେ ଯାହା ଅଛି ପିଲାମାନେ ଆଶ୍ଚର୍ଯ୍ୟ ହୋଇଯିବ ଦେଖିବାକୁ। କୁନି ଝିଅଟା ଆମର ଭାରି ସୁନ୍ଦର, ହାତରେ ଯେତେବେଳେ ସେ ବଂଶୀ ଧରନ୍ତି ନା, ଆହା ଆହୁରି କେତେ ସୁନ୍ଦର ଦେଖାଯାଉଛନ୍ତି ପିଲାମାନେ। ସତରେ କହିଲ, ବଂଶୀ କିଏ ଧରିଥାନ୍ତି? କାହ୍ନା ଧରିଥାନ୍ତି,

0: ନମସ୍କାର ପିଲାମାନେ,
1: ତମମାନଙ୍କ ଭିତରୁ ଅନେକ ଅଛନ୍ତି ଯେଉଁମାନଙ୍କର ପାଠ ଛାଡ଼ିଦେଲେ ଅନ୍ୟ ବିଷୟରେ ମଧ୍ୟ ଆଗ୍ରହ ରହିଥାଏ। କିଏ ତ ଭଲ ଚିତ୍ର ଆଙ୍କେ, କିଏ ତ ଭଲ ଗୀତ ଗାଏ, କିଏ ଭଲ ନାଚ କରିପାରେ, କିଏ ପୁଣି ଭଲ ବାଦ୍ୟଯନ୍ତ୍ର ଯେମିତିକି ବଂଶୀ, କିଏ ଅର୍ଗାନ, କିଏ ଗିଟାର, ଗୁଡ଼ାଏ ବାଦ୍ୟଯନ୍ତ୍ର ବଜାଇବାରେ ମଧ୍ୟ ଆଗ୍ରହ ରହିଛି। ଆଉ କେତେଜଣ ବି ତମମାନଙ୍କ ଭିତରୁ ବର୍ତ୍ତମାନ ଶିଖୁଛ। ହଁ ପିଲାମାନେ, ସବୁବେଳେ ମନେ ରଖ, ପାଠ ଭଳି ଅନ୍ୟ ବିଷୟରେ ମଧ୍ୟ ତମମାନଙ୍କର ଆଗ୍ରହ ରହିବା ଦରକାର।
0: ହଁ ପିଲାମାନେ, ଆମେ ତମମାନଙ୍କୁ ସବୁବେଳେ କହୁଛୁ ନା, ଏଇ ଯେମିତି ଖରା ଛୁଟି ହେଇଛି, ତୁମମାନଙ୍କୁ ବହୁ ପରିମାଣରେ ସମୟ ମିଳୁଥିବ କିଛିଟା ଚିତ୍ର ଆଙ୍କିବା ପାଇଁ, ଗପ ବହି ପଢ଼ିବା ପାଇଁ, ଜେଜେମା ଜେଜାପା ମାନଙ୍କ ପାଖରେ ବସିକି ଗପ ଶୁଣିବା ପାଇଁ, କେତେବେଳେ କେମିତି ଗୀତ ଟିକେ ଗାଇଲେ ବି ବହୁତ ଭଲ ଲାଗେ। କିନ୍ତୁ ପିଲାମାନେ, ତମେ ଜାଣିଛ ନା, ତମ ପାଖରେ ଯଦି ଏଇସବୁ ଗୁଣ ରହିଛି ପାଠ ଛଡ଼ା, ତମେ ଯେତେବେଳେ ଆସ୍ତେ ଆସ୍ତେ

0: ହଁ ପିଲାମାନେ ବର୍ତ୍ତମାନ ଭଉଣୀଙ୍କ ସହ ଅପା କଥାବାର୍ତ୍ତା ଆରମ୍ଭ କରିଦେଲେଣି।
1: ହଁ ପିଲାମାନେ ଆଜି ଆମ ଗହଣରେ କୁନି ଝିଅ ଆସିକି ବସିଗଲେଣି। ବହୁତ ଗୁଡିଏ ବଂଶୀ ନେଇକି ଆସିଛନ୍ତି, ତାକୁ ଆମ ଆଗରେ ବଜେଇକି ଆମମାନଙ୍କୁ ଶୁଣେଇବା ପାଇଁ। ତାହେଲେ ପିଲାମାନେ ଚାଲ ଆମେ ସମୟ ନଷ୍ଟ କରିବାନି, ଭଉଣୀଙ୍କ ପରିଚୟ ପଚାରିବା। ଭଉଣୀ, ଟିକିରାଜ କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ ଜଣାଉଛୁ, ତୁମ ନାଁ ଟିକେ କହିଦେବ।
2: ମୋ ନାଁ ହେଲା ଶ୍ରେୟଶ୍ରୀ ଚତୁର୍ବିଧା।
1: କୋଉଠି ରୁହ?
2: ମୁଁ ରୁହେ ଜୟପୁରରେ।
1: କିଏ କିଏ ସବୁ ଘରେ ଅଛନ୍ତି?
2: ମାମା, ବାପା ଆଉ ମୁଁ।
1: କୋଉ କ୍ଲାସରେ ପାଠ ପଢ?
2: ମୁଁ 2 କ୍ଲାସରେ ପାଠ ପଢେ।
1: ଆଜି ଆମ ଗହଣରେ ତୁମେ ଆସିଛ, ତମକୁ କେମିତି ଲାଗୁଛି?
2: ଭଲ ଲାଗୁଛି।
1: ଭଉଣୀ, ତୁମେ ତ ପାଠ ପଢୁଛ, କଣ କଣ ସବୁ ବିଷୟ ରହିଛି?
2: ଓଡିଆ, ହିନ୍ଦୀ, ଇଂଲିଶ, ଲିଟରେଚର ଆଉ GK, MSc, କମ୍ପ୍ୟୁଟର।
1: ସବୁବେଳେ ତ ପାଠ ପଢିବାକୁ ଇଚ୍ଛା ହୁଏନି ନା, କେତେବେଳେ କେମିତି ଟିକେ ଖାଲି ସମୟରେ ଆଉ କିଛି କରିବାକୁ ଇଚ୍ଛା ହୁଏ? କଣ କଣ ସବୁ ତମେ ଖାଲି ସମୟରେ କରିଥାଅ?
2: ଡ୍ରଇଂ କରେ, ତାପରେ ଟିକେ ଯେତେବେଳେ ବୋର୍ ଲାଗେ ମୁଁ ପୁଣି ପଢିଦିଏ।
1: ଡ୍ରଇଂ କଲା ବେଳକୁ ତୁମକୁ କଣ ସବୁ ଡ୍ରଇଂ କରିବାକୁ ଭଲ ଲାଗେ?
2: ମୁଁ କରେ ମ୍ୟାଙ୍ଗୋ ଆଉ ଫ୍ରୁଟ୍ସ, ଭେଜିଟେବଲ୍ସ ଆଉ ପ୍ୟାରଟ୍ କରୁଛି, ତା ସାଙ୍ଗରେ ବର୍ଡ୍ସ କରୁଛି।
1: ଆରେ ବା, ନିଶ୍ଚିତ ଭାବେ ତମେ ଡ୍ରଇଂ କରୁଛ, ପାଠ ପଢୁଛ। ଆମେ ଶୁଣିବାକୁ ପାଇଲୁ ତୁମେ ବଂଶୀ ବଜେଇବାରେ ରୁଚି ରଖିଛ, ବଂଶୀ କେବେଠୁ ତୁମେ ଶିଖିବା ଆରମ୍ଭ କଲ?
2: ମୁଁ ଯେତେବେଳେ LKG ପଢୁଥିଲି ସେବୁଠୁ ମୁଁ ବଂଶୀ ଶିଖୁଛି।
1: କେମିତି ବଂଶୀ ବଜେଇବି ବୋଲି ତୁମ ମନକୁ ଆସିଲା? ସବୁ ପିଲାମାନେ ତ ଗୀତ ଗାଇବେ, କହନ୍ତି, ନାଚନ୍ତି, କିନ୍ତୁ ବଂଶୀ ବଜେଇବି ବୋଲି କେମିତି ମନକୁ ଆସିଲା ତମର?
2: ମାମା ମତେ ପିଲାବେଳୁ ଧରେଇଲେ, କାହିଁକି କାହ୍ନାଙ୍କର ବଂଶୀ ଫେଭରେଟ।
1: ଆଚ୍ଛା, ତମେ ଯେତେବେଳେ ପ୍ରଥମ ଥର ଗୁରୁଙ୍କ ପାଖକୁ ଗଲ, ବଂଶୀ ନେଇକି ଯାଇଥିଲ?
2: ଗୁରୁ ଆମକୁ ଦେଲେ ବଂଶୀ।
1: ଗୁରୁଙ୍କ ନାଁଟା ଆମେ ସମ୍ମାନର ସହିତ ନବା, ଗୁରୁଙ୍କ ନାଁ ଟିକେ ଜାଣିବା?
2: ଗୁରୁ ଶ୍ରୀ ରବୀନ୍ଦ୍ର ଚନ୍ଦ୍ର ମହାନନ୍ଦିଆ।

0: ଆଚ୍ଛା ଗୁରୁଜୀଙ୍କ ବଂଶୀ ଆଜି ଆଣିଛ କି? ଦେଖିବା କୋଉ ବଂଶୀଟା ଗୁରୁଜୀ ଦେଇଥିଲେ।
1: ଏଇଟା ସବୁ।
0: ବାଃ, ଆମ ଆଗରେ ତ ଗୁଡାଏ ବଂଶୀ ରଖିଛନ୍ତି। ପ୍ରଥମେ ଗୁରୁଜୀ ଯେତେବେଳେ ବଂଶୀ ତୁମକୁ ଦେଲେ କେମିତି ଲାଗିଥିଲା ସେଦିନ ବଂଶୀ ଧରିକି?
1: ଭଲ ଲାଗିଥିଲା।
0: ପ୍ରଥମେ ଗୁରୁଜୀ ତୁମକୁ କଣ ଶିଖେଇଲେ?
1: ଆଗ ମତେ ଧରିବାକୁ ଶିଖେଇଲେ, ତାପରେ ପୁଣି ମତେ ସାରେଗମ ପାଧାନିସ ଶିଖେଇଲେ, ତାପରେ ପୁଣି ଅଳଙ୍କାର, ତାପରେ ଗୀତ।
0: ତାହେଲେ ତୁମେ ପ୍ରଥମେ ସାରେ ଗାମା ପାଧାନି, ଆମେ ଏଇଟା ଯଦି ନ ଶିଖିବା ବଂଶୀରେ ଗୀତ ବଜାଇ ପାରିବାନି। ବର୍ତ୍ତମାନ ଭଉଣୀ ଆମେ ଟିକେ ସାରେ ଗାମା ପାଧାନି ଶୁଣିଦେବା।

0: ବାଃ, ବହୁତ ବଢିଆ ବହୁତ ବଢିଆ ଭଉଣୀ। ଆଚ୍ଛା, ଏଇଟା ତ ଆମେ ଯଦି ପ୍ରାକ୍ଟିସ କରିବାନି ତାହେଲେ ଆମେ କରିପାରିବାନି। ତମେ ତ ପାଠ ପଢୁଛ, ଗୁଡ଼ାଏ ପାଠର ପ୍ରେସର ତମ ଉପରେ ରୁହେ, ତ କୋଉ ସମୟରେ ତୁମେ ଶିଖିବା ପାଇଁ ଯାଅ ଏବଂ ଶିଖି ସାରିବା ପରେ ଘରକୁ ଆସିଲା ପରେ କେତେ ସମୟ ତୁମେ ପ୍ରାକ୍ଟିସ କରିଥାଅ ଯାହାଦ୍ୱାରା କି ଏତେ ସୁନ୍ଦର ତୁମେ ବଜେଇ ପାରୁଛ? କୋଉ ସମୟରେ ତୁମେ ଶିଖିବା ପାଇଁ ଯାଅ?
1: ସାତଟାବେଳେ।
0: ସାତଟାରୁ କେତେ ସମୟ ଯାଏ ଶିଖିଥାଅ ଗୁରୁଙ୍କ ପାଖରେ?
1: ଦଶଟା ନହେଲେ ଏଗାରଟା।
0: ସାତଟାରୁ ଏଗାରଟା ପର୍ଯ୍ୟନ୍ତ ମାନେ ଗୁରୁଙ୍କ ପାଖରେ ତୁମେ ବସ ଶିଖିବା ପାଇଁ, ସେତିକି ଧୈର୍ଯ୍ୟ ରୁହେ।

0: ବେଳେବେଳେ ତୁମକୁ ଥକାନ ଲାଗେ, କେତେବେଳେ ବୋର୍ ଲାଗେ, ନା ମୁଁ ଶିଖିବିନି, ଭାରି କଷ୍ଟ ଲାଗୁଛି, ଏମିତି କେବେ ମନକୁ ଆସିଛି କି? ଜମା ନାହିଁ। ଗୁରୁଙ୍କ ପାଖକୁ ପଳେଇଗଲା ମାନେ ସେଠି ଶିଖିବା ପାଇଁ ହିଁ ଆଗ୍ରହ ଆସେ। ସପ୍ତାହକୁ କେତେ ଦିନ ଯାଇଥାଅ?
1: ସନ୍ଡେ।
0: ତାହେଲେ ଘରେ କେତେ ସମୟ ତମେ ସମୟ ଦିଅ ବଂଶୀ ପ୍ରାକ୍ଟିସ ପାଇଁ?
1: ମୁଁ ସବୁଦିନ ଘଣ୍ଟାଟେ ଲକ୍ଷେ ନହେଲେ ଅଧ ଘଣ୍ଟା।
0: ତମେ କାହାର ବଂଶୀ ବଜେଇବା ଦେଖିକି ବହୁତ ଖୁସି ହେଇଥାଅ। କିଏ ତମର ଜଣେ ତ ଫେଭରେଟ ଥିବେ?
1: ଆଜ୍ଞା।
0: କିଏ ଅଛନ୍ତି?
1: ବିବେକ ମାମୁଁ।
0: ଗୋଟିଏ କଥା ଯେ ଆମେ ସବୁବେଳେ ଉଚ୍ଚ ଚିନ୍ତା କରିବା। ଏବେ ବଂଶୀ ଶିଖିବାକୁ ଇଚ୍ଛା ହଉଛି, ଆଉ କେତେ ଦିନ ପରେ ଆଉ କଣ ଦେଖିଲେ ମୁଁ ସେଇଟା ଶିଖିବି, ସେଇଟା କରିବାନି। ଆମେ ଆମେ ବଂଶୀ ଶିଖିବା ମାନେ ବଂଶୀରେ ହିଁ ମନ ଦବା, ଠିକ କଥା ନା? ଏଇ ଯୋଉ ବଂଶୀ ବଜେଇବା ସହିତ କଣ ଖେଳାଖେଳି କରିବାକୁ ପସନ୍ଦ କର?
1: ହାଇଡ ଆଣ୍ଡ ସିକ୍ ଆଉ ତା ସାଙ୍ଗରେ ସ୍କୁଇଡ ଗେମ୍।
0: ତମ ସାଙ୍ଗମାନେ ଅଛନ୍ତି? ତମକୁ ଯଦି ସ୍କୁଲରେ ବଂଶୀ ବଜେଇବା ପାଇଁ କୁହାଯିବ, ତମେ କୋଉ ଗୀତଟା ବଜେଇବ? ସ୍କୁଲରେ ସବୁ ଟିଚର ବସିଥିବେ, ସବୁ ପିଲା ବସିଥିବେ, କୋଉ ଗୀତଟା ବଜେଇବାକୁ ଚାହୁଁଛ? ଆମେ ଟିକେ ବଂଶୀରେ ଶୁଣିବା ସେ ଗୀତଟା।
1: ବନ୍ଦେ ମାତରମ୍।

0: ବହୁତ ବଢିଆ ଭଗବାନ ଏତେ ସୁନ୍ଦର ଗୁଣ ଆମ ଭଉଣୀଙ୍କ ପାଖରେ ଭରି ଦେଇଛନ୍ତି। ଯେତେବେଳେ ବାପା ମାମା କୁଆଡେ ବୁଲି ଯାଇଥିବେ, କଣ ବଦମାସି କରିଥାଅ ଘରେ?
1: ପୁପୁ ସିଏ କ୍ୟାମେରା ଲଗେଇଛନ୍ତି, ମାମା ଆଉ ପୁପୁ ଦେଖିବେ ବୋଲି ମୁଁ ଘରେ କଣ କଣ କରୁଛି।
0: କଣ କଣ କରୁଛ?
1: ମୁଁ ସ୍କୁଲରୁ ଆସିବି, ତାପରେ ଡ୍ରେସ ଚେଞ୍ଜ କରିକି ଖାଇ ଖାଇ ଟିକେ ଟିଭି ଦେଖିଦେବି, ତାର ହୁଣି ଆଉ ଟିକେ ସମୟ ଗଲେ ହୋମୱାର୍କ କରିଦେଇକି ତାପରେ ହୁଣି ବଇଁଶ ବଜେଇବି। ପାଞ୍ଚଟା ହେଲେ ମୁଁ ଯିବି ମୋ ସାଙ୍ଗ ସାଙ୍ଗରେ ଖେଳିବାକୁ, ତାପରେ ମାମା ଆସିଲେ ମୁଁ ମାମା ସାଙ୍ଗରେ ଆଉ ଥରେ ପଢ଼ିବି।
0: ତମର କେତେ ଭଲ କାମ କରୁଛ ପିଲାମାନେ, ଆମେ ସବୁବେଳେ କହୁଛୁ ନା ଶୃଙ୍ଖଳା। ହଁ ପିଲାମାନେ ଦେଖ, ଯଦି ଆମେ ଶୃଙ୍ଖଳା ଭିତରେ ରହିବା ନାହିଁ, ଆମେ ଯଦି ଦୁଷ୍ଟାମୀ କରିବା, ତାହେଲେ ଆମର ସମୟ ନଷ୍ଟ ହବ। ବାପା ମା ହଉଛନ୍ତି ଆମର ପ୍ରଥମ ଗୁରୁ, ଯିଏକି ଆମକୁ ଭଲ ଭଲ କଥା ଶିଖେଇଥାନ୍ତି।

0: ଗପ ଜାଣିଛ କି? କିଛି ଗପ ମନେ ପଡୁଛି? ତୁମ ପାଠ ବହିରେ ତ କେତେ ଗପ ଥିବ?
1: ଗପ ଥିବ ଯେ ସେଇଟା ମୁଁ ପଢେ, କିନ୍ତୁ ସେଇଟା ମତେ ମନେ ରୁହେ ନା।
0: ଆମେ କାହାଣୀ ମାଧ୍ୟମରେ ବହୁତ କିଛି କଥା ଶିଖିଥାଉ। ମାଙ୍କଡ଼ଟେ ଥିଲା, ଗଛରେ ଥିଲା, ସେ ଭାରି ମିଠା ମିଠା ଫଳ ଖାଇକି ଥିଲା। ତଳେ ଗୋଟେ ବହୁତ ବଡ ନଈ ବହିକି ଯାଉଥିଲା, ସେଠି ଗୋଟେ କୁମ୍ଭୀର ରହୁଥିଲା। କୁମ୍ଭୀର ତମେ ଦେଖିଛ ନା ମାଲୋ, ସେ ଆଁ କରିକି ଲୋକମାନଙ୍କୁ ସମସ୍ତଙ୍କୁ ଖାଇଦିଏ, ଭାରି ହିଂସ୍ର, କାହାକୁ ଛାଡ଼େନି ସିଏ। ତ ଦିନେ କୁମ୍ଭୀର ଆସିକି ହଠାତ୍ ଗଛ ଉପରେ ଦେଖିଲା ମାଙ୍କଡ଼ ବସିଛି। କୁମ୍ଭୀର ଦେଖିଲା କହିଲା, ବା ମାଙ୍କଡ଼ ଭାଇ କ'ଣ କେଡ଼େ ସୁନ୍ଦର ସୁନ୍ଦର ମିଠା ଫଳ ଖାଉଛନ୍ତି। ତାପରେ କୁମ୍ଭୀର ମାଙ୍କଡ଼କୁ ଡାକିଲା, କହିଲା, ମାଙ୍କଡ଼ ଭାଇ, ମାଙ୍କଡ଼ ଭାଇ। ମାଙ୍କଡ଼ କହିଲା, କିଏ ରେ ଏଇଟା ଡାକୁଛି? ଦେଖିଲା ବେଳକୁ କୁମ୍ଭୀର, ମାଙ୍କଡ଼ ଟିକେ ଡରି ଯାଇଛି ଆଉ। କୁମ୍ଭୀର କହିଲା, ମାଙ୍କଡ଼ ଭାଇ, ମୁଁ ତ ପାଣିରେ ରୁହେ, ତୁମେ ଗଛରେ ରୁହ, ଆଉ ଏ ପାଖରେ ତ କେହି ନାହାନ୍ତି, ଆମେ ଦିଟା ସାଙ୍ଗ ହବା କି? ମାଙ୍କଡ଼ କହିଲା, ସାଙ୍ଗ ହବା। ମାଙ୍କଡ଼କୁ ଦେଖିକି କୁମ୍ଭୀର ମନେ ମନେ ଭାବୁଛି, ୟାକୁ ଟିକେ ମୁଁ ଯେମିତି ହେଲେ ମୋ ଜାଲରେ ପଶେଇବି। ଏତେ ମିଠା ମିଠା ଯୋଉ କୋଳି ଖାଉଛି, ତା କଲିଜାଟା କେତେ ମିଠା ହେଇନଥିବ। କୁମ୍ଭୀର ମନରେ ପାପ କଥା ଆସିଲା, ସେ କହିଲା, ମାଙ୍କଡ଼କୁ ଯେମିତି ହେଲେ ମାରିକି ତା କଲିଜା ମୁଁ ଖାଇବି। ଏଇ ଚିନ୍ତାଧାରାରେ କ'ଣ କଲା ଭଉଣୀ ଜାଣିଛୁ? ପ୍ରତିଦିନ କୁମ୍ଭୀର ଆସିଲା, ମାଙ୍କଡ଼ ସାଙ୍ଗରେ ସାଙ୍ଗ ହେଲା, ସଙ୍ଗାତ ବସିଲା। ଦିନେ କ'ଣ କହିଲା ଜାଣିଛ ଭଉଣୀ? କୁମ୍ଭୀର କହିଲା, ମାଙ୍କଡ଼ ଭାଇ, ମାଙ୍କଡ଼ ଭାଇ, ଆମ ଘରକୁ ଟିକେ ବୁଲି ଯିବା ନା, ମୋ ସ୍ତ୍ରୀ କହିଛି ତୁମକୁ ଦେଖିବି। ମାଙ୍କଡ଼ ତ ଭାରି

ନିରୀହ ସେ କିଛି ଜାଣିପାରିଲାନି, କହିଲା ଚାଲୁନ ଯିବା ତମ ଘର ଆଡେ ଟିକେ ବୁଲି ଦେଇକି ଆସିବା। କୁମ୍ଭୀର କଣ କଲା ନା ମାଙ୍କଡକୁ ତା ପିଠିରେ ବସେଇଲା, ମାଙ୍କଡ ଆରାମସେ ବସିଲା ପିଠିରେ। କୁମ୍ଭୀର ମନେ ମନେ ଭାବୁଛି ଯେତେବେଳେ ବହୁତ ପାଣି ଆସିବ ଅଛି ପାଣିରେ ମାଙ୍କଡକୁ ମାରିକି ଖାଇଦେବି ଆଉ। କିନ୍ତୁ ମାଙ୍କଡ ବିଚାରର ମନରେ ତ ସେ କିଛି ଚିନ୍ତା ନାହିଁ ନା, ସେ ବସିକି ଆରାମସେ କୁମ୍ଭୀର ସହିତ ଗପ କରି କରି ଯାଉଛି। ଯେତେବେଳେ ବହୁତ ପାଣି ଆସିଲା, ମାଙ୍କଡ ଦେଖୁଛି ଚାରିଆଡେ ପାଣି, କୁମ୍ଭୀର କହିଲା ହଇରେ ମୂର୍ଖ ମାଙ୍କଡ, ମୁଁ ତତେ କାହିଁକି ଆଣିଛି ଜାଣିଛୁ? ତୁ ଯୋଉ ମିଠା ମିଠା ଫଳ ଖାଉଛୁ, ତୁ କଲିଜାଟା କେତେ ମିଠା ହେଇନଥିବ, ଆଜି ତତେ ମାରିକି ତ କଲିଜା ଖାଇବି। ମାଙ୍କଡ ଭାରି ଆଶ୍ଚର୍ଯ୍ୟ ହେଇଗଲା, କହିଲା ହଇ ହେ ସଙ୍ଗାତ, ଏକି କଥା କହୁଛ, ତମେ ତ ମତେ ଡାକିଲ ଘରକୁ ଯିବା ପାଇଁ, ଯାହା ପାଖରେ ଭଗବାନ ବୁଦ୍ଧି ଦେଇଥାନ୍ତି ନା, ଏଇ ଯୋଉ ବିପଦ ସମୟରେ ବୁଦ୍ଧି କାମ ଦିଏ। ସାଙ୍ଗେ ସାଙ୍ଗେ ମାଙ୍କଡ କଣ କହିଲା ଜାଣିଛ? କହିଲା କୁମ୍ଭୀର ଭାଇ ଏଇଟା ଗୋଟେ କଥା କି ମୋ କଲିଜା ଖାଇବ, ଆରେ ଆରେ ତମେ ଯଦି ଆଗରୁ କହିଥିଲେ ମୁଁ କଲିଜାଟାକୁ ସାଙ୍ଗରେ ନେଇକି ଆସିଥାନ୍ତି, ମୁଁ ତ କଲିଜାଟାକୁ ଗଛରେ ରଖି ଦେଇକି ଆସିଛି, ମୁଁ କୁଆଡେ ତମକୁ ମିଠା କଲିଜା ଦେବି ହେ। କୁମ୍ଭୀର କହିଲା ହଁ ସତରେ ତୁ କଲିଜାଟାକୁ ଗଛରେ ନେଇକି ରଖିଦେଇଛୁ। ମାଙ୍କଡ କହିଲା ଆଉ କଣ ନାଇଁ, ତମେ କି ମୂର୍ଖ ଲୋକ, ମତେ କହିଲେ ସିନା ମୁଁ କଲିଜାଟାକୁ ଧରିକି ଆସିଥାନ୍ତି। କୁମ୍ଭୀର ତ ବୁଦ୍ଧି ନାହିଁ, ଶରୀର ଭିତରେ ସିନା କଲିଜା ଥାଏ, କଲିଜା କାଢିଦେଲେ ଯିଏ ବି ବଞ୍ଚିପାରିବ କି? ବଞ୍ଚିବନି ନା। କୁମ୍ଭୀର କଣ କଲା ନା ମାଙ୍କଡକୁ ବସେଇକି ଆଉ ଥରେ ସେ ଗଛ ପାଖକୁ ଆଣିଲା, ଗୋଟେ ଡିଆଁରେ ମାଙ୍କଡ କୋଉଠି ଗଛ ଉପରେ, କୁମ୍ଭୀର ଚାହିଁକି ରହିଛି। ମାଙ୍କଡ କହିଲା ବିଶ୍ୱାସଘାତକ କୁମ୍ଭୀର, ମୁଣ୍ଡରେ ତ ତୋର ବୁଦ୍ଧି ସୁଧି ନାହିଁ, କେବେ ହେଲେ ଶରୀରରୁ କଲିଜାକୁ କାଢି ହୁଏ କି? ଯଦି କାଢିଦେବ ମରିଯିବ ଯିଏ ବି ହଉ ନା କାହିଁକି, ଏତେ ବିଶ୍ୱାସଘାତକତା ତୁ କରୁଥିଲୁ, ଯେହେତୁ ତୋର ମୁଣ୍ଡରେ ବୁଦ୍ଧି ନାହିଁ ଆଜି ମୋ ଜୀବନ ଫେରି ପାଇଛି। ତାହେଲେ ଆମେ ବୁଦ୍ଧି ବଳରେ କାମ କରିବା। ତାହେଲେ ଭଉଣୀ ତମେ ଯେତେବେଳେ ପ୍ରଥମରୁ ହିଁ କାହ୍ନାଙ୍କର କଥା କହିଲ, ତାହେଲେ ଆମେ କାହ୍ନାଙ୍କ ପାଇଁ ଗୋଟେ ସୁନ୍ଦର ଭଜନଟେ ଶୁଣିବା। କୁନି ପିଲାମାନେ ଯେତେବେଳେ ବଂଶୀ ବଜାନ୍ତି ନା, କାହ୍ନା ଆସିକି ପାଖରେ ବସିକି କାନ ଡେରିକି ଶୁଣନ୍ତି। ଚାଲ ଚାଲ ତାହେଲେ କାହ୍ନାଙ୍କ ପାଇଁ ଗୋଟେ ସୁନ୍ଦର ଭଜନଟେ ଶୁଣିବା।

0: ଯାହା ଭଉଣୀ ବହୁତ ଭଲ ଲାଗୁଛି ଯେ ଏଇ ଭଳିଆ ଗୋଟିଏ ଇନ୍ଷ୍ଟ୍ରୁମେଣ୍ଟ ତୁମେ ବଜାଉଛ। ବଡ଼ ହେଲେ ତୁମେ ଆଉ କିଛି ହବା ପାଇଁ ଚାହୁଁଛ ନା ଏମିତି ବଂଶୀ ବଜେଇକି ବିରାଟ ବଡ କଳାକାର ହବା ପାଇଁ ଚାହୁଁଛ?
1: ଗୋଟେ ବଂଶୀ ବଜେଇକି ଗୋଟେ ଅଲ୍ ଇଣ୍ଡିଆରେ ଟପ୍ କରିବି।
0: ବାଃ, ବହୁତ ବଢିଆ, ବହୁତ ଭଲ। କିନ୍ତୁ ତା ପାଇଁ ପରିଶ୍ରମ ଦରକାର। କେତେବେଳେ କେମିତି ପାଠ ପଢିଲା ବେଳକୁ ବଂଶୀର ବିଭିନ୍ନ ଜାଗାରେ ତମେ ଯୋଉ ଯାଉଛ, ପାଠରେ ପଛେଇ ଯାଉଛ, ସେ ସମୟରେ କେତେବେଳେ କେମିତି ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଖରେ ଗାଳି ଖାଇଛ କି? ମଝିରେ ମଝିରେ। ଆଚ୍ଛା, କୋଉଥି ପାଇଁ ଗାଳି ଖାଇଛ?
1: ଯଦି ମୁଁ ମଝି ମଝି ଟିକେ ଦୁଷ୍ଟ ହୁଏ ସେତେବେଳେ ଟିକେ ଟିକେ ମାଡ଼ ଖାଏ।
0: ହଁ, କଣ ସେ ଦୁଷ୍ଟାମି ତମେ କରିଥାଉ ଆମେ ଟିକେ ଶୁଣିବା।
1: ଯଦି କେହି ମତେ ମାରିବେ ତାହେଲେ ମୁଁ ବି ତାକୁ ମାରିବି। ତାପରେ କ୍ଲାସ ଜଣେ ପିଲା ଅଛି, ସିଏ ପ୍ରିନ୍ସିପାଲଙ୍କୁ ଯାଇକି କହିବ। ତାପରେ ସିଏ କହିବେ କି ତୁ କାହିଁକି ତାକୁ ମାରିଲୁ, ମୁଁ କହିବି କି କାହିଁକି ସିଏ ମତେ ମାରିଲା ବୋଲି, ସେଥିପାଇଁ ମୁଁ ବି ତାକୁ ମାରିଲି।

0: ବର୍ତ୍ତମାନ ଏଇ ବଂଶୀ ବଜେଇକି ତମେ କୋଉଠି କୋଉଠି କଣ କଣ ସବୁ ପ୍ରାଇଜ ପାଇଛ ସେଇ ଗୁଡା ଟିକେ ଆମେ ଶୁଣିବା।
1: ଗୁରୁ ଗୁରୁ ଫର୍ଷ୍ଟ ଆଉ ସେକେଣ୍ଡ ଥର୍ଡ ସେଟା ମୁଁ କୋରାପୁଟରେ ପାଇଛି ଆଉ ବାକି ସବୁ ଜୟପୁରରେ ଫର୍ଷ୍ଟ ପାଇଛି।
0: ଆଚ୍ଛା କୋରାପୁଟରେ ଯୋଉଟା ପାଇଲ କୋଉ ପ୍ରତିଯୋଗିତା ଥିଲା ପରା?
1: ଆଜ୍ଞା କୋରାପୁଟରେ ମୁଁ ପ୍ରୋଗ୍ରାମଟା ଦେଇକି ତାପରେ ପୁଣି ଜୟପୁରରେ ମତେ ପ୍ରାଇଜ ଦିଆଗଲା।
0: ସେଇଠି ତମେ କୋଉ ଗୀତଟା ବଜେଇକି ଫାର୍ଷ୍ଟ ହେଇଥିଲ?
1: ମୁଁ ପାନିଆରି ଗଲ ଛାଇ ରାଗ ଏମନ ରାଗ ଭୋପାଲି।
0: ଆଚ୍ଛା ତାହେଲେ ଆମେ ଟିକେ ପାନି ମାରି ଗଲା ଛାଇ ସେ ଗୀତଟା ଟିକେ ଶୁଣିବା।

0: ବାଃ, ବହୁତ ସୁନ୍ଦର, ବହୁତ ସୁନ୍ଦର। ତମେ ଯୋଉ ପରିଶ୍ରମ କରୁଛ ତା ଫଳ ଆମେ ଦେଖିବାକୁ ପାଉଛୁ। ଆମେ ଯେତେ ସମ୍ମାନ ପାଇବା ସବୁବେଳେ ଆମେ ନମ୍ର ହେଇକି ରହିବା, ଠିକ କଥା ନା?
1: ଆଜ୍ଞା।
0: ଆମେ ସବୁବେଳେ ଗୁରୁଙ୍କର ପାଦ ସ୍ପର୍ଶ କରିବା, କହିବା ହେ ପ୍ରଭୁ ଆଜି ଆମକୁ ଯୋଉ ସମ୍ମାନ ମିଳିଛି ଏଇ ସମ୍ମାନ ସବୁବେଳେ ଆପଣଙ୍କ ଆଶୀର୍ବାଦରେ ମିଳୁ।

ତାହେଲେ ଭଉଣୀ, ଆମ ଟିକିରାଇଜ କାର୍ଯ୍ୟକ୍ରମକୁ ଆସିଲ, ଆମ ପିଲାମାନେ ସମସ୍ତେ ଶୁଣୁଛନ୍ତି ଆଉ ଆଶ୍ଚର୍ଯ୍ୟ ହଉଥିବେ। ଏଇଟା ଯେ ଖାଲି ଛୋଟ ପିଲାମାନେ ଶୁଣନ୍ତି ଆମ କାର୍ଯ୍ୟକ୍ରମ ତା ନୁହଁ, ବହୁତ ବଡ଼ ବଡ଼ ଲୋକ ବି ଶୁଣନ୍ତି। ଆମେ ଯିବା ପୂର୍ବରୁ ଆମେ ଟିକେ ୟମନ ରାଗ ଟିକେ ଶୁଣିଦେବା।

ଏତେ ସୁନ୍ଦର ବଂଶୀ ବଜେଇଲେ ଦେଖିଲ ପିଲାମାନେ ଭଉଣୀ ଜଣକ? ହଁ, ସେ ବି ଛୋଟବେଳୁ ଶିଖିନଥିଲେ ବଂଶୀ ବଜେଇବା ପାଇଁ, କିନ୍ତୁ ଧୀରେ ଧୀରେ ଆଗ୍ରହ ବଢ଼ିଲା, ବଂଶୀ ଶିଖିବାର ଆରମ୍ଭ କଲେ, ଆଉ ବର୍ତ୍ତମାନ ଆସ୍ତେ ଆସ୍ତେ ଭଲ ବଜେଇ ମଧ୍ୟ ପାରୁଛନ୍ତି। ତେବେ ତମମାନଙ୍କର ମଧ୍ୟ ଯଦି ସେମିତି ଆଗ୍ରହ ରହିଛି, ତମମାନେ ନିଶ୍ଚୟ ଶିଖିବା ଆରମ୍ଭ କର, ଅଭ୍ୟାସ ଆରମ୍ଭ କର। ଆଉ ମନେ ରଖ, ପାଠ ସହିତ ନିଜର ଦେହର ମଧ୍ୟ ଯତ୍ନ ନିଅ, କାରଣ ଯଦି ଆମର ସ୍ୱାସ୍ଥ୍ୟ ଠିକ୍ ଅଛି, ମନ ଠିକ୍ ରହିବ, ପାଠ ପଢ଼ିବା ପାଇଁ ଇଚ୍ଛା ହେବ। କ'ଣ କହୁଛ ପିଲାମାନେ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା, ପୁଣି ମିଶିବା ଆସନ୍ତା ରବିବାର ଠିକ୍ ସକାଳ 7:25ରେ। ଉଠିବା ତାହେଲେ।

ଶୁଣିଲେ ଟିକିରାଇଜ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ସୁରଭି ମହାପାତ୍ର ଏବଂ ରଞ୍ଜନ କୁମାର ବେହେରା, ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଠି ଆମ ପ୍ରିୟ ଶ୍ରୋତାଙ୍କୁ କହି ରଖୁଛୁ, ଜୁନ୍ ମାସର 7 ରବିବାର ଅର୍ଥାତ୍ ଆଜି ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଅପରାହ୍ନ 5:30 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଏ ସମ୍ପର୍କରେ ଆପଣମାନେ ଜୁନ୍ ମାସର 7 ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030692 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଏଥର ଶୁଣନ୍ତୁ ଆଉ ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଜୁନ୍ ମାସର 10 ତାରିଖ ବୁଧବାର ଦିନ 1:20 ଘର ଆଉ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁନ୍ ମାସର 9 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମ ଫୋନ୍ ନମ୍ଘର ହେଲା 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶିଳ୍ପୀ ଶ୍ରୀମତୀ ଧନ୍ଦୁତାଇ କୁଲକର୍ଣ୍ଣୀଙ୍କ ଖେୟାଲ। ଶିଳ୍ପୀ ପରିବେଷଣ କରିଛନ୍ତି କବ୍ରି ଭୈରବ। ରାତି 10:00 ଶୁଣିବେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 9:30। ରାତି 8:15 ପ୍ରଚାର କରିବୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ, ଏଥିରେ ଶୁଣିବେ ଶ୍ରୋତାଙ୍କଠାରୁ ଆସିଥିବା ମେସେଜ୍ର ଉତ୍ତର। ରାତି 7:30 ପ୍ରଚାର କରିବୁ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ଜୟପୁର ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।

0: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ୍ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ୍ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ୍ ଉପରେ କ୍ୟାସ୍ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
0: ଗେଲ୍ ଗ୍ୟାସ୍, ସହଜ କନେକ୍ସନ୍, ଭରସା ଯୋଗ୍ୟ ଗ୍ୟାସ୍।
2: आपणको स्वप्न विश्वास आउ अपेक्षा मजबूत हुए चेटिनाड सुपर ग्रेड सीमेंट रु। आपणको कंक्रीट रो आवश्यकता पई सबुठारु प्रथम चॉइस चेटिनाड सीमेंट।
3: सूचना विरति परे स्वागत करूछु आधुनिक गीतर कार्यक्रम सुर लहरी को। एथरा शिल्पी हेले रीना महापात्र गौरहरी दळिंग अन्य एक रचना।

ଶୁଣିଲେ ସୁରଲହରୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଠି ଆମ ପ୍ରିୟ ଶ୍ରୋତାଙ୍କୁ ମନେ ପକାଇ ଦେଉଛୁ, ଜୁନ୍ ମାସର 7 ତାରିଖ ରବିବାର ଅର୍ଥାତ୍ ଆଜି ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଅପରାହ୍ନ 5:30 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଏ ସମ୍ପର୍କରେ ଆପଣମାନେ ଜୁନ୍ ମାସର 7 ତାରିଖ ରବିବାର ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂସଦର କାର୍ଯ୍ୟକ୍ରମ କାଇଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଅନାମିକା ନାୟିକା ଆଲବମ୍ର ଗୀତ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ଅରୁଣ ମନ୍ତ୍ରୀଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଶେଷରେ ଶୁଣନ୍ତୁ ଚାନ୍ଦିନୀ ଆଲବମ୍ର ଗୀତ। ଶିଳ୍ପୀ ହେଲେ ପୂର୍ଣ୍ଣିମା, ସ୍ୱରୂପ ନାୟକଙ୍କ ଗୀତ, ସଙ୍ଗୀତ ସରୋଜ ନନ୍ଦ।

ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଶ୍ରୋତାଙ୍କ ଫୋନ୍ ଯୋଗେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହାଲୋ ମୋ ପସନ୍ଦ, ଉପସ୍ଥାପନା ଦମୟନ୍ତୀ ବୈକାର।

0: ଗୋଟେ ସୁନ୍ଦର ସବୁଜ ସମ୍ବଲପୁର ବନେଇବା ପାଇଁ ଚେଷ୍ଟା କରୁଛନ୍ତି କି ନାହିଁ?
1: କରା ତ ହଉଛି,
0: ଲୋକମାନେ କରିବେ, ଆମକୁ କାହିଁକି ମୁଣ୍ଡ ବଥା? ନାଇଁ
1: ନାଇଁ ନାଇଁ, ଆମର ଦ୍ୱାରା ଯେତିକି ହେଇପାରୁଛି ଆମେ କରୁଛୁ, କିନ୍ତୁ ସେଟା ତ ସୁରକ୍ଷିତ ହେଇକି ରହୁନି,
0: ଆମକୁ ହିଁ ସୁରକ୍ଷିତ କରିବାକୁ ପଡିବ। ଯୋଉ ଜାଗାରେ ଆମେ ଗଛ ଲଗଉଛେ ସେ ଜାଗାରେ ପାଣି ଟିକେ ଦେଇ ଏଟଲିଷ୍ଟ ଟିକେ ବଡ ହବା ଯାଏ ତ ତାର ଯତ୍ନ ନବା। ଏ କଥା ଆମେ ସମସ୍ତେ ଜାଣୁଛେ।
1: ଦେଖନ୍ତୁ, ଆମର ସମ୍ବଲପୁରରେ ପ୍ରତି ରାସ୍ତାର ଦୁଇ ସାଇଡରେ ଥିଲା ଆମ୍ବ ଗଛ, ଜାମ୍ବୁ ଗଛ ଥିଲା, କିନ୍ତୁ ରାସ୍ତା ଚଉଡ଼ା ହେବା ଯୋଗୁଁ ସବୁ କାଟି ଦିଆଯାଇଛି।
0: ଆଜ୍ଞା ଠିକ ଅଛି, କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ।
1: ଆଜି ଶୁଣିବା ସୁମନ କଲ୍ୟାଣପୁର ଗାଇଥିବା ଗୋଟେ ଗୀତ ଅଛି, ବାତ୍ ଏକ ରାତ କି ନା ତୁମ ହମେ ଜାନୋ ନା ହମ ତୁମେ ଜାନେ।
0: ଆଚ୍ଛା ଆଚ୍ଛା,
1: ହଉ ଧନ୍ୟବାଦ
0: ଧନ୍ୟବାଦ।

0: ହଁ ସନ୍ତନ ପଣ୍ଡା କହୁଛି, ହରିଓମ ନଗର ଗୋବିନ୍ଦଲା ସମ୍ବଲପୁରରୁ।
1: କଣ ଖବର?
0: ହଁ ଠିକ ଚାଲିଛି।
1: ସମ୍ବଲପୁରରେ ଗରମ ଛାଡ଼ିଲାଣି ନା? ଅଛି?
0: ନାଇଁ ନାଇଁ ଗରମ ତ ଅଛି।
1: ବର୍ଷା ହଉଛି ମଝିରେ ମଝିରେ?
0: ହଁ ଟିକେ ଟିକେ ହଉଛି।
1: କଣ ପ୍ଲାନ ସବୁ କରୁଛନ୍ତି ଯେତେବେଳେ ବର୍ଷା ଆସିବ ସମ୍ବଲପୁରରେ?

0: ହ୍ୟାଲୋ, ମୋ ପସନ୍ଦ ଆକାଶବାଣୀ ଜୟପୁର ଓଡ଼ିଶା।
1: ହଁ ମ୍ୟାଡମ, ଦୋଳଗୋବିନ୍ଦ ମିଶ୍ର ସୁଲେଗାଁ ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
0: ଦୋଳଗୋବିନ୍ଦ ମିଶ୍ର, ପ୍ରଥମ ଥର ଫୋନ ଲଗେଇଛନ୍ତି ବୋଧେ?
1: ହଁ, ପ୍ରଥମ ଥର ଫୋନ ଲଗେଇଛି।
0: କଣ କରନ୍ତି, ଆପଣଙ୍କ ବିଷୟରେ କୁହନ୍ତୁ।
1: ମୁଁ ରାଇସ ମିଲ୍ରେ କାମ କରୁଥିଲି, ଏବେ 2023 ଏବେ ଘରେ ଅଛି, ପଣ୍ଡିତ କାମ କରୁଛି ଆମେ ଆଉ।
0: ତ ଆକାଶବାଣୀ ଜୟପୁରକୁ କେବେଠୁ ଆପଣ ଶୁଣୁଛନ୍ତି?
1: ଏଟା 2 ମାସ ହେଲାଣି ଶୁଣୁଛି।
0: 2 ମାସ ହେଇଛି ମାତ୍ର? କଣ କଣ ସବୁ ଶୁଣନ୍ତି?
1: ମୁଁ ଏଇଟା ଆମର ଯୁବବାଣୀ ଶୁଣେ, ତାପରେ ଆମର ଯୋଉ ସାରଦା ଗୀତ ଦିଏ ସେଟା ଶୁଣେ,
0: ହ୍ୟାଲୋ ସାରଦା ଲାଗବାର ଗୀତ।
1: ହଁ, ତାପରେ ସେ ଯୋଉ ଆମର ପ୍ରତିଦିନ ଗୋଟେ 5:30 ଗୋଟେ କଣ ପ୍ରୋଗ୍ରାମ ଦିଏ ନା, ତାର ନାଁଟା ଭୁଲି ଯାଇଛି,
0: ଚୈତିଜନ। ତାକୁ ବି ଶୁଣନ୍ତି?
1: ଶୁଣେ, ପୁରା ସବୁ 2 ମାସ ହେଲାଣି ପୁରା ରେଗୁଲାର ଶୁଣୁଛି ଆଉ।
0: ଆଚ୍ଛା, ବହୁତ ବଢିଆ। ଏଇ ଫୋନ ନମ୍ବର କେମିତି ପାଇଲେ ଆପଣ?
1: ଫୋନ ନମ୍ବର ଆପଣଙ୍କର ପ୍ରୋଗ୍ରାମ ସବୁ ଶୁଣୁଛେ, ସେ ପ୍ରୋଗ୍ରାମ ସବୁ ନମ୍ବର ମିଳୁଛି ଆଉ। ଆଉ ତାପରେ ଆକାଶବାଣୀ ମାଧ୍ୟମରେ ଗୋଟେ ଆମର ଜୁଟିଛନ୍ତି ଗୋଟେ ସାଙ୍ଗ ସବୁ ଆମେ ପାଇଛୁ ଆଉ, ଯାହା ମାନେ ସେଥିଲାଗି ଆକାଶବାଣୀକୁ ବି ବହୁତ ବହୁତ ଧନ୍ୟବାଦ। ଏ ଫୋନ କାର୍ଯ୍ୟକ୍ରମ କରିବାର ଦ୍ୱାରା ଆମେ ବହୁତ ଆମର ଚିହ୍ନା ପରିଚୟ ବହୁତ ହୋଇଛନ୍ତି,
0: ନୂଆ ନୂଆ ବନ୍ଧୁ ପାଇଛନ୍ତି ଆପଣ?
1: ହଁ, ନୂଆ ନୂଆ ବନ୍ଧୁ ପାଇଛି, ଗୋଟେ ଗୋଟେ ମୋର ମାମୁଟେ ପାଇଛି, ସେ ପଣ୍ଡିତ ସୁବଲ ସାହୁ,
0: ଆଉ
1: 2 ଭାଇ, ସାନ ଭାଇ ଗୋଟେ ରାଧାକାନ୍ତ ସାହୁ, ଆଉ ଗୋଟେ
0: କରମସାନୀ ସାହୁ। ଆଚ୍ଛା, ଆପଣ ବନ୍ଧୁ ବାନ୍ଧବ ବି କରି ପକେଇଛନ୍ତି?
1: ସେମାନେ ହିଁ ମୋତେ ଫୋନ କରି ମୋ ନମ୍ବର କୋଉଠି ପାଇକି ସେମାନେ ହିଁ ମୋତେ ଫୋନ କରିଛନ୍ତି। ସୁବଲ ସାହୁ ତ ମାନେ ମୋର ମାମୁର ସଲା, ତାଙ୍କର ଗାଁ ତ ମୋର ମାମୁର ସଲା ସହିତ ତାଙ୍କର ଭାଇ ଭାଇ ହେବେ, ସେଥିଲାଗି ସେ ସୁବଲ ସାହୁକୁ ମୁଁ ମାମୁ ମାମୁ କହେ, ଚିହ୍ନା ପରିଚୟ ହେଇଗଲୁ ବୋଲେ ମାମୁ ତୁମକୁ ମାମୁ କହିବି କହିଲି ଆଉ।
0: ଆପଣ ବର୍ତ୍ତମାନ ଏଇ ରେଡିଓ ମାଧ୍ୟମରେ ଆପଣଙ୍କର ବନ୍ଧୁ ବାନ୍ଧବ କରିସାରିଲେଣି, ସାଙ୍ଗସାଥି କରିସାରିଲେଣି, ବହୁତ ଖୁସିର କଥା। କୁହନ୍ତୁ ଆପଣଙ୍କ ପସନ୍ଦର ଗୀତ, କୋଉ ଗୀତ ଶୁଣିବେ?
1: ଶୋଲେ ଫିଲ୍ମର ଦୋସ୍ତି ଗୀତଟା ଶୁଣେଇଦେବେ, ଏ ଦୋସ୍ତି ଆମ ନେଇ ଛୋଡ଼ିଙ୍ଗେ।
0: ଠିକ ଅଛି,
1: ସେଇଟା ଡେଡିକେଟ୍ ବି କରିଦେବେ।
0: ହଁ,
1: ଯେହେତୁ ଆମେ ନୂଆ ନୂଆ ସାଙ୍ଗ ପାଇଛୁ, ଏଇଟା ପହଣ୍ଡି ବିଜେପୁର ସୁବଲ ସାହୁଙ୍କୁ, ତାପରେ ଆମର କରମ ସାନି ସାହୁ, ରାଧାକାନ୍ତ ସାହୁ, ଆଉ ଯେତିକି ଆମର ଜୟପୁର ସୁନ୍ଦର ସମସ୍ତ ଶ୍ରୋତା ବନ୍ଧୁ, ତାପରେ ମୋର ମିସେସ୍ ଦୀପାଞ୍ଜଳି ମିଶ୍ର, ମୋର ଦାଦା ବିହାରୀ ଲାଲ ଭୋଇ, ମୁରଲୀ ପ୍ରସାଦ କର, ଆଉ ସମସ୍ତ ମିଶ୍ର ପରିବାର, ଆଉ ଦାସ ପରିବାର, ଆଉ ଯେତିକି ଶ୍ରୋତା ବନ୍ଧୁ ସୁନ୍ଦର ସମସ୍ତଙ୍କୁ ଡେଡିକେଟ୍ କରିକି ଗୀତ ଶୁଣେଇଦେବେ ଆଉ।
0: ଆଜ୍ଞା ଆଜ୍ଞା, ଧନ୍ୟବାଦ ଆପଣଙ୍କୁ। ଦୋଳ ଗୋବିନ୍ଦ,
1: ଠିକ ଅଛି।

0: ହ୍ୟାଲୋ
1: ହ୍ୟାଲୋ ମୋ ପସନ୍ଦ
0: ହ୍ୟାଲୋ ଆଜ୍ଞା ନମସ୍କାର
1: ହଁ ନମସ୍କାର କୁହନ୍ତୁ
0: ମୁଁ ଜୟପୁର ଦାନ ସାର କହୁଛି
1: କିଏ କହୁଥିଲେ
0: ପ୍ରକାଶ ଦଳେଇ
1: ପ୍ରଥମ ଥର ବୋଧେ ମୋ ପସନ୍ଦକୁ ଫୋନ କରିଛନ୍ତି ଆପଣ ଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆଗରୁ
0: ଶୁଣୁଥିଲି
1: କଣ କଣ ସବୁ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁରରୁ ଆପଣ ଶୁଣନ୍ତି
0: ମୁଁ ଦିଦି ସମ୍ବଲପୁରୀ ଆଉ ଚୈତ୍ୟଜନ ଏଇଟା ଆମେ ଶୁଣୁ
1: ଆଚ୍ଛା ଆଜି ପ୍ରଥମ ଥର ଫୋନ ଲଗେଇଛନ୍ତି କଥା ହଉଛନ୍ତି କେମିତି
0: ଲାଗୁଛି
1: ଆପଣ କଣ କରନ୍ତି କହିଦିଅନ୍ତୁ ତ
0: କାର୍ପେଣ୍ଟର କାମ ଦିଦି
1: ଘରେ ରେଡିଓ ଅଛି ନା ଫୋନରେ ଶୁଣନ୍ତି
0: ଦିଦି
1: ତ କେତେ ବର୍ଷ ହେଲା ଶୁଣୁଛନ୍ତି ଆକାଶବାଣୀ ଜୟପୁରକୁ
0: ମୁଁ ତ ଶୁଣୁଥିଲି ଯେ ଆଗରୁ ରେଡିଓ ଥିଲା ଆମ ବାବା ଥିଲା ବେଳକୁ ଆମ ବାପା କାଳ ହେଇଗଲା ପରେ ଆଉ ରେଡିଓ ତ ଆଉ ନାହିଁ
1: ହଁ ଏବେ ଫୋନରେ ଶୁଣୁଛନ୍ତି ଠିକ ଅଛି ଆପଣଙ୍କ ପସନ୍ଦର ଗୀତ କୁହନ୍ତୁ କଣ ଶୁଣିବେ
0: ହିନ୍ଦୀ ଚଳଚ୍ଚିତ୍ର ଗୋଟେ ଆମର ଏଇଟା ସୋଲେର ଗୋଟେ ଶୁଣିଛନ୍ତି
1: ସୋଲେର କୋଉ ଗୀତ
0: ଅମିତାଭର
1: ସୋଲେର ବହୁତ ଗୀତ ଅଛି
0: ଆପଣଙ୍କର ଇଚ୍ଛା
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କ ପସନ୍ଦର ଏଇ ସୁନ୍ଦର ଗୀତ ଶୁଣିବା ଚାଲନ୍ତୁ ପ୍ରକାଶ
0: ହଁ ନମସ୍କାର
1: ନମସ୍କାର।

ଶୁଣିଲେ ହ୍ୟାଲୋ ମୋ ପସନ୍ଦ କାର୍ଯ୍ୟକ୍ରମ ଉପସ୍ଥାପନା କଲେ ଦମୟନ୍ତୀ ବୈକାର। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1460 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ। ଆଜି ଶୁଣନ୍ତୁ ଏହାର 16ତମ ଭାଗ, ଶୁଣିବେ ଏହି ସୂଚନା ବିରତି ପରେ।

0: ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ସମ୍ ହସ୍ପିଟାଲ ସୀତଳାପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
1: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା।
2: ସମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
1: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
2: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ସୀତଳପଲ୍ଲୀ ତାରାତାରିଣୀ ରୋଡ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, ସ୍ୱାସ୍ଥ୍ୟ ଭିତ୍ତିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏରେ ସ୍ୱାଗତ କରୁଛି ଆପଣଙ୍କୁ ମୁଁ ପୁଷ୍ପିତା ପଟ୍ଟନାୟକ। ଏଥର ବିଷୟବସ୍ତୁ ରହିଛି ବାତ ଓ ଗଣ୍ଠି ବିଜ୍ଞାନ ସଚେତନତା। ଏ ସମ୍ପର୍କିତ ସମସ୍ୟାକୁ ନେଇ ଆପଣ ଫୋନ୍ ଯୋଗେ ଯେଉଁ ପ୍ରଶ୍ନ ପଚାରିଥିଲେ ତାର ଉତ୍ତର ଦେବା ପାଇଁ ଏବଂ ଏହାରି ବିଷୟରେ ଅତି ପ୍ରାଞ୍ଜଳ ଭାବେ ବୁଝାଇବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଥିଲେ ମେଡିସିନ୍ କନ୍ସଲ୍ଟାଣ୍ଟ ଡକ୍ଟର ଅନୁରାଗ ଅନୁପମ। ଏଠି ଶ୍ରୋତବନ୍ଧୁ ଆପଣମାନଙ୍କୁ ଜଣାଇ ଦେଉଛୁ ଏହାର ପ୍ରଥମ ଭାଗ ଗତ ସପ୍ତାହରେ ଆପଣ ଶୁଣିସାରିଛନ୍ତି, ଆଜି ଶୁଣିବେ ଏହାର ଅବଶିଷ୍ଟାଂଶ। ସାର୍ ନମସ୍କାର, କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ।
3: ନମସ୍କାର ମ୍ୟାମ।
0: ସୁସ୍ଥ କେମିତି ହେବେ ବା କ'ଣ କ'ଣ ସବୁ ଚିକିତ୍ସା ପ୍ରଣାଳୀ ବିଷୟରେ?

0: ମୁଁ ଯେମିତି କହୁଥିଲି କିଛିଟା ଇମ୍ୟୁନୋ ସପ୍ରେସିଭ୍ ମେଡିକେସନ୍ସ ଯେମିତି ଅଛି, ତା ସାଙ୍ଗେ ସାଙ୍ଗେ ବାୟୋଲୋଜିକାଲ ଥେରାପିଜ୍ ଆସିଲାଣି ଯେଉଁଗୁଡ଼ାକ ଆଣ୍ଟିବଡି ଥେରାପି ଗୁଡ଼ାକ। ସେ ଆଣ୍ଟିବଡି ଗୁଡ଼ା କିଛିଟା ଆମର ବାୟୋକେମିକାଲ ମଲିକ୍ୟୁଲ୍ସ ଯେଉଁଟାକି ଏ ଆର୍ଥରାଇଟିସ୍ ରୋଗକୁ ଉତ୍ପନ୍ନ କରେ ଶରୀରରେ, ତା ଏଗେନ୍ଷ୍ଟ ଯାଇକି କାମ କରେ। TNF ଆଲଫା ଇନିବିଟର୍ସ, ବି ସେଲ୍ ଡିପ୍ଲିଟିଂ ଆଣ୍ଟିବଡି ଥେରାପି, ଏସବୁ ବହୁତ ଆଡଭାନ୍ସ ଥେରାପି ଗୁଡ଼ା ସବୁ ଆସିଲାଣି, ଯାହାର ୟୁଜ୍ ଏବେ ବି ହେଉଛି। ଆମର ହସ୍ପିଟାଲରେ ବି ହୁଏ, ଅନ୍ୟାନ୍ୟ ହସ୍ପିଟାଲରେ ବି, ଇଣ୍ଡିଆରେ ବହୁତ ଗୁଡ଼ା ହସ୍ପିଟାଲରେ ହେଉଛି, ଆଉ ସେ ଲୋକମାନେ ବହୁତ ଉପକୃତ ବି ହେଉଛନ୍ତି।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
2: ହଁ ମ୍ୟାଡମ ନମସ୍କାର,
1: କୁହନ୍ତୁ କିଏ କହୁଥିଲେ, କୋଉଠୁ କହୁଛନ୍ତି?
2: ଆଜ୍ଞା ସୁଲେଖା, ଦାସିଆ ଜିଲ୍ଲା ଦୋଳଗୋବିନ୍ଦ ମିଶ୍ର କହୁଛି। ଆଜ୍ଞା
1: ଦୋଳଗୋବିନ୍ଦ ବାବୁ ଭଲ ଅଛନ୍ତି କି?
2: ଭଲ ଭଲ, ଆପଣ ମାନେ କେମିତି ଅଛନ୍ତି? ଖରା ତ ବହୁତ ହେଉଛି,
1: ବର୍ଷା ଦିନେ ବର୍ଷା ହବ, ଶୀତ ଦିନେ ଶୀତ ହବ, ଖରା ଦିନେ ଖରା ହବ, ସେଇଟାକୁ କହିଲେ କଣ ହବ? ସବୁଯାକୁ ନେଇକି ଚଳିବାକୁ ପଡିବ ନା। ପ୍ରଥମେ ଆପଣ ଖୁସି କି ନାହିଁ କହିଲେ, ଆପଣଙ୍କର ଫୋନ ନ ଲାଗିଲେ ଆପଣ ମନ ଦୁଃଖ କରନ୍ତି, ଆଜି ଫୋନ ଲାଗିଯାଇଛି ନାଇଁ କି? ଆପଣଙ୍କର ଯୋଉ ସମସ୍ୟା ଅଛି ବା ପରାମର୍ଶ ନବାକୁ ଚାହୁଁଛନ୍ତି, ସାର୍ ବସିଛନ୍ତି ଆପଣଙ୍କ କଥା ଶୁଣୁଛନ୍ତି, ପଚାରନ୍ତୁ।
2: ସାର୍ ଇଏ ନମସ୍କାର।
0: ନମସ୍କାର ନମସ୍କାର।
2: ଆଜ୍ଞା ମୋର କଣ ଆଜ୍ଞା, ଇଏ ମାନେ ଗାଡି ଚଲାଇଲେ ଆଜ୍ଞା ମୋର ଟିକେ ଅଣ୍ଟାଟା ଆଉ ଟିକେ ମାନେ ଗଣ୍ଠି ଅଣ୍ଟା ଟିକେ ମାନେ ଦରଜ କରୁଛି ଆଜ୍ଞା, ତ କେମିତି କଣ କଲେ ହବ ଆଜ୍ଞା?
0: ଆପଣଙ୍କ ବୟସଟା କେତେ?
2: ବୟସ ମୋର ଆଜ୍ଞା 35।
0: 35 ବୟସ
2: ଆଜ୍ଞା।
0: ଆଚ୍ଛା ଆଚ୍ଛା, କଣ କି ଗାଡି ଚଲାନ୍ତି ଆଉ ଦିନକୁ କେତେ ଦିନ କେତେ ଘଣ୍ଟା କାମ କରନ୍ତି ଆପଣ?
2: ଆଜ୍ଞା ବାଇକ ଚଲାନ୍ତି ଆଜ୍ଞା। ସେ ମୋର ପୁଅଟା ଆଜ୍ଞା ମାନେ ମେଟ୍ରିକ ପରୀକ୍ଷା ଦେବ ତ 2027ରେ, ତ ତାର ପରୀକ୍ଷା ଲାଗି ଆଜ୍ଞା ଆମର ଗାଁରୁ ଯାତ୍ରାକୁ ଆସ ଆଜ୍ଞା 25 କିଲୋମିଟର, ତ ଡେଲି ମୋତେ 50 କିଲୋମିଟର, ଆଉ ସେଟା ହେଇଯାଉଛି 62 କିଲୋମିଟର ଆଜ୍ଞା ଡେଲି ମୋତେ ମାନେ ଗାଡି ଗୁଲାବାରି ପଡୁଛି ଆଜ୍ଞା।
0: ନାଇଁ ଆଜ୍ଞା, ଆପଣଙ୍କର ତ ମାନେ ବେଶୀ କାମ ଯୋଗୁଁ ଏ ଯୋଉ ରାସ୍ତାରେ ବାରମ୍ବାର ଯିବା ଆସିବା କରିକି ଧଚକଚ ହେଇକି ଆସିବା ଯୋଗୁଁ, ତା ଯୋଗୁଁ ମୋଷ୍ଟ ଲାଇକ୍ଲି ଅଣ୍ଟା ଉପରେ ଏଫେକ୍ଟ ପଡିଛି, ଏଟା ମେକାନିକାଲ ବ୍ୟାକ୍ ପେନ୍ କହୁ ଆମେ ଆକୁ। ତ ଏଇଟା ଗଣ୍ଠି ବାତ ନ ହେଇକି ଆଇ ଥିଙ୍କ ବେଶୀ କଷ୍ଟ ପଡିକି ଆପଣଙ୍କୁ ହେଇଛି ଅଣ୍ଟାର ରୋଗଟା, ତ ଆପଣଙ୍କୁ ଟିକେ ରେଷ୍ଟ ନେବାକୁ ପଡିବ, ଆଉ ଅଣ୍ଟାରେ ହୁଏତ ଦରକାର ପଡିଲେ କିଛି ବେଲ୍ଟ ବି ପିନ୍ଧିବାକୁ ଦରକାର ପଡିପାରେ। ଆପଣ ଟିକେ ସତର୍କତାମୂଳକ ଭାବେ ଯିବାକୁ ପଡିବ, ବେଶୀ ବାଇକ୍ର ପ୍ରୟୋଗଟା ଟିକେ କମ୍ କରିଲେ ଭଲ ହୁଅନ୍ତା। ହଁ ବେଲ୍ଟଟା ପିନ୍ଧିଲେ ଯଦି ଗୋଟେ ଥର କଣ ଆପଣଙ୍କୁ ଯାଇକି ଥରେ ଡକ୍ଟରକୁ ଦେଖେଇକି ଦରକାର ପଡିଲେ ଗୋଟେ ଏକ୍ସରେ କରିବାକୁ ପଡିବ ଅଣ୍ଟାର, ସେ ଅଣ୍ଟାରେ କିଛି ଯୋଉ ବାରମ୍ବାର ଯିବା ଆସିବା କରିବା ଯୋଗୁଁ କିଛି ଡ୍ୟାମେଜ୍ ହେଇଛି କି, କିଛି ହାଡ଼ରେ କିଛି ଅସୁବିଧା ହେଇଛି କି, ଟିକେ ଦେଖିଲା ପରେ ହିଁ ଆମେ ଆଗକୁ ଆପଣଙ୍କୁ କିଛି କହିପାରିବୁ ସେ ବିଷୟରେ।
2: ଆଉ ତ ମୋର ପ୍ରଶ୍ନ ଥିଲା ଆଜ୍ଞା, ମୋର ମାର ବୟସ ଯେମିତି 55 ଅଛି, ସେ କଣ ଟିକେ ମାନେ ବେଶୀ ଟିକେ ଚାଲିଦେବେ କିମ୍ବା ଟିକେ ଉଠାଣିକି ଟିକେ ଉଠିଯିବେ, ତେଲ ତାଙ୍କର ପୁରା ହାତ ସବୁ ଟିକେ ଫୁଲି ଯାଉଛି ଆଜ୍ଞା, ତ ତାଙ୍କ ଲାଗି କିଛି ଏବେ କଣ କଲେ ହବ ଆଜ୍ଞା?
0: ନିଶ୍ଚିତ, ଏଇଟା ଯୋଉ ବୟସ ଜନିତ ଆର୍ଥରାଇଟିସ କଥା ଆମେ କହୁଥିଲେ, ଏଇଟା ସେଇ ଅଷ୍ଟିଓ ଆର୍ଥରାଇଟିସ ଯୋଗୁଁ ହିଁ ଏଇ ପ୍ରୋବ୍ଲେମଟା ହଉଛି, ଆଉ ତାଙ୍କୁ ଟିକେ ଜଏଣ୍ଟଟାକୁ ରେଷ୍ଟ ଦେବାକୁ ପଡିବ, ଟିକେ କିଛିଟା ଫିଜିଓଥେରାପି କରିବାକୁ ପଡିବ, ଆଉ ତା ଉପରେ ଫିଜିଓଥେରାପି କିଛିଟା ବ୍ୟାୟାମ ଅଛି ସେଟା କଲେ ଯୋଉ ଆମର ଆଣ୍ଠୁଟା ଅଛି ସେ ଆଣ୍ଠୁଟା ଆଉ ଟିକେ ଷ୍ଟ୍ରଙ୍ଗ ହେଇପାରିବ। ତେଲ ଲଗେଇ ପାରିବେ, ଆମର ନାନା ପ୍ରକାର ସବୁ ପେନ୍ ରିଲିଭିଂ ସ୍ପ୍ରେ ମାର୍କେଟରେ ଆଭେଲେବଲ ଅଛି, ତାକୁ ବି ଲଗେଇ ପାରିବେ, ଫିଜିଓଥେରାପି କରିପାରିବେ, ଦରକାର ପଡିଲେ ନି ବ୍ରେସ୍ ଲଗେଇ ପାରିବେ, ଆଣ୍ଠୁଟାକୁ ଟିକେ ସପୋର୍ଟ ଦେବା ପାଇଁ ଆସେ ବ୍ରେସ୍ ଆସେ ପିନ୍ଧିବା ପାଇଁ, ଏସବୁ କରିପାରିବେ, ଆପଣ ଓଜନ ବି ଟିକେ କମ୍ କରିପାରିବେ।
1: ଏଇଠି ଗୋଟେ କଥା ହେଲା, ପ୍ରଥମ କଥା ହେଲା ଆପଣଙ୍କର ଗଣ୍ଠି ବାତ ଜନିତ ରୋଗ ନୁହଁ, ଆପଣ ସେଇଥିରୁ ମାନେ ଟିକେ ସାଙ୍ଗକୁ ବୁଝିନେଲେ ଯେ ଆପଣ ସେଇଥିପାଇଁ ହଉନି, ପରିଶ୍ରମରୁ ହଉଛି ହେଲା, ତଥାପି ମାଆଙ୍କ ପାଇଁ ଆପଣ ଟିକେ ପାଖ ଚିକିତ୍ସାଳୟକୁ ଯାଆନ୍ତୁ, ସେଠି ସାର୍ଙ୍କୁ ଦେଖେଇ ଦିଅନ୍ତୁ ବା ମ୍ୟାଡମ୍ ଯିଏ ଅଛନ୍ତି ଦାୟିତ୍ୱରେ ଦେଖେଇଦେଲେ ଟିକେ ଭଲ ହବ, ସେ କୋଉ ପ୍ରକାର ଆପଣଙ୍କ ବ୍ୟାୟାମ କହିବେ ସେ ପ୍ରକାର କଲେ ଆଉ ଟିକେ ଭଲ ରହିବେ, ଆଉ ଯେହେତୁ ଆପଣ ପୁଅ ପାଇଁ ତ ବାଧ୍ୟତାମୂଳକ ସେତିକି ଗାଡି ଚଲେଇବେ, ଆଉ ତାପରେ ଟିକେ କମେଇଦେବେ ଆଉ କାମ ଆଉ ହେଲା।
2: ନମସ୍କାର।
1: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ,
3: ନମସ୍କାର ମ୍ୟାଡମ।
1: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଛନ୍ତି?
3: ମୁଁ ଲଚାପଡାରୁ ସ୍ମିତା କହୁଥିଲି।
1: ସ୍ମିତା ଭଉଣୀ ଆମର ଭଲ ଅଛନ୍ତି କି?
3: ଆଜ୍ଞା ବହୁତ ବଢିଆ ଅଛି।
1: ବଢିଆ ଥାଇକି ଏବେ ସାର୍ଙ୍କୁ ପଚାରନ୍ତୁ କଣ ସମସ୍ୟା ରହିଛି ଆଉ କଣ ଜାଣିବାକୁ ଚାହୁଁଛନ୍ତି।
3: ମୋର ତ ସେମିତି କିଛି ସମସ୍ୟା ନାହିଁ, କିନ୍ତୁ ମୁଁ ଆକ୍ଚୁଆଲି ଜାଣିବା ପାଇଁ ଚାହୁଁଛି, ପ୍ରଥମେ ମୋର ସାର୍ଙ୍କୁ ନମସ୍କାର। ଯୋଉ ଆଣ୍ଠୁ ଗଣ୍ଠି ବଥା ହେଲେ ଡକ୍ଟର ତ ପରାମର୍ଶ କରିଥାନ୍ତି ଔଷଧ, କିନ୍ତୁ ତା ସହିତ ଆମେ ପ୍ରାୟ ବିନ୍ଧା କମିବା ପାଇଁ ପେନ୍ କିଲର କିଛି ଲୋକ ଗ୍ରହଣ କରିଥାନ୍ତି, ତ ସେଇଟା ଶରୀରକୁ କେମିତି କ୍ଷତି କରେ ବା ଆର କିଛି ପ୍ରଭାବ

0: ପଡ଼େନି, ତା ଉପରେ ଟିକେ ଜାଣିବାର ଥିଲା।
1: ନିଶ୍ଚିତ ବହୁତ ଭଲ ପ୍ରଶ୍ନଟି ପଚାରୁଛନ୍ତି। ଗଣ୍ଠିରେ କିଛି ମାନେ କଷ୍ଟ କି ପୀଡ଼ା ହେଲେ ନିଜେ ନିଜେ ପେନ୍ କିଲର ଦୟାକରି ଖାଆନ୍ତୁ ନାହିଁ। ଡକ୍ଟର ପରାମର୍ଶ ବିନା ପେନ୍ କିଲର ଖାଇବାଟା ଅତି ଗୋଟେ ରିସ୍କି ଆଉ ଡେଞ୍ଜରସ୍ ଜିନିଷ। ଏଥିରେ କିଡ଼ନୀ ଏଫେକ୍ଟେଡ୍ ହେବାର ଚାନ୍ସ ଥାଏ, ଏଥିରେ ଷ୍ଟୋମାକରେ ଅଲସର ହେଇକି ପେଟରେ ବ୍ଲିଡିଂ ହେବାର ଚାନ୍ସ ଥାଏ, ଅଲସର ଜନିତ ରୋଗ ହେଇପାରେ। କିଛିଟା ରୋଗରେ ଯେଉଁ ଆପଣ ପେନ୍ କିଲର କହୁଛନ୍ତି, ଯେଉଁଟାକୁ ଆମେ NSAID କହୁ, ନନ୍ ଷ୍ଟେରଏଡାଲ ଆଣ୍ଟି ଇନ୍ଫ୍ଲାମେଟୋରି ଡ୍ରଗ୍ କହୁ, କିଛିଟା ରୁମାଟୋଲୋଜିକାଲ ଡିଜିଜ୍ରେ ଆର ପ୍ରୟୋଗଟା ବାଧ୍ୟତାମୂଳକ, ଏଟା କରିବାକୁ ପଡ଼େ, ନ କଲେ ସେ ଠିକ୍ ହେବ ନାହିଁ। କିନ୍ତୁ ସେଇଟା ଡକ୍ଟରଙ୍କ ପରାମର୍ଶ ବିନା ଆପଣ ଷ୍ଟାର୍ଟ କରନ୍ତୁ ନାହିଁ।
2: ଧନ୍ୟବାଦ। ଏଇଠି ଆମେ ଶ୍ରୋତାବନ୍ଧୁମାନଙ୍କୁ କହିଦବା ଯେ ଯୋଉ ଔଷଧ ଦୋକାନ ବା ନିଜେ ନିଜେ ପଚାରିକି ଔଷଧ ଖାଉଛନ୍ତି ସେଇ ଭୁଲଟା ଜମାରୁ କରିବେନି, ପଚାରେ ବହୁତ ଅସୁବିଧାକୁ ସମ୍ମୁଖୀନ ହେବେ। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର। ନମସ୍କାର, ନମସ୍କାର, କିଏ କହୁଥିଲେ? ସିଙ୍ଗିପୁର ଗଦାଧର ଭାଇ, କୁହନ୍ତୁ ଆପଣଙ୍କର କଣ ଜାଣିବାକୁ ଚାହୁଁଛନ୍ତି? ସାର ଶୁଣୁଛନ୍ତି କହିଲେ
3: ଆଜ୍ଞା, ସେ ହାଡ଼ ଆଣ୍ଠୁ ଗଣ୍ଠି ଆଜ୍ଞା ଅଛନ୍ତି ପରା?
2: ହଁ କୁହନ୍ତୁ
3: ଆଜ୍ଞା। ମୋର ଆଜ୍ଞା ଝାଡା ବସିଥିଲି ଏବେ ଗୋଟେ 4 ମାସ ହେଲା, ଚିନ୍ ଲାଗୁଛି ଝାଡା ବସିଛି, ଉଠି ପଡିଲେ ଆଜ୍ଞା ଗୋଟା କିଏ ଏମିତି ଗୋଟେ କଣ ହେଇଯାଉଛି ଜଣା ପଡୁନି, ମାନେ ଟିକେ ଛିଡା ହେଇ ଗୋଟେ ରହିଲି ପରେ ଖଣ୍ଡିଲେ ତାପରେ ଯାଇ ଚାଲିଲେ ହଉଛି ଆଜ୍ଞା, ଆଉ ସାଙ୍ଗେ ସାଙ୍ଗେ ଚାଲିବି ବୋଲି ପଡିଯାଉଛି ଆଜ୍ଞା, ଉଠୁ ଉଠୁ ଚାଲି ପାରୁନି ଆଜ୍ଞା, ଟିକେ ସମୟ ରହିଲା ପରେ ଆଉ କାମ ଜାମ ଯାହା କଲେ ହେଲେ ହଉଛି, ଖାଲି ଝାଡା ବହିରୁ ଉଠିଲା ବେଳେ ଆଜ୍ଞା କଣ ହେଇଯାଉଛି କେଜାଣି, ଆଣ୍ଠୁ ଦିଟା ଯା ଯୋଡ଼ି ଯା ଆଣ୍ଠୁଟା କେମିତି ହେଇଯାଉଛି ଆଜ୍ଞା, ଆଉ କିଛି ଚାଲି ହଉନି ଆଜ୍ଞା, ଟିକେ ରହିଲା ପରେ ଚାଲୁଛି, କଣ ଭିତରେ କଣ ହେଇଛି ନା କଣ ହାଡ଼ ଫାଡ଼ କଣ ଅସୁବିଧା ହେଇଛି କଣ ଦେଖିବା ଆଜ୍ଞା।
1: ହଁ, ଏଇଟା ଗୋଟେ ଅତି କମନ୍ ପ୍ରୋବ୍ଲେମ୍ ଆମର ଭାରତରେ, ଏ ପ୍ରୋବ୍ଲେମଟା ବହୁତ କମନ୍, କାହିଁକି ବହୁତ ଲୋକ ଇଣ୍ଡିଆନ ଲାଟ୍ରିନ୍ସ ୟୁଜ୍ କରନ୍ତି, ତ ସେଇଥିରେ ପୁରା ବସିକି ସେମାନେ ବ୍ୟବହାର କରନ୍ତି, ତ ସେ ଉପରେ ଆଣ୍ଠୁ ଉପରେ ଟିକେ ଅଧିକା ଷ୍ଟ୍ରେନ୍ ପଡ଼େ। ତ ଏଇଟା କିନ୍ତୁ ଫୁଲାଜନିତ ଆର୍ଥରାଇଟିସ୍ ତ ଜମା ନୁହଁ, ଏଇଟା ସେଇ ଯୋଉ ଆମେ କହୁଛେ ଷ୍ଟ୍ରକ୍ଚରାଲ ବୋନ୍ ଡିଜିଜ୍ ଯୋଗୁଁ କିଛି ହେଇପାରେ। ହୁଏତ ଆପଣଙ୍କ ଆଗରୁ କେବେ ପିଲାବେଳେ କିଛି ମାଡ଼ ହେଇଥିବ କି ଆଣ୍ଠୁ କେବେ ମଚି ହେଇଥିବ କି କ'ଣ ହେଇଥିବ, ତା ଉପରେ ଏଇ ଯୋଉ ଆଡିସନାଲ ପ୍ରେସର ପଡ଼ିବା ଯୋଗୁଁ, ଏମିତି ବସିକି ଯୋଉ ବ୍ୟବହାର କରିବା ଯୋଗୁଁ ତା ପାଇଁ ଅଧିକା କଷ୍ଟ ହୋଇଥାଇ ପାରେ। ମୋର ପରାମର୍ଶ ରହିବ ଆପଣ ଥରେ ଏକ୍ସରେ ଟି କରିକି ଦେଖି ନିଅନ୍ତୁ କି ଆଣ୍ଠୁରେ କିଛି ପ୍ରୋବ୍ଲେମ ଅଛି କି ନାହିଁ, ଆଉ ଥରେ ଡକ୍ଟରଙ୍କୁ ଯାଇକି ଦେଖାନ୍ତୁ। ଏଇଟା ମତେ ଲାଗୁନି କିଛି ବହୁତ ମାନେ ଏମିତି ଡେଞ୍ଜରସ ଜିନିଷ ତ ଲାଗୁନି, ଗୋଟେ ଅତି ସାଧାରଣ ପ୍ରୋବ୍ଲେମ ଏଇଟା।
2: କିନ୍ତୁ ସେ ଜାଣିବା ଚାହୁଁଛନ୍ତି ଆରମ୍ଭରୁ ଜାଣିଦେଲେ ଭଲ ହବ ଆଉ,
1: ନିଶ୍ଚିତ
2: ଡରଟା ରହିବ।
3: ଫୁଲାଫୁଲି କିଛି ହଉନି ଆଜ୍ଞା, ଫୁଲାଫୁଲି ହଉନି ଯେ ଟିକେ ସମୟ ଗୋଟେ ତ ମିନିଟ୍ ଦୁଇ ମିନିଟ୍ ଚାଲି ହଉନି ଆଜ୍ଞା ଆଉ।
1: ହଁ ନାଇଁ ସେଇଟା କମନ, ସେଇଟା କିଛି
3: ପୁରସ୍ତମ୍ପୁର ମେଡିକାଲ ହଁ ଆଜ୍ଞା।
1: ହଁ ହଁ, ଆପଣ କୋଉ ହେଲେ ମେଡିକାଲରେ ଯାଇକି ଆପଣ ଥରେ ଦେଖିକି ପରାମର୍ଶ ନେଇପାରିବେ, ଆପଣଙ୍କ ଆସିଲେ ଆମେ ଆପଣଙ୍କୁ ନିଶ୍ଚିତ ଭାବେ ହେଲ୍ପ କରିବୁ, ଆପଣ ଫାଷ୍ଟ ଯାଇକି ଥରେ ମେଡିକାଲରେ ନିଶ୍ଚୟ ଦେଖାନ୍ତୁ।
4: ସୁସ୍ଥ ହୃଦୟ ସୁସ୍ଥ ଜୀବନର ଆଧାର।
5: ସମ୍ ହସ୍ପିଟାଲ ବ୍ରହ୍ମପୁର 24 ଘଣ୍ଟିଆ କାର୍ଡିଆକ୍ ଏମର୍ଜେନ୍ସି ସେବା ସହିତ ଆପଣଙ୍କ ହୃଦରୋଗର ସୁରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ। ଏଠାରେ କାର୍ଡିଓଲୋଜି, ଅତ୍ୟାଧୁନିକ କ୍ୟାଥଲାବ୍ ଏବଂ ଅଭିଜ୍ଞ CTVS ସର୍ଜନଙ୍କ ସେବା ମାଧ୍ୟମରେ ହୃଦରୋଗର ସଠିକ୍ ନିର୍ଣ୍ଣୟ ଓ ଆଧୁନିକ ଚିକିତ୍ସା ଉପଲବ୍ଧ।
4: ହୃଦରୋଗର ଉତ୍ତମ ଚିକିତ୍ସା ପାଇଁ ଭରସା କରନ୍ତୁ ସମ୍ ହସ୍ପିଟାଲ, ଶୀତଳପଲ୍ଲୀ ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
2: ଆମେ ଜାଣିବାକୁ ଚାହୁଁଥିଲୁ ଯେ ଏଇ ରୋଗୀମାନଙ୍କ ଏଇ ଯୋଉ ରୋଗୀମାନଙ୍କୁ ଅନ୍ୟ କିଛି ରୋଗ ହୁଏ କି, ମାନେ ଏଇଟା ହେଇଛି ବୋଲି କିଛି ହୁଏ କି, ଆ ସହିତ ସାମଞ୍ଜସ୍ୟ ଅଛି କି ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାର?
1: ନିଶ୍ଚିତ ଭାବେ, ବିକଜ ଏଇ ଯୋଉ ଲୋକମାନେ ଅଟୋ ଇମ୍ୟୁନ୍ ଡିଜିଜ୍ ଦ୍ୱାରା ପୀଡିତ ଥାନ୍ତି, ତାଙ୍କ ପାଇଁ ଆମେ ଇମ୍ୟୁନୋ ସପ୍ରେସିଭ ମେଡିକେସନ ୟୁଜ୍ କରୁଛୁ, ଯୋଉ ଦ୍ୱାରା ଆମେ ଇମ୍ୟୁନ୍ ସିଷ୍ଟମଟାକୁ ଟିକେ ସପ୍ରେସ୍ କରୁ, ଯୋଉଟା ସେ ନିଜର କୋଷିକା ଗୁଡାକୁ ଡ୍ୟାମେଜ୍ ନ କରୁ। କିନ୍ତୁ ସେ ପ୍ରୋସେସରେ ଯେହେତୁ ଇମ୍ୟୁନ୍ ସିଷ୍ଟମଟାକୁ ସପ୍ରେସ୍ କରାହଉଛି, ଇନଫେକ୍ସନର ରିସ୍କ ବଢ଼ିଯାଏ ଲୋକମାନଙ୍କର, ତାଙ୍କୁ ଭାଇରାଲ ଇନଫେକ୍ସନ୍ସ ଅଧିକା ହୁଏ, ତାଙ୍କୁ ବ୍ୟାକ୍ଟେରିଆଲ ଇନଫେକ୍ସନ୍ସ ଅଧିକା ହୁଏ, ଜ୍ୱର ହେଇପାରେ, ଇଭେନ୍ ମାରାତ୍ମକ ଇନଫେକ୍ସନ୍ ଗୁଡ଼ିକ ହେଇପାରେ, ଯୋଉଥିପାଇଁ ହସ୍ପିଟାଲାଇଜେସନ୍ ଦରକାର ପଡ଼ିପାରେ। ତ ଡେଫିନେଟଲି ଇଭେନ୍ ଟିବି ଜନିତ ରୋଗ ବି ହେଇପାରେ। ଆମେ କିଛିଟା ମେଡିସିନ ୟୁଜ୍ କରୁ ଯୋଉଥିରେ ଟିବିର ରିସ୍କ ବଢ଼ିଯାଏ, ଏଗୁଡ଼ାରେ ଯୋଉ ଇମ୍ୟୁନ୍ ସିଷ୍ଟମଟା ଟିବି ଏଗେନ୍ଷ୍ଟରେ ଆମକୁ ରକ୍ଷା ପ୍ରଦାନ କରେ, ସିଏ ବି ସପ୍ରେସ୍ ହେଇଯାଏ, ତ ସେଥିରେ ଟିବିର ରିସ୍କ ବଢ଼ିଯାଏ। ସେମିତି ଅନ୍ୟାନ୍ୟ ଇନଫେକ୍ସନ୍ ଗୁଡ଼ାର ରିସ୍କ ବି ବଢ଼ିଯାଏ ଏଥିରେ।
2: ତାହେଲେ ଧରି ନିଅନ୍ତୁ ଆପଣ କହିଲେ ସେମାନଙ୍କୁ ମେଡିସିନ ଚିକିତ୍ସା ପାଇଁ ଦିଆଯାଉଛି କିନ୍ତୁ ଅନ୍ୟ ଆଡ଼େ ଏଫେକ୍ଟ ହେଉଛି, ତ ଭ୍ୟାକ୍ସିନ୍ ଦ୍ୱାରା ଏଇଟା କରାଯାଇପାରିବ କି ସମାଧାନ?
1: ଡେଫିନେଟଲି ଭ୍ୟାକ୍ସିନ୍ର ଡେଫିନେଟଲି ରୋଲ୍ ଅଛି, ଯେହେତୁ ଏଇ ଇନଫେକ୍ସନ୍ ଗୁଡ଼ାକ ବହୁତ କମନ୍ ଏ ଡିଜିଜ୍ ଗ୍ରୁପ୍ରେ, ସେଥିପାଇଁ ତାଙ୍କୁ ଏଇ ଇନଫେକ୍ସନ୍ ଯେମିତି ନ ହଉ ବୋଲି ଆମେ କିଛିଟା ଭ୍ୟାକ୍ସିନ୍ ଦଉ, ତ ତାର ଡେଫିନେଟ୍ ରୋଲ୍ ଅଛି।

0: କିନ୍ତୁ ଭ୍ୟାକ୍ସିନ୍ଟା ବି ନେବା ଆଗରୁ ଆପଣଙ୍କୁ ରୁମାଟୋଲୋଜିଷ୍ଟ ସାଙ୍ଗେ କନସଲ୍ଟ କରିବାକୁ ପଡିବ। କିଛିଟା ଲାଇଭ୍ ଭ୍ୟାକ୍ସିନ୍ କମ୍ପ୍ଲିଟଲି କଣ୍ଟ୍ରାଇଣ୍ଡିକେଟେଡ୍, ତାକୁ ଯଦି ନେବେ, ଲାଇଭ୍ ଭ୍ୟାକ୍ସିନ୍ ଯଦି ନେଇଯିବେ ଯେଉଁଥିପାଇଁ ଆପଣ ଭ୍ୟାକ୍ସିନେସନ୍ କରୁଛନ୍ତି, ସେହି ରୋଗଟା ବହୁତ ଜୋରରେ ହେଇଯିବ, ଯେହେତୁ ଆପଣଙ୍କ ଇମ୍ୟୁନ୍ ସିଷ୍ଟମଟା ସପ୍ରେସ୍ ହେଇକି ଅଛି। ଆଉ ସେଇଟା ବି ଔଷଧର ଟାଇମିଂ ହିସାବରେ ଚେଞ୍ଜ ହେବ। ଯଦି ଆପଣ କିଛିଟା ଔଷଧ ନେଇଛନ୍ତି ତାର ଆଇଦର 3-4 ସପ୍ତାହ ଆଗରୁ କିମ୍ବା 6 ମାସ ପରେ, ସବୁ ମେଡିସିନ୍ର ଅଲଗା ଅଲଗା ହାଫ୍ ଲାଇଫ୍ ଅଛି, ଅଲଗା ଅଲଗା ତାର ପ୍ରପର୍ଟି ଅଛି, ତା ହିସାବରେ ଭ୍ୟାକ୍ସିନ୍ର ସେଡ୍ୟୁଲ୍ ବି ପୁରା ଚେଞ୍ଜ ହେବ। ନର୍ମାଲ ଲୋକ ଯେଉଁଭଳିଆ ଭ୍ୟାକ୍ସିନ୍ ସେଡ୍ୟୁଲ୍ରେ ନିଅନ୍ତି, ଆପଣ ସେମିତି ନେଇପାରିବେ ନାହିଁ ଯଦି ଆପଣ ଏଇ ମେଡିସିନ୍ ଗୁଡ଼ା ବ୍ୟବହାର କରୁଛନ୍ତି।
1: ତ ମାନେ ଆର ଔଷଧ ଯଦି ଆମେ ଖାଉଛେ, ପାର୍ଶ୍ୱ ପ୍ରତିକ୍ରିୟା ଅଛି,
0: ଡେଫିନେଟଲି ଅଛି।
1: ଏଥିପାଇଁ ରୋଗୀକୁ ସାବଧାନତା ଅବଲମ୍ବନ କରିବାକୁ ପଡିବ। ମୁଖ୍ୟତଃ କୋଉଥିରେ ସେମାନେ ଧ୍ୟାନ ଦେବେ, ଟାଇମିଂ ଉପରେ ଔଷଧର?
0: ହଁ, ଗୋଟେ ତ ଟାଇମିଂ ଉପରେ, ପ୍ଲସ୍ ଆଜ୍ ଏ ଡକ୍ଟର ମୋର ବି ଏଇଟା କର୍ତ୍ତବ୍ୟ ଯେ ତାଙ୍କୁ କହିଦେବି ଯେ ଆର କଣ କଣ ସାଇଡ୍ ଇଫେକ୍ଟ ହେଇପାରେ, ୟା ଯୋଗୁଁ କୋଉ କୋଉ ଇନଫେକ୍ସନ୍ ହେଇପାରେ, ଆଉ ସେ ଇନଫେକ୍ସନ୍ ନ ହଉ ବୋଲି ସେମାନେ କିଛିଟା ଇଏ ନେବାକୁ ପଡିବ, ଆମେ ପ୍ରିଭେଣ୍ଟିଭ ମେଜର୍ସ ନେବାକୁ ପଡିବ। ଯେମିତି ଆମେ ହାତଟାକୁ ସବୁବେଳେ ସଫା ରଖିବା, ଆଉ କେବେ ହେଲେ କ୍ରାଉଡେଡ୍ ଜାଗା ଗୁଡା ଯୋଉଠି ବହୁତ ଭିଡ଼ ଅଛି, ଗହଳି ଅଛି, ସେ ଜାଗାକୁ ଆମେ ଏଭଏଡ୍ କରିବା। ବାହାରେ ଅନହାଇଜେନିକ୍ ଜାଗାରେ ଯାଇକି ଖାଇବା ପିଇବା ଆମେ କରିବାନି। ଯେତେବେଳେ ବି ଆମେ ବାହାରେ କୋଉଠି ଗଲେ ଆସିଲେ ହାତ ନିଶ୍ଚିତ ଭାବେ ଭଲକି ଧୋଇବା। ତ ପର୍ସନାଲ ହାଇଜିନ୍ ଆଉ ପବ୍ଲିକ ହାଇଜିନ୍, ଏଇ ଦୁଇଟା ବହୁତ ଇମ୍ପୋର୍ଟାଣ୍ଟ ହେଇଯାଏ ଏ ପେସେଣ୍ଟ ମାନଙ୍କ ପାଇଁ।
1: ତ ଯୋଉ ସ୍ଟ୍ରେସ୍ କହୁଛେ ଆମେ ବା ଜୀବନ ଲାଇଫ୍ ଷ୍ଟାଇଲ, ଏଇଟା କେତେ ପ୍ରଭାବ ପକାଉଛି?
0: ଡେଫିନେଟଲି ମଲ୍ଟିପଲ ସାଇଣ୍ଟିଫିକ ରିସର୍ଚ୍ଚ ପେପର୍ସ କ୍ଲିୟରଲି ଇଣ୍ଡିକେଟ୍ କରୁଛି ଯେ ଯେତେ ମାନସିକ ଚାପ ଅଧିକା ହେବ, ସେତେ ଇମ୍ୟୁନ୍ ସିଷ୍ଟମଟା ଡିସ୍ରେଗୁଲେଟେଡ୍ ହେବ। ତା ଅର୍ଥ ଆଇଦର ଇମ୍ୟୁନ୍ ସିଷ୍ଟମଟା ସପ୍ରେସ୍ ହେଇଯିବ କିମ୍ବା ଦରକାରଠୁ ଅଧିକା କାମ କରିବ। ତ ଷ୍ଟ୍ରେସ୍ଟା ଇମ୍ୟୁନ୍ ସିଷ୍ଟମକୁ ପୁରା ବିଗାଡ଼ି ଦିଏ, ତା ଯୋଗୁଁ ଅଟୋଇମ୍ୟୁନ୍ ଡିଜିଜ୍ ବି ହେବାର ଚାନ୍ସ ଅଧିକା, ଆଉ ଇନଫେକ୍ସନ୍ ହେବାର ଚାନ୍ସ ବି ଅଧିକା। ତ ଆମେ ସବୁ ପେସେଣ୍ଟମାନଙ୍କୁ କହୁ ଯେ ସବୁବେଳେ ଷ୍ଟ୍ରେସ୍ଟାକୁ କଣ୍ଟ୍ରୋଲ ରଖିବାକୁ ପଡିବ। ଯେତେ ଖୁସି ରହିପାରିବେ ସେତେ ଖୁସି ରହିବେ, ବ୍ୟାୟାମ କରିବେ, ମେଡିଟେସନ୍ କରିବେ,
1: ପଜିଟିଭ୍ ଥଟ୍ସ କରିବେ। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର। ଜୟପୁର ଶାଶ୍ୱତ ବାବୁ କହୁଛନ୍ତି, ଟିକେ ଜୋରେ କୁହନ୍ତୁ ସାର୍, ବସିଛନ୍ତି, ଆପଣଙ୍କର କଣ ଜାଣିବାର ଅଛି କହିଲେ? ହଁ, ଗଣ୍ଠି ବାତ ଉପରେ ହିଁ ସାର୍ ଆସିଛନ୍ତି, କୁହନ୍ତୁ। କେତେବେଳେ କେତେବେଳେ ତାଙ୍କର ସବୁ ଗଣ୍ଠି ଗୁଡାକ ପେନ୍ ହଉଛି?
0: ଶାଶ୍ୱତ ବାବୁ ନମସ୍କାର, ଆପଣ କୋଉ କୋଉ ଗଣ୍ଠିରେ ପେନ୍ ରହୁଛି କହିଲେ? ସକାଳ ଉଠିଲା ବେଳେ ବେଶୀ ଥାଏ କି ଅନ୍ୟ ସମୟ ଅପେକ୍ଷା? ଆଚ୍ଛା, ଚଲାବୁଲା କଲେ ଗଣ୍ଠି ପେନ୍ଟା କମେ ନା ସେମିତି ହିଁ ରୁହେ?
1: ଟିକେ କମୁଛି, ପୁଣି ଆଉଥରେ
0: ସେମିତି ସେମିତି ହେଇଯାଉଛି। ଆଚ୍ଛା, ଠିକ୍ ଅଛି। ଖାଲି ଗୋଟେ ଗଣ୍ଠି ଶରୀରରେ ଏକା ଗୋଟେ ହିଁ ଗଣ୍ଠି? ଗୋଟେ ଗଣ୍ଠି। ଏଇ ଯୋଉ ପ୍ରକାରର ଆର୍ଥରାଇଟିସ୍, ତାକୁ ଆମେ ମୋନୋ ଆର୍ଥରାଇଟିସ୍ କହୁ, ଯୋଉଥିରେ କି ଗୋଟେ ପାର୍ଟିକୁଲାର ଗଣ୍ଠି ହିଁ ପ୍ରଭାବିତ ହୁଏ। ଏଥିରେ ବି ଆମର କିଛିଟା ଡିଫରେନ୍ସିଆଲ ଡାଇଗ୍ନୋସିସ୍ ଅଛି, ଯୋଉ କେତେଟା କାରଣ ଯୋଗୁଁ ଏଇଟା ହେଇପାରେ। ପ୍ରଥମ ହେଲା ଗଣ୍ଠିର ବି ଇନଫେକ୍ସନ୍ ହୁଏ, ତାକୁ ଆମେ ସେପ୍ଟିକ୍ ଆର୍ଥରାଇଟିସ୍ କହୁ। ସୋ ଗଣ୍ଠିର ଇନଫେକ୍ସନ୍ ଯୋଗୁଁ ବି ଗୋଟେ ସିଙ୍ଗଲ ଗଣ୍ଠି ଫୁଲିବାର ଚାନ୍ସ ଥାଏ। ଟ୍ୟୁବରକ୍ୟୁଲୋସିସ୍ ଯୋଗୁଁ ହେଇପାରେ, ଟିବି ଗଣ୍ଠିର ବି ଟିବି ହୁଏ ତା ଯୋଗୁଁ ହେଇପାରେ, ଗଣ୍ଠିର ବ୍ୟାକ୍ଟେରିଆଲ ଇନଫେକ୍ସନ୍ ହୁଏ ତା ଯୋଗୁଁ ବି ହେଇପାରେ। ଏଭଳିଆ ରୋଗରେ ଜ୍ୱର ବି ଆସିବ, ଗଣ୍ଠି ଫୁଲା ସାଙ୍ଗେ ଜ୍ୱର ବି ଆସିବ। ଆଉ କିଛିଟା ଡିଜିଜ୍ ଅଛି ଯେମିତି ଗାଉଟ୍ ବୋଲି କହୁ ଆମେ, ୟୁରିକ୍ ଆସିଡ୍ ବଢ଼ିବା ଯୋଗୁଁ ୟୁରିକ୍ ଆସିଡ୍ କ୍ରିଷ୍ଟାଲ ଗୁଡ଼ାକ ସେ ଜଏଣ୍ଟରେ ଜମା ହେଇଯାଏ। ଏଇଟା ଏସ୍ପେସିଆଲି ଯୋଉ ବୁଢ଼ା ଆଙ୍ଗୁଠିର ଆମର ଯୋଉ ଜଏଣ୍ଟଟା ଅଛି, ତାକୁ ଫାର୍ଷ୍ଟ ମେଟାଟାର୍ସୋ ଫେଲିଞ୍ଜିଆଲ ଜଏଣ୍ଟ କହୁ ଆମେ, ସେଇଠି ୟୁରିକ୍ ଆସିଡ୍ ଡିପୋଜିସନ୍ ହେଇକି ତା ଯୋଗୁଁ ବି ଗଣ୍ଠି ସ୍ୱେଲିଂ ହୁଏ। ତ ୟାର ନିଦାନ ପାଇଁ ଆପଣଙ୍କୁ ଥରେ ହସ୍ପିଟାଲ ଯିବାକୁ ପଡିବ, ଗୋଟେ ଜଏଣ୍ଟର ଏକ୍ସରେ କରିବେ, ଦରକାର ପଡିଲେ ଜଏଣ୍ଟ ଆସ୍ପିରେସନ୍ କରାଯାଏ, ତା ଦେହରୁ ଟିକେ ଇଞ୍ଜେକ୍ସନ୍ ପୁରେଇକି ଫ୍ଲୁଇଡ୍ ଟାଣିକି ତାର ପରୀକ୍ଷା ନିରୀକ୍ଷା କରାଯାଏ। ଆଉ କିଛିଟା ଆମର ଇନ୍ଫ୍ଲାମେଟୋରୀ ମିଡିଏଟର୍ସ ଅଛି ଯେମିତି ESR ହେଲା, CRP ହେଲା, ଏଗୁଡ଼ାକ ଦେଖିକି ଏସବୁ ଉପରେ ଆମେ, ଆଉ ୟୁରିକ୍ ଆସିଡ୍ ଲେଭେଲ୍ସ ଦେଖିକି ତାପରେ ଆମେ ସେ ରୋଗର ନିଦାନ କରିକି ତାର ଚିକିତ୍ସା ଆମେ କରିପାରିବା।
1: ବୁଝିପାରିଲେ ଶାଶ୍ୱତ ବାବୁ? ସାର୍ କହୁଛନ୍ତି ଆପଣ ପାଖ ହସ୍ପିଟାଲ ଯାଆନ୍ତୁ, ଟିକେ ଦେଖେଇ ଦିଅନ୍ତୁ, ସେ ଏକ୍ସରେ ବାହାର କରିବାକୁ କହିବେ କି ତାପରେ ଯଦି ଆଉ କିଛି କହିବେ ଟେଷ୍ଟ କରିବା ପାଇଁ, ସେଟା କଲା ପରେ ପ୍ରକୃତିରେ କଣ ହେଇଛି ଜଣାପଡିବ, ତାକୁ ଦେଖି ସେମାନେ ଟ୍ରିଟମେଣ୍ଟ ଆରମ୍ଭ କରିବେ। ବୁଝିପାରିଲେ? ଧନ୍ୟବାଦ, ରହିଲୁ, ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
2: ନମସ୍କାର,

0: ଶୁଣୁଥିଲେ
1: ମାଳତୀ ସାହୁ କହୁଛି।
0: କୋର୍ଟ କହୁଛନ୍ତି ମାଳତୀ ଭଉଣୀ ଆସିକାରୁ କହୁଛନ୍ତି। କଣ ଆପଣଙ୍କର ସମସ୍ୟା ରହିଛି, କଣ ଜାଣିବାକୁ ଚାହୁଁଛନ୍ତି କହିଲେ?
1: ଏ ଆଣ୍ଠୁଟା ମୋର ନାହିଁ, ସବୁ ଏବେ ଫୁଲି ଯାଉଛି, ଆଣ୍ଠୁଟା କାଟୁଛି ଖାଲି। ମାଣ୍ଡିଆ ଖାଇବାକୁ ଲୋକ କହିଲେ ମାଣ୍ଡିଆ ଖାଇଲି, କେତେ ଔଷଧ ପତ୍ର ଦେଖଉଛି ହେଲେ କିଛି ଭଲ ହଉନି।
0: ଏକ୍ଜାକ୍ଟଲି କଣ ହଉଛି କନେଇ ସାର କହୁଛନ୍ତି, ଶୁଣନ୍ତୁ।
2: ମା ନମସ୍କାର, ଆପଣଙ୍କ ବୟସ କେତେ ହେଲା?
1: ନମସ୍କାର ଆଜ୍ଞା।
2: ମା କେତେ ବୟସ ହେଲା?
1: 62
2: ହେଲା। ଯେମିତି ଆପଣ ଦେଖୁଛନ୍ତି ମ୍ୟାଡମ, ପ୍ରାୟ ଆମର ସବୁ ବୃଦ୍ଧାବସ୍ଥାର ଲୋକମାନେ ସମସ୍ତେ କଲ୍ କରୁଛନ୍ତି, ତାଙ୍କର ଏ ବୟସରେ ଗଣ୍ଠି ବାତ
0: ହେବା
2: ଅଷ୍ଟିଓ ଆର୍ଥରାଇଟିସ୍ ଟା। ମା ଏଇଟା ବୟସ କ୍ରମେ ହେଇଛି ଆପଣଙ୍କୁ, ଯୋଉ ଆଣ୍ଠୁ ବିନ୍ଧାଟା ହଉଛି ଏଇଟା ବୟସ କ୍ରମେ ଯୋଉ ଗଣ୍ଠି ବାତ ହୁଏ ତା ଯୋଗୁଁ ହିଁ ହଉଛି। ଆ ପାଇଁ ଆପଣ ଟିକେ ଫିଜିଓଥେରାପି କରନ୍ତୁ, ଟିକେ ଗୋଟେ ନି ବ୍ରେସ୍ ବ୍ୟବହାର କରନ୍ତୁ, ଆଉ କିଛି ତେଲ କିମ୍ବା ସ୍ପ୍ରେ ଲଗେଇ ପାରିବେ ସେଇଥିରେ। ଯଦି ସେଇଥିରେ କମୁନି ମା, ଆଜିକାଲି ତା ପାଇଁ ନି ରିପ୍ଲେସମେଣ୍ଟ ସର୍ଜରୀ ବି ହୁଏ। ଅର୍ଥୋପେଡିକ ସ୍ପେଶାଲିଷ୍ଟ ଯୋଉମାନେ ଅଛନ୍ତି, ଯଦି ଆଣ୍ଠୁଟା ବେଶୀ ଘସି ହେଇ ତାର କାର୍ଟିଲେଜଟା ଖରାପ ହେଇଯାଇଥିବ, ତାକୁ ନି ରିପ୍ଲେସମେଣ୍ଟ ସର୍ଜରୀ ବି ଆଜିକାଲି କରାହଉଛି, ଯୋଉଥିରେ ଲୋକଙ୍କୁ ଭଲ ବେନିଫିଟ ମିଳୁଛି। ସେଇଟା ସତ କଥା ମା, ଚକା ପକେଇକି ବସିପାରିବେନି, କିନ୍ତୁ ଆପଣ ଚଲାବୁଲା କରିପାରିବେ, ସୋଫା ଉପରେ କି ଉପରେ ବସିପାରିବେ, ଚେୟାର ଉପରେ ବସିପାରିବେ, ସେଥିରେ କିଛି ଅସୁବିଧା ହବନି। କିନ୍ତୁ ଆପଣ ଠିକ ଶୁଣିଛନ୍ତି, ସେଥିରେ ଚକା ପକେଇକି କି ଇଏ ହେଇକି ମାନେ ବସିବାଟା ସମ୍ଭବ ହୁଏନି। ନାଇଁ, ଯଦି ଅପରେସନଟା ଭଲରେ ହେଲା, ସକ୍ସେସଫୁଲ ହେଲା, ତ ବହୁତ ଦିନ ସେଟା ଚାଲିଯାଏ, 10-12 ବର୍ଷ 14 ବର୍ଷ ଚାଲିଯାଏ। ଡିପେଣ୍ଡ କରିବ କେତେ ସକ୍ସେସଫୁଲ ସର୍ଜରୀ ହଉଛି, ଆଉ ଅପରେସନଟା କେତେ ଭଲରେ କରାଯାଉଛି, ତା ଉପରେ ସେଟା ଡିପେଣ୍ଡ କରିବ। ଏଇ ଯୋଉ ଅଷ୍ଟିଓ ଆର୍ଥରାଇଟିସ ରୋଗଟା ଯୋଉଟା ଫୁଲା ଜନିତ ନୁହଁ, ସେଇଥିରେ ଔଷଧ ଖାଇଲେ ଏତେ କାମ କରେନି, ଔଷଧ ଦ୍ୱାରା ଏତେ ବେନିଫିଟ ମିଳେନି। କିଛିଟା ଔଷଧ ଅଛି ଆପଣ ଖାଇପାରିବେ, ଆପଣ ଡକ୍ଟରଙ୍କୁ ପରାମର୍ଶ କଲେ, ମୁଁ ତ ଏଇଠି ଆପଣଙ୍କୁ ପ୍ରେସ୍କ୍ରାଇବ୍ କରିପାରିବିନି। କିଛିଟା ଔଷଧ ଅଛି ଯୋଉଥିରେ କି ଆଣ୍ଠୁର ଯୋଉ ତେଲ ସରିଯାଇଥାଏ ସେ ତେଲକୁ ଟିକେ ବଢେଇବାରେ ହେଲ୍ପ କରେ। ବେଶୀ ପେନ୍ ହେଲେ ଆମେ ନାଇଁ, ମୁଁ ବୁଝିପାରିଲିନି, ଶୁଣନ୍ତୁ। ଫୁଲା ଜନିତ ଯୋଉ ଆଣ୍ଠୁ ରୋଗ ଅଛି ସେଇଥିରେ ଫୁଲା ଯୋଗୁଁ ପାଣି ଜମିଯାଏ, ଆଉ ଗୋଟେ ଆମର ଆଣ୍ଠୁର ନିଜର ତିଆରି ତେଲ ଗୋଟେ ଥାଏ ଯୋଉ ଯୋଗୁଁ ସେ ଠିକରେ ମୁଭମେଣ୍ଟ ହୁଏ, ସେଇଟା ଅଲଗା। ଯୋଉ ପାଣି ଜମିକି ଆଣ୍ଠୁଟା ଫୁଲିଯାଏ ସେଇଟା ଫୁଲା ଜନିତ ରୋଗ, ସେଇଥିରେ ସେ ପାଣିଟାକୁ ଆପଣ କାଢ଼ିଦେବେ କିମ୍ବା ପେନ୍ କିଲର ଦେବେ କିମ୍ବା କିଛି ଅନ୍ୟ ମେଡିସିନ ଦେବେ, ସେଥିରେ ସେଟା କମିଯିବ। ଆପଣଙ୍କର ଯୋଉ ଗୋଡ କାଟୁଛି କି ଫୁଲୁଛି ସେଟା ହାଡ଼ ଗୁଡା ଘସି ହେଇ ହେଇ ସେ ଭିତର କାର୍ଟିଲେଜଟା ଖରାପ ହେଇଯାଇଛି, ଡିଷ୍ଟ୍ରୟ ହେଇଯାଇଛି, ତା ଯୋଗୁଁ ଏଇଟା ହଉଛି ହେଲା। ଏଥିରେ ଆପଣ
0: ଦେଖେଇ ଦିଅନ୍ତୁ, ପ୍ରକୃତରେ କଣ ହେଇଛି ଜଣା ପଡିବ, ତାପରେ ଆପଣ ଚିନ୍ତା କରିବେ ଅପରେସନ କରିବେ କି ନ କରିବେ, କି ଔଷଧରେ ହବ କି କୋଉଥିରେ କେମିତି ଭଲ
2: ଅଛି। ତାର ଆଜିକାଲି କିଛି କିଛି ଔଷଧ ଆସିଲାଣି ଯୋଉ ଅଷ୍ଟିଓ ଆର୍ଥରାଇଟିସ ର, ଏବେ ଗୋଟେ ନର୍ଭ ଗ୍ରୋଥ ଫ୍ୟାକ୍ଟର ଇନହିବିଟର ବୋଲି ଗୋଟେ ଔଷଧ ଆସିଛି, ତାକୁ ଟାନେଜୁମାବ ଫାସେନୁମାବ ଏସବୁ ଔଷଧ ନୂଆ ନୂଆ ଔଷଧ ଆସିଛି। ଇଣ୍ଡିଆରେ ଏବେ ଯାଏଁ ଆଭେଲେବଲ ହେଇନି, କିନ୍ତୁ ଆଜିକାଲି ଯାହା ଟ୍ରାଏଲ୍ସ ଦେଖଉଛି ସେଗୁଡ଼ାରେ ବି ଭଲ ବେନିଫିଟ ମିଳୁଛି। କିନ୍ତୁ ପ୍ରାୟତଃ ଫୁଲା ଜନିତ ଆର୍ଥରାଇଟିସ ଭଳିଆ ଏଇ ଯୋଉ ଅଷ୍ଟିଓ ଆର୍ଥରାଇଟିସ ରେ ଏତେ ମେଡିସିନ ର ରୋଲଟା ଟିକେ କମ୍, ଫିଜିଓଥେରାପି ର ରୋଲ ବେଶୀ, ଆଉ ଲାଇଫ ଷ୍ଟାଇଲ ମେଜର୍ସ ର ରୋଲ।
0: ବ୍ୟାୟାମ କରିବେ ହେଲା, ତାପରେ ଟିକେ ଦେଖେଇଦେଲେ ଭଲ ଆଉ। ନମସ୍କାର।
3: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
4: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
3: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଛନ୍ତି?
5: ମୁଁ କାମାକ୍ଷୀ, ଘର ଆସ୍କା।
0: କୁହନ୍ତୁ ଭାଇ, ସାର ଅଛନ୍ତି, ଆପଣଙ୍କର କଣ ସମସ୍ୟା ରହିଛି ନା କଣ ପରାମର୍ଶ ନେବାକୁ ଚାହୁଁଛନ୍ତି?
5: ସାର୍ ନମସ୍କାର।
2: ନମସ୍କାର
5: ସାର୍, କିଛି ଦିନ ହେଲାଣି ମୁଁ ଫିଲ୍ କରୁଛି ଆଣ୍ଠୁ ଗଣ୍ଠି ପୁରା ପ୍ରବଳ ପେନ୍ ହଉଛି, ଆଉ ତଳେ ବସିଲେ ଉଠିଲେ ମଧ୍ୟ ବହୁତ କଷ୍ଟ ହଉଛି। ତ ମୁଁ ଜାଣିବାକୁ ଚାହୁଁଥିଲି ଯେ ଏ ସୁଗର ଜନିତ ସମସ୍ୟା ନା ବାତର କିଛି ଲକ୍ଷଣ ରହିଛି?

0: ସାର୍ କହୁଛନ୍ତି ଶୁଣନ୍ତୁ ଭାଇ,
1: ତ ଏଇଟା କିନ୍ତୁ ଫୁଲା ଜନିତ ଆର୍ଥରାଇଟିସ୍ ତ ଜମା ନୁହଁ, ଏଇଟା ସେଇ ଯୋଉ ଆମେ କହୁଛେ ଷ୍ଟ୍ରକ୍ଚରାଲ ବୋନ୍ ଡିଜିଜ୍ ଯୋଗୁଁ କିଛି ହେଇପାରେ। ହୁଏତ ଆପଣଙ୍କ ଆଗରୁ କେବେ ପିଲାବେଳେ କିଛି ମାଡ଼ ହେଇଥିବ କି ଆଣ୍ଠୁ କେବେ ମଚି ହେଇଥିବ କି କ'ଣ ହେଇଥିବ, ତା ଉପରେ ଏଇ ଯୋଉ ଆଡିସନାଲ ପ୍ରେସର ପଡ଼ିବା ଯୋଗୁଁ, ଏମିତି ବସିକି ଯୋଉ ବ୍ୟବହାର କରିବା ଯୋଗୁଁ ତା ପାଇଁ ଅଧିକା କଷ୍ଟ ହୋଇଥାଇପାରେ। ମୋର ପରାମର୍ଶ ରହିବ, ଆପଣ ଥରେ ଏକ୍ସରେ ଟି କରିକି ଦେଖି ନିଅନ୍ତୁ କି ଆଣ୍ଠୁରେ କିଛି ପ୍ରୋବ୍ଲେମ ଅଛି କି ନାହିଁ, ଆଉ ଥରେ ଡକ୍ଟରଙ୍କୁ ଯାଇକି ଦେଖାନ୍ତୁ। ଏଇଟା ମତେ ଲାଗୁନି କିଛି ବହୁତ ମାନେ ଏମିତି ଡେଞ୍ଜରସ ଜିନିଷ ତ ଲାଗୁନି, ଗୋଟେ ଅତି ସାଧାରଣ ପ୍ରୋବ୍ଲେମ।
0: ଆରମ୍ଭରୁ ଜାଣିଦେଲେ ଭଲ ହବ ଆଉ,
1: ନିଶ୍ଚିତ।

0: ନିଅନ୍ତୁ କି ଆଣ୍ଠୁରେ କିଛି ପ୍ରୋବ୍ଲେମ ଅଛି କି ନାହିଁ, ଆଉ ଥରେ ଡକ୍ଟରଙ୍କୁ ଯାଇକି ଦେଖାନ୍ତୁ। ଏଇଟା ମତେ ଲାଗୁନି କିଛି ବହୁତ ମାନେ ଏମିତି ଡେଞ୍ଜରସ ଜିନିଷ ତ ଲାଗୁନି, ଗୋଟେ ଅତି ସାଧାରଣ ପ୍ରୋବ୍ଲେମ
1: ଚାହୁଁଛି। ବାତର ଲକ୍ଷଣ ସବୁ କଣ?
0: ମୁଁ ଯେମିତି ଆପଣଙ୍କୁ ଏବେ ବୁଝାଉଥିଲି, ମ୍ୟାଡାମ ସାଙ୍ଗେ ଡିସ୍କସ କରୁଥିଲି, ଯଦି କମ ବୟସର ଲୋକମାନଙ୍କର ଗଣ୍ଠି ଫୁଲା ଷ୍ଟାର୍ଟ ହୁଏ, ଗଣ୍ଠି ଉପରେ ଲାଲ ପଡ଼ିଯାଏ, ଟକ୍ ଟକ୍ ମାରେ, କିମ୍ବା ସକାଳେ ଉଠିଲା ବେଳେ ଗଣ୍ଠିଟା ଷ୍ଟିଫ୍ ହେଇଯାଏ, ମାନେ ଆପଣ ଶୋଇକି ଉଠିଲା ପରେ ଅଧା ଘଣ୍ଟା ଯାଏ ଆପଣ ସେ ଗଣ୍ଠିଟାକୁ ୟୁଜ୍ କରିପାରୁନାହାନ୍ତି, ଏକଦମ ଟାଣ ହେଇଯାଉଛି, ଷ୍ଟିଫ୍ ହେଇଯାଉଛି, କିଛି ସମୟ ଚାଲିଲା ପରେ ସେ ଧୀରେ ଧୀରେ ଧୀରେ ଧୀରେ ଠିକ୍ ହୁଏ, ଆଉ ଯେତେ ସମୟ ବସିକି ଶୋଇକି ରହିଲେ ଯଦି ଗଣ୍ଠିଟା ଆହୁରି ଅଧିକା ବଥା ହୁଏ, ତାହେଲେ ଏଇଟା ଫୁଲା ଜନିତ ଗଣ୍ଠି ରୋଗ, ଯେଉଁଟାକୁ ଆମେ ଅଟୋ ଇମ୍ୟୁନ୍ ରୁମାଟିକ୍ ଡିଜିଜ୍ କହୁ, କିମ୍ବା ରୁମାଟିକ୍ ଜଏଣ୍ଟ ଡିଜିଜ୍ କହୁ ଯାହାକୁ।
1: ଧନ୍ୟବାଦ ସାର, ନମସ୍କାର।
2: ଆପଣ କହୁଥିଲେ ଶେଷରେ ଆମର ଜୀବନଶୈଳୀ,
0: ନିଶ୍ଚିତ ଭାବେ ଯେତେ ଆମର ଷ୍ଟ୍ରେସ୍ ଅଧିକା ରହିବ ଆମର ଇମ୍ୟୁନ୍ ସିଷ୍ଟମ ସେତେ ଅନରେଗୁଲେଟେଡ୍ ଆଉ ଡିସରେଗୁଲେଟେଡ୍ ଭାବରେ କାମ କରିବ, କେବେ ଅଧିକା କାମ କରିବ, କେବେ ଦରକାରଠୁ କମ୍ କାମ କରିବ, ସୋ ଇନଫେକ୍ସନ୍ ହେବାର ଚାନ୍ସ ଅଧିକା ରହିବ, ଏଇ ଯେଉଁ ଅଟୋ ଇମ୍ୟୁନ୍ ଡିଜିଜ୍ ଗୁଡ଼ା ହେବାର ଚାନ୍ସ ରହିବ। ତ ଯେତେ ଯାଏଁ ଆମେ ଷ୍ଟ୍ରେସ୍ଟାକୁ କଣ୍ଟ୍ରୋଲ କରିନେ ଆମର ଲାଇଫ୍ଟା, ନିଶ୍ଚିତ ଭାବେ ଆମର ହେଲ୍ଥ କେବେ ହେଲେ ଭଲ ରହିବ ନାହିଁ।
2: ସେମିତି ଦେଖିବାକୁ ଗଲେ ତ ରୋଗ ବିଷୟରେ ଚର୍ଚ୍ଚା କଲେ ସମୟ ବି ପାଇବନି, କିନ୍ତୁ ଯେହେତୁ ଆମ କାର୍ଯ୍ୟକ୍ରମର ଗୋଟେ ଅବଧି ଅଛି, ଆମକୁ ସରାଇବାକୁ ପଡ଼ିବ। ତଥାପି ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କର ଯେଉଁ ସମସ୍ୟା ଥିଲା ଆପଣ ତ ବୁଝାଇଦେଲେ, ତଥାପି ସମ୍ୟକରେ ଆପଣ କ'ଣ କହିବାକୁ ଚାହିଁବେ?
0: ଏକ୍ଜାକ୍ଟଲି, ଦେଖନ୍ତୁ ମ୍ୟାଡମ, ଆପଣ ଯେମିତି ଦେଖିଲେ ଆମର ପ୍ରାୟ ଶ୍ରୋତାମାନେ ଯେଉଁମାନେ ଫୋନ୍ କରିଥିଲେ ସମସ୍ତେ ବୟସ୍କ ଲୋକ, ଆଉ ସମସ୍ତଙ୍କର ଅଷ୍ଟିଓ ଆର୍ଥରାଇଟିସ୍ ରୋଗ ଅଛି, ଯେଉଁ ବୟସ ଜନିତ ଆର୍ଥରାଇଟିସ୍ ଅଛି। ଏବେ ଯେ ଜଣେ ବି ଶ୍ରୋତା ପ୍ରାୟ ଏମିତି ଫୋନ୍ କରିନାହାନ୍ତି ଯେ ଆକ୍ଚୁଆଲି ରୁମାଟୋଲୋଜିକାଲ ଡିସଅର୍ଡର ଦ୍ୱାରା ମାନେ ପୀଡିତ। ୟଙ୍ଗ ଫିମେଲ୍ସ, ୟଙ୍ଗ ମେଲ୍ସ ସକାଳେ ଉଠିଲା ବେଳେ ଲାଲ ହେଇଯାଇଥିବ ଗଣ୍ଠି, ହାତ ମୁଠା କରି ହଉନଥିବ, ଚଲାବୁଲା କଲେ ଗଣ୍ଠି ପେନ୍ଟା କମିବ, ଅନ୍ୟାନ୍ୟ ଅର୍ଗାନ ସିଷ୍ଟମ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ସବୁ ଏଫେକ୍ଟେଡ୍ ହେଇଥିବ, ସେମିତିଆ ପେସେଣ୍ଟ ପ୍ରାୟ ଜାଣି ହିଁ ପାରନ୍ତିନି ଯେ ତାଙ୍କର ଅସୁବିଧାଟା କ'ଣ।
2: କିନ୍ତୁ ଆମେ ଆଶା ରଖିବୁ ଯଦି ସେମାନେ ଶୁଣୁଛନ୍ତି, ହୁଏତ ଫୋନ୍ ନ ଲାଗିଥାଇପାରେ, କିନ୍ତୁ ଯଦି ସେମାନେ ଶୁଣୁଛନ୍ତି ସେମାନେ ସତର୍କ ରୁହନ୍ତୁ, ଦେଖାଦେଖି କରନ୍ତୁ, ଚିକିତ୍ସା କରାନ୍ତୁ, ନାଇଁ କି?
0: ନିଶ୍ଚିତ।
2: ଆପଣ ଆସିଲେ ଆମ ଶ୍ରୋତବନ୍ଧୁମାନଙ୍କର ବିଭିନ୍ନ ସମସ୍ୟାର ସମାଧାନର ବାଟ ଦେଖାଇଦେଲେ, ତା ସହିତ ଏ ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଦେଲେ। ଆକାଶବାଣୀ ବ୍ରହ୍ମପୁର ପରିବାର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
3: ମସ୍ତିଷ୍କ, ସ୍ନାୟୁ ଓ ହାଡ଼ ଯୋଡ଼ ଭଳି ସୁସ୍ଥ ଜୀବନକୁ ପ୍ରଭାବିତ କରୁଥିବା ରୋଗର ସଫଳ ଚିକିତ୍ସା ସମ୍ ହସ୍ପିଟାଲ ବ୍ରହ୍ମପୁରରେ ସହଜ ଉପଲବ୍ଧ ହୋଇଥାଏ।
4: ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ ଏବଂ ଅର୍ଥୋପେଡିକ୍ସ ବିଭାଗର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ବ୍ରେନ୍, ବ୍ରେନ୍ ଷ୍ଟ୍ରୋକ୍, ବ୍ରେନ୍ ଟ୍ୟୁମର ଓ ନି ହିପ୍ ରିପ୍ଲେସମେଣ୍ଟ ସର୍ଜରୀ ଆଧୁନିକ ପଦ୍ଧତିରେ ଚିକିତ୍ସା ସେବା ସହ ଆମେ ଦେଉଛୁ ଆଶାର ନୂଆ କିରଣ।
3: ଆଜି ହିଁ ଆସନ୍ତୁ ସମ୍ ହସ୍ପିଟାଲ ଶୀତଳପଲ୍ଲୀ ତାରାତାରିଣୀ ରୋଡ୍ ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।

ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ହ୍ୟାଲୋ ସ୍ୱାସ୍ଥ୍ୟ ପାଇଁ କଥାଟିଏ, ଆଜି ଶୁଣିଲେ ଏହାର ଷୋହଳତମ ଭାଗ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 megahertz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଇଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଜୁନ୍ ମାସର 7 ତାରିଖ ରବିବାର ଅର୍ଥାତ୍ ଆଜି ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଅପରାହ୍ନ 5:30 ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପଚାରୁ। ବିଷୟ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ଏ ସମ୍ପର୍କରେ ଆପଣମାନେ ଜୁନ୍ ମାସର 7 ତାରିଖ ଅର୍ଥାତ୍ ଆଜି ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ଫୋନ୍ କରି ପ୍ରଶ୍ନ ପଚାରିପାରିବେ। ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ

ସଂଶୋଧନ କାର୍ଯ୍ୟକ୍ରମ କାଇଟା ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆଉ ଗୋଟିଏ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଜୁନ୍ ମାସର 10 ତାରିଖ ବୁଧବାର ଦିନ 1:20 ଘର ଆଉ ଘରଣୀ କାର୍ଯ୍ୟକ୍ରମରେ ପ୍ରଚାର କରିବୁ ଫୋନ୍ ମାଧ୍ୟମରେ ଶ୍ରୋତା ଭଉଣୀଙ୍କ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଘର ଓ ଘରଣୀ। ଏହି କାର୍ଯ୍ୟକ୍ରମରେ କେବଳ ମହିଳାମାନେ ନିଜ ମନପସନ୍ଦର ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଶୁଣିବାକୁ ଜୁନ୍ ମାସର 9 ତାରିଖ ଅର୍ଥାତ୍ ମଙ୍ଗଳବାର ଅପରାହ୍ନ 3:00 to 3:30 ପର୍ଯ୍ୟନ୍ତ ଫୋନ୍ କରିବାକୁ ଅନୁରୋଧ। ଆମର ଫୋନ୍ ନମ୍ଘର ହେଲା 06854230690। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ମା ମଙ୍ଗଳା ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଟି ସୌରୀ ଏବଂ ଇରା ମହାନ୍ତି। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ବିଜୁ ସ୍ୱାଇଁ।

ଏଥର ଶୁଣନ୍ତୁ କୁଆଁରୀ ଜହ୍ନ ଚଳଚ୍ଚିତ୍ରର ଗୀତ। ନିର୍ମଳ ନାୟକଙ୍କ ଗୀତରେ କଣ୍ଠଦାନ କରିଛନ୍ତି ତପୁ ମିଶ୍ର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ପାଢ଼ୀ।

ନିର୍ମଳ ମିଶ୍ର ଏବଂ ବସନ୍ତ ଦାସଙ୍କ କଣ୍ଠରେ ଶୁଣନ୍ତୁ ଚିଲିକା ତୀରେ ଚଳଚ୍ଚିତ୍ରର ଗୀତ। ଶିବବ୍ରତ ଦାସଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଶାନ୍ତନୁ।

ଶୁଣୁଥିଲେ ଆହୁତି ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ଅକ୍ଷୟ ମହାନ୍ତି ଏବଂ ତୃପ୍ତି ଦାସ। ଦେବଦାସ ଛୋଟରାୟଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ଅକ୍ଷୟ ମହାନ୍ତି। ଏଥର ଶୁଣନ୍ତୁ ଝିଲମିଲ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଏସ୍ ଜାନକୀ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅକ୍ଷୟ ମହାନ୍ତି।

ଏଥର ଶୁଣନ୍ତୁ ହୀରା ନୀଳା ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଦେବାଶିଷ ସ୍ୱରୂପ ଏବଂ ରାଧାରାଣୀ ଦେବୀ। ସ୍ୱରୂପ ନାୟକଙ୍କ ଗୀତ ସଙ୍ଗୀତ ସ୍ୱରୂପ।

ଶୁଣିଲେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7ଟାରେ ଏବଂ ରାତି 8ଟାରେ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 11ଟାରେ ଶୁଣିବେ ଆକାଶବାଣୀ ଲାଇଭ। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ଦିନ 12ଟାରେ ଏବଂ ଦିନ 2:15। ଦିନ 12:30 ପ୍ରଚାର କରିବୁ ଭକ୍ତିଗୀତ। ଶିଳ୍ପୀମାନେ ହେଲେ ମହମ୍ମଦ ଅଜିଜ ମହାପାତ୍ର।

ଜ୍ୟୋତି ଭଞ୍ଜ, ଟି ସୌରୀ, ନିଶିପ୍ରଭା ପାଣି, ପିନାକୀ ନାୟକ, ନମିତା ଅଗ୍ରୱାଲ ଏବଂ ସନୁ ନିଗମ। କେତୋଟି ହିନ୍ଦୀ କଥାଚିତ୍ରରୁ ଭକ୍ତିଗୀତ ପ୍ରଚାର କରିବୁ ଦିନ ଗୋଟାଏ ବାଜି ପାଞ୍ଚ ମିନିଟ୍ରେ, ଦିନ ଗୋଟାଏ ବାଜି କୋଡ଼ିଏ ମିନିଟ୍ରେ ପ୍ରଚାର କରିବୁ ଘର ଓ ଘରଣୀ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର ଖାଦ୍ୟ ଅପଚୟ ରୋକିବାରେ ମହିଳାଙ୍କ ଭୂମିକା ସମ୍ପର୍କରେ। ପରେ ଶୁଣିବେ ଆଉ ଏକ ସାକ୍ଷାତକାର ମଧୁସ୍ମିତା ପାଣିଗ୍ରାହୀଙ୍କ ସହିତ। ବିଷୟ ରହିଛି ମୋବାଇଲ, ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ାଉଛି କି। ଅପରାହ୍ନ ପାଞ୍ଚଟାରେ ଯୁବବାଣୀ। ଏଥିରେ ଆମ ଅତିଥି କ୍ରମରେ ଶୁଣିବେ ସାକ୍ଷାତକାର ଜଣେ ନିୟମିତ ଶ୍ରୋତାଙ୍କ ସହିତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 11:00। ଆରମ୍ଭ କରୁଛୁ ଆକାଶବାଣୀ ଲାଇଭ।

0: ପରିବେଶ ଓ ଖାଦ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ମଣିଷ ଜୀବନ ପାଇଁ ଖାଦ୍ୟ ଯେତିକି ଆବଶ୍ୟକ, ସେହି ଖାଦ୍ୟର ଉତ୍ସ ହେଉଛି ପ୍ରକୃତି ଆଉ ପରିବେଶ। ପୃଥିବୀର ପ୍ରତ୍ୟେକ ଶସ୍ୟ, ପ୍ରତ୍ୟେକ ଫଳ, ପନିପରିବା, ଏପରିକି ଆମ ଥାଳିରେ ଥିବା ସବୁ ଖାଦ୍ୟ ପଛରେ ପରିବେଶର ଅବଦାନ ରହିଛି। ମାଟି, ଜଳ, ବାୟୁ, ସୂର୍ଯ୍ୟକିରଣ ଆଉ ଏହି ଜୈବ ବିବିଧତା ମିଶି ଖାଦ୍ୟ ଉତ୍ପାଦନର ହୋଇଥାଏ। ଏମିତି ସୁନ୍ଦର ଆମର ଖାଦ୍ୟ ଆଉ ପରିବେଶର କଥାକୁ ନେଇ ଆରମ୍ଭ କରିବା ଆଜିର ଆକାଶବାଣୀ ଲାଇଭ କାର୍ଯ୍ୟକ୍ରମ। ନମସ୍କାର ଶ୍ରୋତାବନ୍ଧୁ,
1: ଦେଶବାସୀ, ଭାରତ ମା କି ଧରତୀ ବିରାନ ନା ହୋ ଯାଏ, ଚଲୋ ହମ ସଭି ମିଲକେ ବୃକ୍ଷାରୋପଣ ସଫଲ ବନେ।

ପରିବେଶ ହେଉଛି ଆମ ଜୀବନର ଆଧାର। ବାୟୁ, ଜଳ, ମାଟି, ଗଛ, ଲତା, ପଶୁପକ୍ଷୀ ଆଉ ପ୍ରକୃତିର ସମସ୍ତ ଜିନିଷ ମିଶି ପରିବେଶ ଏଠି ଗଠନ କରେ। ମଣିଷ ଓ ପ୍ରକୃତି ଦୁହେଁ ପରସ୍ପର ପରିପୂରକ। ସୁସ୍ଥ ପରିବେଶ ବିନା ସୁସ୍ଥ ଜୀବନ ବଞ୍ଚିପାରିବ ନାହିଁ। ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଆଉ ଶବ୍ଦ ପ୍ରଦୂଷଣ ହେଉଛି ମଣିଷର ସ୍ୱାସ୍ଥ୍ୟ ଉପରେ କି କୁପ୍ରଭାବ ପକାଉଛି। ସେଇଥିପାଇଁ ପରିବେଶର ସୁରକ୍ଷା କରିବା ଆଉ ମଧ୍ୟ ଆମେ ଅଧିକରୁ ଅଧିକ ଗଛ ଲଗାଇବା।

ପ୍ରକୃତି ହେଉଛି ମଣିଷର ସର୍ବଶ୍ରେଷ୍ଠ ବନ୍ଧୁ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ପ୍ରକୃତି ଉପରେ ହିଁ ନିର୍ଭରଶୀଳ। ଆମେ ନିଶ୍ୱାସ ନେବା ପାଇଁ ବାୟୁ ଦରକାର, ପିଇବା ପାଇଁ ପାଣି ଦରକାର, ଆଉ ଖାଦ୍ୟ ପାଇଁ ମାଟି, ଜୀବନ ପାଇଁ ଅନୁକୂଳ ପରିବେଶଟିଏ ଦରକାର। ଏସବୁ ଆମେ ପାଉଛୁ ପ୍ରକୃତିରୁ ହିଁ। ସେଇଥିପାଇଁ ପରିବେଶର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ସୁରକ୍ଷା। ପରିବେଶର ସୁରକ୍ଷା କେବଳ ଗୋଟିଏ ଦିନ କି ଗୋଟିଏ ସପ୍ତାହ କି ଗୋଟିଏ ବର୍ଷ ପାଇଁ ନୁହେଁ ବନ୍ଧୁ, ଏହା ଏକ ନିରନ୍ତର ପ୍ରକ୍ରିୟା। ଆଜିର ଶିଶୁମାନେ ହେଉଛନ୍ତି ଆସନ୍ତାକାଲିର ନାଗରିକ, ତେଣୁ ସେମାନଙ୍କ ମନରେ ମଧ୍ୟ ପରିବେଶ ସଚେତନତା ସୃଷ୍ଟି କରିବା, ବିଦ୍ୟାଳୟ, ପରିବାର ଆଉ ସମାଜକୁ ମିଳିତ ଭାବରେ ଏହି ଦାୟିତ୍ୱକୁ

0: କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟା ରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁ ପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁ ପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ପ୍ରତ୍ୟେକଟି ମାଇଲଷ୍ଟୋନ୍ ଲୋକମାନଙ୍କ ବିଶ୍ୱାସର ଗୋଟେ ଜଳ ଭଳିଆ ଚମକେ। ଚେଟିନାଡ୍ ମ୍ୟାକ୍ସ କ୍ରିଟ୍ ସିମେଣ୍ଟ, ଆପଣଙ୍କ କଂକ୍ରିଟ୍ର ଆବଶ୍ୟକତା ପାଇଁ ଗୋଟିଏ ନାମ, ଚେଟିନାଡ୍ ସିମେଣ୍ଟ।
3: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ, କାଲି ରୋଜଗାରକ୍ଷମ ହୁଅନ୍ତୁ।

ପରିବେଶ ଆମକୁ ଖାଦ୍ୟ ଦିଏ ଆଉ ଖାଦ୍ୟ ଆମକୁ ଜୀବନ ଦିଏ। ତେଣୁ ଖାଦ୍ୟ ଓ ପରିବେଶର ସମ୍ପର୍କ କେବଳ ଆବଶ୍ୟକତାର ନୁହେଁ ବନ୍ଧୁ, ପରିବେଶର ସୁରକ୍ଷା ହିଁ ଖାଦ୍ୟର ସୁରକ୍ଷା, ଆଉ ଖାଦ୍ୟର ସୁରକ୍ଷା ହିଁ ମାନବ ଜୀବନର ସୁରକ୍ଷା। ତେଣୁ ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ପ୍ରକୃତିକୁ ସୁରକ୍ଷିତ ରଖିବା ଏବଂ ଖାଦ୍ୟ ସମ୍ପଦର ସଦୁପଯୋଗ କରିବା।

ମଣିଷ ଜୀବନରେ ଖାଦ୍ୟର ଭୂମିକା ଆବଶ୍ୟକ। ଖାଦ୍ୟ ଆମ ଶରୀରକୁ ଶକ୍ତି ଯୋଗାଇବା ସହ ସୁସ୍ଥ ରଖିଥାଏ, କିନ୍ତୁ ଖାଦ୍ୟ ସେତେବେଳେ ଉପକାରୀ ହୁଏ ଯେତେବେଳେ ତାହା ସୁରକ୍ଷିତ, ପରିଷ୍କାର ଆଉ ପୌଷ୍ଟିକ ହୋଇଥାଏ। ଏହି ସଚେତନତାକୁ ବିଶ୍ୱସ୍ତରରେ ପ୍ରଚାର କରିବା ପାଇଁ ପ୍ରତିବର୍ଷ ଆଜିର ଦିନ ଅର୍ଥାତ୍ ଜୁନ୍ 7 ତାରିଖକୁ ୱାର୍ଲଡ ଫୁଡ୍ ସେଫ୍ଟି ଡେ ବା ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ଭାବେ ପାଳନ କରାଯାଉଛି।

ଖାଦ୍ୟ ନିରାପତ୍ତାର ଅର୍ଥ ହେଉଛି ଖାଦ୍ୟ ଏଭଳି ଭାବରେ ଉତ୍ପାଦନ ପ୍ରସ୍ତୁତି ଆଉ ସଂରକ୍ଷିତ ହେବ ଯାହାକି ମଣିଷର ସ୍ୱାସ୍ଥ୍ୟ ପାଇଁ କୌଣସି ବି କ୍ଷତି କରିପାରିବ ନାହିଁ। ଖାଦ୍ୟରେ ଥିବା କ୍ଷତିକାରକ ଜୀବାଣୁ ରାସାୟନିକ ପଦାର୍ଥ କିମ୍ବା ଅନେକ ଦୂଷିତ ଜିନିଷ ରୋଗର କାରଣ ହୋଇଥାଏ, ଏହି କଥା ଆମେ ସମସ୍ତେ ଜାଣିଛେ, ଯାହାଦ୍ୱାରା କି ଲକ୍ଷ ଲକ୍ଷ ଲୋକ ଏହି ଖାଦ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏହି ଦିବସ ଆମକୁ ଏତିକି ବାର୍ତ୍ତା ଦିଏ ଯେ ଖାଦ୍ୟ ନିରାପତ୍ତା ସମସ୍ତଙ୍କ ଦାୟିତ୍ୱ। ଶିଳ୍ପ ସଂସ୍ଥା ଚାଷୀ ବ୍ୟବସାୟୀ ଆଉ ଆମେ ସମସ୍ତେ ଏକାଠି ହେଲେ ଯାଇ ଏହି ସୁରକ୍ଷିତ ଖାଦ୍ୟର ବ୍ୟବସ୍ଥାକୁ ଗଢ଼ି ଉଠିବା।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାବ୍ୟ ପ୍ରକ୍ରିୟାକରଣରେ ଯାହା ସବୁ ରହିଛି ସେସବୁ ଆମେ ସମସ୍ତେ ଜାଣିଛେ ବନ୍ଧୁ। ଗୋଟିଏ ଶରୀର ପାଇଁ ପୃଷ୍ଟିସାର ଖାଦ୍ୟ, ଶ୍ୱେତସାର ଆଉ ସ୍ନେହସାର ଖାଦ୍ୟ ନିହାତି ଦରକାର। ପ୍ରତିଦିନ ଭାତ ରୁଟି ଖାଇଲେ ଶରୀରକୁ ଯେତିକି ପରିମାଣର ବୃଦ୍ଧି ପାଇଁ ଶକ୍ତି ଦରକାର ତାହା କେବେ ବି ମିଳିନଥାଏ ଶ୍ରୋତା ବନ୍ଧୁ। ତେଣୁ ଗୋଟିଏ ସନ୍ତୁଳିତ ଆହାର ପାଇବା ପାଇଁ ଗୋଟିଏ ମଣିଷର ମୌଳିକ ଅଧିକାର ରହିଛି, କିନ୍ତୁ ଆମେ ଆମ ଖାଦ୍ୟ ଶୈଳୀରେ ପରିବର୍ତ୍ତନ କରିଗଲୁଣି, ସେ ସମ୍ପର୍କରେ ତ କଥା ହେଉଛି। ଆମେ ଆଜିକାଲି ଆମକୁ ଆଉ ଆମ ମାଙ୍କ ହାତ ତିଆରି ରନ୍ଧା କି ଘରର ରୋଷେଇ ଘରର ରନ୍ଧା ଖାଇବା ପାଇଁ ଭଲ ଲାଗୁନି। ଆମେ ଯାଉଛେ ରାସ୍ତାକଡ଼ର ହୋଟେଲ, ରେଷ୍ଟୁରାଣ୍ଟ, ଚଟପଟା ଖାଇବା ପାଇଁ ହୋଟେଲକୁ, ଯାହାକୁ କି ଆମେ କହୁ ଇଂରାଜୀରେ ଜଙ୍କ ଫୁଡ୍। କିଛି ସମୟ ପାଇଁ ପାଟିକୁ ସିନା ସ୍ୱାଦ ଲାଗେ ଶ୍ରୋତାବନ୍ଧୁ, କିନ୍ତୁ ଧୀରେ ଧୀରେ ଆମକୁ ସେ ରୋଗ ଆଡ଼କୁ ଠେଲୁଥାଏ। ସେଥିରେ ମିଶୁଥିବା ରାସାୟନିକ ରଙ୍ଗ, ସ୍ୱାଦ ଆଣୁଥିବା ବିଭିନ୍ନ ରାଗ ମସଲା ଆମ ଶରୀରରେ ସୂକ୍ଷ୍ମତନ୍ତିଗୁଡ଼ିକୁ ନଷ୍ଟ କରିଦିଏ। ସ୍ୱାଦ ମୁହଁରେ ଆମେ ଶରୀରର ସୁସ୍ଥତା କଥା ଚିନ୍ତା ବି କରିନଥାଉ। କ'ଣ କ୍ଷତି ହୁଏ ଆମ ଶରୀରର ଆଗକୁ କହିବି ଏହି ଗୀତ ପରେ।

ଖାଦ୍ୟ କେବଳ ଭୋକ ମେଣ୍ଟାଇବାର ମାଧ୍ୟମ ନୁହେଁ ବନ୍ଧୁ, ବରଂ ସୁସ୍ଥ ଜୀବନର ହେଉଛି ଏକ ମୂଳ ଆଧାର। ତେଣୁ ଖାଦ୍ୟ ଉତ୍ପାଦନ, ସଂରକ୍ଷଣ, ପରିବହନ ଆଉ ବ୍ୟବହାରର ନିରାପତ୍ତା ନିଶ୍ଚିତ ଦରକାର। ଅସୁରକ୍ଷିତ ଖାଦ୍ୟ ଅନେକ ପ୍ରକାର ରୋଗର କାରଣ ହୋଇପାରେ। ଦୂଷିତ ଖାଦ୍ୟ ଖାଇବା ଦ୍ୱାରା ପେଟ ରୋଗ, ଖାଦ୍ୟ ବିଷାକ୍ତ ଆଉ ଅନ୍ୟାନ୍ୟ ସଂକ୍ରାମକ ରୋଗ ଦେଖାଦେଇଥାଏ। ତେଣୁ ଖାଦ୍ୟ ପ୍ରସ୍ତୁତି ଆଉ ବ୍ୟବହାର ସମୟରେ ସ୍ୱଚ୍ଛତା ବଜାୟ ରଖିବା, ଖାଦ୍ୟକୁ ଠିକ୍ ତାପମାତ୍ରାରେ ରଖିବା ଆଉ ସଫା ପାଣି ବ୍ୟବହାର କରିବା, ଏହି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ଆମକୁ ମନେ ପକାଇଥାଏ ଯେ ସୁରକ୍ଷିତ ଖାଦ୍ୟ ପ୍ରତ୍ୟେକ ମଣିଷର ଅଧିକାର।

ଆଜିର ସମାଜରେ ପ୍ୟାକେଟ୍ ଖାଦ୍ୟ, ଫାଷ୍ଟଫୁଡ୍ ଆଉ ବାହାର ଖାଦ୍ୟର ବ୍ୟବହାର ଅଧିକ। ଏହିପରି ଭାବରେ ଖାଦ୍ୟର ଗୁଣବତ୍ତା ଆଉ ସୁରକ୍ଷା ପ୍ରତି ସଚେତନତା ଅଧିକ ଜରୁରୀ ହୋଇପଡ଼ିଛି। ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ କେବଳ ଗୋଟିଏ ଦିନର ପାଳନ ନୁହେଁ ବନ୍ଧୁ, ଏହା ଏକ ଜନସଚେତନତାର ଅଭିଯାନ। ସୁରକ୍ଷିତ ଖାଦ୍ୟ ଏକ ସୁସ୍ଥ ସମୃଦ୍ଧ ସମାଜ ଗଠନର ମୂଳ ମନ୍ତ୍ର। ଆମେ ସମସ୍ତେ ମିଶି ଖାଦ୍ୟର ଗୁଣ ଆଉ ନିରାପତ୍ତା ପ୍ରତି ସଚେତନ ହେବା ଆଉ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବା, କାରଣ ନିରାପତ୍ତା ଖାଦ୍ୟ ହିଁ ସୁସ୍ଥ ଜୀବନର ଚାବିକାଠି। ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ଆମକୁ ଶିକ୍ଷା ଦିଏ, ଖାଦ୍ୟ ସୁରକ୍ଷିତ ହେଲେ ଜୀବନ ସୁରକ୍ଷିତ, ପରିବେଶ ସୁରକ୍ଷିତ ହେଲେ ଖାଦ୍ୟ ସୁରକ୍ଷିତ। ତେଣୁ ଆସନ୍ତୁ ଆମେ ସମସ୍ତେ ମିଶି ସଂକଳ୍ପ ନେବା, ସୁରକ୍ଷିତ ଖାଦ୍ୟ ଖାଇବା, ଖାଦ୍ୟ ନଷ୍ଟ ନ କରିବା ଏବଂ ପରିବେଶକୁ ସୁରକ୍ଷା କରିବା। ଏହି କାମନା ସହ ଆକାଶବାଣୀ ଲାଇଭ୍ରୁ ବିଦାୟ ଚାହୁଁଛି ଆପଣଙ୍କର ଉପସ୍ଥାପିକା ଗୀତା। ରହିଲି, ନମସ୍କାର।

ଶୁଣିଲେ ଆକାଶବାଣୀ ଲାଇଭ୍ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଆମେ ନେଇଛୁ ଅଗ୍ନିପଥ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ସୋନୁ ନିଗମ, ଅମିତାଭ।

0: ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆକାଶବାଣୀ ଜୟପୁର ପରବର୍ତ୍ତୀ ଚଳଚ୍ଚିତ୍ର ଆଇ ହେଟ୍ ଲଭ୍ ଷ୍ଟୋରି କଣ୍ଠଶିଳ୍ପୀ ସଫକତ ଅମାନତ ଅଲ୍ଲୀ ଏବଂ ଶ୍ରେୟା ଘୋଷାଲ, ଗୀତ ରଚନା ବିଶାଲ ଦଦଲାନୀ, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଶେଖର।

0: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ
1: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡ଼ି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
0: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
2: ଆପଣଙ୍କ ସ୍ୱପ୍ନକୁ ସତ କରିବା ଆଉ ସମୟର ପରୀକ୍ଷା ନେବା ପାଇଁ ଚେଟିନାଡ୍ ସୁପର ଗ୍ରେଟ୍ ସିମେଣ୍ଟ ଅଲ୍ଟିମେଟ୍ ଚଏସ୍ ବିଲ୍ଡିଂକୁ ଷ୍ଟ୍ରଙ୍ଗ ଫାଉଣ୍ଡେସନ ଦେବା ପାଇଁ ଚେଟିନାଡ୍ ସିମେଣ୍ଟ।
3: ଆକାଶବାଣୀ ଜୟପୁର ଶ୍ରୋତାମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପରବର୍ତ୍ତୀ ଚଳଚ୍ଚିତ୍ର ତୁମ୍ ମିଲେ, କଣ୍ଠଶିଳ୍ପୀ କେକେ, ଗୀତ ରଚନା କୁମାର ଏବଂ ସାଇଦ୍ କଦ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଭକ୍ତି ଗୀତ। ପ୍ରଥମେ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

ଏଥର ଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ନିର୍ଦ୍ଦେଶନା ସଦାନନ୍ଦ ଅଗ୍ରୱାଲ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆକାଶବାଣୀ ଜୟପୁର ଶ୍ରୋତାମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ। ପରବର୍ତ୍ତୀ କଣ୍ଠଶିଳ୍ପୀ ଟି ସୌରୀ, ଗୀତ ରଚନା ନରେନ୍ଦ୍ର।

0: ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରରୁ ଭକ୍ତି ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ରସୁଣ ଚାଷ ସମ୍ପର୍କରେ। ଓଡ଼ିଶାରେ ରସୁଣ ଚାଷ ଏକ ଅତ୍ୟନ୍ତ ଲାଭଜନକ ଚାଷ। ମସଲା ଜାତୀୟ ଫସଲ ମଧ୍ୟରେ ରସୁଣର ଚାହିଦା ବଜାରରେ ସବୁବେଳେ ରହିଥାଏ। ସଠିକ୍ ପଦ୍ଧତିରେ ଚାଷ କଲେ ଏଥିରୁ ଚାଷୀଭାଇମାନେ ଅଧିକ ଲାଭ ମଧ୍ୟ ପାଇପାରିଥାନ୍ତି। ରସୁଣ ଏକ ଶୀତଦିନିଆ ଫସଲ। ଗଛ ବଢ଼ିବା ସମୟରେ ଥଣ୍ଡା ଓ ଆର୍ଦ୍ର ଜଳବାୟୁ ଏବଂ କନ୍ଦା ବଡ଼ ହେବା ଓ ପାକଳ ହେବା ସମୟରେ ଶୁଖିଲା ଓ ଗରମ ପାଗ ଆବଶ୍ୟକ ହୋଇଥାଏ। ରସୁଣ ଚାଷ ପାଇଁ ଉର୍ବର ନିଗିଡ଼ା

0: ଓ ଦୋରସା ମାଟି ଉତ୍ତମ ହୋଇଥାଏ। ରସୁଣ ଚାଷ ପାଇଁ ମାଟିରେ ଅମ୍ଳତା 6.0-7.0 ମଧ୍ୟରେ ରହିବା ଦରକାର। ବିଶେଷ କରି ଜଳ ନିଷ୍କାସନର ଭଲ ବ୍ୟବସ୍ଥା ଥିବା ଜମି ରସୁଣ ଚାଷ ପାଇଁ ଅଧିକ ଉପଯୋଗୀ ହୋଇଥାଏ। ଓଡ଼ିଶାରେ ସାଧାରଣତଃ ଅକ୍ଟୋବର ମାସର ମଧ୍ୟଭାଗରୁ ନଭେମ୍ବର ମାସର ଶେଷ ପର୍ଯ୍ୟନ୍ତ ସମୟ ରସୁଣ ବୁଣିବା ପାଇଁ ସର୍ବୋତ୍ତମ ହୋଇଥାଏ। ଅଧିକ ବିଳମ୍ବ କଲେ କନ୍ଦାର ଆକାର ଛୋଟ ହୋଇଯାଇଥାଏ। ଓଡ଼ିଶାରେ ରସୁଣର ଉନ୍ନତ କିସମ ସବୁ ଦେଖିବାକୁ ମିଳେ, ଯେଉଁଥିରେ ରହିଛି ଗୋଦାବରୀ G41 ବା ଯମୁନା ସଫେଦ, G50 ବା ଯମୁନା ସଫେଦ 2, ରାଜେନ୍ଦ୍ର ରସୁଣ 1। ସ୍ଥାନୀୟ ଉନ୍ନତ କିସମଗୁଡ଼ିକ ମଧ୍ୟରେ ବି ଅନେକ ପ୍ରକାର କିସମ ଦେଖିବାକୁ ମିଳେ। ରସୁଣ ବୁଣିବା ପୂର୍ବରୁ ଜମିକୁ 3-4 ଥର ଭଲଭାବେ ଚାଷ କରି ମାଟିକୁ ଗୁଣ୍ଡ କରିଦେବା ଦରକାର। ଶେଷ ଚାଷ ସମୟରେ ଏକର ପ୍ରତି 8-10 ଟନ୍ ସଢ଼ା ଗୋବର ଖତ ବା କମ୍ପୋଷ୍ଟ ମାଟିରେ ଭଲ ଭାବରେ ମିଶାଇ ଦେବା ଦରକାର। ରସୁଣ ଚାଷ ପାଇଁ ଏକର ପ୍ରତି ପ୍ରାୟ 200-250 କିଲୋଗ୍ରାମ ସୁସ୍ଥ ଓ ବଡ଼ ରସୁଣ କୋଲା ଆବଶ୍ୟକ ହୋଇଥାଏ। ରସୁଣକୁ ବୁଣିବା ସମୟରେ ଧାଡ଼ିକୁ ଧାଡ଼ି 15 ସେଣ୍ଟିମିଟର ଏବଂ ଗଛକୁ ଗଛ 10 ସେଣ୍ଟିମିଟର ଦୂରତା ରଖି 5 ସେଣ୍ଟିମିଟର ଗଭୀରରେ କୋଲାର ମୁନିଆ ଅଂଶକୁ ଉପରକୁ କରି ପୋତିଦେବା ଦରକାର। ଅଧିକ ଅମଳ ପାଇଁ ଖତ, ସାର ଓ ଜଳସେଚନର ମଧ୍ୟ ଆବଶ୍ୟକତା ରହିଛି। ରାସାୟନିକ ସାର ହିସାବରେ ରସୁଣ ଚାଷରେ ଏକର ପ୍ରତି ପ୍ରାୟ 30 କିଲୋଗ୍ରାମ ଯବକ୍ଷାର୍ଜାନ, 20 କିଲୋଗ୍ରାମ ଫସ୍ଫରସ୍ ଓ 20 କିଲୋଗ୍ରାମ ପଟାସ୍ ସାରର ଆବଶ୍ୟକ ପଡ଼ିଥାଏ। ଯବକ୍ଷାର୍ଜାନର ଅଧାଂଶ ଏବଂ ସମସ୍ତ ଫସ୍ଫରସ୍ ଓ ପଟାସ୍ ଚାଷ ସମୟରେ ପ୍ରୟୋଗ କରିବା। ବାକି ଅଧା ଯବକ୍ଷାର୍ଜାନ ବୁଣିବାର 30-45 ଦିନ ପରେ 2 କିସ୍ତିରେ ପ୍ରୟୋଗ କରିବା। ରସୁଣ କୋଲା ବୁଣିବା ପରେ ପରେ ହାଲୁକା ଜଳସେଚନ କରିବା। ମାଟିର ଆର୍ଦ୍ରତା ଦେଖି 10-12 ଦିନ ବ୍ୟବଧାନରେ ଜଳସେଚନ କରିବା। ଅମଳର 15 ଦିନ ପୂର୍ବରୁ ପାଣି ଦେବା ସମ୍ପୂର୍ଣ୍ଣ ବନ୍ଦ କରିଦେବା ଉଚିତ। ମନେ ରଖିବା ଉଚିତ, ରସୁଣ ଗଛ ମୂଳ ସଫା ରଖିବା ଜରୁରୀ। ବୁଣିବାର 20-25 ଦିନ ଏବଂ 45 ଦିନ ପରେ 2 ଥର କୋଡ଼ା ଖୋସା କରି ଘାସକୁ ସଫା କରିଦେବା ଉଚିତ। ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା ରସୁଣ ଚାଷରେ ଦେଖାଯାଉଥିବା ରୋଗ ପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। ରସୁଣ ଚାଷରେ ଦେଖାଯାଉଥିବା ପୋକମାନଙ୍କ ମଧ୍ୟରେ ରହିଛି ଝିଙ୍କାରୀ ବା ଥ୍ରିପ୍ସ। ଏହି ପୋକ ପତ୍ରର ରସ ଶୋଷି ନିଅନ୍ତି, ଯାହାଦ୍ୱାରା ପତ୍ର ଧଳା ପଡ଼ିଯାଏ। ଏହାର ନିରାକରଣ ପାଇଁ ଲିଟର ପ୍ରତି 2 ମିଲିଲିଟର ଫିପ୍ରୋନିଲ୍ ବା ଡାଇମଥୋଏଟ୍ ପାଣିରେ ମିଶାଇ ସ୍ପ୍ରେ କରିବା। ରସୁଣ ଗଛରେ ଦେଖାଯାଉଥିବା ରୋଗ ମଧ୍ୟରେ ରହିଛି ପତ୍ରପୋଡ଼ା ରୋଗ। ଏହି ରୋଗ ହେଲେ ପତ୍ରରେ ବାଇଗଣୀ ରଙ୍ଗର ଦାଗ ଦେଖାଯାଏ। ଏହାର ନିରାକରଣ ପାଇଁ ଲିଟର ପ୍ରତି 2 ଗ୍ରାମ ମାନକୋଜେବ୍ କିମ୍ବା କପର ଅକ୍ସି କ୍ଲୋରାଇଡ୍ ମିଶାଇ ସ୍ପ୍ରେ କରିବା। ବୁଣିବାର ପ୍ରାୟ 120-140 ଦିନ ମଧ୍ୟରେ ରସୁଣ ଅମଳ ପାଇଁ ପ୍ରସ୍ତୁତ ହୋଇଯାଏ। ଯେତେବେଳେ ଗଛର ପତ୍ରଗୁଡ଼ିକ ଶୁଖି ଶତକଡ଼ା 60-70 ଭାଗ ଭାଙ୍ଗି ତଳେ ପଡ଼ିଯାଏ, ସେତେବେଳେ ରସୁଣ ଉପାଡ଼ି ଦେବା ଉଚିତ। ଉପାଡ଼ିବା ପରେ ରସୁଣକୁ ଗଛ ସହିତ 3-4 ଦିନ ଛାଇ ଜାଗାରେ ଭଲ ଭାବରେ ଶୁଖାଇଦେବା। ଏହାପରେ ପତ୍ରକୁ 2-3 ସେଣ୍ଟିମିଟର ରଖି କାଟିଦେବା କିମ୍ବା ବିଡ଼ା ବାନ୍ଧି ପବନ ଚଳାଚଳ କରୁଥିବା ଶୁଖିଲା ବଗିଚା ବା ଘରେ ସଂରକ୍ଷିତ କରି ରଖିବା।
1: ଶୁଣିଲେ ଚାଷବାସ କଥା, ଆକାଶବାଣୀ ଜୟପୁର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଘର ଘରଣୀ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ଯୋଗମାୟା ମହାପାତ୍ର ଏବଂ ଆରତୀ ସାହୁ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଆରତୀ ଜାଣିଚ, ଆଜି ହଉଛି ଜୁନ ମାସର 7 ତାରିଖ। ମାନେ କଣ ଜାଣିଛ କି?
1: କଣ ଅଛି?
0: ଆଜି ହଉଛି ୱାର୍ଲଡ ଫୁଡ୍ ସେଫ୍ଟି ଡେ, ମାନେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ।
1: ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା। ଖାଦ୍ୟ ମଣିଷର ଜୀବନର ମୂଳ ଆଧାର। ଯଦି ଖାଦ୍ୟ ସୁରକ୍ଷିତ ନୁହେଁ, ତେବେ ଏହା ବିଭିନ୍ନ ରୋଗର କାରଣ ହୋଇପାରେ। ତେଣୁ ଖାଦ୍ୟର ଉତ୍ପାଦନ, ପରିବହନ, ସଂରକ୍ଷଣ ଓ ବ୍ୟବହାର ସମୟରେ ସୁରକ୍ଷା ନିୟମ ମାନିବା ଉଚିତ।
0: ହଁ ଶ୍ରୋତା ଭଉଣୀ, ଖାଦ୍ୟ ଦୂଷଣ ଯୋଗୁଁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଅସୁସ୍ଥ ହୋଇପଡୁଛନ୍ତି। ଏହି ସମସ୍ୟାର ଗୁରୁତ୍ୱକୁ ଅନୁଭବ କରି ଜାତିସଂଘ 2018 ଜୁନ 7 ତାରିଖକୁ, ମାନେ ଆଜିର ଦିନକୁ, ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଭାବରେ ଘୋଷଣା କରିଥିଲେ। 2019 ଏହା ଆନୁଷ୍ଠାନିକ ଭାବରେ ପାଳନ କରାଯାଉଛି।
1: ଖାଦ୍ୟ ସୁରକ୍ଷା ଅର୍ଥ ହେଉଛି ଖାଦ୍ୟ ଏପରି ହେବ ଯାହା ମଣିଷର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ନୁହେଁ। ଖାଦ୍ୟରେ କୌଣସି ବିଷାକ୍ତ ପଦାର୍ଥ, କ୍ଷତିକାରକ ଜୀବାଣୁ କିମ୍ବା ଅପରିଷ୍କାର ଦ୍ରବ୍ୟ ନ ହେବା ଆବଶ୍ୟକ। ସୁରକ୍ଷିତ ଖାଦ୍ୟ ଆମେ ଖାଇବା ଦ୍ୱାରା ଆମ ଶରୀରରୁ ରୋଗ ଦୂର ହୁଏ, ଶରୀରକୁ ପୌଷ୍ଟିକତା ମିଳେ, ସୁସ୍ଥ ଜୀବନ ଗଠନ କରେ।
0: ହଁ ଆରତୀ, ଯଦି ଖାଦ୍ୟରେ କ୍ଷତିକାରକ ଜୀବାଣୁ, ରସାୟନ କିମ୍ବା ଅନ୍ୟ ଅଶୁଦ୍ଧ ପଦାର୍ଥ ମିଶିଯାଏ, ସେତେବେଳେ ତାହାକୁ ଖାଦ୍ୟ ଦୂଷଣ କୁହାଯାଏ। ଏହି ଖାଦ୍ୟ ଦୂଷଣ ବିଭିନ୍ନ ପ୍ରକାରର ହୋଇଥାନ୍ତି, ସେଥିପାଇଁ ଆମେ ଏସବୁ ବିଷୟ ପ୍ରତି ଟିକେ ଅଧିକ ଯତ୍ନବାନ ହେବାକୁ ପଡ଼ିବ।
1: ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ କେବଳ ଏକ ଦିବସ ପାଳନରେ ସୀମିତ ନୁହେଁ, ବରଂ ଏହା ମାନବ ସ୍ୱାସ୍ଥ୍ୟ, ସାମାଜିକ କଲ୍ୟାଣ ଓ ଜାତୀୟ ଉନ୍ନତି ସହ ଗଭୀର ଭାବରେ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଜିର ଦୁନିଆରେ ଜନସଂଖ୍ୟା ବୃଦ୍ଧି, ଖାଦ୍ୟ ଉତ୍ପାଦନରେ ଚାହିଦା, ପରିବେଶ ଦୂଷଣ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଖାଦ୍ୟ ସୁରକ୍ଷାକୁ ଏକ ବଡ଼ ଚ୍ୟାଲେଞ୍ଜରେ ପରିଣତ କରିଦେଉଛି।
0: ହଁ ଶ୍ରୋତା ଭଉଣୀ, ଖାଦ୍ୟ ଯଦି ସୁରକ୍ଷା ନ ହୁଏ, ତେବେ ତାହା ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ, ଯାହାକି ମାନବ ଜୀବନକୁ ବିପଦରେ ପକାଇଥାଏ। ତେଣୁ ଖାଦ୍ୟ ଉତ୍ପାଦନ ଠାରୁ ବିକ୍ରୟ ପର୍ଯ୍ୟନ୍ତ ଏବଂ ବ୍ୟବହାର ପର୍ଯ୍ୟନ୍ତ ଆମକୁ ତାର ସୁରକ୍ଷା ନେବାକୁ ପଡ଼ିବ।
1: ତେବେ ଶ୍ରୋତା ଭଉଣୀ, ଚାଲନ୍ତୁ ଏକ ସୁନ୍ଦର ସାକ୍ଷାତକାରଟିଏ ଶୁଣିବା, ଯାହାର ବିଷୟ ରହିଛି ଆମେ ଘରେ ଯେଉଁ ଖାଦ୍ୟ ରୋଷେଇ କରୁଛୁ ତାର ଅପଚୟ ନ କରିବା, ସେଥିପ୍ରତି ଯତ୍ନବାନ ହେବା ଦରକାର। ଏହା ଉପରେ ଏକ ସୁନ୍ଦର ସାକ୍ଷାତକାରଟିଏ ଶୁଣିବା।
0: ତେବେ ଚାଲ ଆରତୀ, ଏ ବିଷୟରେ ମୁଁ ଜଣେ ଭଉଣୀଙ୍କ ସହିତ କଥା ହୋଇଥିଲି, ସେ କଣ କହୁଛନ୍ତି ଶୁଣିନେବା।
2: ମ୍ୟାଡାମ୍, ଆପଣଙ୍କର ପରିଚୟ ଟିକେ ଦିଅନ୍ତୁ।
3: ମୁଁ ଅଧ୍ୟାପିକା ସ୍ୱପ୍ନା ମହାନ୍ତି, ନବରଙ୍ଗପୁର।
2: ଧନ୍ୟବାଦ ମ୍ୟାଡାମ୍। ମ୍ୟାଡାମ୍, ଆଜି ଆମର ଘର ଘରଣୀ କାର୍ଯ୍ୟକ୍ରମକୁ ପ୍ରଥମେ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ଆମର ବିଷୟବସ୍ତୁ ରହିଛି ଖାଦ୍ୟ ଅପଚୟ ରଖିବାରେ ମହିଳାଙ୍କ ଭୂମିକା।
3: ବହୁତ ସୁନ୍ଦର ପ୍ରଶ୍ନ, ଯୋଉଟାକି ଚିରାଚରିତ ପ୍ରଥା ଅନୁଯାୟୀ ଆମର ଚଳି ଆସିଛି ଖାଦ୍ୟକୁ। ମାନେ କୁହନ୍ତି, ଗୋଟେ କଥାରେ କୁହନ୍ତି, ବଡ ଆଖି। ଯେତେ ଭାତ ରନ୍ଧା ହେଇଥିବ, ଯେତେ ତରକାରୀ ଘରେ ରନ୍ଧା ହେଇଥିବ, ଯେତେବେଳେ ଆମେ ଲୋକମାନେ ଆସିନା ବାଢି ଦଉ, ଆସିଲେ ଆମେ ତାଙ୍କୁ ପରଷି ଦଉ, ସମସ୍ତେ କହନ୍ତି ଯେ ଶାଶୁ ମାନେ କି କିଏ ଘରର ଟିକେ ଜ୍ୟେଷ୍ଠ ପର୍ସନ ବ୍ୟକ୍ତି ଥିବେ, କୁହନ୍ତି ତାର ପୁରା ବଡ ଆଖି, ସେ ପୁରା ମେଞ୍ଚା ମେଞ୍ଚାଏ ରାନ୍ଧେ। କିନ୍ତୁ ଏଇଟା ଯେ ଜୀବନକୁ ନଷ୍ଟ କରୁଛି, ଯେମିତି କଥାରେ ଅଛି ଡୁ ନଟ୍ ୱେଷ୍ଟ ଅଫ୍ ଫୁଡ୍, ଯଦି ଖାଦ୍ୟ ନଷ୍ଟ ତ ଜୀବନ ନଷ୍ଟ। ତେଣୁ ଆଜି ଯୋଉ ଆମେ ଖାଦ୍ୟ ଯୋଉ ବଡ ଆଖି କହିକିନା ଆମେ ଆମର ଚିତାକୁ ନଉଛୁ, କିନ୍ତୁ କାଲି ସକାଳର ଭବିଷ୍ୟତ ଯେ

ଅନ୍ଧକାରପୂର୍ଣ୍ଣ ହେଇଯାଉଛି ତାହା ଆମକୁ ଅଗୋଚର ରହୁଛି। ତେଣୁ କୁହାଯାଏ ଘରର ଲକ୍ଷ୍ମୀ ହେଉଛି ଗୋଟେ ମହିଳା, ରନ୍ଧାଶାଳାର ଲକ୍ଷ୍ମୀ ହେଉଛି ମହିଳା। ତେଣୁ ମହିଳା ହାତରେ ସବୁ ଜିନିଷ ରହିଲା। ତେଣୁ ସିଏ ଖାଦ୍ୟ ଯଦି ଅପଚୟକୁ ରୋକିବା ପାଇଁ ପ୍ରଥମେ ସର୍ବପ୍ରଥମେ ସାତ ଦିନ, ସପ୍ତାହ ସାତ ଦିନ ଆମର ସକାଳୁ ଆରମ୍ଭ ହୁଏ ଜଳଖିଆ ପ୍ରସ୍ତୁତି ହୁଏ। କୋଉ ପିଲା କୋଉ ଜଳଖିଆ ଖାଇବେ, ସ୍ୱାମୀ ହଉ, ନଣନ୍ଦ ହଉ, ଦିଅର ହଉ, ବା ଆମର ଶାଶୁ ଶ୍ୱଶୁର ହୁଅନ୍ତୁ, ଯେଉଁମାନେ ସବୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତି, ଆମକୁ ଗୋଟେ ମହିଳାକୁ ଗୋଟେ ମା ହିସାବରେ ହଉ, ଗୋଟେ

କୋଉ ପିଲା କୋଉ ଜଳଖିଆ ଖାଇବେ, ସ୍ୱାମୀ ହଉ, ନଣନ୍ଦ ହଉ, ଦିଅର ହଉ, ବା ଆମର ଶାଶୁ ଶ୍ୱଶୁର ହୁଅନ୍ତୁ, ଯୋଉମାନେ ସବୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତି, ଆମକୁ ଗୋଟେ ମହିଳାକୁ ଗୋଟେ ମା ହିସାବରେ ହଉ, ଗୋଟେ ସ୍ତ୍ରୀ ହିସାବରେ ହଉ, ବା କୌଣସି ଘରର ଗୋଟେ 7 ଦିନର ଗୋଟେ ଟାଇମ ଟେବୁଲ କରିବ ଯେ ଆଜି ସକାଳର ଜଳଖିଆ ଏହା ହବ, ଚୁଡା ଉପମା ହେଲା, ତେଣୁ ସକାଳର ଜଳଖିଆ ସମସ୍ତେ ଖାଇବେ ଚୁଡା ଉପମା। କିନ୍ତୁ ଆଜିକାଲି ଷ୍ଟାଇଲ ଗୋଟେ ଉଠି ଯାଇଛି, ନାଇଁ ମୋର ଏ ଛୁଆ ମ୍ୟାଗି ଖାଏ, ମୋର ଏ ଛୁଆ ଉପମା ଖାଏ ଭଲ ପାଏ, ମୋର ଶାଶୁ ଶ୍ୱଶୁର ପରଟା ଆଳୁ ପରଟା ଖାଇବାକୁ ଭଲ ପାଆନ୍ତି, ମୋର ଦିଅର ଗରମ ଭାତ ଖାଇବାକୁ କୁହନ୍ତି। ଏହା ଦ୍ୱାରା ହବା ଦ୍ୱାରା ଦେଖନ୍ତୁ ବିଭିନ୍ନ ପ୍ରକାର ଖାଦ୍ୟ ହେଲା, ଆମେ ତ ମାପି ଚୁପିକିନା ତିଆରି କରୁନୁ, ତେଣୁ ଆମେ ଯେତେବେଳେ ଛୁଆ ପାଇଁ ଗୋଟେ ମ୍ୟାଗି କରିଦେଲୁ ବା ଚାଉମିନ କଲୁ, ବେଶୀ ଗୁଡା କରିଦେଲୁ, କାହିଁକି ନା ଛୁଆ ଟିକେ ଟିଫିନ ନବ, ଟିକେ ଖାଇବ, ଆଉ ଗୋଟେ ମୋ ଶାଶୁ ଶ୍ୱଶୁର ଅଛନ୍ତି, ମୋର ଅଲଗା ଛୁଆ ଅଛନ୍ତି, ଟିକେ ଟିକେ ଦେବିନି କି, ଗୋଟେ କଡ଼େଇରେ କଡ଼େଇଟେ ରାନ୍ଧିଦେଲୁ, ଆଉ ଗୋଟେ ଚୁଡା ଉପମା ହେଇଥିବ, ସମସ୍ତେ ପୁଣି ଖାଇବେ, ଦେଖନ୍ତୁ ତାପରେ ଚକୁଳି ଗୋଟେ କାହା ପାଇଁ ହେଇଥିବ। ଏହା ଦ୍ୱାରା ହବା ଦ୍ୱାରା ବିଭିନ୍ନ ସଦସ୍ୟ ପାଇଁ ହବା ଦ୍ୱାରା ମେଞ୍ଚା ମେଞ୍ଚା ଆମେ ରାନ୍ଧିଥାଉ, ଏବଂ ତାକୁ ସମସ୍ତ ଥାଳିରେ ଦେଇ ସାରିଲା ପରେ ମଧ୍ୟ କଡ଼େଇରେ ଟିକେ ବଳି ଯାଇଥାଏ, ଯାହାକି ଗୋଟେ ଘରର ମହିଳାମାନେ ତାକୁ କଣ କରନ୍ତି, ଲୋଭ କରିକି ଆମେ ତାକୁ କଣ କରିଥାଉ, ଫ୍ରିଜ୍ ଭିତରେ ଗେଣି କାଲି କରିକି ଖାଇଦେବା, ରାତିରେ ଖାଇଦେବା। ଏଇ ପ୍ରକାର ଯୋଉ ମନୋଭାବ ରହିବା ଦ୍ୱାରା କଣ ହୁଏ, ଖାଦ୍ୟ ଫ୍ରିଜ୍ ଭିତରେ ଗେଞ୍ଜା ହେଇକିନା ରଖାଯାଇଥାଏ, ଆଉ ତାକୁ ଖାଦ୍ୟ ଖିଆଯାଏନି, 3 ଦିନ ରଖାଯାଏ ଅତି ଲୋଭରେ, କେହି କେତେବେଳେ ଖାଆନ୍ତିନି, ତାପରେ ଲାଷ୍ଟରେ ଆମେ ତାକୁ ଡଷ୍ଟବିନ୍ ଭିତରେ ପକେଇ ଦେଇଥାଉ। ତେଣୁ ଏଇ କ୍ଷେତ୍ରରେ ଖାଦ୍ୟ ଅପଚୟକୁ ରୋକିବା ପାଇଁ ଗୋଟେ ମାଆର ବା ଗୋଟେ ସ୍ତ୍ରୀର ଭୂମିକା ହଉଛି, ଗୋଟିଏ ପ୍ରକାର ଖାଦ୍ୟ ରାନ୍ଧିବୁ, କେତେ ଜଣ ପରିବାର ସଦସ୍ୟ ଅଛନ୍ତି ସେଇ ମାପଚୁପରେ ଆମକୁ ରାନ୍ଧିଲେ ଆମର ଖାଦ୍ୟ କେବେ ହେଲେ ନଷ୍ଟ ହେବନି। ସକାଳର ଜଳଖିଆରୁ ଆମକୁ ଗୋଟେ ଟାଇମ ଟେବୁଲ, ଯେପରି ପାଠ ପାଇଁ ଛୁଆମାନଙ୍କର ଗୋଟେ ରୁଟିନ ଥାଏ, ପ୍ରତ୍ୟେକ ମା ବା ସମସ୍ତେ କଣ କରିବେ, ଗୋଟେ ଟାଇମ ଟେବୁଲ କରିବେ, ସୋମବାର ଦିନ ଏଇ ଜଳଖିଆ, ମଙ୍ଗଳବାର ଦିନ ଏଇ ଜଳଖିଆ, ଗୋଟେ ସାପ୍ତାହିକ ଟାଇମ ଟେବୁଲ ରହିବ, ଏବଂ ଘରର ସମସ୍ତ ସଦସ୍ୟ ତା ଦେହରେ ସହଯୋଗ କରିବେ ଗୋଟିଏ ପ୍ରକାର ଜଳଖିଆ ଖାଇବା ପାଇଁ। ତେଣୁ ତାପରେ ଆସିଲେ ଆମର ସାଧାରଣତଃ ଆମେ ଯାଉ, ଆଜି ଗୋଟେ ପର୍ବ ଅଛି, ସଂକ୍ରାନ୍ତି ଅଛି, ଭାତ ଡାଲମା ରାନ୍ଧିବା, କଣ କରାଯାଏ, ସକାଳୁ ଗୋଟେ ବିରାଟ ବଡ ବ୍ୟାଗରେ ମେଞ୍ଚା ବିଭିନ୍ନ ପ୍ରକାର ପରିବା ଆସିଯାଏ, ତାକୁ ଆମେ ସମସ୍ତେ ଘରର 3 ଯାଆ ସମସ୍ତେ ବସିଯାଉ, ସମସ୍ତେ ତାକୁ ଗୋଟେ ସୁନ୍ଦର କରି ଗୋଟେ ଚୁଲି ଜଳେଇ ବଡ ହଣ୍ଡାରେ ଗୋଟେ ହାଣ୍ଡିରେ ଡେକ୍ଚିରେ ଗୋଟେ ବଡ ଡେକ୍ଚିରେ ଆମେ ରାନ୍ଧି ଦେଇଥାଉ। ମାତ୍ର 4 ଜଣ ଘରର ସଦସ୍ୟ ଥିବେ, କିନ୍ତୁ ଏପ୍ରକ ଭାବରେ ରନ୍ଧା ହେଇଥିବ ଯେପରି ଖାଦ୍ୟ ଖାଇ ଆହୁରି 3 ଦିନ ରହୁଥିବେ, ଏବଂ ସେଇ ସମୟରେ କୁହାଯାଏ ନାଇଁ ଥାଉ ଅଧିକା ରାନ୍ଧିଥିଲେ ଭଲ ନା, କାଳେ କିଏ କେତେବେଳେ ଆସିଯିବେ। କିନ୍ତୁ ଏଇ ଯୋଉ କାଳେ କେତେବେଳେ ଯୋଉ ରହିଗଲା ମଣିଷ ମନରେ, ଏଇଟା ରହିବା ଦ୍ୱାରା କଣ ହୁଏ, ସେ ଲାଷ୍ଟରେ ଗନ୍ଧ ହେଇଯାଏ, ଲାଷ୍ଟରେ କଣ ହବ, ଡଷ୍ଟବିନ ଫୋପଡ଼ା ହବ, ଏପରିକି ଆମେ କାହାକୁ ପଡ଼ୋଶୀ କି ବାଣ୍ଟି ପାରିନଥାଉ, ଯୋଉ ଜିନିଷଟା ରହିଗଲା ରହିଗଲା, ତାପରେ କାଲି ସକାଳୁ ଫୋପଡ଼ ହେଇଥାଉ। ତେଣୁ ଏଇ କ୍ଷେତ୍ରରେ ମହିଳା ପ୍ରଥମେ କଣ କରିବ, ଆଜି ଯାହା ଡାଲମା ରନ୍ଧା ହଉଛି ବା ଘାଣ୍ଟ ତରକାରୀ ହଉଛି, ମୋର ପରିବାର ସଦସ୍ୟଙ୍କୁ କେତେ କେତେ ମୁଠା ମୁଠା ପରିବା ମୁଠା ନେଲେ ମୋର ପରିବାର ସଦସ୍ୟ ପାଇଁ ଠିକ ପରିମାଣରେ ହବ, ଯେପରି ଡେକ୍ଚିରେ ଟିକେ ନାକୁ, କାହିଁକି ନା ଡେକ୍ଚି ବି ପୋଛା ଯାଏନି, କୁହାଯାଇଛି ଡେକ୍ଚି ପୋଛା ଯାଏନି, ଟିକେ ନାକୁ ଯେପରି ବଳିବ ରାତିରେ ତାକୁ ଚଳେଇ ପାରିବା। କିନ୍ତୁ ଯଦି ହଣ୍ଡାର ଅଧା ଡେକ୍ଚି ରହିଗଲା ତାହେଲେ କଣ ହବ, ଗନ୍ଧେଇଗଲା, ତାପରେ ମହିଳା କଣ କରିବ, ମା ଫୋପାଡ଼ି ଦବ ନିଶ୍ଚିନ୍ତ, କାହାକୁ ବାଛି ତ ଖାଦ୍ୟ ଦେଇ ହେବନି। ତେଣୁ ଖାଦ୍ୟ ଅପଚୟ କରିବା ପାଇଁ ଆମେ ପରିବାର ମାପଚୁପ ଠିକ ଭାବରେ ନେବା, କେତେ ଜଣ ସଦସ୍ୟ ଅଛନ୍ତି, କେତେ କେତେ ପରିବା ଲାଗିଲେ ଗୋଟେ ଘାଣ୍ଟ ତରକାରୀ ହବ, କେତେ ଡାଲମା ହବ, ପ୍ରତ୍ୟେକ ଜିନିଷର ଗୋଟେ ଲିମିଟ ଅଛି, ମେଜରମେଣ୍ଟ ଅଛି, ତେଣୁ ଆମକୁ ସେଇ ଅନୁଯାୟୀ ପ୍ରସ୍ତୁତି କରିବାକୁ ପଡିବ। ସେପରି ଆମେ ବେଳେବେଳେ କଣ କରିଥାଉ, ଯାହା ମୋର ପିଇବେ ବା ଘରର କୌଣସି ସଦସ୍ୟ ବେଶୀ ଜଣ ପିଅନ୍ତି, ଆମେ କଣ କରିଥାଉ, ଗୋଟେ କେତେଲେ କେତେଲେ ଚାହା କରିକିନା ସକାଳେ ବାଣ୍ଟିଦେଉ, ତାପରେ ତୁମେ ରଖିଦେଇଥାଉ। ଦେଖନ୍ତୁ ଏଇଟା ଛୋଟ ଜିନିଷ କଣ ନା, ଆମର ଗାଈ ଅଛି, କ୍ଷୀର ତ ଆସୁଛି ଚାହା, କିନ୍ତୁ ଏଇଟା ବାରମ୍ବାର ବାରମ୍ବାର ଗରମ ହେଉଥିଲା ଦେହ ପାଇଁ ସ୍ୱାସ୍ଥ୍ୟ ମାନେ କ୍ଷତିକାରକ, ଏବଂ ଆମେ ତାପରେ କଣ କରୁ, 3 ଜଣ 4 ଜଣ ପିଇଦେଲେ ତାପରେ ଚାହାଟା ମଧ୍ୟ ସବୁ ଫୋପଡ଼ା ଯାଉଛି। ଏଇଟା ଛୋଟ ଜିନିଷ କହିବାକୁ ଗଲେ, କିନ୍ତୁ କେତେ ମାନେ ଅନ୍ଧାର ହେଇଯିବ କାଲି ସକାଳୁ, ଖାଦ୍ୟର ନଷ୍ଟଟା ଗୋଟେ ଜୀବନ ନଷ୍ଟ ସହିତ ତୁଳନା କରାହଉଛି, ଡୁ ନଟ୍ ୱେଷ୍ଟ ଅଫ ଫୁଡ଼। ତେଣୁ ଆମକୁ ଏଇ ସବୁ ଜିନିଷ ପ୍ରତି ସତର୍କତା ଅବଲମ୍ବନ କରିବାକୁ ପଡିବ। ତାପରେ କଣ କରୁ ନା, ଫ୍ରିଜକୁ ଯିବା, ଫ୍ରିଜ ଭିତରେ ଅଧିକାଂଶ ଆମେ ମାନେ କଣ କରିଥାଉ, ଟିକେ ସର ଟିକେ ରଖିଦେଇଥାଉ, କ୍ଷୀର ଟିକେ ବଳିଥିଲା, ଟିକେ ଦହି ଥିଲା, ତାକୁ ଯାହା କିଛି ବଳିଲା ସବୁ ତାଟିଆରେ ଜାମ୍ କରିକି ଆମେ ଫ୍ରିଜ ଭିତରେ ପରିବା ଠୁ ଆରମ୍ଭ କରି ହଲିକ୍ସ ଠୁ ଆରମ୍ଭ କରି ପ୍ରତ୍ୟେକ ଜିନିଷ ରଖିଦେଇଥାଉ। ଆଉ ତାପରେ କାଲି ସକାଳକୁ ରାନ୍ଧିବା ବେଳକୁ ଆମର ସେଗୁଡା ମନେ ନଥାଏ, ବା ମନେ ଥିଲେ ମଧ୍ୟ ତାକୁ ୟୁଜ କରିବାକୁ ଇଚ୍ଛା ନଥାଏ, ତାକୁ ଆମେ ଚୁପକିନା ନାଳରେ ଢାଳି ଦେଇଥାଉ। ଏହାଦ୍ୱାରା ଖାଦ୍ୟ ନଷ୍ଟ ହେଇଥାଏ, ତେଣୁ ଆମେ କେତିକି ପରିମାଣରେ

0: ରାନ୍ଧିବା କେତେ ପରିମାଣରେ ଫ୍ରିଜରେ ସାଉତିକି ନା ରଖିବା, କେଉଁ ଜିନିଷ ଫ୍ରିଜ ଭିତରେ ସାଉତିକି ନା ରଖେ ତାକୁ ମଧ୍ୟ ଆମର ଜ୍ଞାନ ହାସଲ କରିବାର ଅଛି, ଏବଂ ସେଇ ଜିନିଷକୁ କାଲି ସକାଳେ କିପରି ଭାବରେ ଉପଯୋଗ କରାଯାଇପାରେ ତାକୁ ମଧ୍ୟ ଆମେ ଭଲରେ ସତର୍କତା ଅବଲମ୍ବନ କରିବା। ଏହା କରିବା ଦ୍ୱାରା ଆମେ ଖାଦ୍ୟ ଅପଚୟରୁ ଆମେ ରକ୍ଷା କରିପାରିବା। ତେଣୁ ମହିଳାମାନଙ୍କ ହାତରେ ବେଶୀ ଭୂମିକା, କାହିଁକିନା ମହିଳା ହିଁ ଅଲ୍ ଇନ୍ ଅଲ୍ ଘରର ଯୋଉ କୁହନ୍ତି ଲକ୍ଷ୍ମୀ, ସିଏ ହଉଛି ଲକ୍ଷ୍ମୀ ନା, ସେ ଲକ୍ଷ୍ମୀ ହେଲେ କିପରି ଲକ୍ଷ୍ମୀଙ୍କୁ ଫୋପାଡ଼ି ଦେବ, ଫୋପାଡ଼ି ତ ଦେବନି, କିନ୍ତୁ ଆମର ଚିରାଚରିତ ପ୍ରଥା ରହିଯାଇଛି ଅଧିକା କରିବାଟା। ଭାତ ପଦା ହଁ କାଲି ସକାଳକୁ ଭାତଟାକୁ ଆମେ ପଖାଳି ଦେବା, କିନ୍ତୁ କାଲି ସକାଳ ଥଣ୍ଡା ପାଗ ପଡ଼ିଗଲା, ହଠାତ୍ ନା ବର୍ଷା ହେଲା, ଶୀତ ହେଲା, କେହି ତ ପଖାଳ ଖାଇବେନି, ଦୁଇ ଦିନ ରହିଲା, ତାପରେ କଣ ନା ଗୋରୁ ଖାଇବନି କି, ସେଇ ଭାତକୁ ନେଇକିନା ଆମେ କଣ କରୁଛୁ ଗୋରୁ କୁଣ୍ଡରେ ଢାଳି ଦଉଛୁ। କିନ୍ତୁ ଗୋରୁ ହଉଛି ଗୋଟେ ମାତା, ତେଣୁ ଆମକୁ ଗୋରୁ ହିସାବରେ ମାନସିକ କ୍ଷେତ୍ରରେ ଗାଈ ପାଇଁ କୁକୁର ପାଇଁ ରାନ୍ଧିଥିବାର ଅଛି, କିନ୍ତୁ ବଳିଲା ଯେ ମୁଁ କୁକୁରକୁ ଫୋପାଡ଼ି ଦେବି ଗାଈକୁ ଫୋପାଡ଼ି ଦେବି ତାର ଅର୍ଥ ସେୟା ନୁହେଁ। ତେଣୁ ଆମକୁ ଏଇ କ୍ଷେତ୍ରରେ ମଧ୍ୟ ସତର୍କତା ଅବଲମ୍ବନ କରିବାକୁ ପଡିବ। ନିଶ୍ଚିନ୍ତ କୁକୁର ମାନେ ଖାଇବେ ଗାଈ ମାନେ ଖାଇବେ ତାର ଅର୍ଥ ନୁହେଁ ଯେ ପୋକ ହେଇଥିବ ଭାତ ତାକୁ ନେଇ ନା ଗାଈକୁ କୁକୁରକୁ ଦବା, ତେଣୁ ଆମକୁ ସେମାନେ ଯେତିକି ବ୍ରହ୍ମ ସେମାନେ ମଧ୍ୟ ଗୋଟେ ବ୍ରହ୍ମ, ଆମେ ଅନ୍ନ ବ୍ରହ୍ମ କୁହାଯାଉଛି, ଅନ୍ନ ଗୋଟେ ଯେମିତି ବ୍ରହ୍ମ, ଜୀବଜଗତର ଯେତିକି ଜୀବଜନ୍ତୁ ଅଛନ୍ତି ସେମାନେ ମଧ୍ୟ ବ୍ରହ୍ମ, ତେଣୁ ଆମକୁ ସେଇ ପ୍ରକାର କାର୍ଯ୍ୟ କରିବାକୁ ପଡିବ, ସତର୍କତା ଅବଲମ୍ବନ କରିବା। ସପୋଜ ଆମେ ଆଜି ଫ୍ରୁଟ୍ସ ମାର୍କେଟ ଯାଇଛୁ, ବିଭିନ୍ନ ପ୍ରକାର ଫ୍ରୁଟ୍ସ କିଣିଛୁ, କିନ୍ତୁ ଆମେ ଜାଣିଛୁ ପିଲା ଏଇଟା ଖାଇବନି, ମୁଁ ଖାଇବି, ମୋର ସ୍ୱାମୀ ଖାଇବେନି, ମୋର ଶାଶୁ ଏଇ ଜିନିଷ, କିନ୍ତୁ ଆମର ଗୋଟେ ଯେହେତୁ ପଇସା ଅଛି ଆମେ ତାକୁ ଫୋପାଡ଼ିନେ ସବୁ ପ୍ରକାର ଫ୍ରୁଟ୍ସ ନେଇ ଆସୁଛୁ, ଆଜି ତାକୁ ଜୁସ୍ କରିବା କାଲି ତାକୁ ଜୁସ୍ କରିବା କହିକିନା ଫ୍ରୁଟ୍ ଗୁଡା ବିଶେଷ କରି କଦଳୀ ଗୁଡା ଦେଖିବେ ମା ମାନେ ବେଶୀ କିଣିକିନା ଆମେ ମାନେ ରଖିଦେଇଥାଉ, ଯୋଉଟାକି କଳା ପଡ଼ିଯାଇଥାଏ ତାକୁ ୟୁଜ୍ ନ କରିକି ଆମେ ତାକୁ ଡଷ୍ଟବିନ୍ରେ ଫୋପାଡ଼ି ଦେଇଥାଉ। ତେଣୁ ଏଇସବୁ ଫୋପାଡ଼ିବା ଗୁଣକୁ ଆମକୁ ବନ୍ଦ କରିବାକୁ ପଡିବ, ସତର୍କତା ଅବଲମ୍ବନ କରିବାକୁ ପଡିବ। ଖାଦ୍ୟ ଅପଚୟ ମାନେ ଆର୍ଥିକ ଅବସ୍ଥା ଆମକୁ ଦିନକୁ ଦିନ ଦୁର୍ବଳ ହେବାକୁ ଲାଗିବ, ତେଣୁ ଆମକୁ ଆର୍ଥିକ ଅବସ୍ଥା ଯଦି ସମ୍ବଳ କରିବାକୁ ଅଛି ତାହେଲେ ଖାଦ୍ୟ ପ୍ରତି ଆମେ ସତର୍କତା ଅବଲମ୍ବନ କରିବା। ଠିକ ସାତ ଦିନର ରୁଟିନ୍ ଜଳଖିଆ କଣ ହବ, ସକାଳର ଜଳଖିଆ ଠୁ ରାତିର ଡିନର ପର୍ଯ୍ୟନ୍ତ ଆମକୁ ସେହି ପ୍ରକାର ସଦସ୍ୟଙ୍କୁ ନେଇ ସେହି ଏକା ପ୍ରକାରର ଖାଦ୍ୟ ଯଦି ପ୍ରସ୍ତୁତ କରିବା ନିଶ୍ଚିନ୍ତ ଭାବରେ ଆମେ ଖାଦ୍ୟ ଅପଚୟରୁ ରକ୍ଷା ପାଇବା। ତେଣୁ ଆମେ ଯଦି ଏଇ ଛୋଟ ଛୋଟ ଜିନିଷକୁ ସତର୍କତା ଅବଲମ୍ବନ କରିବା, କାଲି ସକାଳେ ଏଇ ଜିନିଷ ଅର୍ଥ ଅବସ୍ଥାରେ କିଛି ଗୋଟେ ଖାଦ୍ୟ କିଣିକିନା ସାପ୍ତାହିକ ଭାବରେ ଆମେ ଯଦି ଦରିଦ୍ର ମାନଙ୍କୁ ନାରାୟଣ ମାନଙ୍କୁ ଆମେ ତାଙ୍କୁ କିଛି ଅନ୍ନ ଦେଇପାରିଲୁ, ସେଇ ଖାଦ୍ୟ ଫୋପାଡ଼ିବା ଜାଗାରେ ଆମେ ଯଦି ରାନ୍ଧିନା ତାଙ୍କ ପେଟରେ ଗୋଟେ ମୁଠାଏ ଦାନା ଦେଇପାରିଲୁ, ନିଶ୍ଚିନ୍ତ ଅନ୍ନ ହିଁ ବ୍ରହ୍ମ ହବ ଏବଂ ଖାଦ୍ୟ ଅପଚୟରୁ ଆମେ ନିଶ୍ଚିନ୍ତ ଭାବରେ ମୁକ୍ତ ହେବା। ତେଣୁ ଖାଦ୍ୟ ନଟ୍ ୱେଷ୍ଟ ଅଫ୍ ଫୁଡ୍, ଲାଇଫ୍ ଇଜ୍ ୱେଷ୍ଟ। ଯଦି ଆମେ ଅନ୍ନ ବ୍ରହ୍ମ ବୋଲି ଭାବୁଛେ, ନିଜକୁ ଅନ୍ନଟା ହଉଛି ଲକ୍ଷ୍ମୀ ବୋଲି ଭାବୁଛେ, ବ୍ରହ୍ମ ବୋଲି ଭାବୁଛୁ, ତେଣୁ ଆମେ ସର୍ବପ୍ରଥମେ ଅନ୍ନକୁ ଆମକୁ ଗୋଟେ ସତର୍କତା ସହିତ ଦୃଷ୍ଟିପାତ କରିବାକୁ ପଡିବ, ଚିନ୍ତନ କରିବାକୁ ପଡିବ ଏବଂ କର୍ମରେ ତାକୁ ପରିପ୍ରକାଶ କରିବାକୁ ପଡିବ। ତେଣୁ ରନ୍ଧନଶାଳର ଦାୟିତ୍ୱ ହଉଛି ଗୋଟେ ମହିଳା ଭଉଣୀ ଉପରେ, ତେଣୁ ମହିଳା ଭଉଣୀ ଘରର ପରିବାରର ସହଯୋଗିତାରେ ସେ ଗୋଟେ ଟାଇମ୍ ଟେବୁଲ ପ୍ରସ୍ତୁତ କରୁ, ସକାଳର ଜଳଖିଆ ଠାରୁ ରାତିର ଡିନର ପର୍ଯ୍ୟନ୍ତ ସେ ଯଦି ଗୋଟେ ରୁଟିନ୍ ତିଆରି କରିଦେବ, ନିଶ୍ଚିନ୍ତ ଭାବରେ ହଡ଼ବଡ଼ ନ ହେଇ ସୁନ୍ଦର ଭାବରେ ରନ୍ଧନଶାଳର କାର୍ଯ୍ୟ କରି ଲୋକମାନଙ୍କର ମୁଖରେ ହସ ଫୁଟେଇ ପାରିବ ଏବଂ ପେଟର ଅନ୍ନ ମଧ୍ୟ ସୁନ୍ଦର ଭାବରେ ସେ ପୁରୀ କରି ସମସ୍ତଙ୍କୁ ଦେଇପାରିବ ବୋଲି ମୁଁ ଆଶା କରୁଛି।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
2: ମାୟା, ତମେ ତମ ଘରେ କେତେ ସମୟ ତମ ଫ୍ୟାମିଲିକୁ ଟାଇମ୍ ଦିଅ, ତମେ ହଉ କିମ୍ବା ତମ ହଜବେଣ୍ଡ ବି ହୁଅନ୍ତୁ, ତାଙ୍କେ କେତେ ସମୟ ତମକୁ ସମୟ ଦିଅନ୍ତି?
3: ନାହିଁ ଆରତି, ତମେ ଯୋଉ ପ୍ରଶ୍ନ ପଚାରିଲ ତାର କୌଣସି ଉତ୍ତର ନାହିଁ। କାହିଁକି କହିଲ, ଆଜିର ଦୁନିଆ ଏମିତି ହେଇଛି ଯାହାକୁ ବି ଯେତେବେଳେ ଟିକେ ବି ସମୟ ମିଳୁଛି ସେଇ ଗୋଟିଏ ଜିନିଷ ହିଁ ଧରୁଛନ୍ତି। କଣ କହିଲ?
2: କଣ?
3: ଫୋନ ମାନେ ମୋବାଇଲ। ଘରେ ମୁଁ ବି ରୋଷେଇବାସ ସରୁଛି, ଯେତେବେଳେ ଟିକେ ସମୟ ମିଳୁଛି ମୁଁ ବି ଫୋନ ଦେଖୁଛି, ମୋ ହଜବେଣ୍ଡ ବି ସେ କାମ କରନ୍ତି, ଯେତେବେଳେ ବି ସମୟ ମିଳୁଛି ଘରକୁ ଆସିଲେ ମାନେ ହାତରେ ଫୋନ ଥିବ ଖାଉଥିବେ, ହାତରେ ଫୋନ ଥିବ ଶୋଇକି ଦେଖୁଥିବେ, ଆଉ ପିଲାମାନେ ବି ସେମିତି ଯେତେବେଳେ ସମୟ ପାଉଛନ୍ତି ଫୋନ ହିଁ ଦେଖୁଛନ୍ତି। ଆଉ ତମେ କେତେବେଳେ କଣ କରୁଛ?
2: ମୁଁ ବି ମାନେ ଏତେଟା ଫୋନ ନ ଦେଖିଲେ ବି ଦେଖୁଛି। ଏଇଟା ତମ ଆମ ଘରର ବିଷୟ ନୁହଁ, ଏଇଟା ସମସ୍ତଙ୍କ ଘରର ଗୋଟେ ବିଷୟ ମୂଳ ହେଇଯାଇଛି, ମାନେ ଗୋଟେ କାରଣ ହେଇଯାଇଛି ଯେ ମୋବାଇଲଟା ଗୋଟେ ଏମିତି ଜିନିଷ ଯୋଉଟାକି ମାନେ ମଣିଷ ଆଉ ଗୋଟେ ମଣିଷ ସହିତ କଥା ହେବା ବି ଇଚ୍ଛା କରୁନି। ଫୋନ ହାତରେ ପଡ଼ିଗଲେ ସେ କେବଳ ଫୋନରେ ହିଁ ବ୍ୟସ୍ତ ରହୁଛି, ଫୋନରେ ସେ ଯାହା ବି ହଉ, ୟୁଟ୍ୟୁବ ହଉ, ଇନଷ୍ଟାଗ୍ରାମ ହଉ, ଫେସବୁକ୍ ହଉ, ଯେକୌଣସି ଜିନିଷ ହଉ, ସେ ସେଇଥିରେ ହିଁ ମାତିଥାନ୍ତି। କିନ୍ତୁ ନିଜ ଘର ଲୋକଙ୍କୁ, ନିଜ ଫ୍ୟାମିଲି, ନିଜ ବାପା ମା ହୁଅନ୍ତୁ କିମ୍ବା ନିଜ ସ୍ତ୍ରୀ ପିଲା ଛୁଆ, ଏମାନଙ୍କୁ ସେମାନେ

0: ଦେବାକୁ ଇଚ୍ଛା କରନ୍ତି ନାହିଁ। ଘରୁ ବାହାରିଲେ ବୁଲି ମାନେ ତାଙ୍କ ସାଙ୍ଗସାଥି ସବୁ ସହିତ ବୁଲାବୁଲି କରିକି ଆସିଲେ, ପୁଣି ଫୋନ ଧରିଲେ, କାହାର ଗୋଟେ ମେସେଜ ପଳେଇ ଆସିଲା ତାକୁ ଦେଖିଲେ, କାହାର ଗୋଟେ ଫୋନ ପଳେଇ ଆସିଲା ହଁ ଚାଲ ବାହାରିଲେ, କିନ୍ତୁ ନିଜ ଘର ଲୋକଙ୍କୁ ବିଲକୁଲ ସମୟ ଦଉନାହାନ୍ତି।
1: ହଁ ଆରତୀ, ତମେ ବି ଠିକ କଥା କହିଲ ଯେ, କିନ୍ତୁ ବର୍ତ୍ତମାନ ଦୁନିଆ ଏମିତି ହେଇଛି ଆମେ ଫୋନ ନ ଧରିକି ବି ରହିପାରିବାନି। କାହିଁକି ନା ଆଜିକାଲି ପ୍ରତ୍ୟେକ କାମ ହଉଛି ଆମର ଫୋନ ଯୋଗୁଁ। ଫୋନରେ ଆମେ ଦିନ ଏମିତି ଥିଲା ଆମେ କାହାକୁ ମାନେ ଯେଉଁମାନେ କି ଦୂରରେ ରହୁଥିଲେ ସେମାନଙ୍କୁ ଦେଖିପାରୁନଥିଲେ, କିନ୍ତୁ ବର୍ତ୍ତମାନ ଭିଡ଼ିଓ କଲ୍ରେ ଆମେ ଦେଖିପାରୁଛେ। କାହାକୁ ଯଦି ପଇସା ପଠାଇବାର ଅଛି ଆମକୁ ବ୍ୟାଙ୍କ ଯିବାକୁ ପଡ଼ୁଥିଲା, କିନ୍ତୁ ବର୍ତ୍ତମାନ ସେଇ ଜିନିଷ ଗୋଟେ ମିନିଟ୍ରେ ହେଇଯାଉଛି। ଏମିତି ମାନେ ଆମର ଯେଉଁ ଅସୁବିଧା ଗୁଡ଼ିକ ସୁବିଧା ହେଇଯାଉଛି, ସେଥିପାଇଁ ସମସ୍ତେ, ଖାଲି ଆମେ ନୁହେଁ, ମାନେ ସମସ୍ତେ ସେଇ ଫୋନକୁ ନିଜର ଯେମିତିକି ଗୋଟେ ବଡ଼ ସାଥୀ କରି ନେଇଛନ୍ତି। ତେବେ ଆରତୀ, ଏଇ ମୋବାଇଲ ବିଷୟରେ ଆମେ ଆଉ ଅଧିକ କଥା ହେବାନି। ତମେ ଗୋଟେ ଭଉଣୀଙ୍କ ସହିତ କଥା ହେଇଥିଲ ନା, ତେବେ ଚାଲ ନା ସେ କ'ଣ କହିଛନ୍ତି ଶୁଣିବା। ବିଷୟବସ୍ତୁଟି ହେଲା, ମୋବାଇଲ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ାଉଛି କି।
0: ସ୍ୱାଗତ କରୁଛୁ ଆଜିର ଘର ଘରଣୀ କାର୍ଯ୍ୟକ୍ରମକୁ। ମ୍ୟାଡାମ ଆପଣଙ୍କ ପରିଚୟ?
2: ମୁଁ ମଧୁସ୍ମିତା ପାଣିଗ୍ରାହୀ, ଜଣେ ଶିକ୍ଷୟତ୍ରୀ।
0: ଆଜିର ବିଷୟ ରହିଛି, ମୋବାଇଲ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢ଼ାଉଛି କି, ଏହା ଉପରେ ଆପଣ କ'ଣ କହିବେ?
2: ମୁଁ ତ ସମ୍ପୂର୍ଣ୍ଣ ଭାବରେ ଏହା ସପକ୍ଷରେ ହିଁ ଯିବି। ବ୍ୟକ୍ତିଗତ ସ୍ତରରେ କହିଲେ ମୁଁ ମଧ୍ୟ ମୋ ଦାମ୍ପତ୍ୟ ଜୀବନରେ ଏସବୁ କିଛି ସମ୍ମୁଖୀନ ହେଉଛି। ଯେତେବେଳେ ମୁଁ ବିଦ୍ୟାଳୟରୁ ଆସିଲା ପରେ କିଛି ବି ବିଦ୍ୟାଳୟ ଭିତ୍ତିକ କାମ, କୌଣସି ବିଦ୍ୟାଳୟ ସମ୍ବନ୍ଧୀୟ ଯେକୌଣସି କାମ ଧରିକି ଘରେ କରିବାକୁ ଆରମ୍ଭ କରେ, ତ ସେଇଟା ନିଶ୍ଚୟ ଆମ ଦାମ୍ପତ୍ୟ ଜୀବନ ଉପରେ ପ୍ରଭାବ ପକାଉଛି। ଘର ସମୟଟା ହଉଛି ସମ୍ପୂର୍ଣ୍ଣ ଭାବେ ଉଭୟ ସ୍ୱାମୀ ସ୍ତ୍ରୀ କିମ୍ବା ତାଙ୍କ ପିଲାମାନଙ୍କ ପାଇଁ ସମୟ, ପାଇଁ ଉଦ୍ଦିଷ୍ଟ ସମୟ। କିନ୍ତୁ ସେଥିମଧ୍ୟରୁ ଯେତେବେଳେ ଆମେ ସମୟ ମୋବାଇଲକୁ ଦଉଛେ କିମ୍ବା ଅନ୍ୟ କୌଣସି କାମକୁ ଦଉଛେ, ସେଟା ନିଶ୍ଚୟ ଭାବରେ ଆମ ଦାମ୍ପତ୍ୟ ଜୀବନ ତଥା ଆମ ପାରିବାରିକ ଜୀବନକୁ ପ୍ରଭାବ ପକାଉଛି।
3: ଦେଖନ୍ତୁ, ଆଗରୁ ଗୋଟେ ସମୟ ଥିଲା, ଚିଠିଟିଏ ଥିଲା, ଚିଠି ଦବା ନବା ଥିଲା, ଗୋଟେ ଭଲ ଇଏ ଥିଲା। ଗୋଟେ ଚିଠି ଆସିଛି ବୋଲେ କଣ ମାନେ ସେ ଚିଠିରେ କଣ ଲେଖା ହେଇଥିବ ସମସ୍ତେ ଥିବେ, ପଢୁଥିବେ। ଟେଲିଗ୍ରାମ ବି ସେଭଳିଆ ଆସେ, ଟେଲିଗ୍ରାମ ଆସିଲେ ସମସ୍ତେ ଜାଣିବେ ଯେ ଏଟା କିଛି ଖରାପ ଖବର ଆସିଛି ବୋଲି। କିନ୍ତୁ ସେ ସମୟରେ ଯୋଉ ଭଲ ପାଇବା ଥିଲା, ଚିଠିରେ ଯୋଉ ସ୍ନେହ ଆଦର ଯୋଉ ଲେଖା ହେଇଥିଲା, ଯୋଉ ଭଲ ପାଇବା, ସେ ସବୁ ମୋବାଇଲରେ ବି ନାହିଁ।
2: ଭାବର ଆଦାନ ପ୍ରଦାନ ପାଇଁ ମତେ ତ ଲାଗୁଛି ଏବେ ମଧ୍ୟ ଯଦି ଚିଠି ଥାଆନ୍ତା, ଯଦି ଆମେ ଚିଠି ମାଧ୍ୟମରେ କୌଣସି ଗୋଟେ ଖବର ପାଇଥାନ୍ତେ ହଠାତ୍, ତାହେଲେ ବୋଧେ ଅଧିକ କିଛି ଆମକୁ ଖୁସି ଲାଗିଥାନ୍ତା। କିନ୍ତୁ ମୋବାଇଲରେ, ହ୍ୱାଟ୍ସଆପରେ ଯୋଉ ଆମେ 2 ସେକେଣ୍ଡ ମଧ୍ୟରେ ଯୋଉ ମେସେଜଟା ପାଇଯାଉଛେ, ସେଟା ନୋ ଡାଉଟ୍ ଆମର ସମୟ ସାପେକ୍ଷ ହଉଛି, ବହୁତ ସମୟ ଆମର ବଞ୍ଚେଇ ଦେଇପାରୁଛି, ଆମ ପାଇଁ ବହୁତ ଉପଯୋଗୀ ହେଇପାରୁଛି। କିନ୍ତୁ ତଥାପି ସେ ମଧୁରତା, ସେ ସମୟରେ ସେ ଯୋଉ ମଧୁରତା ଏବେ ବୋଧେ ନାହିଁ, କୋଉଠି ନା କୋଉଠି ସେ ଜିନିଷଟା ତ ହଜିଯାଇଛି।
3: ସେତେବେଳେ ଯେତେବେଳେ ଆମେ ମିଶୁଥିଲୁ, ସମସ୍ତେ କଥା ହଉଥିଲୁ, ମାନେ ସେ ଯାହା ଫ୍ୟାମିଲି ବିଷୟରେ କହୁଥିଲେ, ପରିବାର ବିଷୟରେ କହୁଥିଲେ, ସୁଖ ଦୁଃଖ ଥିଲା, ସ୍ନେହ ଆଦର ଥିଲା, ଆଜିକା ଡେଟ୍ରେ ଫୋନ ଏତେ ଗୋଟେ ଆଡଭାନ୍ସ ହେଇଯାଇଛି ଯେ ହଁ ଖାଇଲୁ ପିଇଲୁ ବସିଲୁ ବା ସରିଲା, ଯଦି ସାଙ୍ଗସାଥି ହେଇକି ବସୁଛେ କିଛି କଥା ହବା କଣ ଆଗ ଫୋନଟା ଦେଖୁଛେ, ଆଉ ହ୍ୱାଟ୍ସଆପ, ୟୁଟ୍ୟୁବ, ତାପରେ ଆମର ଫେସବୁକ, ଇନଷ୍ଟା, ମାନେ ଏତେ ମୋବାଇଲ ଗୋଟେ ଏତେ ସ୍ମାର୍ଟ ହେଇଯାଇଛି ମାନେ ଲୋକଙ୍କ ପାଇଁ ବୋଲି, ଦମ୍ପତିଙ୍କ ପାଇଁ ହେଇଛି, ସମସ୍ତଙ୍କ ପାଇଁ ହେଇଛି, ମାନେ ଜଣେ ଆଉ ଜଣଙ୍କୁ ସମୟ ବି ଦଉନାହାନ୍ତି। ଦେଖନ୍ତୁ, ହଜବେଣ୍ଡ ଚାକିରି କରୁଥିବେ କିମ୍ବା ହଜବେଣ୍ଡ ଯଦି ବାହାରୁ ଆସିବେ, ମାନେ ଘରେ ବି ସ୍ତ୍ରୀ ପିଲା ସୁଖ ଦୁଃଖ ସବୁ ଜିନିଷ ଅଛି, ଘର କରୁଛନ୍ତି ମାନେ ସବୁ କିଛି ଅଛି, ସେ ସବୁ ନ ହେଇକି ଫୋନଟା ଧରି ବସିଥିବେ, ତାର ଫରକଟା କାହାକୁ ପଡୁଛି, ସ୍ତ୍ରୀ ପିଲାଙ୍କ ଉପରେ ପଡୁଛି। ଦେଖିଲେ ହଁ ଏଇ ତା ଫୋନଟା ଧରି ବସୁଛି, ମୁଁ ବି ତାର ଫୋନଟା ଧରି ବସିଥିବି, ପିଲାକୁ ବି ସମୟ ଦଉନାହାନ୍ତି।
2: ଆପଣ ପୁରା ପୁରୀ ସତ କଥା କହିଲେ, ମୁଁ ଏଥିରେ ପୁରା ଏକମତ। ଗୋଟେ ଘରେ ଯଦି 4 ଜଣ ସଦସ୍ୟ ଥାନ୍ତି, ମୁଁ ମୋ ଘର କଥା କହିବି, ମୋ ସ୍ୱାମୀ, ମୁଁ ଆଉ ମୋର 2ଟା ଝିଅ, ଏବେ ଦେଖିବେ ଝିଅମାନେ ମୋବାଇଲ ଧରିକି ପାଠପଢା ଷ୍ଟାର୍ଟ କରିଦେଉଛନ୍ତି, ସ୍ୱାମୀ ତାଙ୍କ ବିଜନେସକୁ ନେଇକି ଫୋନ ଦେଖନ୍ତି, ମୁଁ ମୋ ସ୍କୁଲ ସମ୍ବନ୍ଧିତ କାମକୁ ନେଇକି ଫୋନ ଦେଖେ। ତ ଘରର ଚାରିକୋଣରେ ବୋଧେ ଆମେ 4 ଜଣ କେବଳ 4ଟା ଫୋନକୁ ନେଇକି ସୀମିତ ହେଇଗଲୁଣି, ଆଉ ବହୁତ କମ୍ ଟାଇମ ଆମର ଫ୍ୟାମିଲି ଟାଇମ୍ ରହୁଛି, ଯୋଉଠିକି ଆମେ ପରସ୍ପରକୁ ବାଧ୍ୟ ହଉଛୁ, ନାଇଁ ଚାଲ ଏଥର ଫୋନ ରଖିବା, ଫୋନ ଛାଡିବା ଆଉ ଆମେ ପରସ୍ପର ସହିତ କିଛି କଥା ହବା। କିନ୍ତୁ ସେତିକି ଭିତରେ ଯଦି କିଛି ହ୍ୱାଟ୍ସଆପରେ ମେସେଜଟା ପଳେଇ ଆସିଲା, ତାହେଲେ ନିଶ୍ଚୟ ଆମ ମନଟା ଡାଇଭର୍ଟ ହେଇଯାଉଛି, ନାଇଁ ଚାଲ ମୁଁ ଫୋନଟା ଦେଖିଦେବି, କାଳେ କିଛି ଅର୍ଜେଣ୍ଟ ଥିବ କି, କିଛି ଏମର୍ଜେନ୍ସି ଥିବ କି, ମତେ ତ ସାଙ୍ଗେ ସାଙ୍ଗେ ରିପ୍ଲାଏ କରିବାକୁ ପଡିବ ନା। ସେଇଟା ପ୍ରତ୍ୟେକ କ୍ଷେତ୍ରରେ ହଉଛି, ଏଇଟା ତ କହିଲି ମୁଁ କେବଳ ମୋ ପରିବାର କଥା, ଏମିତି ତ ସମସ୍ତଙ୍କ ଲାଇଫରେ ବୋଧେ ହଉଛି। ମୋବାଇଲ ଆମେ ମାନୁ କି ନ ମାନୁ, 120% ଆମ ଲାଇଫକୁ ପୁରା ଏଫେକ୍ଟ କରିସାରିଲାଣି, ଆଉ କୋଉଠି ନା କୋଉଠି ଆମର ଫ୍ୟାମିଲି ଟାଇମକୁ, ଆମର ପର୍ସନାଲ ଟାଇମକୁ ବହୁତ ବହୁତ ମାତ୍ରାରେ ହେମ୍ପର କରିସାରିଲାଣି,
3: ଦୂରତା ବି ସୃଷ୍ଟି କରିଦେଉଛି।

0: ନିହାତି ଭାବରେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ଆଉ ସେତିକି ମଧୁର ହେଇକି ରହି ନାହିଁ। ସ୍ଵାମୀ ତାଙ୍କର ହ୍ୱାଟ୍ସଆପ ରେ ଇନଷ୍ଟାଗ୍ରାମ ରେ ବ୍ୟସ୍ତ ତ ସ୍ତ୍ରୀ ତାଙ୍କ ମ୍ୟାଟର ରେ ବ୍ୟସ୍ତ, ତ ଆଉ ରହିଲା କୋଉଠି ଦାମ୍ପତ୍ୟ ଜୀବନର ମଧୁରତା।
1: ଆଗରୁ ଜଣେ ଆସୁଥିଲେ, ସ୍ତ୍ରୀ ବି ବସୁଥିଲା, ସ୍ଵାମୀ କେତେବେଳେ ଆସିବ କଥା ହେବି, ଖାଇବା ପିଇବା ସବୁ କଥା ବସୁ। ଏବେ କଣ ଆସୁ ଆସୁ ଫୋନ, କାହାର ଫୋନ ପଳେଇ ଆସିଲା, ଚାଲ ଆଉ କଣ ମେସେଜ ପଳେଇ ଆସିଲା ସେଟା ଦେଖ। କେବଳ ଫୋନ ରେ ମାନେ ଗୋଟେ ସୁନ୍ଦର ପରିବାରକୁ ବି ନଷ୍ଟ କରିଦେବାର ଲାଗିଛି।
0: ନିହାତି ଭାବରେ ଏବେ ସେଇ ସ୍ତ୍ରୀ ମନରେ ସେଇ ଉତ୍ସୁକତା ନାହିଁ କି ମୋ ସ୍ଵାମୀ ଆସିବ, ମୁଁ ତା ଫେରିବା ବାଟକୁ ଚାହିଁବି। ତା ବଦଳରେ ସେ କଣ ଦେଖୁଛି, ଏତିକି ସମୟ ମୁଁ ଜଗିବି କାହିଁକି, ତା ବଦଳରେ ଚାଲ ସେତିକି ଭିତରେ ମୁଁ କିଛି ଇନଷ୍ଟାଗ୍ରାମ ର ରିଲ ଦେଖିଦିଏ କିମ୍ବା ଅଲଗା କାହାର କିଛି ମେସେଜ ଦେଖିଦିଏ, ଚାଲ ମୁଁ କାହା ସହିତ ଚାଟିଂ କରିଦିଏ, କାହା ସହିତ ଗପ ଟିକେ କରିଦିଏ। ହଁ, ତ ସ୍ତ୍ରୀ ମନରେ ସେ ଉତ୍ସୁକତା ରହୁନି, ନା ହିଁ ସ୍ଵାମୀ ମନରେ ରହୁଛି କି ସିଏ ଯାଇକି ଭାବିବ କି ମୋ ସ୍ତ୍ରୀ ମୋ ପାଇଁ ଜଗିଥିବ ଆଉ ମୁଁ ଯିବି ଜଲ୍ଦି ସେ ଯାଇକି ମୋ ସ୍ତ୍ରୀ ସହିତ କିଛି କଥା ହେବି। ସ୍ଵାମୀ ବି ବ୍ୟସ୍ତ ନିଜ ଫୋନ ସହିତ, ସ୍ତ୍ରୀ ମଧ୍ୟ ବ୍ୟସ୍ତ ତାଙ୍କ ଫୋନ ସହିତ, ତ ରହିଲାନି ନା ଆଉ ପାରିବାରିକ ଜୀବନର ସେ ମଧୁରତା। ଆପଣ ତ ଜାଣିଥିବେ ଭିଡିଓ କଲ୍ ବିଷୟରେ, ଭିଡିଓ କଲ୍ ମାଧ୍ୟମରେ ଆମେ ସମସ୍ତଙ୍କୁ ଆରାମସେ ବସିକି ଆମର ଗୋଟେ ଫୋନ କଲ୍ ମାଧ୍ୟମରେ ସମସ୍ତଙ୍କୁ ଦେଖିପାରୁଛେ, ତ ଆଗ ଭଳି ଆଉ ଆମ ମନରେ ଉତ୍ସାହ ନାହିଁ କି ଆମେ ଯିବା ବହୁତ ଦୂରତା ଅତିକ୍ରମ କରିବା ଆଉ ବର୍ଷକୁ ଥରେ ଆମର ଦୂର ରିଲେଟିଭ କୁ ଦେଖିବା କିମ୍ବା ଆମ କୌଣସି ସମ୍ପର୍କୀୟଙ୍କୁ ଦେଖିବା, ସେ ଉତ୍ସୁକତା ଆଉ ଆଜି ଆମ ମନରେ ନାହିଁ। ଆମ ଦୂରତା ତ ଗୋଟେ ସେକେଣ୍ଡ ମଧ୍ୟରେ ଅତିକ୍ରମ ହେଇଯାଉଛି ନା ଭିଡିଓ କଲ୍ ମାଧ୍ୟମରେ, ତା ଦ୍ଵାରା ମଧ୍ୟ ସମ୍ପର୍କଟା ଧୀରେ ଧୀରେ କ୍ଷୁର୍ଣ୍ଣ ହେବାରେ ଲାଗିଛି, କ୍ଷୀଣ ହେବାରେ ଲାଗିଛି। କଥାବାର୍ତ୍ତା ମଧ୍ୟରେ ମଧ୍ୟ ପରସ୍ପର ମଧ୍ୟରେ ସେ ଲାଳିତ୍ୟ ସେ ମାଧୁର୍ଯ୍ୟ ନାହିଁ ଯୋଉଟା ଆଗ କାଳରେ ଥିଲା, କାହିଁକି ପ୍ରତି ସେକେଣ୍ଡରେ ଆମେ ପରସ୍ପର ସହିତ କଥା ହେଇପାରୁଛେ, ତ ବିଶେଷ କିଛି ଟପିକ ହିଁ ନଥାଉଛି ଯାହାକି ଆମେ ଦେଖା ହେଲେ କଥା ହବା କିମ୍ବା ଆମ ଘରକୁ କେହି ଆସିଲେ କଥା ହବା, କାହିଁକି ତାର ପୂର୍ବ ମୁହୂର୍ତ୍ତରେ ଆମେ ତା ସହିତ କଥା ହେଇସାରିଥିବା, ଫୋନ ଦ୍ଵାରା ଆମେ କଥା ହେଇସାରିଥିବା, ସବୁକିଛି କଥା ତ ସରିଯାଇଥିବ, ତ ବାକି ରହିଲା କଣ ଯେ ଆମେ ମିଶିଲେ କଥା ହବା। ସେଥିପାଇଁ ସମ୍ପର୍କର ମଧୁରତା ଧୀରେ ଧୀରେ କମିବାରେ ଲାଗିଛି ଫୋନ ଦ୍ଵାରା। କେବଳ ମୋବାଇଲ କେବଳ ଏକ ଯନ୍ତ୍ର, ତାହା କେବେ ମଧ୍ୟ କୌଣସି ମାନସିକତା ଆମର ମାନସିକତାକୁ ଏତେ ଦୂର ଏଫେକ୍ଟ ନ କରୁ ଯେ ଆମ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ବା ଦାମ୍ପତ୍ୟ ଜୀବନର ଯୋଉ ମାଧୁର୍ଯ୍ୟଟା ଥାଏ, ଜଣେ ସ୍ଵାମୀର ବହୁତ ଗୁଡ଼ିଏ ଅକୁହା କଥା ଥାଏ ଯାହା ସେ ସ୍ତ୍ରୀ ସହିତ କେବଳ କେତୋଟି ନିରଳ ମୁହୂର୍ତ୍ତରେ ହିଁ କହିପାରିବ, କିମ୍ବା ଗୋଟେ ସ୍ତ୍ରୀର ବି ସେମିତି ଅପେକ୍ଷା ଥାଏ ଯାହାକି ସେ ସ୍ଵାମୀ ସହିତ କେବଳ କେତୋଟି ମୁହୂର୍ତ୍ତରେ ହିଁ କରିପାରିବ। ସେଇ ସବୁ ମୁହୂର୍ତ୍ତ ଯଦି ମୋବାଇଲ ସେଇ ସ୍ଥାନଟା ଗ୍ରହଣ କରିଦିଏ, ସେଇ ସମୟ ଗୁଡିକ ଯଦି ମୋବାଇଲ ନେଇଯାଏ, ତାହେଲେ ସ୍ଵାମୀ ସ୍ତ୍ରୀର ସମ୍ପର୍କ ଧୀରେ ଧୀରେ ନଷ୍ଟ ହେବାକୁ ଆରମ୍ଭ କରେ। ଏବଂ ଏମିତି ବି ଘଟୁଛି ବହୁତ କ୍ଷେତ୍ରରେ, କେବଳ ମୋବାଇଲ ଯୋଗୁଁ ସ୍ଵାମୀ ସ୍ତ୍ରୀ ମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି, ସ୍ଵାମୀ ଧୀରେ ଧୀରେ ଆରମ୍ଭ କରିଦେଉଛି ସ୍ତ୍ରୀ କାହା ସହିତ ଚାଟିଂ କରୁଛି, କାହା ସହିତ ହ୍ୱାଟ୍ସଆପରେ କଥା ହେଉଛି, କାହା ସହିତ ଭିଡିଓ କଲ୍ରେ କଥା ହେଉଛି, ଆଉ ସ୍ତ୍ରୀ କ୍ଷେତ୍ରରେ ମଧ୍ୟ ଠିକ ସେୟା ଘଟୁଛି। ତେଣୁ ମୋବାଇଲ ଏତେ ଦୂର ମଧ୍ୟ ଆମ ଦାମ୍ପତ୍ୟ ଜୀବନକୁ ଆଧିପତ୍ୟ ବିସ୍ତାର ନ କରିଦେଉ ଯେ ଧୀରେ ଧୀରେ ଦାମ୍ପତ୍ୟ ଜୀବନର ମାଧୁର୍ଯ୍ୟ ପୁରା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଛି।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ସାମିଲ ହେଲେ, ବହୁମୂଲ୍ୟ ସମୟ ବି ଦେଲେ, ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କୁ ଧନ୍ୟବାଦ ମତେ ଏତେ ସୁନ୍ଦର ଗୋଟେ ଟପିକ ଉପରେ ନିଜର ମତାମତ ଉପସ୍ଥାପନ କରିବାକୁ ସୁଯୋଗ ଦେଇଥିବାରୁ ଧନ୍ୟବାଦ,
1: ନମସ୍କାର।
2: ଶ୍ରୋତା ପୁଣି ଶୁଣିଲେ ତ, ସାକ୍ଷାତକାର ମୋବାଇଲ ଦମ୍ପତିଙ୍କ ମଧ୍ୟରେ ଦୂରତା ବଢାଉଛି କି। ଭଉଣୀ ଜଣକ ବହୁତ ସୁନ୍ଦର ଭାବରେ କହିଲେ ମୋବାଇଲଟା କେତେ ଦୂର ଭଲ କେତେ ଦୂର ଖରାପ। ଆମେ ଯଦି ମୋବାଇଲଟାକୁ ଠିକ ଭାବରେ ବ୍ୟବହାର କରିବା ତାହେଲେ ସେ ଠିକ, ଯଦି ଆମେ ତାର ବ୍ୟାଡ୍ ୟୁଜ୍ କରିବା, ତାର ଅପବ୍ୟବହାର କରିବା, ସେ ଫୋନ ଆଉ ଆମ ମାଇଣ୍ଡ ବି ସେଥିରେ ହିଁ ଯିବ। ତେଣୁ ଶ୍ରୋତା ପୁଣି ମୋବାଇଲକୁ ଦେଖନ୍ତୁ, ମୋବାଇଲ ଗୋଟେ ଯନ୍ତ୍ର, ମୋବାଇଲ ଆମର ସ୍ନେହ ମମତା ଫେରେଇ ଦବନି କି ସ୍ନେହ ମମତା ବଢେଇ ଦବନି, ଯୋଉଟାକି ଆମେ ଯେତିକି ଦରକାର ସେତିକି ୟୁଜ୍ କରିବା, ଅଧିକା ବି ୟୁଜ୍ କରିବା ନାହିଁ। ଆଗ କାଳରେ ଲୋକ କଣ ଫୋନ ଦ୍ଵାରା ହିଁ ସବୁ କିଛି କରୁଥିଲେ କି? ନାଇଁ, ନିଜର ବନ୍ଧୁ ବାନ୍ଧବ, ନିଜର ଘର ଲୋକ, ନିଜ ଆତ୍ମୀୟ ସ୍ୱଜନକୁ ସେମାନେ ସମୟ ଦେଉଥିଲେ, କଥାବାର୍ତ୍ତା କରୁଥିଲେ, ସ୍ନେହ ମମତା ବଢୁଥିଲା, ସେସବୁ କରନ୍ତୁ। ମୋବାଇଲର ଯେତିକି ଆବଶ୍ୟକ ସେତିକି ବ୍ୟବହାର କରନ୍ତୁ। ସତ କହିଲେ ନା ମାୟା?
3: ହଁ ଆରତୀ, ପୁରାପୁରି ଠିକ ହିଁ କହିଲା।

0: ଶେଷରେ ଆଗାମୀକାଲିର ଆକର୍ଷଣ
1: ଆଗାମୀକାଲିର ଆକର୍ଷଣ ହେଲା ଅନନ୍ୟା, ଆମ ଅଞ୍ଚଳର ନାରୀ ପ୍ରତିଭା। ଏ ବିଷୟରେ ସାକ୍ଷାତକାର ଶୁଣିବେ, ଆଉ ତା ସହିତ ରସୁଣର ଉପକାରିତା ଓ ମହୁର ଔଷଧୀୟ ଗୁଣ, ଏ ବିଷୟରେ ବି ଟିପ୍ସ ଶୁଣିପାରିବେ।
0: ଶ୍ରୋତା ଭଉଣୀ, ଏ ଥିଲା ଆଜିର ଘର ଘରଣୀ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା, ଆପଣ ଆପଣଙ୍କର ସୁଚିନ୍ତିତ ମତାମତ ଆମକୁ ଏସ୍ଏମ୍ଏସ୍ ଏବଂ ଇମେଲ୍ ମାଧ୍ୟମରେ ନିଶ୍ଚୟ ଲେଖି ପଠାନ୍ତୁ। ଆମ ପାଖକୁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଲା 9438268568 ଏବଂ ଆମକୁ ଇମେଲ୍ କରିବା ପାଇଁ ମେଲ୍ ଆଡ୍ରେସ୍ଟି ହେଲା airjaipur@gmail.com। ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମରୁ ଆମକୁ ବିଦାୟ ଦିଅନ୍ତୁ। ମୁଁ ଆରତୀ ସାହୁ,
1: ଆଉ ମୁଁ ଜଗମାୟା, ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ଘର ଘରଣୀ ଆକାଶବାଣୀ ଜୟପୁର। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 মিটার ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 মেগাହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏବଂ ଦିନ 2:00 ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ୍ ଏବଂ ଏୟୁ ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ ସିବିଆଇ ଚଢ଼ାଉ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ଯୁଗ୍ମ କମିଶନ ବୈଠକ 4 ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହେଉଛି।

0: ଏବଂ ଏହି ସମୟ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି। ନୂଆଦିଲ୍ଲୀରେ ଭାରତ ଇଣ୍ଡୋନେସିଆ ଯୁଗ୍ମ କମିଶନ ବୈଠକରେ ସହ ଅଧ୍ୟକ୍ଷତା କରିବା ଅବସରରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ପ୍ରାରମ୍ଭିକ ଅଭିଭାଷଣ ରଖି ଏହା କହିଛନ୍ତି। ସେ କହିଛନ୍ତି ଉଭୟ ଦେଶ ଗତବର୍ଷ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନର 75 ବର୍ଷ ପୂର୍ତ୍ତି ପାଳନ କରିଛନ୍ତି। ରାଜନୈତିକ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ, ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ସ୍ୱାସ୍ଥ୍ୟ, ଫାର୍ମାସ୍ୟୁଟିକାଲ୍ସ, ଖାଦ୍ୟ ସୁରକ୍ଷା ଏବଂ ପର୍ଯ୍ୟଟନ, ଶିକ୍ଷା ତଥା ସାଂସ୍କୃତିକ ସହଯୋଗ ସହିତ ସମସ୍ତ ଦ୍ୱିପାକ୍ଷିକ ସହଯୋଗର ବିସ୍ତୃତ ଦିଗ ଉପରେ ବ୍ୟାପକ ଆଲୋଚନା ପାଇଁ ଉଭୟ ଦେଶ ଆଶାବାଦୀ ଅଛନ୍ତି ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ସରକାର କହିଛନ୍ତି ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟରେ ବ୍ୟାପକ ବୃଦ୍ଧି ସତ୍ତ୍ୱେ ଭାରତୀୟ ପରିବାରଗୁଡ଼ିକୁ ବିଶ୍ୱର ସବୁଠାରୁ କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଇ ଦିଆଯାଉଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଭାରତୀୟ ଏଲ୍ପିଜି ସିଲିଣ୍ଡର ମୂଲ୍ୟ ଯେକୌଣସି ପଡ଼ୋଶୀ ଦେଶ ଅପେକ୍ଷା ଶସ୍ତା ଏବଂ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡ଼ା ଭଳି ବିକଶିତ ଅର୍ଥବ୍ୟବସ୍ଥା ତୁଳନାରେ ଏହାର ମୂଲ୍ୟ ବହୁତ କମ୍ ରହିଛି। ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଜଣେ ହିତାଧିକାରୀ ବାର୍ଷିକ ପ୍ରଥମ 4 ରିଫିଲ୍ ଉପରେ 300 ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ପାଇବା ପରେ ଏକ 14.2 kg ଏଲ୍ପିଜି ସିଲିଣ୍ଡର ପାଇଁ 642 ଦେଇଥାନ୍ତି, ଯେଉଁଠି ଦିଲ୍ଲୀରେ ଜଣେ ସାଧାରଣ ଗ୍ରାହକଙ୍କ ପାଇଁ ଖୁଚୁରା ମୂଲ୍ୟ 942 ରହିଛି। ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି ଚଳିତ ବର୍ଷ ଫେବୃୟାରୀ ଏବଂ ଜୁନ୍ ମାସ ମଧ୍ୟରେ ଉପସାଗରୀୟ ଅଞ୍ଚଳରେ ହର୍ମୁଜ୍ ଅବରୋଧ ପରେ ଏଲ୍ପିଜି ଯୋଗାଣ ବାଧାପ୍ରାପ୍ତ ହେବା ପରେ ସାଉଦି ସିପିର ଏଲ୍ପିଜି ଆଧାର ମୂଲ୍ୟ 46% ବୃଦ୍ଧି ପାଇଛି। ଏକ 14.2 kg ସିଲିଣ୍ଡରର ଯୋଗାଣ ଖର୍ଚ୍ଚ 1600 ଅଧିକ ହୋଇଛି। ବିଶ୍ୱ ଶକ୍ତି ବଜାରର ଅସ୍ଥିରତା ପ୍ରଭାବରୁ ଖାଉଟିମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ସରକାର ଏହି ବର୍ଦ୍ଧିତ ମୂଲ୍ୟର ଏକ ବଡ଼ ଅଂଶ ନିଜେ ବହନ କରିଛନ୍ତି ବୋଲି ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଗତକାଲି ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏୟୁ ଫାଇନାନ୍ସ ଜାଲିଆତି ମାମଲାରେ ଚଣ୍ଡୀଗଡ଼, ପଞ୍ଚକୁଲା ଏବଂ ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳର 6 ସ୍ଥାନରେ ଚଢ଼ଉ କରିଛି। ଏହି ଜାଲିଆତି ମାମଲା ହରିୟାଣା ସରକାରଙ୍କ 8 ବିଭାଗ ଏବଂ ଚଣ୍ଡୀଗଡ଼ ପୌର ନିଗମ ଓ କ୍ରେଷ୍ଟ ଚଣ୍ଡୀଗଡ଼ର 2 ବିଭାଗରେ 661 କୋଟି ଟଙ୍କାର ଅନିୟମିତତା, ଜାଲିଆତି ଏବଂ ସରକାରୀ ପାଣ୍ଠି ହଡ଼ପ ସହ ଜଡ଼ିତ। ଏକ ବିବୃତ୍ତିରେ ସିବିଆଇ କହିଛି ଅପରାଧିକ କାର୍ଯ୍ୟକଳାପରୁ ମିଳିଥିବା ଆୟ ଏବଂ ହୋଇଥିବା ଅନିୟମିତତା ସମ୍ପର୍କରେ ହରିୟାଣା କ୍ୟାଡରର ବରିଷ୍ଠ ସରକାରୀ ଅଧିକାରୀ ଏବଂ ଏକ ବେସରକାରୀ ପରାମର୍ଶଦାତା ସଂସ୍ଥା ଓ ଏହାର ନିର୍ଦ୍ଦେଶକଙ୍କ ଆବାସିକ ପରିସରରେ ଏହି ଚଢ଼ାଉ କରାଯାଇଛି। ତଦନ୍ତ ସମୟରେ ମିଳିଥିବା ପ୍ରମାଣରୁ ଜଣାପଡ଼ିଛି ସରକାରୀ ଅଧିକାରୀମାନେ ବ୍ୟାଙ୍କ କର୍ମଚାରୀଙ୍କ ସହ ମିଶି ଆକାଉଣ୍ଟ ଖୋଲିବା, ପାଣ୍ଠି ସ୍ଥାନାନ୍ତର କରିବା ଏବଂ ପରବର୍ତ୍ତୀ ସମୟରେ ଏହାର ଅନ୍ୟତ୍ର ବ୍ୟବହାର କରିବାରେ ସହଯୋଗ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ନୂଆଦିଲ୍ଲୀରେ ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲ ଅଭିଯାନର 77ତମ ସଂସ୍କରଣରେ ଅଂଶଗ୍ରହଣ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି ସାଇକେଲ ଚାଳନା ଦ୍ୱାରା ପୃଥିବୀ ସ୍ୱଚ୍ଛ ରହେ ଏବଂ ଏହା ଟ୍ରାଫିକ୍ ଜାମ୍ ସମାଧାନ ପ୍ରଦାନ କରିଥାଏ। ସାଇକେଲ ଚଳାଇବାର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ ନାଗରିକମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଏବଂ ଫିଟ୍ ଇଣ୍ଡିଆର ସମ୍ପର୍କକୁ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି।
1: साइकिलिंग करने से आपकी हेल्थ अच्छी रहती है। साइकिलिंग से फ्यूल का बचत होता है। वर्तमान में ट्रैफिक की बहुत बड़ी समस्या है, उसका भी समाधान है, तो क्यों न हम साइकिलिंग करें। देश के नागरिकों में अपने हेल्थ के प्रति अवेयरनेस बढ़ी है। मोदी जी ने आधा घंटा रोज फिटनेस देने के लिए कहा है, तो ये फिटनेस का डोज आधा घंटा के लिए हम हमेशा साइकिलिंग करेंगे तो मैं मानता हूँ कि हमारी कई समस्या का समाधान होगा।
0: ଫିଟ୍ ଇଣ୍ଡିଆ ସଣ୍ଡେ ଜନ ସାଇକେଲରେ ଅଂଶଗ୍ରହଣ କରିଥିବା ଅଭିନେତା ବିକ୍ରାନ୍ତ ମେସି ଏହି ଅଭିଯାନକୁ ଅଭୂତପୂର୍ବ ବୋଲି ବର୍ଷ୍ଣନା କରିବା ସହ ଏବେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି। ଦେଶର ନାଗରିକମାନେ ସୁସ୍ଥ ରହିଲେ ଦେଶ ବିକଶିତ ହୋଇପାରିବ ବୋଲି ଶ୍ରୀ ମେସି କହିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣାଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍କରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଏହି ଦିବସ ଖାଦ୍ୟ ସୁରକ୍ଷା

0: এক অংশীদার অধিকার এবং দায়িত্ববোধতা ভাবে আলোকপাত করে এবং সামূহিক কার্যানুষ্ঠান এক শক্তিশালী সুযোগ প্রদান করে। চলিত বর্ষর বিষয়বস্তু রয়েছে সমস্যার সমাধান পর্যন্ত সর্বত্র সুরক্ষিত খাদ্য, যাহা চাষ জমির থালি পর্যন্ত স্বচ্ছতা এবং বৈজ্ঞানিক পদ্ধতি মাধ্যমে খাদ্য সুরক্ষা সুনিশ্চিত করিবার গুরুত্বকে দর্শাউছে। কেন্দ্রীয় মাধ্যমিক শিক্ষা বোর্ড সিবিএসই পক্ষর দ্বাদশ শ্রেণী পরীক্ষা 2026 ফলাফল পরবর্তী সেবা পোর্টালে আপত্তি যাঞ্চ এবং উত্তর খাতার পুনঃ মূল্যায়ন আবেদন করিবার আজ শেষ দিন। সামাজিক গণমাধ্যম পোস্টে কেন্দ্রীয় মাধ্যমিক শিক্ষা বোর্ড কয়েছে এই পোর্টাল আজ মধ্যরাত্রি পর্যন্ত খোলা রহিব। ছাত্রছাত্রী সময়সীমা পূর্ব নিজের আবেদন প্রক্রিয়া সম্পূর্ণ করে দাখল করা বোর্ড পরামর্শ দিয়েছে। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼ ରହିଛି। ଭାରତ ଗତକାଲିର ସ୍କୋର 3 ୱିକେଟ୍ରେ 368 ରନ୍ରୁ ଖେଳିବା ଆରମ୍ଭ କରି 8 ୱିକେଟ୍ ବିନିମୟରେ 564 ରନ୍ ସଂଗ୍ରହ କରିବା ସହ ପ୍ରଥମ ଇନିଂସ ପାଳି ସମାପ୍ତି ଘୋଷଣା କରିଛି। ଅଧିନାୟକ ଶୁଭମନ ଗିଲ 126 ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ଥ 81 ରନ୍ ସଂଗ୍ରହ କରିଥିଲେ। ଆଫଗାନିସ୍ତାନର ଦ୍ରୁତ ବୋଲର ମହମ୍ମଦ ସଲିମ 6 ୱିକେଟ୍ ଅକ୍ତିଆର କରିଛନ୍ତି। ଫ୍ରେଞ୍ଚ ଓପନ୍ ଟେନିସ୍ର ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ଆଜି ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେଭ୍ ଇଟାଲୀର ଫ୍ଲାଭିଓ କୋବୁଲିଙ୍କୁ ଭେଟିବେ। ବିଶ୍ୱର 3 ନମ୍ବର ଖେଳାଳି ଜେଭ୍ରେଭ୍ ତାଙ୍କ କ୍ୟାରିୟର୍ର ଚତୁର୍ଥ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳିବେ। ସେ 14 ନମ୍ବର ମାନ୍ୟତାପ୍ରାପ୍ତ କୋବୁଲିଙ୍କୁ ଭେଟିବେ, ଯିଏକି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ଖେଳୁଛନ୍ତି। ଉଭୟ ଖେଳାଳି ସେମାନଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ଗତକାଲି ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ରୁଷ୍ର ଅଷ୍ଟମ ମାନ୍ୟତାପ୍ରାପ୍ତ ମିରା ଆନ୍ଦ୍ରିଭା ପୋଲାଣ୍ଡର ମାୟା ଚ୍ୱାଲିନସ୍କାଙ୍କୁ ସିଧାସଳଖ ସେଟ୍ରେ ପରାସ୍ତ କରି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। 19 ବର୍ଷିଆ ଆନ୍ଦ୍ରିଭା ଚ୍ୱାଲିନସ୍କାଙ୍କୁ 6-3, 6-3 ପରାସ୍ତ କରି ଏକ ଚିତ୍ତାକର୍ଷକ ପ୍ରଦର୍ଶନ ସହ ସ୍କରଣୀୟ ବିଜୟ ହାସଲ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଆଇଏମ୍ଡି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଅଗ୍ରଗତି ସହିତ ଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ବର୍ଷା ହେବାର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଇଏମ୍ଡିର ଆକଳନ ଅନୁସାରେ ଆଗାମୀ 2-3 ଦିନ ମଧ୍ୟରେ କେନ୍ଦ୍ରୀୟ ଆରବ ସାଗର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର କେତେକ ଅଞ୍ଚଳ, ତାମିଲନାଡୁର ଅବଶିଷ୍ଟ ଅଞ୍ଚଳ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର, ଉତ୍ତର ବଙ୍ଗୋପସାଗର ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୌସୁମୀ ବାୟୁ ଆଗକୁ ବଢ଼ିବା ପାଇଁ ଅନୁକୂଳ ପରିସ୍ଥିତି ରହିଛି। ଆସନ୍ତାକାଲି ଉପକୂଳ କର୍ଣ୍ଣାଟକ, କେରଳମ୍, ମାହେ, ଉପହିମାଳୟ, ପଶ୍ଚିମବଙ୍ଗ ଏବଂ ସିକିମ୍ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଆଭ୍ୟନ୍ତରୀଣ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଲାକ୍ଷାଦ୍ୱୀପ, ତାମିଲନାଡୁ, ପୁଡୁଚେରୀ, କରାଇକଲ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମଧ୍ୟ ଆସନ୍ତାକାଲି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ରହିଛି। ଇତିମଧ୍ୟରେ ପାଣିପାଗ ବିଭାଗ ଆଗାମୀ 4 ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପଶ୍ଚିମ ରାଜସ୍ଥାନ ଏବଂ ଉପକୂଳ ଆନ୍ଧ୍ରପ୍ରଦେଶରେ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରିଛି। ଭାରତ ଓ ଇଣ୍ଡୋନେସିଆ ଦ୍ୱିପାକ୍ଷିକ ସମ୍ପର୍କରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଅନ୍ତର୍ଜାତୀୟ ବଜାରରେ ଏଲ୍ପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ବିଶ୍ୱରେ ସର୍ବାପେକ୍ଷା କମ୍ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଯୋଗାଉଛନ୍ତି ଭାରତ ସରକାର। ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଏବଂ ଏୟୁ ଫାଇନାନ୍ସ ଜାଲିଆତି ମାମଲାରେ ଦେଶର 6 ସ୍ଥାନରେ ସିବିଆଇର ଚଢ଼ଉ। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁଠାରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ। ଏବଂ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ଭାରତର ସ୍ଥିତି ଦୃଢ଼।
1: Good afternoon. This is Akashwani and I'm Sunil Verma with the Midday News. The headlines. India-Indonesia Joint Commission meeting underway in New Delhi. Comprehensive strategic partnership and ways to further deepen bilateral cooperation under review. Home Minister Amit Shah calls for close watch on financial and property transactions along international borders. CBSE is to close Class 12 re-evaluation application window tonight. National award-winning Malayalam actor Saleem Kumar passes away in Kochi. IMD forecasts widespread rainfall across the country in next 2-3 days. And in cricket, India declare first innings at 564-8 against Afghanistan in one-off test in New Chandigarh.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଚଳଚ୍ଚିତ୍ର ମନ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ଆମ ପରବର୍ତ୍ତୀ ଗୀତଟି ହମ୍ ଆପକେ ଦିଲ୍ ମେ ରହତେ ହେଁ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ। ଗୀତ ରଚନା ସମୀର। ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ଦିନ 2:30 ହେବାକୁ ଯାଉଛି। ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10 ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ରାଜ୍ୟରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ପର୍ଯ୍ୟାୟରେ 204 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଖୋର୍ଦ୍ଧା ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ସହ ପ୍ରତିଟି ଶିଶୁକୁ ଏକ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ସରକାର ସଂକଳ୍ପବଦ୍ଧ। ଗ୍ରାମ ପଞ୍ଚାୟତ ସ୍ତରରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଜାତୀୟ ଶିକ୍ଷାନୀତି 2020କୁ ଭିତ୍ତି କରି ପରିକଳ୍ପିତ ଏହି ଯୋଜନା ବିକଶିତ ଓଡ଼ିଶାର ଶିକ୍ଷା ସାଧନ ଭାବରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷା ସହ ଛାତ୍ରଛାତ୍ରୀଙ୍କର ଦକ୍ଷତା ବିକାଶ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ଦିଗରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମହତ୍ୱପୂର୍ଣ୍ଣ ଅବଦାନ ରଖିବ। ଆଗାମୀ ଦିନରେ 2000 ବିଦ୍ୟାଳୟର ନିର୍ମାଣ ସହ 2028 ଏବଂ 2029 ମଧ୍ୟରେ 2200 ପ୍ରାଥମିକ ବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମହାନଦୀ ଜଳବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁଯାୟୀ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଣ୍ଟନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏନ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳବିବାଦର ପୁଣି ଶୁଣାଣି ହେବ ବୋଲି ଜଣାପଡ଼ିଛି। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଭୁବନେଶ୍ୱରରେ ସାଇକେଲରେ ରବିବାର ସଣ୍ଡେଜ୍ ଅନ୍ ସାଇକେଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି, ଏକ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ସୁସ୍ୱାସ୍ଥ୍ୟର ପ୍ରମୁଖ ଭୂମିକା ରହିଛି। ଶ୍ରୀ ସୁରଜ ପରିବେଶ ରକ୍ଷା ପାଇଁ ମିଳିତ ଭାବେ ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ପକ୍ଷରୁ ପ୍ରଦୂଷଣ ନିୟନ୍ତ୍ରଣ ସଚେତନତା ସୃଷ୍ଟି ଲାଗି ସାଇକେଲ ଦିବସ ପାଳିତ ହୋଇଯାଇଛି। ଖଡ଼ିଆଳ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଦ୍ଦେଶିକା କାର୍ଯ୍ୟକ୍ରମରେ ଯୋଗଦେଇ ସାଇକେଲ ଯାତ୍ରା ପ୍ରଦୂଷଣ ନିୟନ୍ତ୍ରଣ କରିବା ସହ ମଣିଷ ଶରୀରକୁ ସୁସ୍ଥ ଓ ସବଳ କରିବ ବୋଲି କହିଛନ୍ତି। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟ ଜାରି ରହିଛି। ଗତକାଲି 8 ଦିନ ସୁଦ୍ଧା 1,98,97,331 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଚଳିତ ମାସ 28 ସୁଦ୍ଧା ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟ ଶେଷ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରାୟଗଡ଼ା ଜିଲ୍ଲାରେ ଏସ୍ଆଇଆର୍ ପାଇଁ ଭୋଟର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଶୋଭାଯାତ୍ରା ବାହାରି ମହାତ୍ମା ଗାନ୍ଧି ପାର୍କରେ ଶେଷ ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାର ତଦାରଖ ପାଇଁ ଆଜି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରଭଙ୍ଗା ତହସିଲ ଅଞ୍ଚଳ ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଗତକାଲି ସୁଦ୍ଧା 33% ଅଧିକ ଫର୍ମ ବଣ୍ଟନ କରାଯାଇଛି। ସଚେତନତା ସୃଷ୍ଟି ଲାଗି ଆଜି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଭଦ୍ରକ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାରେ ଗତକାଲି ସୁଦ୍ଧା 5,45,738 ଜଣ ମତଦାତାଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ଜିଲ୍ଲାରେ 1,324 ଜଣ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିବା ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ, ଯୋଗାଣ ଓ ସେବନ ପଦ୍ଧତି ଜରିଆରେ ପୋଷଣ ଓ ଉତ୍ତମ ସ୍ୱାସ୍ଥ୍ୟ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ଏହି ଦିବସର ବାର୍ତ୍ତା ରହିଛି

ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଖାଦ୍ୟପେୟରୁ ଉତ୍ପନ୍ନ ହେଉଥିବା ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ 4,20,000 ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଏ। ଖାଦ୍ୟ ମାନକକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ଅପମିଶ୍ରିତ ଖାଦ୍ୟଠାରୁ ଦୂରେଇ ରହିବା ଏବଂ ଏ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆଜି ବିଭିନ୍ନ ସ୍ଥାନରେ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସଂକ୍ରାନ୍ତ କର୍ମଶାଳା ଓ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ନିରାପଦ ଖାଦ୍ୟ ସମସ୍ତଙ୍କର ଦାୟିତ୍ୱ ବୋଲି କହିଛନ୍ତି। ସୁରକ୍ଷିତ ଖାଦ୍ୟ ପ୍ରଚଳନ ମାଧ୍ୟମରେ ସ୍ୱାସ୍ଥ୍ୟକର ଜୀବନ ନିଶ୍ଚିତ କରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ନିରାପଦ ଓ ପୁଷ୍ଟିକର ଖାଦ୍ୟ ସୁସ୍ଥ ଜୀବନର ମୂଳ ଆଧାର ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଂ କହିଛନ୍ତି। ଖାଦ୍ୟର ଗୁଣବତ୍ତା ଓ ସୁରକ୍ଷା ପ୍ରତି ସଚେତନ ହୋଇ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ସମାଜ ଗଠନରେ ସହଯୋଗ କରିବା ଲାଗି ଡକ୍ଟର ମହାଲିଂ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସମସ୍ତଙ୍କୁ ସଚେତନ କରାଇବା ସହ ଖାଦ୍ୟର ଅପଚୟ ରୋକିବା ଏବଂ ଶୁଦ୍ଧ ପୁଷ୍ଟିକର ଓ ନିରାପଦ ଆହାର ଗ୍ରହଣ କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026ର ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି, ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପରାମର୍ଶ ଦେଇଛି। କର୍କଟ ରୋଗର କାରଣ ଏବଂ ଏହାର ମୁକାବିଲା ଦିଗରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ କର୍କଟ ବିଜୟୀ ଦିବସ ପାଳନ କରାଯାଉଛି। 1988 ପ୍ରତିବର୍ଷ ଜୁନ୍ ମାସ ପ୍ରଥମ ରବିବାରରେ ଏହି ଦିବସ ପାଳିତ ହୋଇଆସୁଛି। ଉପଯୁକ୍ତ ସମୟରେ ରୋଗ ଚିହ୍ନଟ ଏବଂ ଚିକିତ୍ସା କରାଗଲେ କର୍କଟ ରୋଗକୁ ପରାଜିତ କରାଯାଇପାରିବ। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦର ଆକଳନ ଅନୁଯାୟୀ ବିଶ୍ୱବ୍ୟାପୀ କର୍କଟ ରୋଗୀ ସଂଖ୍ୟା ତାଲିକାରେ ଭାରତ ତୃତୀୟ ସ୍ଥାନରେ ରହିଛି। ଏହି ରୋଗକୁ ପ୍ରତିହତ କରିବାକୁ ହେଲେ ସଚେତନତା ଜରୁରୀ। ଏହି ଅବସରରେ ଆଜି ବିଭିନ୍ନ ସ୍ଥାନରେ କେତେକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଉଦୀୟମାନ ଚିକିତ୍ସା ଏବଂ ସାମ୍ପ୍ରତିକ ପରିଚାଳନା ରଣନୀତି ଶୀର୍ଷକ ଆଲୋଚନାଚକ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ .com 2026 ସମ୍ମିଳନୀ ଅବସରରେ ମଧୁମେହ, ଥାଇରଏଡ୍ ଆଦି ରୋଗର ନୂତନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଓଡ଼ିଶା ସମେତ 10 ରାଜ୍ୟର 130 ଜଣ ଅଧ୍ୟାପକ ଓ 500 ଜଣ ପ୍ରତିନିଧି ଆଲୋଚନା କରିଛନ୍ତି। ନୂତନ ଚିକିତ୍ସା ପଦ୍ଧତି ଓ ଔଷଧ ମଧୁମେହ ଓ ଥାଇରଏଡ୍ ରୋଗ ନିୟନ୍ତ୍ରଣ କରିବା କ୍ଷେତ୍ରରେ ସହାୟକ ହେବ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ସିଏମ୍ ଟ୍ରଫି 2026 ଅନ୍ତର୍ଗତ ଜୋନ୍ସ୍ତରୀୟ ଭଲିବଲ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଯାଇଛି। ବାଳକ ବିଭାଗରେ ଗଜପତି ମାଲକାନଗିରିକୁ ପରାସ୍ତ କରି ଚମ୍ପିୟନ୍ ହୋଇଛି। ବାଳିକା ବିଭାଗ ଫାଇନାଲ୍ ମ୍ୟାଚ୍ରେ ମାଲକାନଗିରିକୁ ପରାସ୍ତ କରି କଳାହାଣ୍ଡି ଚମ୍ପିୟନ୍ ହୋଇଛି। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ବୌଦ୍ଧ ଜିଲ୍ଲା କ୍ରୀଡ଼ା ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଦୁଇଦିନିଆ ପ୍ରତିଯୋଗିତାରେ 8 ଜିଲ୍ଲାରୁ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଣିପାଗ ସ୍ଥିତିରେ ଆସନ୍ତା ସପ୍ତାହ ସୁଦ୍ଧା ଗରମ ଓ ଗୁଳୁଗୁଳି ଜାରି ରହିବ ଏବଂ କେତେକ ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅନ୍ୟପକ୍ଷରେ କାଳବୈଶାଖୀର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ କେତେକ ସ୍ଥାନରେ ଅଧିକ ରହୁଥିବାରୁ ଅସହ୍ୟ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରତ୍ୟେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ସର୍ବାଧିକ 85 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ନେଇ ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ଛତିଶଗଡ଼ ମଧ୍ୟରେ ନୂଆଦିଲ୍ଲୀରେ ମହାନଦୀ ଜଳ ବିବାଦକୁ ନେଇ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞଙ୍କ ମଧ୍ୟରେ ହେବ 10-ଦିନିଆ ଆଲୋଚନା। ସମସ୍ୟାରୁ ସମାଧାନ ପର୍ଯ୍ୟନ୍ତ ସବୁ ସ୍ଥାନରେ ସୁରକ୍ଷିତ ଖାଦ୍ୟର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ। ଏବଂ ବାୟୁମଣ୍ଡଳରେ ଆର୍ଦ୍ରତାର ପରିମାଣ ଅଧିକ ରହୁଥିବାରୁ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ ଆପଣଙ୍କ ଚିଠି
2: ଶୁଣିଲେ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଅପରାହ୍ନ 5ଟାରେ ଯୁବବାଣୀ ଏଥିରେ ଆମ ଅତିଥି କ୍ରମରେ ଶୁଣିବେ ସାକ୍ଷାତକାର ଜଣେ ନିୟମିତ ଶ୍ରୋତାଙ୍କ ସହିତ ଚୈତି ଜହ୍ନ ଶୁଣିବେ ଅପରାହ୍ନ 5:30 ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ ବିଷୟ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଂଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା କେତୋଟି ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10 ହିନ୍ଦୀ ଭୋଜନ ଶୁଣିବେ ସନ୍ଧ୍ୟା 6:30 ଶ୍ରୀମଦ୍ ଭାଗବତ ପ୍ରଚାରିତ ହେବ ସନ୍ଧ୍ୟା 6:20 ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8 ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 ପ୍ରଚାର କରିବୁ କିଷାନବାଣୀ ଡାଇଲ୍ ଆଉଟ୍ କାର୍ଯ୍ୟକ୍ରମ ରାତି 8:15 ପ୍ରଚାର କରିବୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଏଥିରେ ଶୁଣିବେ ଶ୍ରୋତାଙ୍କଠାରୁ ଆସିଥିବା ମେସେଜ୍ର ଉତ୍ତର ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 9:30 ରାତି 10:00 ଶୁଣିବେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶିଳ୍ପୀ ଶ୍ରୀମତୀ ଧନ୍ଦୁତାଇ କୁଲକର୍ଣ୍ଣିଙ୍କ ଖ୍ୟାଲ ଶିଳ୍ପୀ ପରିବେଷଣ କରିଛନ୍ତି ରାଗ କବିରୀ ଭୈରବ ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା

ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ପୁଣି ଥରେ ଆଜି ଅପରାହ୍ନ 5ଟାରେ ଆପଣଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରିବୁ ଆଜିର ସାନ୍ଧ୍ୟ ଅଧିବେଶନ। ସେତେବେଳେ ଯାଇ ଆପଣ ଶୁଣନ୍ତୁ ମୁମ୍ବାଇର ବିବିଧ ଭାରତୀ କାର୍ଯ୍ୟକ୍ରମ ଆମର ଏଫ୍ଏମ୍ର 103.6 MHz ଯୋଗେ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଜୟପୁର ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ।

0: ସକାଳ ସୂର୍ଯ୍ୟ ଦିଏ ନୂଆ ଆସ, ଜୀବନ ପଥରେ ଭରେ ମଧୁର ଭାସ, ଫୁଲର ସୁଗନ୍ଧ ଆଣେ ନୂଆ ନିଶା, ମନରେ ଜାଗେ ସୁନ୍ଦର ପିପାସା,
1: ସ୍ନେହ ଓ ପ୍ରେମରେ ଗଢ଼େ ଭଲ ଦିଶା, ସତ୍ୟର ପଥରେ ମିଳେ ନୂଆ ଦିଶା, ପରିଶ୍ରମ କରିଲେ ମିଳେ ଭଲ ଦଶା, ସଫଳତା ଆସି ଦିଏ ହସର ଭାଷା।
0: ଶୁଭ ସନ୍ଧ୍ୟା ସାଥୀ, ସ୍ୱାଗତ ଜଣେଇ ଆରମ୍ଭ କରୁଛୁ ଆଜି ଦିନର ସୁରଭି କାର୍ଯ୍ୟକ୍ରମକୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ରେଶ୍ମା ମହାରଣା
1: ଆଉ ମୁଁ ସାଇ ସ୍ୱସ୍ତିକ ପାଢ଼ୀ। ନମସ୍କାର।

0: ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମଟିକୁ ଆଗକୁ ବଢାଇବା ଏବଂ ଶୁଣିବା ଆଜିର ବିଚାର।
1: ଜୀବନରେ କେବେ କାହାକୁ ଠକିକି ଆଗକୁ ଯିବାକୁ ଚେଷ୍ଟା କରିବ ନାହିଁ, କାରଣ ସମୁଦ୍ରର ଢେଉରେ ଯେମିତି ଆଗକୁ ଆସିଥାଏ ସେମିତି ବହୁତ ଶୀଘ୍ର ପଛକୁ ଚାଲିଯାଇଥାଏ।
0: ହଁ ସାଥୀ, ସବୁବେଳେ ଆମେ ସତ୍ୟପଥରେ ଯିବା ଉଚିତ। ସତ୍ୟପଥ

0: ରେଡିଓର ଦୁନିଆରେ ଯୁବବାଣୀ ଏକ ପରିଚିତ ନାମ। ବର୍ଷ ବର୍ଷ ଧରି ଏହା ଯୁବପିଢ଼ିଙ୍କ ଚିନ୍ତା, ଭାବନା ଓ ସୃଜନଶୀଳତାକୁ ଏକ ସୁନ୍ଦର ମଞ୍ଚ ଯୋଗାଇ ଆସୁଛି। ଆଜି ଆମ ସହିତ ଅଛନ୍ତି ଜଣେ ଏମିତି ଶ୍ରୋତା ଯିଏ ନିୟମିତ ଭାବେ ଆମ ଯୁବବାଣୀ କାର୍ଯ୍ୟକ୍ରମକୁ ଶୁଣି ଆସୁଛନ୍ତି। ତେବେ ଆସନ୍ତୁ ଜାଣିବା ଆମର ନିୟମିତ ଶ୍ରୋତାଙ୍କ ମତାମତ ଓ ତାଙ୍କ ଅନୁଭୂତି ବିଷୟରେ।
1: ଭାଇ ନମସ୍କାର।
2: ନମସ୍କାର,
1: ସ୍ୱାଗତ କରୁଛି ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ।
2: ଧନ୍ୟବାଦ।
1: ହେଲେ ଭାଇ ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଦିଅନ୍ତୁ।
2: ମୁଁ ପଙ୍କଜ ମିଶ୍ର, ଜୟପୁରରେ ରହେ।
1: ଆଉ ଭାଇ ଆପଣ ରେଡିଓ ଶୁଣନ୍ତି?
2: ହଁ, ମୁଁ ତ ଆକାଶବାଣୀ ଜୟପୁରକୁ ବହୁତ ଦିନ ହେଲା ଶୁଣୁଛି। ଆଜି ପାଖାପାଖି ପ୍ରାୟ 35-40 ବର୍ଷ ହେଇଯିବ।
1: ହେଲେ ଭାଇ ଆପଣଙ୍କୁ ଯୁବବାଣୀ କାର୍ଯ୍ୟକ୍ରମ କେମିତି ଲାଗେ?
2: ଦେଖନ୍ତୁ, ଯୁବବାଣୀ କାର୍ଯ୍ୟକ୍ରମ ଗୋଟେ ଉପାଧ୍ୟାୟ କାର୍ଯ୍ୟକ୍ରମ, ବଢିଆ ଲାଗେ ମତେ ଯୁବବାଣୀ। ଆଉ ମୁଁ 95ରୁ ମୁଁ ଯୁବବାଣୀ ଶୁଣୁଛି, 1995।
1: ଆଚ୍ଛା ଭାଇ, ହେଲେ ଭାଇ ଆପଣଙ୍କୁ ଯୁବବାଣୀର କେଉଁ ଅଂଶଟି ସବୁଠୁ ଭଲ ଲାଗେ?
2: ଦେଖନ୍ତୁ, ଯୁବବାଣୀର ମତେ ପ୍ରାୟ ସମସ୍ତ ମାନେ ଯାହା ବିଷୟ ଅଛି, ଯେମିତିକି ଆପଣଙ୍କର ସମ୍ବାର ହେଲା, ସୃଜନୀ, ତାପରେ ଆପଣଙ୍କର ସ୍ପନ୍ଦନ, ଗୁଞ୍ଜନ, ଜୁଆନ କାତା, ସବୁ ପ୍ରୋଗ୍ରାମ ମତେ ଭଲ ଲାଗେ, କୋଉଟା ଖରାପ ଲାଗେନି।
1: ଠିକ ଅଛି ଭାଇ, ଆପଣଙ୍କ ଦୈନନ୍ଦିନ ଜୀବନରେ ଯୁବବାଣୀର ପ୍ରଭାବ କିପରି ପଡିଛି?
2: ଦେଖନ୍ତୁ, ଯୁବବାଣୀ ହଉଛି ଯୁବକ ମାନଙ୍କ ପାଇଁ ଗୋଟେ ଉଦ୍ଦିଷ୍ଟ ବଢିଆ ପ୍ରୋଗ୍ରାମ, ଆଉ ଏଠାରେ ବହୁତ ଗୁଡିଏ ଶିକ୍ଷଣୀୟ ବିଷୟ ଅଛି, ଆଉ ମତେ ପ୍ରଭାବ ବି ପକେଇଛି ଯୁବବାଣୀ। ଯେହେତୁ ମୁଁ ଏଇଟା ବହୁତ ଦିନ ହେଲା 95ରୁ ମୁଁ ଶୁଣୁଛି, 1995ରୁ, ସେ ସମୟରେ ଆମର ରଘୁନାଥ ବିଶ୍ୱାଳ ସାର୍ ଥିଲେ, ରାଜେନ୍ଦ୍ର ମହାପାତ୍ର ଥିଲେ, ଲୀନା ନନ୍ଦ ଥିଲେ, ଏମିତି ସବୁ ପୁରୁଣା ଉପସ୍ଥାପକ ଉଦୟ ଶଙ୍କର ଜାନି ବଡ ଭାଇ ହିସାବରେ ଚିଠି ପତ୍ରର ଉତ୍ତର ଦେବା ପାଇଁ ଆସୁଥିଲେ। ସେ ସମୟରେ ମୁଁ ଶୁଣୁଛି ଯୁବବାଣୀ, ଆଉ ଆର ପ୍ରଭାବ ମୋର ଉପରେ ପଡିଛି, ଆଉ ଏଇଟା ବିଶେଷ କରି ମୁଁ ବହୁତ ଶିକ୍ଷା ବି ପାଇଛି ଆ ଉପରେ। ଆଉ ଯୋଉ ଆପଣ ପ୍ରଚାର କରୁଛନ୍ତି, ଯୋଉ ଜାଣିବା କଥା, ଯୋଉ ପ୍ରୋଗ୍ରାମ ରହୁଛି, ସେଟା ବି ବଢିଆ, ମାନେ ନୂଆ ନୂଆ ବିଷୟ ମୁଁ ଜାଣିପାରୁଛି, ଆଉ ବିଜ୍ଞାନ ସମ୍ବନ୍ଧୀୟ ଯୋଉ ସବୁ ପ୍ରଚାର କରୁଛନ୍ତି ସେଟାରେ ବି ବହୁତ କିଛି ଶିଖି ହଉଛି, ଆଉ ଯୋଉ ନାଟକ ବି ପ୍ରଚାର କରୁଛନ୍ତି ସେଟା ବି ଶିକ୍ଷଣୀୟ ହେଇପାରୁଛି, ଆଉ ଯୋଉ କୁଇଜ୍ ପ୍ରୋଗ୍ରାମ ବି ଆପଣ କରିଥିଲେ ମଝିରେ, ସେଟା ବି ମୁଁ ଶୁଣିଥିଲି, ଭଲ ଲାଗିଲା, ବଢିଆ ପ୍ରୋଗ୍ରାମ, ମତେ ଭଲ ଲାଗିଥିଲା।
1: ଠିକ ଅଛି ଭାଇ, ଧନ୍ୟବାଦ। ହେଲେ ଭାଇ, ଯୋଉ ଯୁବବାଣୀ ପ୍ରୋଗ୍ରାମଟା ଅଛି, ଏଇଟା ଯୁବପିଢ଼ି ମାନଙ୍କ ପାଇଁ କେତେ ଉପଯୋଗୀ ବୋଲି ଆପଣ ଭାବନ୍ତି?
2: ଦେଖନ୍ତୁ, ଯୁବବାଣୀ ପ୍ରୋଗ୍ରାମଟା ଯୁବକ ମାନଙ୍କ ପାଇଁ, ଯୋଉ ଯୁବପିଢ଼ି ଅଛନ୍ତି ସେମାନଙ୍କ ପାଇଁ ବଢିଆ ଭଲ ପ୍ରୋଗ୍ରାମଟେ, ଆଉ ଏଇଟା ବହୁତ ଉପଯୋଗୀ। ଏଇଟା ଯୁବକ ମାନେ କେମିତି ମାନେ ନିଜକୁ ସୁରୁଖୁରୁରେ ମାନେ ତାଙ୍କ ଜୀବନଟା ଇଏ କରିପାରିବେ, ମାନେ ଶାନ୍ତି ଶୃଙ୍ଖଳାର ସହ କଟେଇ ପାରିବେ, ବା ଜୀବନଟାକୁ ସେମାନେ ବିତେଇ ପାରିବେ, ଲାଇଫ ଷ୍ଟାଇଲଟା ମେଣ୍ଟେନ କରିପାରିବେ, ସେ ବିଷୟରେ ଗୁଡାଏ ଜିନିଷ ଏଠାରେ କୁହାଯାଏ, ଆଉ ବିଭିନ୍ନ ପ୍ରକାରର ଶିକ୍ଷା ମଧ୍ୟ ଏଇଟା ଦେଇଥାଏ, ଆଉ ବହୁତ ଉପଯୋଗୀ ଏଇଟା।
1: ହେଲେ ଭାଇ, ଯୁବବାଣୀରେ ଆଉ କେଉଁ ପ୍ରକାର ବିଷୟ ସାମିଲ ହେବା ଉଚିତ ବୋଲି ଆପଣ ମନେ କରନ୍ତି?
2: ଦେଖନ୍ତୁ, ଯୁବବାଣୀରେ ସବୁ ତ ଠିକ ଠାକ ଅଛି, ସବୁ ବିଷୟ ସ୍ଥାନ ପାଉଛି, ଆଉ କୋଉଟା ବି ବାକି ନାହିଁ ଯୁବବାଣୀରେ ପାଇବା ପାଇଁ, ମୁଁ ଏତିକି କହିବି, ସବୁ ଠିକ ଅଛି, ଯାହା ବାଜୁଛି ସବୁ ଠିକ ଠାକ ଚାଲିଛି, ବଢିଆ ଅଛି।
1: ଧନ୍ୟବାଦ ଭାଇ। ଯୁବବାଣୀର କେଉଁ ଉପସ୍ଥାପକ କିମ୍ବା ଉପସ୍ଥାପିକାଙ୍କ ଶୈଳୀ ଆପଣଙ୍କୁ ଆକର୍ଷିତ କରେ?
2: ଦେଖନ୍ତୁ, ଗୋଟେ ଦି ଜଣଙ୍କୁ କହିଲେ ଅନ୍ୟମାନଙ୍କର ମନ ଦୁଃଖ ହେଇପାରେ, ତେଣୁ ମୁଁ କାହା ନାଁ ନେବିନି, ମୁଁ କହିବି ଯାହା ବି ଉପସ୍ଥାପନା କରୁଛନ୍ତି ସବୁ ସରସ ସୁନ୍ଦର ହଉଛି, ଆଉ ବଢିଆ ଲାଗୁଛି।
1: ହେଲେ ଭାଇ, ଆଜିର ଡିଜିଟାଲ ଯୁଗରେ ରେଡିଓର ଗୁରୁତ୍ୱ କେମିତି ଦେଖୁଛନ୍ତି?
2: ଦେଖନ୍ତୁ, ରେଡିଓ ଗୋଟେ ଏମିତି ମାଧ୍ୟମ ଯୋଉଟାକି ବିନା କରେଣ୍ଟରେ ବି ମାନେ ଶୁଣି ହଉଛି, ଆଉ ଏଇଟା ବହୁତ ଦିନର ପୁରୁଣା ଜିନିଷ, ପ୍ରଥମେ ଉଦ୍ଭାବନ ହେଇଥିଲା ରେଡିଓ, ତାପରେ ଅନ୍ୟ କିଛି ଉଦ୍ଭାବନ ହେଇଛି, ଆଉ ଏଇଟା ନିଶ୍ଚୟ ସମସ୍ତଙ୍କୁ ଦରକାର ଏଇଟା, କିନ୍ତୁ ବର୍ତ୍ତମାନର ଇଣ୍ଟରନେଟ୍ର ଯୁଗରେ ମାନେ ଶ୍ରୋତା ସଂଖ୍ୟା ସେତେ ତ ନାହିଁ, ସବୁ ଖାଲି ଗୀତ ଶୁଣିବା ପାଇଁ ଖାଲି ଫୋନ୍ କରିଦଉଛନ୍ତି, କୌଣସି ଶିକ୍ଷା ନେଉନାହାନ୍ତି ଏଇଟାରୁ, ଅଳ୍ପ କିଛି ଲୋକ ଶୁଣୁଛୁ ଆମ ଭଳିଆ ଯୋଉମାନେ ମାନେ ପ୍ରିୟ ପ୍ରୋଗ୍ରାମ ଶୁଣିବା ପାଇଁ, ଜାଣିବା ପାଇଁ କିଛି ଇଚ୍ଛା ଅଛି ଆମେ ଜାଣୁଛୁ, ଆଉ ଏଇଟା ନିହାତି ବି ଦରକାର ଦୈନନ୍ଦିନ ଜୀବନରେ, ଯୁବବାଣୀର ବହୁତ ବଢିଆ ଭୂମିକା ଅଛି, ଆଉ ଏଇଟା ନିହାତି ବି ଦରକାର ଶୁଣିବା ପାଇଁ, ସମସ୍ତଙ୍କୁ ଦରକାର ଅଛି ବୋଲି ମୁଁ ଚିନ୍ତା କରେ ଭାବେ।
1: ହେଲେ ଭାଇ, ଆପଣ ଯୁବବାଣୀ ମାଧ୍ୟମରେ କଣ ସବୁ ନୂଆ ଶିଖିଛନ୍ତି?
2: ଯୁବବାଣୀ ମାଧ୍ୟମରେ ଦେଖନ୍ତୁ, ବିଭିନ୍ନ ପ୍ରକାର ସବୁ ଦର୍ଶନୀୟ ସ୍ଥାନ ବିଷୟରେ ମୁଁ ଜାଣିଲି, ତାପରେ ନୂଆ ନୂଆ ବିଜ୍ଞାନର ଉଦ୍ଭାବନ ବିଷୟରେ ବି ଆପଣ ସବୁ ସୂଚନା ଦେଉଛନ୍ତି, ସେଇଟା ବି ଜାଣିଲି, ତାପରେ ଖେଳ ବିଷୟରେ ବି ଆପଣ କହୁଛନ୍ତି, ବିଭିନ୍ନ ପ୍ରକାର ଖେଳାଳି ତାର ବିଷୟରେ ବି ଜାଣିଲି, ସେଟା ବି ମୋର ଜୀବନରେ କିଛି ଦରକାର ଦେଲା ମତେ, ଏମିତି ସବୁ ଅଛି, ବହୁତ ଗୁଡିଏ ବିଷୟ ଅଛି, ସେଟା ତ ସ୍ୱଳ୍ପ ସମୟ ଭିତରେ କହିବା ସମ୍ଭବ ନୁହେଁ, ଗୁଡାଏ ମତେ ଶିକ୍ଷା ମିଳିଛି, ଆଉ ବଢିଆ।

0: ଇମ୍ପ୍ରେସ କରିଛି।
1: ଠିକ ଅଛି ଭାଇ, ହେଲେ ଯୁବବାଣୀ ପାଇଁ ଆପଣଙ୍କର କିଛି ପରାମର୍ଶ ଅଛି କି?
0: ହଁ, ଯୁବବାଣୀ ପାଇଁ ମୁଁ ଏତିକି କହିବି, ଯୋଉ ଶ୍ରୋତା ମାନେ ସବୁ ଶୁଣୁଛନ୍ତି ସେମାନେ ମତାମତ ବି ଦିଅନ୍ତୁ, ଖାଲି ଶୁଣିଦେଲେ ହବନି, ମତାମତ ଦେଲେ ପ୍ରୋଗ୍ରାମଟା ଆହୁରି ସରସ ସୁନ୍ଦର ଆପଣମାନେ କରିପାରିବେ। ଆଉ ଆମେ ଯାହା ଦୁଇ ଚାରି ଜଣ ଖାଲି ମତାମତ ଦଉଛୁ, ବାକି ସବୁ ଗୀତ ପାଇଁ ସବୁ ବାୟା ହେଇଯାଉଛନ୍ତି, ଗୀତ ଯୋଉଦିନ ରେକର୍ଡିଂ ହେଇଥିବ ସେଦିନ ଖାଲି ଲାଇନଟାକୁ ଜାମ କରୁଛନ୍ତି। ମାନେ ଯୁବକ ମାନଙ୍କର ଗୀତ ଖୁବ କମ୍ ବାଜୁଛି ଏଠାରେ, ଖାଲି ବୟସ୍କ ଶ୍ରୋତା ମାନଙ୍କର ଗୀତ ଅଧିକ ଆସୁଛି। ଆଉ ପ୍ରାୟ ଯୋଉମାନେ ବାରମ୍ବାର କଲ୍ କରୁଛନ୍ତି ସେଇଟା ଟିକେ ଆପଣ ମନା କରନ୍ତୁ, ମାସକୁ ଥରେ କରିବା ପାଇଁ କୁହନ୍ତୁ। ବାରମ୍ବାର ଯିଏ କଲ୍ କରୁଛି ସିଏ କେବଳ ସ୍ଥାନ ପାଉଛି, ଆମେ ଲୋକାଲରେ ରହିକି ମଧ୍ୟ ଲାଙ୍ଗୁଏଜ୍ ଲାଙ୍ଗୁଏଜ୍ ରହୁଛି, ଆମେ ସ୍ଥାନ ପାଇପାରୁନୁ, ସେଇଟା ପାଇଁ ଏ ବିଷୟରେ ଟିକେ ଦୃଷ୍ଟି ଦିଅନ୍ତୁ। ଆଉ କିଛି ନୂଆ ନାଟକ, ବିଜ୍ଞାନ ସମ୍ବନ୍ଧୀୟ ନାଟକ, ଆଉ ସାମାଜିକ ସ୍ଥିତିକୁ ନେଇକି ଯୁବକ ମାନଙ୍କ ଭିତରେ ଯୋଉ ସାମାଜିକ ସ୍ଥିତି ଅଛି ତାକୁ ନିଶା ନିବାରଣ ପାଇଁ କି ଅନ୍ୟ କିଛି ପରାମର୍ଶ ଦେବା, ଏମିତି କିଛି ନାଟକ ପ୍ରଚାର କରନ୍ତୁ।
1: ହେଲେ ଭାଇ, ଯୁବବାଣୀ ଶୁଣିବାର ଅଭ୍ୟାସ ଆପଣଙ୍କ ମଧ୍ୟରେ କିପରି ଆସିଲା?
0: ଦେଖନ୍ତୁ, ମୋ ବାପା ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ଆମ ଘର ତ ରେଡିଓ ଥିଲା, ବାପା ଶୁଣୁଥିଲେ, ରେଡିଓ ଶୁଣୁଥିଲେ, ଯୁବବାଣୀ ବି ଶୁଣୁଥିଲେ। ମୁଁ ସେଦିନରୁ ଟିକେ ଟିକେ, ମୋତେ ଯେତେବେଳେ 10 ବର୍ଷ ହେଇଥିଲା ସେ ସମୟରେ ମୁଁ ଯୁବବାଣୀ ଶୁଣି ଆସୁଛି। ଯେତେବେଳେ ମୁଁ 5th କ୍ଲାସ ପଢୁଥିଲି ଟିକେ ମୁଁ ଜାଣିପାରୁନଥିଲି ସେ ସମୟରେ ଯୁବବାଣୀର ମାନେ ଇଏଟା କଣ। ତାପରେ ଯେତେବେଳେ ମୁଁ ଟିକେ ବଡ଼ ହେଲି, ଆଉ ଯେତେବେଳେ ମୋତେ 15-16 ଏଜ୍ ଏମିତି ହେଲା, ତାପରେ ମୁଁ ଶୁଣିବାଟା ଆରମ୍ଭ କଲି, ଆରମ୍ଭ କରିକି ଧୀରେ ଧୀରେ ଏପର୍ଯ୍ୟନ୍ତ ମୁଁ ଶୁଣୁଛି, ବଢିଆ ଲାଗୁଛି ପ୍ରୋଗ୍ରାମ।
1: ହେଲେ ଭାଇ, ଯୁବବାଣୀର କେଉଁ ବିଷୟବସ୍ତୁ ଆପଣଙ୍କୁ ଅଧିକ ପ୍ରେରଣା ଦେଇଛି?
0: ଦେଖନ୍ତୁ, ଯୁବବାଣୀର ପ୍ରାୟ ଯେକୌଣସି ପ୍ରୋଗ୍ରାମ ବାଜୁଛି ଯୁବବାଣୀରେ କିଛି ଖରାପ ବାଜୁନି, ସବୁ ଠିକ ଠାକ୍ ଅଛି, ସବୁ ବଢିଆ ବାଜୁଛି। ଆଉ ପ୍ରାୟ ମୋତେ ପ୍ରେରଣା ଦେଇଛି ଯୋଉ ମାନେ ନିଜେ ନିଜର ସମୟକୁ କେମିତି ମାନେ ଠିକ ବିନିଯୋଗ କରିବା, ଠିକ ଏ ଉପରେ ଯୋଉ ସବୁ ଆଲୋଚନା ହୁଏ ସେଇଟା ମୋତେ ବହୁତ ମାନେ ଶିକ୍ଷା ଦେଇଛି ଜୀବନରେ, କିଛି ଆଗକୁ ବଢିବା ପାଇଁ କି କିଛି କାମ କରିବା ପାଇଁ, ଏମିତି ସବୁ ମୁଁ ଶିକ୍ଷା ପାଇଛି। ଆଇବୁ, ଏଇଟା ଭଲ ଲାଗିଛି ମତେ, ସବୁଠୁ ବଢିଆ ଲାଗିଛି।
1: ଠିକ ଅଛି ଭାଇ, ଯୁବବାଣୀର ଆଲୋଚିତ କୌଣସି ବିଷୟ ଆପଣଙ୍କ ଚିନ୍ତାଧାରାକୁ ବଦଳେଇଛି କି?
0: ହଁ, ଯୁବବାଣୀର ଯୋଉ ସମୟାନୁବର୍ତ୍ତିତା ଯୋଉଟା ଅଛି ସେଟା ମତେ ଚିନ୍ତାଧାରାକୁ ମୋର ବଦଳେଇଛି, ଆଉ ସେ ବିଷୟରେ ମତେ ଅନେକ କିଛି ଶିଖିବାରେ ସାହାଯ୍ୟ କରିଛି।
1: ହେଲେ ଭାଇ, ଯୁବବାଣୀ ମାଧ୍ୟମରେ ନୂଆ ପ୍ରତିଭା ମାନଙ୍କୁ ସୁଯୋଗ ମିଳୁଛି ବୋଲି ଆପଣ ଭାବୁଛନ୍ତି କି?
0: ହଁ, ଦେଖନ୍ତୁ, ନୂଆ ପ୍ରତିଭା ଯୋଉ ଆପଣ ଇଏ କରୁଛନ୍ତି, ନୂତନ ପ୍ରତିଭା ଯୋଉ ପ୍ରୋଗ୍ରାମଟା ଅଛି ସେଠାରେ ନୂଆ ପ୍ରତିଭାବାନ ଯୋଉ ଅଛନ୍ତି ଆମର ଯୁବକ ମାନେ, ଯେମିତିକି କ୍ରୀଡା କ୍ଷେତ୍ରରେ ତାଙ୍କର ପ୍ରତିଭା ଅଛି, କି ଜେନେରାଲ ନଲେଜ ବିଷୟରେ ବି ତାଙ୍କର ପ୍ରତିଭା ଅଛି, କି ଗୀତ ଗାଇବାରେ ପ୍ରତିଭା ଅଛି, କି ଆଉ କିଛି ପ୍ରତିଭା ଅଛି, ସେସବୁ ସ୍ଥାନ ଦିଆ ହଉଛି ନୂତନ ମାନେ ନୂଆ ସବୁ ଆସୁଛନ୍ତି ପ୍ରତିଭାବାନ ସବୁ, ଆଉ ଏଠାରେ ଆମେ ଶୁଣିବାକୁ ପାଉଛୁ ଆଉ ତାଙ୍କୁ ଜାଣିବାକୁ ମଧ୍ୟ ପାଉଛୁ।
1: ହେଲେ ଭାଇ, ଆପଣଙ୍କ ମତରେ ଯୁବବାଣୀର ସବୁଠାରୁ ବଡ ବିଶେଷତା କଣ?
0: ଦେଖନ୍ତୁ, ସବୁଠାରୁ ବଡ ବିଶେଷତ୍ୱ ହଉଛି ଏଇଟା ଯୁବକ ମାନଙ୍କ ଭିତରେ ଗୋଟିଏ ବଢିଆ ଚିନ୍ତାଧାରା ସୃଷ୍ଟି କରିପାରିଛି, ଶିକ୍ଷା ଯୋଗେଇଛି, ମନୋରଞ୍ଜନ ଯୋଗେଇଛି, ସବୁକିଛି ଏଇଟା ଯୋଗେଇଛି, ଏହାର ବିଶେଷ ଗୁରୁତ୍ୱ ଅଛି ଯୁବକ ମାନଙ୍କ ଶିଖିବାରେ ଜାଣିବାରେ ସବୁକିଛି ଏହାର ଗୁରୁତ୍ୱ ଅଛି, ଏଇଟା ଶୁଣିଲେ ସେମାନେ ନିଶ୍ଚୟ ଉପକୃତ ହେବେ ବୋଲି ମୁଁ ଆଶା କରୁଛି।
1: ଠିକ ଅଛି ଭାଇ, ଯଦି ଆପଣଙ୍କୁ ଯୁବବାଣୀରେ କଥା କହିବାର ସୁଯୋଗ ମିଳେ କେଉଁ ବିଷୟ ଉପରେ କହିବାକୁ ଚାହିଁବେ?
0: ଦେଖନ୍ତୁ, ବର୍ତ୍ତମାନର ଯୋଉ ପରିବେଶ ଅଛି, ପରିବେଶ ବିଷୟରେ ମୁଁ ବିଶେଷ କରି ସଚେତନ କରାଇବା ପାଇଁ ଚାହିଁବି ଯୁବକମାନଙ୍କୁ, ଆଉ ସମସ୍ତଙ୍କୁ ଏତିକି କହିବି, ଯୁବବାଣୀ ଶୁଣନ୍ତୁ, ଆଉ କିଛି କିଛି ନୂଆ ଶିକ୍ଷା ବି କରନ୍ତୁ, ଆଉ ମାନେ ଜୀବନରେ ବେକାରରେ ବସି ନ ରହି, ଯୁବକମାନଙ୍କୁ ମୁଁ ଏଇଟା କହୁଛି, ନୂଆ ସବୁ ଯୋଉ ଆମର ଭାଇମାନେ ଅଛନ୍ତି କି ଭଉଣୀମାନେ ଅଛନ୍ତି, ବେକାରରେ ବସିକି ରୁହନ୍ତୁ ନା, ଯେକୌଣସି କିଛି ଗୋଟେ କାମ କରନ୍ତୁ।
1: ହେଲେ ଭାଇ, ଯୁବବାଣୀ କିପରି ଯୁବ ସମାଜକୁ ସକାରାତ୍ମକ ଦିଗ ଦେଖେଇ ପାରିବ?
0: ଦେଖନ୍ତୁ, ଯୁବବାଣୀକୁ ଯିଏ ଶୁଣିଲା ବୁଝିପାରିଲା ଜିନିଷଟାକୁ ସେ ନିଶ୍ଚୟ ସକାରାତ୍ମକ ଆଡକୁ ହିଁ ଗତି କରିବ, ଏଥିରେ ସନ୍ଦେହ ନାହିଁ। ଆଉ ଯୁବବାଣୀର ଯେକୌଣସି ବିଷୟ ଦେଖନ୍ତୁ, ସବୁ ଶିକ୍ଷଣୀୟ ବିଷୟ ଅଛି, ସେ ସବୁର ଆମେ ଶିକ୍ଷା ପାଇବା ଆଉ ବ୍ୟବହାର କରିବା, ତେବେ ଯାଇକି ଆମେ ସକାରାତ୍ମକ ଆଡକୁ ଆମେ ଯାଇପାରିବା।
1: ହେଲେ ଭାଇ, ଆପଣଙ୍କ ଜୀବନରେ ରେଡିଓ ଆଉ ଯୁବବାଣୀର ସ୍ଥାନ କେଉଁଠି?
0: ଦେଖନ୍ତୁ, ରେଡିଓଟା ହଉଛି ମୋର ନିଜର ମାନେ ଗୋଟେ ବଢିଆ ସାଥୀ କହିବି ମୁଁ ରେଡିଓକୁ, ଗୋଟେ ସାଙ୍ଗ ବୋଲିକି କହିବି, ଗୋଟେ ପରାମର୍ଶଦାତା ବି କହିବି, ଆଉ ଗୋଟେ ମାନେ ଜୀବନର ଗୋଟେ ଭଲ ମାଧ୍ୟମ ବୋଲି ମୁଁ ବି କହିବି। ଆଉ ଯୁବବାଣୀ ଏଇଟା ତ ମୋର ବହୁତ ଦିନ ହେଲା ମୁଁ ଶୁଣୁଛି, ଏଇଟା ବି ଗୋଟେ ବଢିଆ ମାଧ୍ୟମ ଏଇଟା ସବୁ ଶିକ୍ଷା ଗ୍ରହଣ କରିବାରେ, ଆଉ ରେଡିଓ ଆଉ ଯୁବବାଣୀ ଏସବୁ ଯେତେ ଦିନ ପର୍ଯ୍ୟନ୍ତ ମୁଁ ଅଛି ଏଯାକ ମୁଁ ଶୁଣୁଥିବି ଆଉ ତାକୁ ନିଜ କାମରେ ବ୍ୟବହାର କରୁଥିବି।
1: ହେଲେ ଭାଇ, ଆପଣ ଯୁବପିଢି ମାନଙ୍କୁ କଣ କହିବାକୁ ଚାହୁଁଛନ୍ତି?
0: ଦେଖନ୍ତୁ,

0: ପିଢି ମାନଙ୍କୁ ମୁଁ କହିବି ଯୋଉମାନେ ସବୁ ପାଠ ସାଠ ପଢିକି ବି ଅଛନ୍ତି ବହୁତ ଗୁଡିଏ ଆମଠୁ ବି ଅଧିକ ପଢା ପିଲା ଅଛନ୍ତି, ଆମେ ତ ଯାହା ବି ଗ୍ରାଜୁଏସନ ପର୍ଯ୍ୟନ୍ତ କରିଛୁ ଆଉ ତାଠୁ ବି ଅଧିକ ପିଲା ବି ଅଛନ୍ତି, ସେମାନେ ବି ଯେକୌଣସି ଗୋଟେ କାମ କରନ୍ତୁ ବେକାରରେ ନ ରହିକି, ବେକାର ମାନେ ଖରାପ ଆଡକୁ ନ ଯାଇକି ନିଜକୁ ସୁଧାରିକି ଭଲ ଭାବରେ କାମଧାମ କରନ୍ତୁ ଆଉ ନିଜର ଜୀବନଟାକୁ ସୁନ୍ଦର ଭାବରେ ଗଢି ତୋଳନ୍ତୁ।
1: ଠିକ ଅଛି ଭାଇ, ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଖୁସି ଲାଗିଲା, ପୁଣି ଥରେ ସମୟ ମିଳିଲା ଆମେ ଆପଣଙ୍କ ସାଙ୍ଗେ ନିଶ୍ଚୟ କଥା ହବୁ। ରହିଲୁ ଭାଇ, ନମସ୍କାର।
0: ନମସ୍କାର ନମସ୍କାର।
2: ଶୁଣୁଥିଲେ ତ ସାଥୀ ଆମ ଅତିଥିଙ୍କ ସହିତ ଏକ ଆଳାପ ବାର୍ତ୍ତାଳାପ। ତେବେ ଚାଲନ୍ତୁ ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମରେ ଆଗକୁ ବଢିବା ଏବଂ ଶୁଣିବା ଆପଣମାନେ ପଠାଇଥିବା ମେସେଜ ଓ ଭଏସ୍ ମେସେଜର ପ୍ରତ୍ୟୁତ୍ତର।
3: 31/4/2024 ପ୍ରଥମ ମେସେଜଟି କରିଥିଲେ କେ ମୋହନ ରାଓ ଆଚାରୀ ଭାଇ। ସେ କହିଥିଲେ ଆଜିର ଯୁବବାଣୀ ସୁରଭି ପ୍ରୋଗ୍ରାମଟି ନେଇ ଆସିଥିଲେ ବର୍ଷାରାଣୀ ମହାପାତ୍ର ଆଉ ସୋନାଲି ପଣ୍ଡା ଭଉଣୀ, ଦୁଇଜଣଙ୍କ ଉପସ୍ଥାପନା ଭଲ ଲାଗିଥିଲା। ବର୍ଷା ଭଉଣୀ ନିଶା ନିବାରଣ ଉପରେ ଭଲ ପ୍ରଶ୍ନଗୁଡ଼ିକ ପଚାରିଥିଲେ, ତାହା ଶୁଣି ମଧ୍ୟ ବହୁତ ଭଲ ଲାଗିଲା। ତାପରେ ଶ୍ରୋତାମାନଙ୍କ SMS ମଧ୍ୟ ପଢ଼ିଥିଲେ, ତାହା ମଧ୍ୟ ବହୁତ ଭଲ ଲାଗିଲା। ଆଉ କିଛି ହସପସରା ମଧ୍ୟ ଶୁଣିବାକୁ ମିଳିଲା, ତାହା ମଧ୍ୟ ଭଲ ଲାଗିଲା। ମୋଟାମୋଟି କହିବାକୁ ଗଲେ ସମସ୍ତ ପ୍ରୋଗ୍ରାମଟି ଭଲ ଥିଲା।
2: ସେ ପୁଣି କହିଛନ୍ତି 1/6/2024 ଯୁବବାଣୀ ପ୍ରୋଗ୍ରାମ ନେଇ ଆସିଥିଲେ ବର୍ଷା ପଟ୍ଟନାୟକ ଓ ପ୍ରତୀକ ଶର୍ମା ଭାଇ, ଅତିଥି ଆନନ୍ଦ ସହ ଉପସ୍ଥାପନାଟି ଶୁଣିକରି ତାଙ୍କୁ ଭଲ ଲାଗିଲା। ଧୈର୍ଯ୍ୟ ଆମର ଶାନ୍ତି ଉପରେ ଭଲ ଭାବରେ ଶୁଣିଥିଲେ, ତାହା ଶୁଣିବାକୁ ବହୁତ ଭଲ ଲାଗିଥିଲା। ଆଧୁନିକ ଜୀବନଶୈଳୀ ଉପରେ ପ୍ରତୀକ ଭାଇ ଭଲ ଭାବରେ ପ୍ରଶ୍ନ ପଚାରିଥିଲେ, ତାହା ଶୁଣିବାକୁ ଭଲ ଲାଗିଥିଲା। ଆଣ୍ଡ ଅଦର ଟପିକ୍ସ ଆର୍ ଭେରି ୱେଲ୍ ଡନ୍, ଉପସ୍ଥାପନା କରିଥିବା ବର୍ଷା ଆଣ୍ଡ ପ୍ରତୀକ ଭାଇଙ୍କୁ ମୋର ହୃଦୟରୁ ନମସ୍କାର ଓ ଧନ୍ୟବାଦ।
3: ସେ ପୁଣି କହିଛନ୍ତି 2/6/2024 ଆଜିର ଯୁବବାଣୀ ପ୍ରୋଗ୍ରାମଟି ସନ୍ଧାନ ପ୍ରୋଗ୍ରାମରେ ନେଇ ଆସିଥିଲେ ସିଷ୍ଟର ଶ୍ରୀପଦ୍ମା ସାହୁ ଆଉ ରେଶ୍ମା ମହାରଣା, ଉଭୟଙ୍କ ଉପସ୍ଥାପନା ଭଲ ଲାଗିଲା। ତାପରେ ହିନ୍ଦୀ ଗୀତରୁ ଆରମ୍ଭ ହୋଇ ଇଭି ଭେହିକଲ, ପେଟ୍ରୋଲ ଡିଜେଲ, ପରିବହନ ଉପରେ ଆଲୋଚନା ଶୁଣିଲି, ଭଲ ଲାଗିଲା। ପ୍ରଦୂଷଣ ମୁକ୍ତ ସମାଜ ବିଷୟରେ ଶୁଣିଲି, ତାହା ମଧ୍ୟ ଭଲ ଲାଗିଲା। ସମସ୍ତଙ୍କୁ ପରିବେଶ ଉପରେ ଉପଦେଶ ଦେଇଥିଲେ, ତାହା ମଧ୍ୟ ଭଲ ଲାଗିଲା। ଆଉ ବୈଦେଶିକ ଯୁଦ୍ଧର ଭାରତ ଉପରେ ପ୍ରଭାବ ଏହି ସମ୍ପର୍କରେ ଜାଣିଲି, ତାହା ମଧ୍ୟ ଭଲ ଲାଗିଲା। ତେଣୁ ଶ୍ରୀପଦ୍ମା ସାହୁ ଓ ରେଶ୍ମା ମହାରଣା ଭଉଣୀଙ୍କୁ ସହଯୋଗ କରିଥିବା ଭାଇ ରଞ୍ଜନ ସାର୍କୁ ମଧ୍ୟ ଧନ୍ୟବାଦ ଆଉ ନମସ୍କାର ଜଣାଇ ଦେବେ। ରହିଲି, ନମସ୍କାର।
2: ସେ ପୁଣି କହିଛନ୍ତି 3/6/2024 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ବର୍ଷା ମହାପାତ୍ର ଏଣ୍ଡ ନରେନ୍ଦ୍ର ହରିଚନ୍ଦ, ଉଭୟଙ୍କ ଉପସ୍ଥାପନାଟି ଶୁଣିକରି ଭଲ ଲାଗିଲା। ଆଜିର ବିଶେଷତଃ ୱାର୍ଲଡ ବାଇସାଇକଲ ଡେ ବିଷୟରେ ଶୁଣିଲି, ଭଲ ଲାଗିଲା। ଶୁଣିକରି ଭଲ ଲାଗୁଛି କାରଣ ଇନ୍ଧନ ଏଣ୍ଡ ବାଇସାଇକଲ ଉପରେ ଏହାର ଉପକାରୀ ଓ ଅପକାରୀ ବିଷୟରେ ଜାଣିହେଲା ଏଣ୍ଡ ଉଦିତ ନାରାୟଣଙ୍କ ବିଷୟରେ ଜାଣିହେଲା ଏଣ୍ଡ ଏଥିରେ କଳା ସଂସ୍କୃତି ଏଣ୍ଡ ନୋବେଲ ପୁରସ୍କାର ବିଷୟରେ ଜାଣିହେଲା। ଉପସ୍ଥାପନା କରିଥିବା ସିଷ୍ଟର ବର୍ଷା ମହାପାତ୍ର ଓ ନରେନ୍ଦ୍ର ଭାଇଙ୍କୁ ମୋର ହୃଦୟରୁ ଧନ୍ୟବାଦ ଓ ନମସ୍କାର।
3: ସେ ପୁଣି କହିଛନ୍ତି 4/5/2024 ଆଜି ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ଶ୍ରୀପଦ୍ମା ସାହୁ ଆଉ ଅଂଶୁଲ ପାତ୍ର, ଆଜିର ବିଚାରଟି ଶୁଣିଲେ ବହୁତ ଭଲ ଲାଗିଲା। ତାପରେ SMS ମାଧ୍ୟମରେ ଶ୍ରୋତାମାନଙ୍କର ଅନୁରୋଧର ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଗୁଡ଼ିକ ଆଉ ଭଜନ ଗୁଡ଼ିକ ମଧ୍ୟ ଶୁଣିଲେ, ତାହା ମଧ୍ୟ ଭଲ ଲାଗିଲା। ମୋର ଅନୁରୋଧଟି ପ୍ରସାରଣ କରିଥିଲେ ତାହା ମୋର ଡକ୍ଟରଙ୍କର ହେପି ବାର୍ଥଡେ ବେଟା ଚଳଚ୍ଚିତ୍ରର ଥିଲା, ତାହା ଶୁଣିକି ମଧ୍ୟ ଭଲ ଲାଗିଲା। ଶ୍ରୀପଦ୍ମା ଆଉ ଅଂଶୁଲ ପାତ୍ର ଭାଇଙ୍କୁ ନମସ୍କାର ଓ ଧନ୍ୟବାଦ ଜଣାଇ ଦେବେ।
2: ସେ ପୁଣି କହିଛନ୍ତି 5/6/2024 ଆଜିର ଯୁବବାଣୀ ପ୍ରୋଗ୍ରାମଟି ନେଇ ଆସିଥିଲେ ସ୍ମୃତି ମହି ଆଣ୍ଡ ସଲିମ ଖାନ ଭାଇ, ସୃଜନଶୀଳତା ଏବଂ ପରିବେଶ ସୁରକ୍ଷା ଉପରେ ବିଶେଷତ୍ୱଟି ଶୁଣିବାକୁ ବହୁତ ଭଲ ଲାଗିଥିଲା। ହେଲୋ ଗୁଞ୍ଜନ ବିଷୟରେ ଜାଣିହେଲା ୱାର୍ଲଡ ପରିବେଶ ଡେ ସମ୍ପର୍କରେ ଏବଂ ଶ୍ରୋତାମାନଙ୍କ ମନପସନ୍ଦର ଗୀତ ନେଇ ଆସିଥିଲେ ସ୍ମୃତିମୟୀ ଆଣ୍ଡ ସଲିମ ଭାଇ, ତାହା ଶୁଣିକରି ବହୁତ ଭଲ ଲାଗିଲା। ଉଭୟଙ୍କୁ ମୋର ଧନ୍ୟବାଦ ଓ ନମସ୍କାର ଜଣାଇ ଦେବେ।
3: ସେ ପୁଣି 6/6/2024 କହିଛନ୍ତି ଆଜିର ଯୁବବାଣୀ ପ୍ରୋଗ୍ରାମରେ ନେଇ ଆସିଥିଲେ ବର୍ଷା ମହାପାତ୍ର ଆଉ ଲକ୍ଷ୍ମୀ ସିଷ୍ଟର, ଆରମ୍ଭ ହୋଇଥିଲା ଭଲ ଦେଶିଆ ଗୀତରୁ, ପରିବେଶ ସୁରକ୍ଷା ତଥା ସାକ୍ଷାତକାର ଇଲେକ୍ଟ୍ରିକ ଭେହିକଲ ର ପରିବେଶରେ କିପରି ଭଲ ପ୍ରଭାବ ପକାଏ, ତାହା ସହ ପେଟ୍ରୋଲ ଡିଜେଲ ଆଉ ଗ୍ଲୋବାଲ ୱାର୍ମିଂ, ତାପରେ ଅଟୋମୋବାଇଲ ଇଣ୍ଡଷ୍ଟ୍ରି ଆଉ ଅନ୍ୟ ସମ୍ପର୍କରେ ଜାଣିବାକୁ ପାଇଲି, ତାହା ମଧ୍ୟ ଭଲ ଲାଗିଲା। ଆଉ ଜାଣିବା କଥାରେ ଲୋଟସ ଟେମ୍ପଲ ବିଷୟରେ ଜାଣିଲି, ତାହା ମଧ୍ୟ ଭଲ ଲାଗିଲା। ତେବେ ଉପସ୍ଥାପନାରେ ବର୍ଷା ଆଉ ଲକ୍ଷ୍ମୀ

0: ମୁଁ ସିଷ୍ଟର ସହିତ ଅନ୍ୟ ଷ୍ଟାଫ ମାନଙ୍କୁ ମୋର ଧନ୍ୟବାଦ ଆଉ ନମସ୍କାର ଜଣାଇଦେବେ।
1: ନିଶ୍ଚୟ ଭାଇ, ଆମେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଦେବୁ। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଏପରି ଆମକୁ ସୁନ୍ଦର ସୁନ୍ଦର SMS ପଠାଇଥିବାରୁ। ଆପଣ ମଧ୍ୟ ଆମକୁ ଏମିତି ଭଲ ପାଇବା ଦେଇଥାନ୍ତୁ ଓ ଏମିତି ସୁନ୍ଦର ସୁନ୍ଦର ମେସେଜ ପଠାଇ ଆମକୁ ଉତ୍ସାହିତ କରନ୍ତୁ। ପରବର୍ତ୍ତୀ ମେସେଜଟି କରିଛନ୍ତି ଶାଶ୍ୱତ ମହାପାତ୍ର ଜୟପୁରରୁ। ସେ କହିଛନ୍ତି 4/6/26 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସ୍ପନ୍ଦନ କାର୍ଯ୍ୟକ୍ରମ ଶୁଣିଲି ଭଲ ଲାଗିଲା। ଉପସ୍ଥାପନାରେ ଥିଲେ ଶ୍ରୀପଦ ମହାପା, ଅଂଶୁଲ ଭାଇ ଦୁହିଙ୍କର ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲି ଭଲ ଲାଗିଲା। ଝିପି ଝିପି ବରସା ଯା ନେଇଲା ମନ୍ଦିର ଏ ଗୀତଟା ଶୁଣାଇ ଦେଇଥିବାରୁ ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗକୁ ମୋର ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଶାଶ୍ୱତ ଭାଇ, ଆପଣ ଏମିତି ସବୁବେଳେ ଆମକୁ ଭଲ ପାଇବା ଦିଅନ୍ତୁ। ପରବର୍ତ୍ତୀ ମେସେଜଟି ପଠାଇଛନ୍ତି ପଙ୍କଜ ମିଶ୍ର ଜୟପୁରରୁ। 31/5/2026 ସେ କହିଛନ୍ତି ଯୁବବାଣୀ ନେଇ ଆସିଥିଲେ ବର୍ଷା ମ୍ୟାମ୍ ଆଉ ସୋନାଲି ମ୍ୟାମ୍। ଆଜିର ବିଚାର ଭଲ ଲାଗିଲା। ନିଶାମୁକ୍ତ ସମାଜ ଉପରେ ମ୍ୟାଡମ୍ଙ୍କ ଆଲୋଚନା ଶିକ୍ଷଣୀୟ ହୋଇଥିଲା, ତାଙ୍କୁ ବହୁତ ଧନ୍ୟବାଦ। ଶ୍ରୋତାଙ୍କ SMS ଭଏସ୍ ମେସେଜ ସବୁ ଭଲ ଲାଗିଲା। ମୋହନ ବାବୁ ଆଉ ଶାଶ୍ୱତ ବାବୁ ବହୁତ ସୁନ୍ଦର SMS ଦେଇଥିଲେ, ତାଙ୍କୁ ଧନ୍ୟବାଦ। ନୀଳାଚଳ ଭାଇଙ୍କ ଭଏସ୍ ମେସେଜ ଭଲ ଲାଗିଲା, ତାଙ୍କୁ ଧନ୍ୟବାଦ। ହସ ଫସରା ଭଲ ଲାଗିଲା। ସୁନ୍ଦର ଉପସ୍ଥାପନା କରିଥିବା ମ୍ୟାଡମ୍ ମାନଙ୍କୁ ବହୁତ ଭଲ ପାଇବା ଆଉ ଦିଲସେ ଧନ୍ୟବାଦ, ନମସ୍କାର।
1: ସେ ପୁଣି କହିଛନ୍ତି 4/6/2026 ଯୁବବାଣୀ ନେଇ ଆସିଥିଲେ ଶ୍ରୀପଦ୍ମା ମ୍ୟାମ୍ ଆଉ ଅଂଶୁଲ ବାବୁ, ସୁନ୍ଦର ବିଚାର ଭଲ ଲାଗିଲା। ପୁରୁଣା ହିନ୍ଦୀ ଗୀତ ମନ ଛୁଆଁ ହୋଇଥିଲା। ସ୍ପନ୍ଦନ ପ୍ରୋଗ୍ରାମରେ ଶ୍ରୋତାଙ୍କ SMS ଯୋଗେ ସୁନ୍ଦର ଓଡ଼ିଆ ଓ ହିନ୍ଦୀ ଗୀତ ସବୁ ଚାର୍ଟ ଚାନ୍ଦ ଲଗେଇ ଦେଇଥିଲା। ଉପସ୍ଥାପନା ଅତି ସୁନ୍ଦର ଆଉ ଉଚ୍ଚକୋଟୀର ହୋଇଥିଲା। ସେଥିପାଇଁ ଅଂଶୁଲ ଆଉ ଶ୍ରୀପଦ୍ମାଙ୍କୁ ହୃଦୟରୁ ଭଲ ପାଇବା ଆଉ ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ପଙ୍କଜ ଭାଇ, ଆମର ପ୍ରୋଗ୍ରାମ ଯୁବବାଣୀକୁ ସବୁବେଳେ ଏମିତି ଆପଣ ଭଲ ପାଇବା ଦିଅନ୍ତୁ ଆଉ ସବୁବେଳେ ଏମିତି ପ୍ରୋଗ୍ରାମ ଆପଣ ଶୁଣନ୍ତୁ। 31/5/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମ ଶୁଣିଲି ଭଲ ଲାଗିଲା। ଉପସ୍ଥାପନାରେ ଥିବା ସୋନାଲି ଅପା, ବର୍ଷା ଅପା ଦୁହିଙ୍କ ଉପସ୍ଥାପନା ଭଲ ଲାଗିଲା। ଆଜିର ବିଚାର ଶୁଣିଲି ଭଲ ଲାଗିଲା। ସାକ୍ଷାତକାର ଶୁଣିଲି ନିଶାମୁକ୍ତ ସମାଜର ଯୁବପିଢ଼ିଙ୍କ ଭୂମିକା ଏ ବିଷୟରେ ଶୁଣିଲି ଭଲ ଲାଗିଲା। SMS, ଇମେଲ, ଭଏସ୍ ମେସେଜ ଶୁଣିଲି ଭଲ ଲାଗିଲା। ହସ ପସରା ଶୁଣିଲି ଭଲ ଲାଗିଲା। ବହୁତ ବହୁତ ଧନ୍ୟବାଦ ଭାଇ, ଏହିପରି ଆମକୁ ଭଲ ପାଇବା ଦେଇଥାନ୍ତୁ। ତେବେ ସାଥୀ, ଏ ତ ଥିଲା ଆପଣମାନେ ପଠାଇଥିବା ମେସେଜ, ଚାଲନ୍ତୁ ଶୁଣିବା କିଛି ଭଏସ୍ ମେସେଜ।
2: ନମସ୍କାର, 31/5/2026 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସୁରଭି କାର୍ଯ୍ୟକ୍ରମଟି ନେଇ ଆସିଥିଲେ ସୋନାଲି ପଣ୍ଡା, ବର୍ଷା ମହାପାତ୍ର, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ଏକ ସୁନ୍ଦର ସାକ୍ଷାତକାର ଶୁଣିଥିଲେ, ଗୋଟେ ଭଉଣୀଙ୍କ ସହ ସାକ୍ଷାତ କରାଇଥିଲା ଯାହାକୁ ସାକ୍ଷାତକାରଟି ନେଇ ଆସିଥିଲେ ସୋନାଲି ପଣ୍ଡା। ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାଟି ଜଣାଇଦେବି। ସେ ଭଉଣୀଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲି କାର୍ଯ୍ୟକ୍ରମ ମାଧ୍ୟମରେ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଶ୍ରୋତାବନ୍ଧୁଙ୍କ ସୁନ୍ଦର ସୁନାଶନା ଭଏସ୍ ମେସେଜ ଗୁଡିକ ଶୁଣିଥିଲି, କିଛି ଜାଣିବା କଥା ହସ ପସରା ଶୁଣିଥିଲି, ତାହା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଲାଗି ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇ 3/6/26 ଆକାଶବାଣୀ ଜୟପୁର ଯୁବବାଣୀ ବିଭାଗ ସମ୍ଭାର କାର୍ଯ୍ୟକ୍ରମଟି ନେଇ ଆସିଥିଲେ ବର୍ଷା ମହାପାତ୍ର ଓ ନରେନ୍ଦ୍ର ହରିଜନ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ ଶିକ୍ଷଣୀୟ ଥିଲା। ବିଶ୍ୱ ବୈଶାଖୀରେ ଆଜିର ବିଶେଷତ୍ୱ ସମ୍ପର୍କରେ ଜାଣିବାକୁ ପାଇଥିଲେ ସୁନ୍ଦର ବିଷୟବସ୍ତୁଟିଏ, ତାହା ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏକ ସୁନ୍ଦର ସାକ୍ଷାତକାରଟି ଶୁଣିଥିଲି ଯାହାର ବିଷୟବସ୍ତୁ ଥିଲା ଇନ୍ଧନ ସଞ୍ଚୟରେ ସାଇକଲର ଅବଦାନ। ଏହି ସୁନ୍ଦର ବିଷୟବସ୍ତୁ ଉପରେ ଗୋଟେ ଭଉଣୀଙ୍କ ସହ ସାକ୍ଷାତ କରାଇଥିଲା ଯାହାକୁ ସାକ୍ଷାତକାରଟି ନେଇ ଆସିଥିଲେ ନରେନ୍ଦ୍ର ହରିଜନ ଭାଇ, ତା କାର୍ଯ୍ୟକ୍ରମ ମାଧ୍ୟମରେ ଧନ୍ୟବାଦ ବାର୍ତ୍ତାରେ ଜଣାଇଦେବି। ସାଇକଲକୁ ନେଇକି ଅନେକ କିଛି କଥା ସେ ଭଉଣୀଙ୍କ ପାଖରୁ ଜାଣିବାକୁ ପାଇଥିଲି ଏବଂ ସୁନ୍ଦର ଭାବେ ସାଇକଲକୁ ନେଇକି କୁଶଳୀ ପଚାରିଥିଲେ ନରେନ୍ ଭାଇ ଏବଂ ସେ ଭଉଣୀଙ୍କ ପାଖରୁ ସୁନ୍ଦର ଉତ୍ତର ଗୁଡ଼ିକ ଜାଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏକ ସୁନ୍ଦର ଗୀତି କଥା ଶୁଣିଥିଲି ଯାହାର ଶୀର୍ଷକ ଥିଲା କି ଉଦିନାୟଣ, ତାଙ୍କ ବିଷୟରେ ଅନେକ କିଛି କଥା ଜାଣିବାକୁ ପାଇଥିଲି ଏବଂ ତାଙ୍କ କଣ୍ଠରୁ ସୁନ୍ଦର ସୁନ୍ଦର ଓଡ଼ିଆ ଓ ହିନ୍ଦୀ କଥା ଚିତ୍ର ଗୀତଗୁଡ଼ିକ ବାଇଥିଲା ଶୁଣିବାକୁ ପାଇଥିଲି, ତା ମଧ୍ୟ ଶୁଣିବାକୁ ଖୁବ ଭଲ ଲାଗିଥିଲା। ଏତିକି କାର୍ଯ୍ୟକ୍ରମଟି ମୋତେ ବେଶୀ ଖୁସି ଲାଗିଥିଲା ଯେ ଯେଉଁଦିନ ଯୋଉ ବିଷୟବସ୍ତୁ ପଡୁଛି, ଯେଉଁଦିନ ଯୋଉ ବିଷୟବସ୍ତୁ ମାନେ ଆଣୁଛନ୍ତି ଏବଂ ସେ ବିଷୟବସ୍ତୁକୁ ନେଇକି ଆପଣମାନେ ଏତେ ସୁନ୍ଦର ଭାବରେ ସାକ୍ଷାତକାର ଗୁଡିକ ପ୍ରଚାର ପ୍ରସାର କରୁଛନ୍ତି, ସେଟା ସବୁଠାରୁ ଗୋଟେ ଖୁସି ଲାଗୁଛି। ଏବଂ ସିଧାସଳଖ ମୁଁ ସମସ୍ତ ଉପସ୍ଥାପକ ଉପସ୍ଥାପିକା ଏବଂ ରଞ୍ଜନ ସାର୍ କାର୍ଯ୍ୟକ୍ରମ ଦାୟିତ୍ୱରେ ଥିବା କହିବାକୁ ଚାହିଁବି ମୁଁ ଯେ ଆପଣମାନେ ଯୋଉ ସମୟରେ ବର୍ତ୍ତମାନ ଯୋଉ ଟପିକ୍ ପଡୁଛି, ଯୋଉ ସମୟରେ ଯୋଉ ଦିବସ ପଡୁଛି, ସେ ଦିବସକୁ ନେଇକି ଏମିତି ସୁନ୍ଦର ସୁନ୍ଦର ସାକ୍ଷାତକାର ଗୁଡିକ ଆଣନ୍ତୁ ଏବଂ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରନ୍ତୁ, ତା ନିହାତି ଭାବେ ଶୁଣିବାକୁ ଖୁସି ଲାଗିବ। ମୋଟାମୋଟି କହିବାକୁ ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। 4 June 2026 आकाशवाणी जयपुर जगबाणी विभाग हालस्पंदन कार्यक्रम श्री पद्मा साहू अंशुल पत्र शुणा को खूब भल लगी आज विचार खूब शीघ्र श्रोता बंधु एसएनएस मध्यम सुंदर सुंदर ओडिया और हिंदी कथित

0: ଗୀତ ଗୁଡ଼ିକ ଶୁଣିଥିଲି, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ବେଶୀ ପରିମାଣରେ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ ବାସିଥିଲା, କମ୍ ପରିମାଣରେ ଓଡ଼ିଆ କଥା ଚିତ୍ର ଗୀତ ଗୁଡ଼ିକ ବାସିଥିଲା, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। 5 ଜୁନ୍ 2026 ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗ ସମ୍ପର୍କ କାର୍ଯ୍ୟକ୍ରମଟି ଖୁବ୍ ସୁନ୍ଦର ଭାବରେ ଶୁଣିଲେ। ସନ୍ଧ୍ୟାକୁ ନେଇ ଆସିଥିଲେ ଶ୍ରୁତିମୟୀ ପାଣିଗ୍ରାହୀ ଓ ସେଲିମ ଖାନ ଭାଇ, ତାହା ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ଆଜିର ବିଚାର ମଧ୍ୟ ଖୁବ୍ ଶିକ୍ଷଣୀୟ ଥିଲା। ବିଶ୍ୱ ପରିବେଶ ଦିବସ ଏବଂ ତା ସହିତ ପରିବେଶ ସୁରକ୍ଷା, ଜୀବନ ରକ୍ଷା, ଏ ସୁନ୍ଦର ବିଷୟବସ୍ତୁ ଉପରେ ଆଜିର ବିଶେଷତା ସମ୍ପର୍କରେ ଜାଣିବାକୁ ପାଇଥିଲି। ସୁନ୍ଦର ବିଷୟବସ୍ତୁଟିଏ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ପରିବେଶକୁ ନେଇକି ଆପଣମାନେ ସୁନ୍ଦର ଭାବରେ ଆଲୋଚନାଟି କରିଥିଲେ ଏବଂ ପ୍ରଚାର ପ୍ରସାର କରିଥିଲେ, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ବେଶୀ ପରିମାଣରେ ହିନ୍ଦୀ କଥା ଚିତ୍ର ଗୀତ ଗୁଡ଼ିକ ବାସିଥିଲା, କମ୍ ପରିମାଣରେ ଓଡ଼ିଆ କଥା ଚିତ୍ର ଗୀତ ଗୁଡ଼ିକ ବାସିଥିଲା, ତା ମଧ୍ୟ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା। ମୋଟାମୋଟି କହିବାକୁ ଗଲେ ଏହି ହକ୍ତାର ସମସ୍ତ କାର୍ଯ୍ୟକ୍ରମଟି ନିଆରା ହୋଇଛି। ମୁଁ ନୀଳାଞ୍ଚଳ ଭାଇ କହୁଛି, ଗ୍ରାମ ତଲକା ଜିଲ୍ଲା ବଲାଙ୍ଗୀରରୁ। ନମସ୍କାର।
1: ଧନ୍ୟବାଦ ନୀଳାଞ୍ଚଳ ଭାଇ, ଆପଣ ସବୁବେଳେ ଏମିତି ଆମ ପ୍ରୋଗ୍ରାମ ଶୁଣନ୍ତୁ ଆଉ ଆପଣ ସୁନ୍ଦର ସୁନ୍ଦର ଏମିତି ଭଏସ୍ ମେସେଜ ଆମକୁ ପଠାଇ ଆମକୁ ଉତ୍ସାହିତ କରନ୍ତୁ। ଶୁଣୁଥିଲେ ତ ସାଥୀ ଆପଣମାନେ ପଠାଇଥିବା ମେସେଜ ଓ ଭଏସ୍ ମେସେଜର ପ୍ରତ୍ୟୁତ୍ତର। ଚାଲନ୍ତୁ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ଏବଂ ଶୁଣିବା ଗୋଟିଏ ହସ ପସରା। ସାଥୀ, ରୋଗୀ ଜଣେ ଡାକ୍ତରଙ୍କ ପାଖକୁ ଆସିଛନ୍ତି, ଚାଲନ୍ତୁ ଶୁଣିବା ଡାକ୍ତର ଓ ରୋଗୀ ଭିତରେ କଣ କଥାବାର୍ତ୍ତା ଚାଲିଛି।
2: ହେ ଭଗବାନ, କଣ ହବ ଏବେ ମୋର, କେମିତି କରିବି, କଣ କରିବି, କିଛି ବୁଝା ପଡୁନି।
3: ଆପଣ ଡରୁଛନ୍ତି କାହିଁକି, ଆପଣ ତ ଠିକ ହେଇଗଲେଣି।
2: ନାଇଁ ଆଜ୍ଞା, ମୁଁ ଡରୁନି।
3: ଆପଣ ତ ପୁରା ଠିକ ହେଇ ସାରିଛନ୍ତି, ତାହେଲେ କାହିଁକି ଡରୁଛନ୍ତି?
2: ଆପଣ ବୁଝୁନାହାନ୍ତି, ମୁଁ ଡରୁନି, ମତେ ଖାଲି ଟିକେ ଡର। ଡର ମାନେ କଣ? ଏବେ ଦେଖନ୍ତୁ, କାହାକୁ ଜୀବନ ପ୍ରତି ଭୟ ଅଛି କି ନାହିଁ କୁହନ୍ତୁ ତ। ଆପଣଙ୍କୁ ଆପଣଙ୍କ ଜୀବନ ପ୍ରତି ଭୟ ଅଛି କି ନାହିଁ କୁହନ୍ତୁ ତ।
3: ହଁ, ମତେ ତ ମୋ ଜୀବନ ପ୍ରତି ଭୟ ଅଛି ଯେ ଆପଣ ତ ଏବେ ପୁରା ସୁସ୍ଥ ଅଛନ୍ତି, ତେବେ କଥା କଣ?
2: କଥା କଣ ମାନେ, ମୋର ଯୋଉ ଗାଡିରେ ଧକ୍କା ହେଇଥିଲା ନାଇଁ କି, ଯୋଉଥିପାଇଁ ମୁଁ ମେଡିକାଲରେ ଆସିକି ଜଏନ ହେଇଥିଲି,
3: ହଁ,
2: ସେଥିରେ ଲେଖା ହେଇଥିଲା କି ଜୀବନ ଯଦି ରହିଲା ପୁଣି ମିଶିବା। ତେବେ ଚାଲନ୍ତୁ ସାଥୀ ଶୁଣିବା କିଛି ଜାଣିବା କଥା। ପ୍ରଥମେ ଶୁଣିବା ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ସମ୍ପର୍କରେ।
3: ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପ୍ରତିବର୍ଷ ଜୁନ୍ 7 ତାରିଖରେ ପାଳନ କରାଯାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ସୁରକ୍ଷିତ ଓ ସ୍ୱାସ୍ଥ୍ୟକର ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା। ଅସୁରକ୍ଷିତ ଖାଦ୍ୟ ବିଭିନ୍ନ ରୋଗର କାରଣ ହୋଇପାରେ, ତେଣୁ ଖାଦ୍ୟ ପ୍ରସ୍ତୁତି, ସଂରକ୍ଷଣ ଓ ବିତରଣ ସମୟରେ ସ୍ୱଚ୍ଛତା ଓ ଗୁଣବତ୍ତା ରକ୍ଷା କରିବା ଆବଶ୍ୟକ।
1: ବର୍ତ୍ତମାନ ଶୁଣିବା ନିଟ୍ ସମ୍ପର୍କରେ। ନିଟ୍ ବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ, ଯାହା ଭାରତରେ ଡାକ୍ତରୀ ଶିକ୍ଷା ପାଇଁ ଆୟୋଜିତ ଏକ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା। MBBS, BDS, BAMS, BHMS ଓ ଅନ୍ୟାନ୍ୟ ଚିକିତ୍ସା ସମ୍ବନ୍ଧୀୟ ପାଠ୍ୟକ୍ରମରେ ଭର୍ତ୍ତି ପାଇଁ ଏହି ପରୀକ୍ଷା ଦେବା ଆବଶ୍ୟକ।
3: ସାଥୀ, ବର୍ତ୍ତମାନ ଜାଣିବା JEE ସମ୍ପର୍କରେ ବା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ସାମିନେସନ। ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ସାମିନେସନ ହେଉଛି ଭାରତର ବିଭିନ୍ନ ଇଞ୍ଜିନିୟରିଂ କଲେଜରେ ଭର୍ତ୍ତି ପାଇଁ ଆୟୋଜିତ ଏକ ଜାତୀୟ ସ୍ତରରେ ପ୍ରବେଶିକା ପରୀକ୍ଷା। ଏହା ମୁଖ୍ୟତଃ ଇଞ୍ଜିନିୟରଙ୍କୁ ପଢ଼ିବାକୁ ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କ ପାଇଁ ହୋଇଥାଏ। JEE 2 ସ୍ତରରେ ଅନୁଷ୍ଠିତ ହୁଏ, JEE ମେନ୍ ଏବଂ JEE ଆଡଭାନ୍ସ।
1: ବର୍ତ୍ତମାନ ଜାଣିବା NET ବା ନ୍ୟାସନାଲ ଏଲିଜିବିଲିଟି ଟେଷ୍ଟ ବିଷୟରେ। ଏହା ଭାରତର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସହାୟକ ଅଧ୍ୟାପକ ଭାବେ ନିଯୁକ୍ତି ପାଇବା ଏବଂ ଗବେଷଣା କ୍ଷେତ୍ରରେ ଜୁନିୟର ରିସର୍ଚ୍ଚ ଫେଲୋସିପ୍ ଲାଭ କରିବା ପାଇଁ ଆୟୋଜିତ ଏକ ଜାତୀୟ ସ୍ତରର ପରୀକ୍ଷା। ଏହି ପରୀକ୍ଷାକୁ NTA ପରିଚାଳନା କରେ।
3: ସାଥୀ, ବର୍ତ୍ତମାନ ଜାଣିନେବା CGL ସମ୍ପର୍କରେ। CGL ହେଉଛି କମ୍ବାଇନ୍ ଗ୍ରାଜୁଏଟ୍ ଲେବଲ୍ ଟେଷ୍ଟ, ଯାହା ସାତ୍ୱିକ ସ୍ତରର ଛାତ୍ରଛାତ୍ରୀମାନଙ୍କ ପାଇଁ ଆୟୋଜିତ ଏକ ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷା। ଏହାକୁ ଷ୍ଟାଫ୍ ସିଲେକ୍ସନ୍ କମିଶନ SSC ପରିଚାଳନା କରେ। ଏହି ପରୀକ୍ଷା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟ, ବିଭାଗ ଓ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ପଦବୀରେ ନିଯୁକ୍ତି ଦିଆଯାଏ।

0: ତେବେ ସାଥୀ କାର୍ଯ୍ୟକ୍ରମଟିକୁ ଶେଷ କରିବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ଆସନ୍ତାକାଲି ସୋମବାର ସୃଜନୀ କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ଗୋଟିଏ ସମ୍ପାଦକୀୟ ଯାହାର ବିଷୟ ରହିଛି ଫକୀର ମୋହନଙ୍କ ପେଟେଣ୍ଟ ମେଡିସିନ। ତାପରେ ଶୁଣିବେ ଗୋଟିଏ ଗପସପ ଏବଂ ଶେଷରେ ଶୁଣିବେ କିଛି ଜାଣିବା କଥା। ସାଥୀ ଏ ତ ଥିଲା ଆଜି ଦିନର ସୁରଭି କାର୍ଯ୍ୟକ୍ରମ। ଆଶା କରୁଛୁ କାର୍ଯ୍ୟକ୍ରମଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ଆପଣ ମତାମତ ଦେବା ପାଇଁ ଯେପରି ନ ଭୁଲିବେ ସେଥିପାଇଁ ଆପଣ ଆମ ନିକଟକୁ SMS, ଭଏସ୍ SMS ବା ଇମେଲ ମଧ୍ୟ କରିପାରିବେ। ଆମକୁ ମେସେଜ ବା ଭଏସ୍ ମେସେଜ କରିବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568 ଏବଂ ଆମର ଇମେଲ ଆଇଡିଟି ହେଉଛି airjoypur@gmail.com। ତେବେ ସାଥୀ ପ୍ରତିଶ୍ରୁତି ଦେଉଛୁ ମିଶିବା ଏକ ନୂତନ ସୁନେଲି ସନ୍ଧ୍ୟାରେ, ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ରେଶ୍ମା ମହାରଣା
0: ଆଉ ମୁଁ ସାଇ ସ୍ୱସ୍ତିକ ପାଢୀ।
1: ନମସ୍କାର।

ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚୈତିଜନ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସରୋଜ କୁମାର ନାୟକ ଏବଂ ସୁଜାତା ଆଚାରୀ, ବୈଷୟିକ ସହାୟତା ସୁନୀଲ କୁମାର ରଥ। ଆଜି ପାଇଁ ବିଷୟବସ୍ତୁ ରହିଛି ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ କାଇଟା। ବିଶେଷଜ୍ଞ ଭାବେ ଯୋଗ ଦେଇଛନ୍ତି କିରଣ କୁମାର ମହାରଣା। ତେବେ ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆକାଶବାଣୀ ଜୟପୁର କେନ୍ଦ୍ରର ଟକ୍ ଷ୍ଟୁଡିଓକୁ।

0: ନାଇଁ ଶୁଣନ୍ତୁ, କଣ ପ୍ରୋବ୍ଲେମ ହଉଛି, ଅସୁବିଧା କଣ ହଉଛି ନା, ଆମେ ଦେଖୁଛେ କିଛି ଲୋକଙ୍କର ନାଁରେ ତ୍ରୁଟି ରହୁଛି, କିଛି ମୃତ ଲୋକ ମଧ୍ୟ ଆମର ଭୋଟର ତାଲିକାରେ ଅଛନ୍ତି, ଏବଂ ଗୋଟିଏ ନାମରେ ଦୁଇ ଦୁଇ ଜଣ ତିନି ତିନି ଜଣ ମଧ୍ୟ ଭୋଟର ତାଲିକାରେ ରହୁଛନ୍ତି, ସମାଧାନ କରିକି ସଂଶୋଧନ କରିକି କେମିତି ଗୋଟେ ନୂତନ ଭାବରେ ଗୋଟେ ସୁନ୍ଦର ସ୍ୱସ୍ଥ ଏବଂ ଗୋଟେ ନିର୍ଭରଯୋଗ୍ୟ ଭୋଟର ତାଲିକା ଆମେ ପ୍ରକାଶ କରିବା,
1: ବାବୁ ଖଣ୍ଡେ ଫୋନ ଗୋଟେ ଆଇଲା ଖଣ୍ଡ ଦେଖିଦେଉ,
0: ଠିକ ଅଛି,
2: ହ୍ୟାଲୋ ରେଡିଓ କି ପଚାରୁ।
3: ହଁ, ମୁଁ ଚିନ୍ତାମଣି ପ୍ରଧାନ ସ୍ୱପ୍ନବେଳେ କୁମଦବତୀ ଗୋଡା ବରିକିନା ଜଗତସିଂହପୁର କହୁଛି। ଶୁଭ ସନ୍ଧ୍ୟା
2: ଆପଣମାନଙ୍କୁ।
1: ଜୁହାର ଲାଗୁ ବାବୁ। ଏ ଦେ ବାବୁ, ତ ଆଜି ବସଲା ଅଛ, ତମର କାଇ ପ୍ରଶ୍ନ ଅଛି ଖଣ୍ଡେ ପଚାରି ଦିଆ।
3: ହଁ, ପ୍ରଶ୍ନ ଅଛି ଶ୍ରୀଯୁକ୍ତ ମହାନା ସାର୍ଙ୍କୁ।
0: ଆଜ୍ଞା,
3: ହ୍ୟାଲୋ।
0: ହଁ କୁହନ୍ତୁ ସାର।
3: ହଁ ସାର୍, ମହାନା ସାର୍, ଆପଣଙ୍କୁ ମୋର ହୃଦୟରେ ପ୍ରଥମେ ଶୁଭ ସନ୍ଧ୍ୟାର ଅଭିନନ୍ଦନ।
0: ଧନ୍ୟବାଦ ଆଜ୍ଞା।
3: ମୋର ପ୍ରଥମ ପ୍ରଶ୍ନ ହେଉଛି ଏଚ୍ଆଇଆର୍ ଆର୍ ଫୁଲ୍ ଫର୍ମ କଣ, ଏହାଦ୍ୱାରା ଭାରତର ନାଗରିକମାନଙ୍କର କଣ ବା ଭାରତୀୟ ନାଗରିକମାନେ କଣ ଉପକାର ପାଇପାରିବେ?
0: ଶୁଣନ୍ତୁ ଆଜ୍ଞା, ଏସ୍ଆଇଆର୍ ର ଫୁଲ୍ ଫର୍ମ ହେଉଛି ସ୍ପେଶିଆଲ ଇଣ୍ଟେନ୍ସିଭ ରିଭିଜନ୍, ବା ଯାହାକୁ କି ଆମେ ଓଡ଼ିଆରେ କହିବା ସ୍ୱତନ୍ତ୍ର ସଘନ ସଂଶୋଧନ।
3: ଆଚ୍ଛା,
0: ଆମର ଭୋଟର ତାଲିକାରେ ଯାହା ସବୁ ଭୁଲ ରହୁଛି ବା ଯେଉଁ ସବୁ ଭୋଟର ତାଲିକା ପ୍ରକାଶ ହୋଇଛି ସେଥିରେ କିଛି ଲୋକ ମୃତ ବ୍ୟକ୍ତିଙ୍କର ମଧ୍ୟ ସ୍ଥାନିତ ହୋଇଛନ୍ତି, ଏବଂ ଦୁଇ ଦୁଇ ଥର ସେମାନଙ୍କର ନାମ କିଛି ବ୍ୟକ୍ତିଙ୍କର ଆମେ ଦେଖୁଛେ, ଆଉ ନାମରେ ମଧ୍ୟ ସଂଶୋଧନର ଆବଶ୍ୟକତା ରହିଛି। ଏହିସବୁକୁ ଠିକ୍ କରିବା ପାଇଁ, ଗୋଟେ ନିର୍ଭୁଲ ଆମେ ଭୋଟର ତାଲିକା ପ୍ରକାଶ କରିବା ପାଇଁ ଭାରତ ସରକାରଙ୍କର ଏହା ଏକ ସ୍ୱତନ୍ତ୍ର ପ୍ରକ୍ରିୟା, ତେଣୁ ଏହି ପ୍ରକ୍ରିୟାରେ ଆମେ ସମସ୍ତ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ।
3: ମୋର ଦ୍ୱିତୀୟ ପ୍ରଶ୍ନ ସାର୍, କୋଉମାନେ କାର୍ଯ୍ୟରତ ଏବଂ ଏମାନଙ୍କର କାର୍ଯ୍ୟକଳାପ ବିଷୟରେ ସଂକ୍ଷେପ ସୂଚନା ଦେବାକୁ ମୋର ବିଶେଷ ଅନୁରୋଧ।
0: ଆଜ୍ଞା, ଦେଖନ୍ତୁ, ଆମର ଓଡ଼ିଶାରେ ଯେତେ ଗୁଡ଼ାଏ ଆମର ଏସି ଅଛି, ମାନେ ଆମର ଦେଖନ୍ତୁ ଏଇଟା ଗୋଟେ ଜୟପୁର ଏସି, ଜୟପୁର ଏସି କେତେ ଗୁଡ଼ାଏ ବୁଥକୁ ନେଇକିରି ତିଆରି ହେଇଛି, ଜୟପୁର ବ୍ଲକଟା ଆମର ଅନେଶ୍ୱତ ବୁଥକୁ ନେଇକି ତିଆରି ହେଇଛି। ହେଲେ ପ୍ରତ୍ୟେକ ବୁଥ, ପ୍ରତ୍ୟେକ ଗାଁରେ ପ୍ରାୟ ଗୋଟେ ଗୋଟେ ବୁଥ ରହୁଛି, ଆସେମ୍ବ୍ଲି କନ୍ଷ୍ଟିଚୁଏନ୍ସି ଆମେ ବୋଲିକି ଯାହାକୁ କହୁଛେ, ସେଇ ବୁଥରେ ତାର ସଞ୍ଚାଳନ ପାଇଁ ଜଣେ ଜଣେ ବିଏଲଓ ନିଯୁକ୍ତ ହୋଇଥାନ୍ତି। ସେମାନେ ହୁଏତ ସେଇ ବିଦ୍ୟାଳୟର ଶିକ୍ଷକ ହୋଇପାରନ୍ତି, କିମ୍ବା ସେହି ଅଞ୍ଚଳର ଅଙ୍ଗନବାଡ଼ି ମଧ୍ୟ ଅଛନ୍ତି। ତେଣୁ ସେମାନଙ୍କର ମୁଖ୍ୟ କାମ ହେଲା ଯେ ଯେଉଁମାନଙ୍କୁ 18ରୁ ଉର୍ଦ୍ଧ ଆମର ଯେଉଁମାନେ ଯୋଗ୍ୟ ବ୍ୟକ୍ତି ଅଛନ୍ତି ସେମାନଙ୍କୁ ଭୋଟର ଲିଷ୍ଟରେ ସେମାନେ ତାଲିକାଭୁକ୍ତ କରିବା, ଏବଂ ସମସ୍ତଙ୍କର ଯେଉଁ ନ୍ୟୁଲି ଯେଉଁମାନେ ଆସୁଛନ୍ତି ଆମର ଭୋଟରେ ନିଜର ନାମ ପଞ୍ଜୀକରଣ କରିବା ପାଇଁ ସେମାନଙ୍କୁ ସ୍ଥାନିତ କରିବା, ତା ସହିତ ସେମାନଙ୍କ ଅଞ୍ଚଳ ବୁଲିକି ସେମାନେ ଦେଖିବେ ଯେ ପ୍ରକୃତରେ ସର୍ଭେ ସମୟରେ କିଏ ମୃତ, କିଏ ସ୍ଥାନାନ୍ତରିତ ଏବଂ କିଏ ଅନୁପସ୍ଥିତ ଅଛନ୍ତି, ସେଗୁଡ଼ାକ ସେମାନେ ଚିହ୍ନଟ କରିବା, ଇଏ ହେଉଛି ସେମାନଙ୍କର ମୁଖ୍ୟ କାମ।
3: ଧନ୍ୟବାଦ ସାର୍, ଆପଣ ମୋ ପ୍ରଶ୍ନ ସଠିକ୍ ଉତ୍ତର ଏବଂ ସଠିକ୍ ମାର୍ଗ ଦର୍ଶାଇଥିବାରୁ ପୁଣିଥରେ ନମସ୍କାର, ଶୁଭ ଅଭିନନ୍ଦନ, ଶୁଭକାମନା।
0: ଥ୍ୟାଙ୍କ ୟୁ,
1: ତମକେ ଧନ୍ୟବାଦ ଲାଗୁ ବାବୁ, ତମର ପ୍ରଶ୍ନର ଉତ୍ତର ତ ଆମର ମହାରାଣା ବାବୁ ତମକେ ଦେଇଦେଲା, ବୁଝି ମିଶା ପାରିରେ ବାସ୍। ଏଲେ ବାବୁ, ତମକେ ଗୋଟେ କଥା ପଚାରବୁ, ଇଟା ଇ ଯେନ୍ ଏସ୍ଆଇଆର୍ ବୋଲବାଟା, ବୋଲେ ଆମେ ସିତି ତମର ଅଫିସେ ଯିବା କି ତମେ ଆମ ଲୋକମାନଙ୍କର ଘରକେ ଆଇବା, ସେଟା କେନ୍ତା ଏଇଟା ଗୋଟେ ହିସାବ ଅଛି? ଏଇଟା
0: ଭଲ ପ୍ରଶ୍ନ ପଚାରିଛନ୍ତି ଭାଇ।
1: ହଁ,
0: ଏଇଟା ହଉଛି ଦେଖନ୍ତୁ, ଆମର ଏସ୍ଆଇଆର୍ କାର୍ଯ୍ୟକ୍ରମଟା ଆମ ଓଡ଼ିଶାରେ ଆରମ୍ଭ ହେଇଯାଇଛି।
1: କେତେ ଦିନ ଚାଲିଛି ବାବୁ ଏଇଟା, କେବେ ସରିଛି, କେବେ ଆରମ୍ଭ ହେଲା, କେବେ ସରିଛି?
0: ଠିକ ଅଛି, ମୁଁ ସମସ୍ତ ବିଷୟ ଆପଣଙ୍କ ଡିଟେଲ୍ସରେ କହିବି। ଆମର 20/5/2026ରୁ 29/5/2026 ମଧ୍ୟରେ ଆମର ପ୍ରସ୍ତୁତି, ପ୍ରଶିକ୍ଷଣ ଏବଂ ମୁଦ୍ରଣ କାର୍ଯ୍ୟ ସରିଯାଇଛି। ବର୍ତ୍ତମାନ ବିଏଲଓମାନଙ୍କ ଦ୍ୱାରା ଘର ପରିଦର୍ଶନ ଚାଲିଛି।
1: ଇଏ ଦେଶୁନ, ଆରି ଗୋଟେ ଫୋନ ଆସିଲା, ବାନ୍ଧି ଦେଖିଦେଉ।
2: ହ୍ୟାଲୋ,
1: ହ୍ୟାଲୋ, ରେଡିଓ କେ ପଚାରୁ।
3: ଜୁହାର ଲାଗ ବାପା।
1: ଜୁହାର ଜୁହାର, କେନ୍ତା ନିକୁଆ ଚାଷ କି?
3: ପଚାରିଦିଆ ଲୋକ କାଟିବା ପାଇଁ ଡକ୍ୟୁମେଣ୍ଟ ଲଡ଼ା କିଏ?

0: ହଁ ଶୁଣନ୍ତୁ, ମୃତ ବ୍ୟକ୍ତିଙ୍କର ଯଦି ରହିଯାଇଛି ଭୋଟର ଲିଷ୍ଟରେ, ତାଙ୍କୁ ଆମେ ତାଲିକାରୁ ଯେତେବେଳେ ବାଦ ଦେବା ସେହି ସମୟରେ ଆମେ ତାଙ୍କର ପ୍ରଥମେ ଡେଥ୍ ସାର୍ଟିଫିକେଟ୍ଟା ଆମେ ଆବଶ୍ୟକ କରୁଛୁ। ଯଦି ତାଙ୍କର ଡେଥ୍ ସାର୍ଟିଫିକେଟ୍ ଅଛି ତାହେଲେ ଆପଣ ନିକଟସ୍ଥ ବିଏଲ୍ଙ୍କୁ ଠାରେ ତାକୁ ଦାଖଲ କରିବେ। ତା ସହିତ ଯଦି କୌଣସି ବ୍ୟକ୍ତିଙ୍କର ଡେଥ୍ ସାର୍ଟିଫିକେଟ୍ ନାହିଁ ତାହେଲେ ଆମେ ଗୋଟେ ପଞ୍ଚନାମା ପତ୍ର ମଧ୍ୟ ଦେଉଛୁ। ପଞ୍ଚନାମା ଗୋଟେ ହେବ ସେହି ଗାଁର ସରପଞ୍ଚ, ୱାର୍ଡ ମେମ୍ବର ଏବଂ କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ଗୋଟେ ସଭା ଡକାଯାଇ ସେଇଠି ଆମେ ତାଙ୍କୁ ଚିହ୍ନଟ କରିବା ଯେ ଏ ବ୍ୟକ୍ତି ଜଣକ ଆମ ଗାଁରେ ଥିଲେ କିନ୍ତୁ ବର୍ତ୍ତମାନ ମୃତ ହୋଇଯାଇଛନ୍ତି, ତେଣୁ ତାଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଉ। ଏଇସବୁ ଜିନିଷ ଆଜ୍ଞା ଶୁଣ କୁହନ୍ତୁ।
1: ହେଲେ ଗୋଟେ ଲୋକ ଯଦି ଅନ୍ୟ ଜାଗାରେ ଥିବ,
0: ଆଜ୍ଞା
1: ଧର ଟ୍ରାନ୍ସଫର ହେଲେ ଆଉ ଗୋଟେ ଜାଗାକୁ ଗଲା,
0: ହଁ ସାର୍,
1: ସେଇଠି ସେ ନିଜର ଫଟୋ କେମିତି ବନେଇ ପାରିବ?
0: ଶୁଣନ୍ତୁ, ଯଦି ଜଣେ ବ୍ୟକ୍ତି ଜୟପୁରରେ ଅଛି, ଜୟପୁର ଭୋଟର ଲିଷ୍ଟରେ ତାଙ୍କ ନାଁଟା ଅଛି, ତାଙ୍କୁ ଯଦି ମନେ କରନ୍ତୁ ଆପଣ କୋରାପୁଟ ଟ୍ରାନ୍ସଫର ହୋଇଯାଇଛନ୍ତି ହେଲେ ସିଏ କୋରାପୁଟରେ ପେର୍ମାନେଣ୍ଟଲି ରହିବା ପାଇଁ ଚାହୁଁଛନ୍ତି, ତେଣୁ ସିଏ କ'ଣ କରିବେ ନା ଏଇଠୁ ଡିଲିସନ୍ କରିବା ପାଇଁ ଗୋଟେ 7 ନମ୍ବର ଫର୍ମରେ ସିଏ ଆପ୍ଲାଏ କରିବେ, ଯେଉଁଟାକି 7 ନମ୍ବର ଫର୍ମ ଆମର ଅଛି ରେଜିଷ୍ଟର୍ଡ ଫର୍ମ, ସେଥିରେ ସିଏ ଆପ୍ଲାଏ କରିବେ ଯେ ଆଉ ମୋର ଏଇଠୁ ନାମଟା କଟାଯାଉ। କଟାଗଲା ପରେ ସିଏ ବିଏଲ୍ ତାଙ୍କୁ କ'ଣ କରିବେ ନା ଗୋଟେ ରିସିପ୍ଟ ଦେବେ, ପ୍ରାପ୍ତି ସ୍ୱୀକାର ଗୋଟେ ଦେବେ, ସେହି ପ୍ରାପ୍ତି ସ୍ୱୀକାର ଧରିକି ସେ ଯେତେବେଳେ କୋରାପୁଟ ଯିବେ ସେଇଠି ଯେଉଁ ଅଞ୍ଚଳରେ ରହୁଛନ୍ତି ସେହି ଅଞ୍ଚଳର ବିଏଲ୍ଙ୍କୁ ସିଏ ପ୍ରାପ୍ତି ସ୍ୱୀକାରଟା ଦେବେ ଯେ ମୁଁ ଜୟପୁରରେ ଆଉ ରହିବା ପାଇଁ ଚାହୁଁନାହିଁ, ମୁଁ କୋରାପୁଟରେ ମୋର ଭୋଟର ନାଁ ଯୋଡ଼ାଇବା ପାଇଁ ଚାହୁଁଛି। ତେଣୁ ସେଇଟା ଆପେ ଆପେ ପ୍ରୋସେସ୍ରେ ସେଇଟା ଆମର ବିଡ଼ିଓଙ୍କ ପାଖକୁ ଯିବ, ବିଡ଼ିଓଙ୍କଠୁ ଆମର ସବ୍ କଲେକ୍ଟରଙ୍କ ପାଖକୁ ଯିବ ଏବଂ ଅନୁଧ୍ୟାନ କରିକି ତାଙ୍କର ସେଇଠି ଜୟପୁରରେ ନାଁ ଡିଲିସନ୍ ହେବ ଆଉ କୋରାପୁଟରେ ତାଙ୍କର ନାଁ ଏନରୋଲ୍ ହେବ। ଏଇଟା ହେଉଛି ଗୋଟେ ସ୍ୱାଭାବିକ ପ୍ରକ୍ରିୟା। ଆଉ ଆପଣ ନିଜେ ବି ଅନଲାଇନ୍ରେ ମଧ୍ୟ ଆପଣ ଆପ୍ଲାଏ କରିପାରିବେ, ଆମର ECI ନେଟ୍ ବୋଲିକି ଗୋଟେ ଆମର ଆପ୍ ଅଛି, ସେଇ ନେଟ୍ରେ ମଧ୍ୟ ଆପଣ ଅନଲାଇନ୍ରେ ଆପଣ ଆପ୍ଲାଏ କରିକି ଆପଣ ନିଜେ ନାମକର୍ତ୍ତନ କରିକି ଅନ୍ୟ ଜାଗାକୁ ମଧ୍ୟ ଟ୍ରାନ୍ସଫର କରିକି ନେଇପାରିବେ। ଏଇଟା ଭାରତୀୟ ସରକାରଙ୍କର ଗୋଟେ ସୁନ୍ଦର ବ୍ୟବସ୍ଥା ରହିଛି, ତେଣୁ କୌଣସି ଅସୁବିଧା ନାହିଁ। ଆପଣ ଯେକୌଣସି ମୁହୂର୍ତ୍ତରେ ଯେକୌଣସି ସମୟରେ ଆପଣ ବିଏଲ୍ ସହିତ ସଂଯୋଗ କରିପାରିବେ ଏବଂ ଆମର ଯେଉଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଡ଼ିଓ ସାର୍ ଅଛନ୍ତି କିମ୍ବା ତହସିଲଦାର ସାର୍ ଅଛନ୍ତି କିମ୍ବା ମ୍ୟୁନିସିପାଲିଟିରେ ଏକ୍ଜିକ୍ୟୁଟିଭ୍ ଅଫିସର ଅଛନ୍ତି ଆଉ ସ୍ଥାନୀୟ ଆମର ସାବ୍ କଲେକ୍ଟର ସାର୍ ବି ଅଛନ୍ତି, ସେମାନଙ୍କ ଦ୍ୱାରା ମଧ୍ୟ ଆପଣ ଆପଣଙ୍କର ଏହି ଅଭିଯୋଗ ଆପତ୍ତିକୁ ଆପଣ ଦାଖଲ କରିକି ଆପଣ ଆପଣଙ୍କର କାମ କରିପାରିବେ। ଥ୍ୟାଙ୍କ ୟୁ ସାର୍,
2: ଧନ୍ୟବାଦ ଲାଗ। ତମର ତ ଉତ୍ତର ତମକୁ ମିଳିଲା ମିଶ୍ର ବାବୁ। ଏଲେ ବାବୁ, ହଁ ହଁ, ଜୁହାର ଲାଗ, ଜୁହାର ଲାଗ, ଜୁହାର ଲାଗ। ଏଲେ ବାବୁ, ଜନ କହିଲାସିନି ଇଟା ବଡ଼େ, ଆମେ ଶୁଣିଲୁନି ଯେ ଏସ୍ଆଇର ବୋଲବାଟା କରଲାଇନି, କାଟାକେ କାଟିଦେଲାଇନି, କାଟାକେ ରଖିଦେଲାଇନି, ଜବର ନାମ କାଟିଦେଲାଇନି ବୋଲାଇନି, ଏଟା କେମିତି ହେଲାନି ବାବୁ? ଏଇଟା
3: ମୋର କଥା ଓଇ, ତମର ଜନଟା କହିଲା ସେଟା ଯେ
2: ଏଇଟା ତମେ ପଚାରିଲେନି?
3: ନାଇଁ, ଆଧାର କାର୍ଡ଼ ଲଗେଇ ମିଶା ଆର୍ ଇ ଭୋଟର କାର୍ଡ଼ ମିଶା, ଯେଉଁ ନାଁ ଲୋକ ଉଠିଗଲା ତାର ପଛେ ଆଧାର କାର୍ଡ଼ ଲଗେଇ ଚେଗଲା ବୋଲି ସେ ମୋର ଗେଜେଟ୍ ନୋଟିଫିକେସନ୍ ମାଗିଲାଇନି।
2: ହଇ, ସେ ଗେଜେଟ୍ ମାଗିଲାଇନି ଯେ ଫୋନ୍ ଉଡ଼ାଇଲା ଦେଖି ଦଉତା।
3: ହଲେ ହଲେ, ହ୍ୟାଲୋ, ରେଡ଼ିଓ କିଏ ପଚାରୁ?
4: ହ୍ୟାଲୋ
3: ହ୍ୟାଲୋ, କିଏ କହିଲା ସିନି ବାବୁ କହନ୍ତେନି?
4: ନା ହଉଛେ ଦୋଲଗୋବିନ୍ଦ ମିଶ୍ର, ସୁଲେଗା କିରିଡ଼ା ବ୍ଲକ ଝାରସୁଗୁଡ଼ା ଜିଲ୍ଲାରୁ କହୁଛି।
2: ଝାରସୁଗୁଡ଼ା ତାନେ କହିଲା ସିନି, ବଡ଼ ଶ୍ରଦ୍ଧା ଲାଗିଲା ଯେ ଏତେ ଦୂର ତାନୁ ଆମକୁ ଫୋନ୍ କରିଲା ସିନି। ଆମର ବୈଠକ ତାନେ ଆମର ବିଶେଷଜ୍ଞ ବାବୁ ବସିଲା ଅଛ, ତାଙ୍କେ ପଚାରି ଦିଅ ତମର କାଇ ପର୍ସନ ଅଛେ।
4: ହଁ ସାର୍ ନମସ୍କାର।
0: ନମସ୍କାର ଭାଇ, ଯାହା ବହୁତ ଭଲ ଲାଗିଲା ଶୁଣିବାକୁ ଆପଣଙ୍କର ଏତେ ଦୂରରୁ ଫୋନ କରୁଛନ୍ତି, ବହୁତ ଖୁସି ଆମେ। କୁହନ୍ତୁ ସାର।
4: ସାର ଇଏ ମୋର ମାନେ ପ୍ରଶ୍ନ ଅଛେ, ଆମେ ଯେନ୍ ଫର୍ମ ଯେନ୍ ଭର୍ମା ସେଟା ଫର୍ମ 6 ଆମକେ ନିତ୍ୟ ଆଣବା ଲାଗି ପଡ଼ବା ନା ଅଲଗା କିଛି ଫର୍ମ ଅଛେ?
0: ନାଇଁ ସାର, ଯଦି ଆପଣ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବା ପାଇଁ ଯଦି ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଫର୍ମ 6 ର ଆବଶ୍ୟକତା ରହିଛି, କିନ୍ତୁ ବର୍ତ୍ତମାନ
4: ଏଥିରେ
0: ଆଜ୍ଞା କୁହନ୍ତୁ
4: ଆଉ ଗୋଟେ ପ୍ରଶ୍ନ ଅଛି ଆଜ୍ଞା, ମାନେ ମାନେ ପୁରୁଣା ଭୁଲ ନାମ କି ବୟସ ଠିକଣା ଏଥିରେ ମାନେ ସୁଧାରି ହେବ କି ନାହିଁ?
0: ଶୁଣନ୍ତୁ, ଆମର ବର୍ତ୍ତମାନ ଏଇଟା ପ୍ରୋସେସ ଚାଲିଛି ଯେ ପ୍ରକୃତରେ ଯେଉଁ ଭୋଟର ଅଛନ୍ତି ସେମାନଙ୍କର ତାଲିକାରେ ନାମ ଅଛି କି ନାହିଁ, ହେଲା, ଏଇ ନାମ ଲେଖା ପ୍ରକ୍ରିୟାଟା ଆମର

0: ଡ୍ରାଫ୍ଟ ଗ୍ରାଡୁଏସନ୍ ଲିଷ୍ଟଟା ଯେଉଁ ବାହାରିବ ଭୋଟର ଲିଷ୍ଟ,
1: ଆଜ୍ଞା
0: ତାପରେ ଗୋଟେ ଆପତ୍ତି ଅଭିଯୋଗ ଅଛି, ଯାହାର ଯଦି କଟି ଯାଇଥିବ ବା ଯାହାର ନାଁ ନଥିବ ସେଠି, ସେମାନେ ଯାଇକି ଦାବିପତ୍ର ଦାଖଲ କରିବେ, ତାଙ୍କୁ ମାସେ ଦୁଇ ମାସ ଟାଇମ୍ ଦିଆଯିବ, ତାପରେ ସେଇଟା ଆମର ଏନକ୍ୱାରି ଅଫିସର ଗୁଡ଼ାକ ବସିବେ, ବସିଲା ପରେ ଯଦି ସେମାନେ ଦେଖିବେ ଏଇଟା ସବୁ ଠିକ୍ଠାକ୍ ଅଛି, ତେଣୁ ତାଙ୍କୁ ଭୋଟର ଲିଷ୍ଟରେ ତାଙ୍କର ନାଁ ସେମାନେ ଯୋଡ଼ିବା ପାଇଁ ବା ପଞ୍ଜୀକରଣ କରିବେ।
1: ନାଇଁ ଆଜ୍ଞା ନାଇଁ ମୋର ପ୍ରଶ୍ନ ଏଇଟା ଥିଲା କି ଯେ ମୋର ଯେମିତି ନାମଟା ଦୋଲଗୋବିନ୍ଦ ମିଶ୍ର ଡିଓ ଡିଓ ଏଲ ଅଛି, ମାନେ ମୋର ସାର୍ଟିଫିକେଟ ଡିଓ ଏଲ ଅଛି, ତ ସେ ମୋର ମାନେ ଭୋଟର କାର୍ଡରେ ଡିଓ ଏଲ ହେଇଛି, ତ ମୋତେ ଏ କୁ କାଟବାର ଅଛି, ତ ସେଇଟା ସୁଧାରି ହବ କି ନାଇଁ?
0: ହଁ ସୁଧାରି ହବ ଆଜ୍ଞା, ଆପଣ ଆଠ ନମ୍ବର ଫର୍ମରେ ଆମର ଏଇ ସଂଶୋଧନ ପ୍ରକ୍ରିୟାରେ ହିଁ ଆପଣ ଆଠ ନମ୍ବରରେ ଆପ୍ଲାଏ କରିବେ, ହେଲା, ଆଠ ନମ୍ବରରେ ଆପ୍ଲାଏ କରିବେ, ଆପଣଙ୍କର ଯୋଉଥିରେ ଠିକ୍ ନାଁଟା ଅଛି ତାର ଗୋଟେ ଡକ୍ୟୁମେଣ୍ଟ ଆପଣ ଦେବେ, ସେ ଡକ୍ୟୁମେଣ୍ଟ ଅପଡେସନ ହବ, ହେଲା ପରେ ଆପଣଙ୍କ ନାଁଟା ସେଠି କଟିକି ଆଉ ଗୋଟେ ନୂଆ ଭୋଟର ଆପଣଙ୍କର ପରିଚୟ ପତ୍ର ଗୋଟେ ଆସିବ, ହେଲା, ସେଇଠି ଆପଣଙ୍କର।
1: ଆଉ ମାତ୍ର ଦୁଇଟା ପ୍ରଶ୍ନ ଅଛି ଯେ ଯେନ୍ ମାନେ ପଢିନି ପାରବାର ତାଙ୍କର ଲାଗି ସେମାନେ ନିଜେ ଭରିକି ଦେବେ ନା ସେ ପଢବା ଲୋକକୁ କିଛି ଅସୁବିଧା ସମ୍ମୁଖୀନ ହେବା ଲାଗି ପଡ଼ବା, ଇଟା ଗୋଟେ ପ୍ରଶ୍ନ ଅଛେ। ଆଉ ଯେନ୍ ଏସ୍ଆଇଆର୍ ଯେନ୍ ଆମେ ଫର୍ମ ଭରମୁ ସେଥିଲାଗି ଆମକେ କିଛି ପଇସା ଦେବା ଲାଗି ପଡ଼ବା ନା ସେଟା ମୁକ୍ତ ମାନେ ଫ୍ରି ହେ?
0: ନାଇଁ ଶୁଣନ୍ତୁ, ଆପଣଙ୍କର ଦ୍ୱିତୀୟ ପ୍ରଶ୍ନର ଉତ୍ତର ମୁଁ ଦେଉଛି। ଆପଣ ଯୋଉ ପଚାରିଥିଲେ ଯେ ଯେଉଁମାନେ ପଢାପଢି କରିପାରୁନାହାନ୍ତି, ତେଣୁ କିଛି ଅସୁବିଧା ନାହିଁ, ବିଏଲ୍ ତାଙ୍କର ଫର୍ମ ଭର୍ତ୍ତି କରିବେ। ଆମକୁ ସାଧାରଣତଃ ଦୁଇଟା ଫର୍ମ ଦିଆଯାଉଛି, ଗୋଟିଏ ବିଏଲ୍ଙ୍କ ପାଖରେ ରହିବ ଆଉ ଗୋଟେ ସେ ଅଂଶଗ୍ରହଣକାରୀଙ୍କ ପାଖରେ ରହିବ, ତେଣୁ ଦୁଇଟା ଯାକ ଫର୍ମ ବିଏଲ୍ ହିଁ ଭର୍ତ୍ତି କରିବେ କିମ୍ବା ତାଙ୍କର ସହଯୋଗୀ ବା ସ୍ୱେଚ୍ଛାସେବୀ ତାଙ୍କ ସହିତ ଯେଉଁମାନେ ଥିବେ ସେମାନେ ଭରିବେ। ସେଥିପାଇଁ ପାଠ ପଢିବା ଯିଏ ପାଠ ପଢିନାହାନ୍ତି ବୋଲିକି ଆପଣ କହୁଛନ୍ତି, କିଛି ଅସୁବିଧା ନାହିଁ, ଏମାନେ ଭର୍ତ୍ତି କରିବେ, କରିକି ଆଣିବେ, ତାଙ୍କର ଯଦି ଦସ୍ତଖତ କରିପାରୁଛନ୍ତି ତାହେଲେ ଦସ୍ତଖତ କରିବେ କିମ୍ବା ତାଙ୍କର ଟିପ ଚିହ୍ନ ଦେଇକି ମଧ୍ୟ ଆଣିବେ, ସେଥିପାଇଁ କିଛି ବ୍ୟସ୍ତ ହେବା ଦରକାର ନାହିଁ। ଆଉ ଆଉ ଗୋଟେ ଯେଉଁ ପ୍ରଶ୍ନ ଆପଣଙ୍କର ପଚାରୁଥିଲେ, ଯୋଉ ପଇସା ପତ୍ର, ଏଥିରେ କୌଣସି ପ୍ରକାର ପଇସା ପତ୍ର ଦେବା ପାଇଁ ଆବଶ୍ୟକତା ନାହିଁ, ଏଇଟା ସ୍ୱତନ୍ତ୍ର ଏବଂ ମୁକ୍ତ ଏବଂ ସ୍ୱଚ୍ଛନ୍ଦ ଭାବରେ ଆଉ ସ୍ୱାଧୀନ ଭାବରେ ଏଇ କାର୍ଯ୍ୟକ୍ରମଟା ଚାଲୁଛି, ଏଥିପାଇଁ କୌଣସି ପଇସା ପତ୍ର ଦେଇକି ଆପଣ ହଇରାଣ ହେବେ ନାହିଁ, କାହାକୁ ଦେବେ ମଧ୍ୟ ନାହିଁ, ଏଇଟା ସବୁ ନିଃଶୁଳ୍କ ଭାବରେ ଆପଣଙ୍କର କାର୍ଯ୍ୟକ୍ରମ ଭାରତ ସରକାରଙ୍କର।
2: କେତେ ଲୋକ ମିଶେ ଡାବୁ ପତ୍ର ମାଗିଲେ କାହାକେ କହିବାକୁ ପଡୁଛି କେମିତି?
0: ନାଇଁ ଶୁଣନ୍ତୁ, ଯଦି କିଏ ଆପଣଙ୍କୁ ପଇସା ପତ୍ର ପାଇଁ ବାଧ୍ୟବାଧକତା କରୁଛି ତାହେଲେ ଆପଣଙ୍କର ଆମର ଯୋଉ ପଞ୍ଜୀକରଣ ଅଧିକାରୀଙ୍କ ପାଖକୁ ଯାଇକି ଆପଣ କମ୍ପ୍ଲେନ୍ କରିପାରିବେ। ଏହା ପାଇଁ କୌଣସି କିଏ ଆପଣଙ୍କୁ ପଇସା ପତ୍ର ପାଞ୍ଚ ପଇସା ମଧ୍ୟ ଆପଣଙ୍କୁ କିଏ ଦାବି କରିବେ ନାହିଁ, ଏଇଟା ଗଭର୍ଣ୍ଣମେଣ୍ଟର ଗାଇଡ୍ଲାଇନ୍, ଏଇଟା ସବୁ ସ୍ୱତନ୍ତ୍ର ଏବଂ ମୁକ୍ତ ଏବଂ ନିଃଶୁଳ୍କ ଭାବରେ ଏହି କାର୍ଯ୍ୟକ୍ରମ ଚାଲୁଛି।
3: ଆଧାର କାର୍ଡ ଲଗେ ନାଓ ମିଶା ଟାଇଟଲ ଭୁଲ ରହିଛି, ସେଟା ତମର ଲାଗି ହେସି କି ତସଲ
2: ଏବେ ଶୁଣବାଟା ବାବୁ? ଏବେ ଦେଖା ପ୍ରଥମ ଯେଡ଼େ ବେଲେ ଆଧାର କାର୍ଡ ମାନ କରଲେ ଗାଁ ଗହଳି ଭିତରେ, ଆମର ଗାଁର ଲୋକ ମାନେ କାହିଁ ନା ଜାଣତ କାହାର ନା ମାନେ କାହା କାହିଟା ମାନେ ଲେଖଲା ଅଛ ଯେ ତମକୁ କହିକି ନା ହେ, ସେମିତି ଆମେ ନା ଶୁଣ ଭୋତରା କେ ନେତରା ଏଟା କାହା କାହିଟା ମାନେ କରଲା ଅଛ
0: ଶୁଣନ୍ତୁ, ଭୋଟର କାର୍ଡ ସଂଶୋଧନ ପ୍ରକ୍ରିୟା ତ ଆମର କଣ୍ଟିନ୍ୟୁ ପ୍ରୋସେସ ଏଇଟା ଗୋଟେ, ଆଉ ଆପଣ ଯୋଉ ଆଧାର କାର୍ଡ ସଂଶୋଧନ କଥା କହୁଛନ୍ତି, ଯଦି ଆପଣଙ୍କର ଆଧାର କାର୍ଡରେ ସବୁ ଠିକ୍ ଅଛି ତାହେଲେ ସେଇ ଆଧାର କାର୍ଡ ଆପଣଙ୍କର ସଂଶୋଧନ ପାଇଁ ଦାଖଲ କରିବେ ବିଏଲ୍ଙ୍କ ନିକଟରେ।
2: ନାଇଁ ଆଧାର କାର୍ଡ ତାନେ ଦେଖା କାହିଁ ନା ମନେ ଲେଖଲା ଅଛ ଗୋଟେ ଆମର ଗାଁ ଗହଳି ମାନଙ୍କର ଭୂମିଆ ପତ୍ର ଏମିତି ଜନ ଆମର ଟାଇଟଲ ବୋଲବାଇ ନାଇଁ କି ସେଟା ମୁଁ ନାଚେ ନାଇଁ କି ସିବାଟେ ନା ଜାଣବା ଲୋକ ଯେଡ଼େ ବେଲେ କରିଦେଲା ଇବାଟେ ସିବାଟେ କରିଦେଲା ଅଛ, ସେଟାକେ କେନ୍ତା କରବୁ? ଇଟା ଇ ଭିତରେ ଇଟା ହେଇଛି କି ତାର କାର୍ଯ୍ୟରେ ଗୋଟେ ବିନ୍ଦ କରବାକୁ ପଡୁଛି
3: ତମର ଲାଗି ବିଏଲ୍ ଲାଗି ଯାଇଛି କି ତହସିଲ ଅଫିସ କରବାକୁ? ସେଟା କଣ
0: ଆଧାର କାର୍ଡ ସଂଶୋଧନ କରିବା ପାଇଁ ତ ଆପଣଙ୍କର ଆଧାର କାର୍ଡ ସଂଶୋଧନ କେନ୍ଦ୍ର ଯାକ ଅଛି, ତାପରେ ଆଉ ଗୋଟେ ଜିନିଷ ବି ଆପଣଙ୍କୁ ମୁଁ କହି ରଖେ ଯେ ଭୋଟର ପ୍ରକ୍ରିୟାରେ ଆପଣ ନାମ ପଞ୍ଜୀକୃତ କରିବା ପାଇଁ ଆଧାର କାର୍ଡ ହିଁ ମୁଖ୍ୟ ନୁହଁ, ତା ସହିତ ଆଉ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ମଧ୍ୟ ଆପଣ ଦେଇକି ଆପଣଙ୍କର ନାଁ ଚଢାଇ ପାରିବେ,
3: ଯେପରି ଆପଣଙ୍କର

0: ପ୍ୟାନ୍ କାର୍ଡ ଥିବ
1: ଡ୍ରାଇଭିଂ ଲାଇସେନ୍ସ
2: ଯୋଉଟା ରହିଲେ ମିଶା ହେଇଛି ଇଏ ଆର ଗୋଟେ ବାବୁ ଫୋନ କରିଲେ ଖଣ୍ଡେ ଦେଖିଦେବ
1: ହ୍ୟାଲୋ
2: ହ୍ୟାଲୋ ରେଡିଓ କେ ପଚାରୁ ମୁନାଫଣ୍ଡା ବାବୁ ବାବୁ ତ ଆମର ବସଲା ଅଛ ତମର କାଇ ପ୍ରଶ୍ନ ଆଜି ଖଣ୍ଡେ ପଚାରି ଦିଆ
3: ଦେଖନ୍ତୁ ମୋର ପ୍ରଶ୍ନ ହେଲା ଭୋଟର ଲିଷ୍ଟ ଏବେ ସଂଶୋଧନ ହଉଛି ସେଥିରେ ଧନ୍ୟତା ଆମ ବାପା ନାହାନ୍ତି ତାପରେ ବାପା ନା ନଥିବା ସେ ଜେଜେ ଜେଜେ ମାଙ୍କ ନାଁ ପକେଇଲେ ଚଳିବ କି
0: ହ୍ୟାଲୋ ନମସ୍କାର ସାର୍
3: ହ୍ୟାଲୋ
0: ଆପଣ ଯୋଉ ପ୍ରଶ୍ନଟା ପଚାରିଲେ ଦେଖନ୍ତୁ ଆମର ଏବେ 2025 ମସିହାର ଭୋଟର ଲିଷ୍ଟ ସହିତ ଆମେ 2002 ର ଭୋଟର ଲିଷ୍ଟ ସହିତକୁ ଆମେ ମ୍ୟାପିଂ କରୁଛେ ହେଲା ଯୋଉ ମ୍ୟାପିଂ କାମଟା ପ୍ରାୟ ସରିଯାଇଛି ହେଲେ ଆପଣଙ୍କର 2025 ଯୋଉ ନାଁଟା ଅଛି ଯଦି ଆପଣଙ୍କର ନାଁ 2002 ଅଛି ତାହେଲେ କିଛି ଅସୁବିଧା ନାହିଁ ସେମାନଙ୍କୁ ଆମେ ଏ କାଟେଗୋରିରେ ନେଉଛେ କିନ୍ତୁ ଆପଣଙ୍କର ନାଁ 2025 ଅଛି କିନ୍ତୁ 2002 ଆପଣଙ୍କର ନାଁ ନାହିଁ ଆପଣଙ୍କର ବାପାଙ୍କର କିମ୍ବା ମାଙ୍କର ନାଁ ଅଛି କିମ୍ବା ଯଦି ବାପାଙ୍କର ମାଙ୍କର ନାଁ ନଥିଲେ ମଧ୍ୟ ଆପଣଙ୍କର ଜେଜେବାପା ଜେଜେବାପାଙ୍କ ନାଁ ଥିଲେ ମଧ୍ୟ ଆମେ ତାକୁ ଗ୍ରହଣ କରୁଛେ ସେଟାକୁ ଆମେ ବି କ୍ୟାଟେଗୋରି କହୁଛେ ଆଉ ଲାଷ୍ଟ
3: ଗୋଟେ ପ୍ରଶ୍ନ ହେଲା ଧରିଲେ ଆମର ଭାଇ ଭଉଣୀଟା ବାହାରେ ଅଛନ୍ତି ସାନ ଭାଇ ବାହାରେ ଅଛି ସେଠି ଭୋଟର ଲିଷ୍ଟ କରିପାରିବ କି
0: ହଁ ଆଜ୍ଞା କରିପାରିବେ ତାଙ୍କର ଡକ୍ୟୁମେଣ୍ଟ ଆପଣ ଦେବେ ଆପଣ ନିଜର ଭାଇ ବା ଆପଣ ପିତା ହେଇକି ତାଙ୍କର ଭୋଟର ଲିଷ୍ଟ ସେଇ ଜାଗାର ଆପଣଙ୍କର ଆବାସ ପ୍ରମାଣପତ୍ର ସହିତ ତାଙ୍କର ଡେଟ୍ ଅଫ୍ ବାର୍ଥ ପ୍ରୁଫ୍ ଏଇସବୁ ଦେଇକି ଆପଣ ତାଙ୍କ ନାଁ ଚଢ଼େଇ ପାରିବେ କିଛି ଅସୁବିଧା ନାହିଁ ଏଇଟା ଶୁଣନ୍ତୁ ଆପଣ ବିଏଲ୍ଓ ପାଖକୁ ଯିବେ ଆପଣଙ୍କର ନିକଟସ୍ଥ ଯୋଉଠି ଆପଣ ଭୋଟ ଦଉଛନ୍ତି ସେଠି ଆପଣ ବିଏଲ୍ଓଙ୍କ ପାଖକୁ ଯାଇପାରିବେ କିମ୍ବା ଏସ୍ଆଇଆର୍ ଆମର କାର୍ଯ୍ୟକ୍ରମରେ ଇସିଆଇ ନେଟ୍ ଗୋଟେ ଆପ୍ ଆପଣ ଯଦି ଡାଉନଲୋଡ୍ କରିକି ଦେଖିବେ ତାହେଲେ ସେଇଠି ଯଦି ଆପଣ ଖୋଜିବେ ତାହେଲେ ବିଏଲ୍ଓ କଣ୍ଟାକ୍ଟ ଡିଟେଲ୍ସକୁ ଆପଣ ଯାଇକି ଆପଣଙ୍କର ଏରିଆର ବିଏଲ୍ଓଙ୍କ ନମ୍ବରଟା ମଧ୍ୟ ଆପଣ ପାଇପାରିବେ ତାଙ୍କର ଯୋଗାଯୋଗ ନମ୍ବର ପାଇପାରିବେ କିମ୍ବା ସେଠି ଗୋଟେ ବୁକ୍ ଏ କାଲ୍ ୱିଥ୍ ବିଏଲ୍ଓ ବୋଲିକିରି ଗୋଟେ ଅପସନ୍ ରହୁଛି ଆପଣ ଯଦି ସେଠି କାଲ୍ ଗୋଟେ ବୁକ୍ କରିବେ ତାହେଲେ ସେଇ ଏରିଆର ବିଏଲ୍ଓ ଆପଣଙ୍କୁ କଣ୍ଟାକ୍ଟ କରିବ ଫୋନ୍ କରିବ ଆପଣ ହେଲା ଆପଣ କିଛି ଅସୁବିଧା ନାହିଁ
3: ଆପଣଙ୍କୁ ଧନ୍ୟବାଦ ପ୍ରଶ୍ନ ଉତ୍ତର ଦେଇଥିବାରୁ କରୁଛି ଆପଣ ସବୁବେଳେ ସୁସ୍ଥ ଥାନ୍ତୁ ଭଲ ଥାନ୍ତୁ ଆଉ ମୋର ପ୍ରିୟ ସୁରପାଲିଆ ସବୁବେଳେ ପାଇଁ ସୁସ୍ଥ ଥାନ୍ତୁ
2: ଧନ୍ୟବାଦ ଲାଗ ପଣ୍ଡା ବାବୁ ଏମିତି ଫୋନ କରତେ ରହିବା ଏମିତି ବାବୁ ମାନଙ୍କୁ ପଚାରତେ ରହିବା ଆମକୁ ମିଶା ଶ୍ରଦ୍ଧା ଲାଗିଲାନି ଲୋକଙ୍କୁ ମିଶା ଶୁଣିଲାନି ନିଗ ଲାଗିଲାନି
3: ଆଜ୍ଞା
2: ରହୁଛି ଜୁହାର ଜୁହାର ଏଲେ ବାବୁ ଏଇଟା କେବେ ତାନ ଆରମ୍ଭ ହେଲା କେବେ ଏଇଟା ସରୁଛି ଏଇଟା
0: ଆମର ବର୍ତ୍ତମାନ ତ ଡୋର ଟୁ ଡୋର ସର୍ଭେ ଚାଲିଛି ବିଏଲ୍ଓ ମାନେ ପ୍ରତ୍ୟେକ ଘରକୁ ଯିବେ
2: ଘରକୁ ଘର ଗଲାଇନି ଆରମ୍ଭ ହେଇଗଲା
0: ଗଲେଣି ଆପଣଙ୍କୁ ଫର୍ମ ଦେବେ ଫର୍ମ ଦେଲେ ଗୋଟେ ଫର୍ମ ଆପଣ ରଖିବେ ଆଉ ଗୋଟେ ଫର୍ମଟା ବିଏଲ୍ଓ ନିଜେ ଫିଲ୍ଅପ୍ କରିକି ଆପଣ ବି ଟିକେ ଚେକ୍ କରିବେ ଠିକ୍ଠାକ୍ ଅଛି କି ନାହିଁ ଆପଣ ସିଗ୍ନେଚର୍ କରିବେ କଲା ପରେ ଆପଣ ସେଇ ଫର୍ମଟାକୁ ଆପଣ ଗୋଟେ ଫର୍ମ ରଖିବେ ଅନ୍ୟ ଫର୍ମଟି ଦେବେ
2: ଫୋନ୍ ହେଲା ଦେଖିଦେବୁ ହ୍ୟାଲୋ
4: ହ୍ୟାଲୋ କଲ୍ ଇଜ୍ ନାଓ ବିଇଂ ରେକର୍ଡେଡ୍
2: ନମସ୍କାର
1: ଆଲେ ସାସତ ବାବୁ କୁଆ
2: ଭଲା ଚାସ କି
0: ନମସ୍କାର ଭାଇ ଏସ୍ଆଇଆର୍ କାର୍ଯ୍ୟକ୍ରମ ବିଷୟରେ ତ ମୁଁ କହିଲିଣି ତଥାପି ଆପଣଙ୍କୁ ଆଉ ଥରେ କହିଦେଉଛି ଇଏ ଗୋଟେ ଭାରତ ସରକାରଙ୍କର ଗୋଟେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହାକୁ କି ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ୍ ବୋଲି ଆମେ କହୁଛେ ଏଥିରେ ଆମେ ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ସମସ୍ତ ଯୋଗ୍ୟ ମତଦାତାଙ୍କୁ ଆମେ ଭୋଟର ତାଲିକାରେ କେମିତି ସମ୍ମିଳିତ କରିବା ଆଉ ଦ୍ୱିତୀୟ ଜିନିଷ ହେଉଛି ଯେଉଁ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ଆମେ ଏଠୁ ବିଲୋପ କରିବା ଆଉ ଯେଉଁ ଡୁପ୍ଲିକେଟ୍ ନାଁ ଗୁଡ଼ାକ ଅଛି ପୁନରାବୃତ୍ତି

0: ହେଇ ଯାଉଛି, କେତେ ଜଣଙ୍କର ନାଁ ଦୁଇ ଦୁଇ ଥର ରହୁଛି, ସେଇ ନାମ ଗୁଡ଼ାକ ଆମେ ଚିହ୍ନଟ କରି ତାକୁ ବାଦ ଦେବା, ଆଉ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ଭୋଟର ତାଲିକାରୁ ବାଦ ଦେବା। ଏହିସବୁକୁ ନେଇକି ଆମେ ଗୋଟେ ନିର୍ଭୁଲ ଏବଂ ସୁସ୍ଥ ଭୋଟର ତାଲିକା ପ୍ରକାଶ କରିବା ହେଉଛି ଆମର ଏସ୍ଆଇଆର୍ର ମୁଖ୍ୟ ଉଦ୍ଦେଶ୍ୟ ଏବଂ ମୁଖ୍ୟ ବିଶେଷତ୍ୱ।
1: ବୁଝିପାରିଲା ଶାଶୁ ଦୁଆ ସବୁ? ତମକୁ ଧନ୍ୟବାଦ ଲଗ, ଏମିତି ଫୋନ କରତେ ରହ, ଏମିତି କଥାବାର୍ତ୍ତା ହେତେ ରହୁ। ହଁ
2: ନମସ୍କାର,
1: ନମସ୍କାର, ଜୁହାର ଲାଗ। ଏଲେ ବାବୁ, ଏଇଟା ତ ଆରମ୍ଭ ହେଇଗଲା ବୋଲା ବି ସାରାସାରି ଦିନ କେବେ ଅଛି ଏଇଟା ବୋଲା?
0: ଶୁଣନ୍ତୁ, ଏଇ ବିଏଲ ମାନଙ୍କ ଦ୍ୱାରା ଘରେ ଘରେ ପରିଦର୍ଶନ ଯୋଉ ଚାଲିଛି ବର୍ତ୍ତମାନ, ସେଟା ଆପଣଙ୍କର 28 ଜୁନ ପର୍ଯ୍ୟନ୍ତ ସେମାନେ ପରିଦର୍ଶନ।
1: ଆରେ ଗୋଟେ ଫୋନ ଆସିଲା, ଦେଖି ଦେଉ ତେବେ।
3: ହ୍ୟାଲୋ, ରେଡିଓ କେ ପଚାରୁ।
1: ହ୍ୟାଲୋ
2: ହ୍ୟାଲୋ
3: ହ୍ୟାଲୋ,
1: ହଁ କିଏ କହିଲା ଆସିନି କନ୍ତେ ନୁ କହିଲା ଆସିନି?
3: ହଁ ଜୁହାର ଜୁହାର, ନୀଲୁ ବାବୁ କି?
1: ନୀଲୁ ବାବୁ ତ ବସଲା ଯୋ, ତମର କାଇଁ ପର୍ସନ ଆଛେ ଖଣ୍ଡ କହି ଦିଆ।
2: ମହାରଣ ଆଜ୍ଞା ନମସ୍କାର।
0: ନମସ୍କାର ଭାଇ, ଶୁଭ ସନ୍ଧ୍ୟା। କୁହନ୍ତୁ,
2: ଯଦି ଗୋଟିଏ ବ୍ୟକ୍ତିର ନାମ
0: ଆଜ୍ଞା
2: ଦୁଇଥର ମତଦାନ କଲା ବେଳେ ଆସିଥାଏ, ତେବେ ଏସ୍ଆଇଆର୍ ତାକୁ କିପରି ଭାବେ ଠିକ କରାଯାଇ ପାରିବ?
0: ଶୁଣନ୍ତୁ, ଆମର ଭୋଟର ଲିଷ୍ଟରେ ବର୍ତ୍ତମାନ ଆମର ସଂଶୋଧନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି, ଆଉ ଏଇ ସଂଶୋଧନ ପ୍ରକ୍ରିୟାରେ ଆପଣ ଯେଉଁ ନାଁଟାକୁ ଆପଣ ରଖିବା ପାଇଁ ଚାହୁଁଛନ୍ତି ସେଇ ନାଁର ଆପଣଙ୍କର ଭୋଟର ଯେଉଁ ନମ୍ବରଟା ରହିଛି ଆମର ଏପିକ୍ ନମ୍ବର ବୋଲିକିରି ଆମେ ଯାହାକୁ କହୁଛୁ, ସେ ଏପିକ୍ ନମ୍ବରଟା ଆପଣ ବିଏଲଙ୍କୁ ଜଣାଇବେ ଯେ ଏଇଟା ହେଉଛି ମୋର ପ୍ରକୃତ ଭୋଟର କାର୍ଡ ବା ଭୋଟର ଲିଷ୍ଟ, ଅନ୍ୟଟା ମୋର ବିଲୋପ କରାଯାଉ ବା ମୋର ବାଦ ଦିଆଯାଉ, ଆପଣ ସେଠି ବିଏଲଙ୍କୁ ଜଣାଇବେ। ବିଏଲ କ'ଣ କରିବେ, ତାର ନା ତଥ୍ୟ ରଖିକି ସିଏ କ'ଣ କରିବେ, ତାକୁ 7 ନମ୍ବରରେ ଡିଲିସନ ପାଇଁ ଆପ୍ଲାଏ କରିବେ। ହେଲା, ଡିଲିସନ ଆପ୍ଲାଏ କଲା ପରେ ଆପଣ ଯେଉଁଟା ଚାହୁଁଥିଲେ ସେଇ ଭୋଟର ନାଁଟା ହିଁ ରହିବ, ସେଇ ଏପିକ୍ ନମ୍ବରଟା ରହିବ, ଅନ୍ୟଟି ଡିଲିସନ ହେଇଯିବ। ଏଇଟା ଗୋଟେ ସ୍ୱାଭାବିକ ପ୍ରକ୍ରିୟା, ଆପଣ କିଛି ବ୍ୟସ୍ତ ହେବାର ନାହିଁ, ତେଣୁ ବିଏଲଙ୍କ ସହିତ ଯୋଗାଯୋଗ କରନ୍ତୁ, ଆପଣଙ୍କର କାର୍ଯ୍ୟ ନିଶ୍ଚିତ ଭାବରେ ଠିକ୍ଠାକ୍ ସମ୍ପୂର୍ଣ୍ଣ ନିର୍ଭୁଲ ଭାବରେ କାମଟା ହେବ।
2: ଆଉ ଗୋଟେ ମୋର ପ୍ରଶ୍ନ ଥିଲା, ଏଫ୍ଆଇଆର୍ କୁ ସାମାନ୍ୟ ମତଦାନ ସୂଚୀ ସଂଶୋଧନର ଅଲଗା କାହିଁକି କୁହାଯାଏ, ଏବଂ ଏଫ୍ଆଇଆର୍ ପରେ କେଉଁ କାରଣରୁ ମତଦାନ ସୂଚୀରୁ ନାମକୁ କାଟି ଦିଆଯାଇ ପାରେ? ଆଜ୍ଞା
0: ଶୁଣନ୍ତୁ, ଏସ୍ଆଇଆର୍ ରେ ଯଦି ଦେଖା, ଆମର ତ ଏସ୍ଆଇଆର୍ ରେ ହଠାତ୍ କାହାର ନାମ ଆମେ କାଟିବାର ସେମିତି ଆମେ ଯୋଜନା ନାହିଁ, କିନ୍ତୁ ଯେଉଁମାନେ ନିଜ ନିଜର ଡକ୍ୟୁମେଣ୍ଟ ପ୍ରପର୍ଲି ଯେଉଁମାନେ ଦେଇପାରିବେ ନାହିଁ, ଆମର ଯେଉଁ କାର୍ଯ୍ୟକ୍ରମ ରହିଛି, ଆମର ଦାବି ଆପତ୍ତି ଅଭିଯୋଗ ସମୟ ରହିଛି, ସମୟ ସୀମା ମଧ୍ୟରେ ଯଦି ସେମାନେ ଦାବି ଅଭିଯୋଗ ପାଖରେ ଠିକ୍ ଭାବରେ ତଥ୍ୟ ଦେଇପାରିବେ ନାହିଁ, ତାହେଲେ ସେଇଟା ଆମେ ଚିନ୍ତା କରାଯିବ, ହଠାତ୍ରେ ନାମ କଟିବ ନାହିଁ, ସେଇଟା ବହୁତ ପ୍ରସେସ୍ ଅଛି, ବିଡ଼ିଓଙ୍କ ପାଖରୁ ଆମର ସବ୍କଲେକ୍ଟରଙ୍କ ପାଖକୁ ଯିବ, ସବ୍କଲେକ୍ଟର ପାଖରୁ କଲେକ୍ଟରଙ୍କ ପାଖକୁ ଯିବ, ତାପରେ ସିଓ ଓଡ଼ିଶା ସେଇଟା ବିଚାର କରିବେ, ତେବେ ଯାଇ ନାମ କାଟିବାଟା ସୁନିଶ୍ଚିତ ହେବ, କିନ୍ତୁ ଏଇ ହଠାତ୍ରେ କେହି ନାମ କାଟିଦେଇ ପାରିବେ ନାହିଁ। ଧନ୍ୟବାଦ ଭାଇ।
2: କେତେ ବର୍ଷରେ ଥରେ କରାଯାଏ?
0: ସେଇଟା ତ ଆମର 2002 ହେଇଥିଲା, ଏବେ ଆଉ 2005 ହଉଛି ଆଉ। ଆଜ୍ଞା, ଆବଶ୍ୟକ ପଡ଼ିଲେ
3: 3 ବର୍ଷ ପରେ
1: ନାଇଁ, ଯେଡ଼େ ବେଲେ ହେଇଛି ସେଡ଼େ ବେଲେ ତ କହିବା ବୁଝାଇବା, ସେ ତମର ତ ବିଏଲ ମାନେ ଆଇବେ କରବା, ସେ ତ ଜଣା ପଡ଼ୁଛି। ଧନ୍ୟବାଦ ଲାଗେ ନୀଲ ବାବୁ, ତମର ଯେଉଁ ପର୍ସନ ପଚାରିଲା ସବୁ ତ ଉତ୍ତର ଆମର ଦେଇଦେଲା ଏ ମହାରଣା ବାବୁ, ତମକେ ସବୁ ଉତ୍ତର ମିଳିଯାଇ ରହିଛି। ହେଲେ ବାଞ୍ଜି ବେଲ ମିଶା ତ ହେଇଗଲା ବେ, ବାବୁ ମିଶା ତ ନିଗ ନିଗ କଥା ମାନେ କହିଦେଲେ, ମାତ୍ର ଜବର କଥା ଜାଣବାର ହେଲା, ଜାନକେ ନା ହେଲା, ଆରି ଗୋଟେ ଦିନ ଦେଖାଇ କରି ଝିକା ଝିକି କରିକି ଆମର ଭାଇ ମାନଙ୍କୁ ଜଣାଇବାକୁ ପଡୁଛି। ମହାରଣା ବାବୁ ସବୁ କଥା ମାନେ କହିଦେଲେ, ଏସ୍ଆଇଆର୍ କାଇଟା କେନ୍ତା କାଇଟା କରବାଟା ସବୁ ବୁଝାଇଦେଲେ, ଆରି ଗୋଟେ ଦିନ ଦେଖିକରି ତାକେ ଆମର ମହାରଣା ବାବୁ ଡକାଇବୁ, ଆର୍ ଉପରେ ପଚରା ଉଚରା କରିକିରି ଆମର ଭାଇ ମାନ ଯୋଉଟା ନା ବୁଝିଲା ଅଛି ସେଟା ମାନେ ଆମେ ଜଣାଇବୁ। ବେଲ ତ ହେଇଗଲା ବେ, ଆରି ଗୋଟେ ଦିନ ବେଟ୍ ଗାଡ଼ି ହେଉଥିବେ, ଗାଲୁନି ଭାଇ ମାନେ ଜୁହାର ଲାଗ,
0: ଜୁହାର ଜୁହାର ସମସ୍ତଙ୍କୁ ଜୁହାର।

ଆଜିର ଚୈତଜନ କାର୍ଯ୍ୟକ୍ରମରେ ପ୍ରଚାର କଲୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ ଆକାଶବାଣୀ ଜୟପୁର। ସମୟ ସନ୍ଧ୍ୟା 6 ବାଜିବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: बल में एंगेजमेंट टीम कमांडर और लैंगिक मामलों की प्रमुख अधिकारी के रूप में कार्यरत हैं। न्यू चंडीगढ़ में एकमात्र क्रिकेट टेस्ट मैच में अफगानिस्तान ने भारत के पहली पारी में 564 रन के जवाब में 5 विकेट पर 113 रन बना लिए थे। दूसरे दिन का खेल समाप्त होने तक रहमत शाह 43 रन बनाकर क्रीज पर थे। भारत की ओर से मानव सुथार ने 3 विकेट लिए। इससे पहले भारत ने 8 विकेट पर 564 रन बनाकर पहली पारी समाप्त घोषित कर दी थी। मौसम विभाग ने अगले 2 से 3 दिनों के दौरान देश के कई हिस्सों में मूसलाधार वर्षा का अनुमान व्यक्त किया है। विभाग के अनुसार दक्षिण पश्चिम मॉनसून के कारण महाराष्ट्र, कर्नाटक, आंध्र प्रदेश, तेलंगाना, तमिलनाडु और पूर्वोत्तर राज्यों में तेज बारिश हो सकती है। हालांकि दिल्ली, पंजाब, हरियाणा, चंडीगढ़, पश्चिमी राजस्थान और तटीय आंध्र प्रदेश में गर्मी का प्रकोप जारी है। इन स्थानों पर अगले 4 दिनों तक लू चलने का अनुमान है। इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦରେ ଲେଖରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀ ଏମ୍ଏଲ୍ ନକ୍ରା, ଶିଲା ନିଗମ ଏବଂ ସୁଜାଦିଦ୍ ନିଆଜି। ଶ୍ରୀମଦ୍ ଭାଗବତ ପ୍ରଚାରିତ ହେବ ସନ୍ଧ୍ୟା 6:20। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ସନ୍ଧ୍ୟା 6:55 ଜନଜୀବନ ସମ୍ବାଦ ଏବଂ ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଚାର କରିବୁ କିଷାନମଣି ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମ। ରାତି 8:15 ପ୍ରଚାର କରିବୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଏଥିରେ ଶୁଣିବେ ଶ୍ରୋତାଙ୍କଠାରୁ ଆସିଥିବା ମେସେଜ୍ର ଉତ୍ତର। ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 9:30। ରାତି 10:00 ଶୁଣିବେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଶିଳ୍ପୀ ଶ୍ରୀମତୀ ଧନ୍ଦୁତାଇ କୁଲକର୍ଣ୍ଣୀଙ୍କ ଖେୟାଲ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ କବୀର ଭୈରବ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା।

ବର୍ତ୍ତମାନ ଶୁଣିବା ଆସନ୍ତାକାଲିରୁ କିଛି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣିବେ ସକାଳ 6:05। ଶିଳ୍ପୀମାନେ ହେଲେ ସୁନନ୍ଦା ପଟ୍ଟନାୟକ, ଧନଞ୍ଜୟ ଶତପଥୀ, ଗୀତାରାଣୀ ଦାସ, ସୁଧାଂଶୁ, ଦୀପ୍ତି ପଟ୍ଟନାୟକ, ବିଦ୍ୟୁତ୍ପ୍ରଭା ପଟ୍ଟନାୟକ ଏବଂ ରୀନାରାଣୀ ପ୍ରଧାନ। ରାମଚରିତ ମାନସ ଶୁଣିବେ ସକାଳ 6:25। ସକାଳ 6:35 ରହିଛି ଆଜିର ଅନୁଚିନ୍ତା। ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୁଡ଼ି ଶୁଣିବେ ସକାଳ 6:45। ଏଥିରେ ଦିଦାଇ ସମ୍ପ୍ରଦାୟର ଗୀତ ପରିବେଷଣ କରିବେ ଭାଲୁ, ଖିଡ଼ିଙ୍ଗା ଏବଂ ସାଥୀ। ଆମର ସ୍ୱାସ୍ଥ୍ୟ ଶୁଣିବେ ସକାଳ 7:10। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 7:25 ଶୁଣିବେ ବର୍ଣ୍ଣାଳୀ କ୍ରମରେ ସୁରଭି। ଏଥିରେ ଶୁଣିବେ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କ ସହ ସାକ୍ଷାତକାରର ଦ୍ୱିତୀୟ ଭାଗ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30। ଶିଳ୍ପୀ ଗୋପାଳକୃଷ୍ଣ ବେହେରା ଏବଂ ନିଶିଗନ୍ଧା ଶତପଥୀ। ସକାଳ 8:45 ରହିଛି ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶକ୍ତି ମିଶ୍ର ଏବଂ ବିଭୁ କିଶୋର। ସକାଳ 9:00 ଶୁଣିବେ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ସପ୍ତଧାରାରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ ସକାଳ 9:30। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05। ଦିନ 2:15, ସନ୍ଧ୍ୟା 6:10 ଏବଂ ରାତି 10:30। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ରହିଛି

ଆକାଶବାଣୀ ଲାଇଭ ଦିନ 12ଟାରେ ଶୁଣିବେ ଲାଇଭ ଫୋନ୍ ଇନ୍ କାର୍ଯ୍ୟକ୍ରମ କଥା ଆପଣଙ୍କର ଗୀତ ଆମର ଯନ୍ତ୍ରସଙ୍ଗୀତର କାର୍ଯ୍ୟକ୍ରମ ନିର୍ଝରିଣୀ ପ୍ରଚାରିତ ହେବ ଦିନ ଗୋଟାଏ ବାଜି 5 ମିନିଟ୍ରେ ଦିନ ଗୋଟାଏ ବାଜି 20 ମିନିଟ୍ରେ ଶୁଣିବେ ଘର ଘରଣୀ କାର୍ଯ୍ୟକ୍ରମ ଏଥିରେ ଅନନ୍ୟାରେ ଆମ ଅଞ୍ଚଳର ପ୍ରତିଭା କ୍ରମରେ ଶୁଣିବେ ମାନସୀ ଘୋଷଙ୍କ ସହ ସାକ୍ଷାତକାର ଶେଷରେ ରହିଛି ମହୁ ଓ ରସୁଣର ଉପକାରିତା ସମ୍ପର୍କରେ ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ କାର୍ଯ୍ୟକ୍ରମ ଚୈତିଜନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5ଟା ବାଜି 30 ମିନିଟ୍ରେ ଏଥିରେ ହାଲଚାଲରେ ଶୁଣିବେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ସମ୍ପର୍କରେ ପରେ ଭେଟଘାଟରେ ରହିଛି ମାଛ ତାସ୍ କାଜେ ସରକାରୀ ସାଇଜ ଶେଷରେ ଶୁଣିବେ ସାକ୍ଷାତକାର ଜନ୍ମ ମୃତ୍ୟୁ ପଞ୍ଜୀକରଣ ବୋଇଲେ କାଇଟା ସନ୍ଧ୍ୟା 6ଟା ବାଜି 20 ମିନିଟ୍ରେ ପ୍ରଚାର କରିବୁ ଶ୍ରୀମଦ ଭାଗବତ ଯୁବଶକ୍ତି ଶୁଣିବେ ସନ୍ଧ୍ୟା 6ଟା ବାଜି 30 ମିନିଟ୍ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସ୍ପଟଲାଇଟ୍ କାର୍ଯ୍ୟକ୍ରମ ଶୁଣିବେ ରାତି 9ଟା ବାଜି 15 ମିନିଟ୍ରେ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ ରାତି 9ଟା ବାଜି 30 ମିନିଟ୍ରେ ପ୍ରଚାର କରିବୁ ନାଟକ ଶିବଶକ୍ତି ରଚନା ବାମଦେବ ମହାପାତ୍ର ପ୍ରଯୋଜନା ମୁରଲୀଧର ସାହୁ ସହଯୋଗିତା ଶଶିଭୂଷଣ ଦାସ ରାତି 10ଟାରେ ଶୁଣିବେ ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7ଟା ବାଜି 30 ମିନିଟ୍ରେ ରହିଛି କୃଷି ଓ କୃଷକ କାର୍ଯ୍ୟକ୍ରମ ଏଥିରେ ଚାଷୀ ଭାଇଙ୍କୁ ଦ୍ୱିପଦ କଥାକ୍ରମରେ ଶୁଣିବେ ଉଦ୍ୟାନ ବିଭାଗ ସମ୍ପର୍କରେ ପରେ ରହିଛି କିଷାନବାଣୀ ଗୀତ ଆଜିର ଚାଷୀ ବଜାର ଦର ଏବଂ ପାଣିପାଗ ରାତି 8ଟାରେ ଶୁଣିବେ ଓଡ଼ିଆରେ ଆଲୋଚନା ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଦିଲୱାଲେ ଚଳଚ୍ଚିତ୍ରରୁ। ଶିଳ୍ପୀ କୁମାର ସାନୁ, ଅଲକା ୟାଗ୍ନିକ ଏବଂ ଅଜୟ ଦେବଗନ, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ପ୍ରଚାର କଲ ହିନ୍ଦୀ ଚଳଚ୍ଚିତ୍ରର ଗୀତଟିଏ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 104ତମ ଭାଗ।

ଧ୍ରୁବ ବିଷ୍ଣୁଙ୍କୁ ତପସ୍ୟା କରିବା ପାଇଁ ସ୍ଥିର ସଂକଳ୍ପ କରିବାରୁ ମା ସୁନୀତି ତାଙ୍କୁ ସେଥିରୁ ନିବୃତ ହେବାକୁ ବୁଝାଇଲେ। ମୈତ୍ରେୟ ବିଦୁରଙ୍କୁ କହିଲେ ଯେ ସୁନୀତି ଯେତେ ପ୍ରକାର ବୁଝାଇଲେ ମଧ୍ୟ ଧ୍ରୁବ ସେଥିପ୍ରତି କର୍ଣ୍ଣପାତ କଲେ ନାହିଁ। ମାତାଙ୍କ ପାଦରେ ପ୍ରଣାମ ଜଣାଇ ଧ୍ରୁବ ତପସ୍ୟା କରିବା ପାଇଁ ବନକୁ ଗମନ କଲେ। ସପ୍ତ ଋଷି ତାଙ୍କ ନିକଟରେ ପହଞ୍ଚିବାରୁ ଧ୍ରୁବ ସେମାନଙ୍କୁ ବିଷ୍ଣୁଙ୍କୁ ଧ୍ୟାନ କରିବାର ଉପାୟ ବତାଇ ଦେବାକୁ କହିଲେ। ସେମାନେ ଓମ୍ ଭଗବତେ ବାସୁଦେବାୟ ନମଃ କହି ଧ୍ୟାନ କରିବାକୁ କହିଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭଜନ। ପ୍ରଥମେ ତୁଳସୀଦାସଙ୍କ ରଚନାରୁ, ଶିଳ୍ପୀ ଏମ୍ଏଲ୍ ନାକ୍ରା।

ପ୍ରଚାର କଲୁ କିଛି ହିନ୍ଦୀ ଭଜନ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ବିଜ୍ଞାପନ ବିରତି ପରେ ଶୁଣିପାରିବେ। ଆଞ୍ଚଳିକ ସମ୍ବାଦ ଏବଂ ସନ୍ଧ୍ୟା 6:55 ଶୁଣିବେ ଜନଜୀବନ ସମ୍ବାଦ।

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ରାଜ୍ୟରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଖଡ଼ଗଡ଼ି ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ସତର୍କ ସୂଚନା। ଶିକ୍ଷାର ମୂଳଦୁଆ ହେଉଛି ପ୍ରାଥମିକ ବିଦ୍ୟାଳୟ। ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାସ୍ଥିତ ଶ୍ରୀ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରୁ ମୁଖ୍ୟମନ୍ତ୍ରୀ ଆଜି 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ 12,000 କୋଟି ଟଙ୍କା ବିନିଯୋଗରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବ୍ୟାପକ ଭିଭିଭୂମି ବିକାଶ ସହ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ଶିକ୍ଷାର ମୂଳ ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ପ୍ରତିଟି ଶିଶୁଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇ ଦେବା ପାଇଁ ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ଉନ୍ନତିକରଣ ହେବ।
1: ଆଜି ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟର ଭିତ୍ତିପ୍ରସ୍ତର ସ୍ଥାପନା କରାଗଲା। ପ୍ରଥମ ପର୍ଯ୍ୟାୟରେ ଆମେ 118 ବିଦ୍ୟାଳୟକୁ ନେଇଥିଲୁ, ଦ୍ୱିତୀୟ ପର୍ଯ୍ୟାୟରେ 204 ସ୍କୁଲର ନିଆଯାଇଛି। ସରକାରଙ୍କର ଯୋଜନା ଏବଂ ଲକ୍ଷ୍ୟ ହେଉଛି ଯେ ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ 5 କୋଟିରୁ 7 କୋଟି ଟଙ୍କା ପର୍ଯ୍ୟନ୍ତ ଗୋଟିଏ ଗୋଟିଏ ବିଦ୍ୟାଳୟରେ ଭିତ୍ତିଭୂମି ସହିତ ଏ ସରକାରଙ୍କର ଯୋଜନା ନିଶ୍ଚିତ ଭାବରେ ଆଗାମୀ ଦିନରେ ଏକ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।
0: ଆଜି 204 ଗୋଦାବରୀ ସମିଶ୍ର ବିଦ୍ୟାଳୟର ଶିଳାନ୍ୟାସ ହୋଇଥିବା ବେଳେ ପୂର୍ବରୁ ବାଣପୁରଠାରୁ 118 ବିଦ୍ୟାଳୟର ଶିଳାନ୍ୟାସ କରାଯାଇଥିଲା। ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଛତିଶଗଡ଼ ମଧ୍ୟରେ ଚଳିତ ମାସ 16-26 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଦୁଇ ରାଜ୍ୟର ବୈଷୟିକ ବିଶେଷଜ୍ଞ ଦଳଙ୍କ ମଧ୍ୟରେ ଆଲୋଚନା ହେବ। ମିଳିଥିବା ସୂଚନା ଅନୁସାରେ ଉଭୟ ରାଜ୍ୟ ମଧ୍ୟରେ ଜଳ ଆବଶ୍ଚନକୁ ନେଇ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ବିଚାର କରିବା ନେଇ ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀ ଗତ ଶୁଣାଣି ବେଳେ ଦୁଇ ପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଚଳିତ ମାସ 27 ମହାନଦୀ ଜଳ ବିବାଦର ଶୁଣାଣି ହେବ ବୋଲି ଜଣାପଡ଼ିଛି। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ରାଜ୍ୟ ସରକାର, କେନ୍ଦ୍ରୀୟ ଲୋକସେବା ଆୟୋଗ, ୟୁପିଏସ୍ସି ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାର ବୃଦ୍ଧି ପାଇଁ 200 ଯୁବକ ଯୁବତୀଙ୍କୁ ମାଗଣାରେ କୋଚିଂ ସୁବିଧା ଯୋଗାଇ ଦେବେ। ଏଥିପାଇଁ ଆସନ୍ତା 28 ଏକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା 200 ମାଗଣା କୋଚିଂ ସୁବିଧା ମିଳିବ। ଇଚ୍ଛୁକ ଆଶାୟୀମାନେ ଆସନ୍ତାକାଲିଠାରୁ ଚଳିତ ମାସ 19 ମଧ୍ୟରେ ଉଚ୍ଚଶିକ୍ଷା ବିଭାଗର ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା 2026 ଫଳାଫଳ ପରବର୍ତ୍ତୀ ସେବା ପୋର୍ଟାଲରେ ଆପତ୍ତି ଯାଞ୍ଚ ଏବଂ ଉତ୍ତର ଖାତାର ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିବାର ଆଜି ହେଉଛି ଶେଷ ଦିନ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଛି, ଏହି ପୋର୍ଟାଲ ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଲା ରହିବ। ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ଦାଖଲ କରିବା ପାଇଁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି। ଦେଶରେ ଆସନ୍ତା 21 ନିଟ୍ ୟୁଜି 2026 ପୁନଃ ପରୀକ୍ଷା ହେବ। ଏଥିପାଇଁ ପରୀକ୍ଷାର୍ଥୀଙ୍କ ଲାଗି ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହର ଆଲଟ୍ମେଣ୍ଟ ହେବା ନେଇ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଏନ୍ଟିଏର ୱେବ୍ସାଇଟ୍ neet.nta.nic.in ଏ ସମ୍ପର୍କିତ ଅଧିକ ତଥ୍ୟ ପାଇପାରିବେ। ନିରୋଗ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଦେଶବ୍ୟାପୀ ଫିଟ୍ ଇଣ୍ଡିଆ

0: ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 2200 ବିଦ୍ୟାଳୟର ବିକାଶ ହେବ କହିଲେ ମୁଖ୍ୟମନ୍ତ୍ରୀ। ୟୁପିଏସ୍ସି ସିଭିଲ୍ ସର୍ଭିସ୍ ଆଶାୟୀମାନଙ୍କ ପାଇଁ ଦେୟମୁକ୍ତ କୋଚିଂ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଦରଖାସ୍ତ ଆହ୍ୱାନ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସହରର ସୂଚନା ଜାରି କଲା ଏନ୍ଟିଏ। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା, ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 25ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
1: ସରି ନୋଟରେ କାହିଁକି ଖେଳୁଛୁ
2: ବ୍ରୋ? ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟ କୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
3: ହଁ,
1: ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ। ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆକାଶବାଣୀ କଟକ, ଶୁଣନ୍ତୁ ଜନଜୀବନ ସମ୍ବାଦ, ପଢିଛନ୍ତି ଲହରିକା ପଟ୍ଟନାୟକ।
5: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରେଡିଓ କେବଳ ଏକ ଶବ୍ଦ ନୁହେଁ, ଏହା ଏକ ଭାବନା, ଅଗଣିତ ମୁହୂର୍ତ୍ତର ସାଥୀ। ଶୈଶବଠାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ପ୍ରତ୍ୟେକ ବୟସରେ ରେଡିଓର କାର୍ଯ୍ୟକ୍ରମ ଏକ ସ୍ୱତନ୍ତ୍ର ପ୍ରଭାବ ପକାଇଥାଏ। ଭାରତରେ ରେଡିଓ କେବଳ ଯନ୍ତ୍ରଟିଏ ନୁହେଁ, ଏହା ଏକ ସଂଯୋଗ, ସମ୍ପର୍କ, ଯିଏ ଜୀବନର ପ୍ରତ୍ୟେକ ପର୍ଯ୍ୟାୟକୁ ମଧୁରତାରେ ପରିପୂର୍ଣ୍ଣ କରିପାରେ। ରେଡିଓ ସମସ୍ତଙ୍କ ସମୟର ମାନ ବଢ଼ାଏ, ସେମାନଙ୍କ ଏକାକିତ୍ୱ ଦୂର କରେ ଏବଂ ମନୋରଞ୍ଜନ ଓ ସୂଚନାର ଗନ୍ତାଘର ହୋଇ ସେମାନଙ୍କ ଦୁନିଆକୁ ସଜାଇପାରେ। ବହୁଜନ ହିତାୟ, ବହୁଜନ ସୁଖାୟର ବାର୍ତ୍ତା ନେଇ ଭାରତରେ ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀ ଆସନ୍ତାକାଲି 90 ବର୍ଷରେ ପଦାର୍ପଣ କରିବ। ଏହି ଅବସରରେ ଆକାଶବାଣୀର କିଛି ସ୍ୱତନ୍ତ୍ର କଥା ସମ୍ପର୍କରେ ଜାଣିବା। 1923 ଜୁନ୍ ମାସରେ ବମ୍ବେ ରେଡିଓ କ୍ଲବ୍ର ପ୍ରଥମ ପ୍ରସାରଣ ସହିତ ଭାରତରେ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଦେଶର ସ୍ୱାଧୀନତା ସଂଗ୍ରାମରେ ରେଡିଓର ପ୍ରମୁଖ ଭୂମିକା ରହିଥିଲା। ଏହା ବ୍ରିଟିଶ ସାମ୍ରାଜ୍ୟର ଦମନଲୀଳାକୁ ମୁକାବିଲା କରିବା ଏବଂ ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସ୍ୱାଧୀନତାର ବାର୍ତ୍ତା ପହଞ୍ଚାଇବା ଦିଗରେ କାର୍ଯ୍ୟ କରୁଥିଲା। 1942 ଅଗଷ୍ଟ 14 ତାରିଖରେ ମୁମ୍ବାଇର ୱିଲସନ୍ କଲେଜର 22 ବର୍ଷିଆ ଛାତ୍ରୀ ଉଷା ମେହେଟା ଏକ ଗୁପ୍ତ ରେଡିଓ ଷ୍ଟେସନ ଆରମ୍ଭ କରି ଦେଶବାସୀଙ୍କୁ ସୂଚନା ଦେବାରେ ଲାଗିଥିଲେ। ଏହି ରେଡିଓ ମାଧ୍ୟମରେ ଜାତୀୟ ନେତାମାନଙ୍କ ବାର୍ତ୍ତା ପ୍ରସାରିତ ହେଉଥିବା ବେଳେ ଏହା ପ୍ରାୟ 88 ଦିନ ପର୍ଯ୍ୟନ୍ତ ଚାଲିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନେତୃତ୍ୱରେ 1942 ଆଜାଦ ହିନ୍ଦ ରେଡିଓ ଜର୍ମାନୀର ବର୍ଲିନ୍ରୁ ପ୍ରସାରଣ ଆରମ୍ଭ କରିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ଆଜାଦ ହିନ୍ଦ ରେଡିଓକୁ ସିଙ୍ଗାପୁର ଏବଂ ରେଙ୍ଗୁନ୍ ସ୍ଥାନାନ୍ତରିତ କରାଯାଇଥିଲା। ଆଜାଦ ହିନ୍ଦ ରେଡିଓ ଏକ ବହୁଭାଷୀ ଚ୍ୟାନେଲ ଥିଲା। ଏଥିରେ ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପସ୍ତୋ ଏବଂ ଉର୍ଦ୍ଦୁ ଭାଷାରେ ବି ପ୍ରସାରଣ କରାଯାଉଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଦେଶରେ ରହୁଥିବା ଭାରତୀୟ ଏବଂ ଭାରତରେ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମନୋବଳ ସୁଦୃଢ଼ କରିବା। ରେଡିଓରେ ମଧ୍ୟ ଦେଶର ସ୍ୱାଧୀନତା ଘୋଷଣା କରାଯାଇଥିଲା। 1947 ଅଗଷ୍ଟ 15 ତାରିଖ ମଧ୍ୟରାତ୍ରିରେ ଯେତେବେଳେ ଭାରତ ପରାଧୀନତାର ଶିକୁଳିରୁ ମୁକ୍ତ ହୋଇଥିଲା, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ସମ୍ଭିଧାନ ସଭାରେ ନିଜର ପ୍ରସିଦ୍ଧ ଟ୍ରିଷ୍ଟ ୱିଥ୍ ଡେଷ୍ଟିନି ବା ନିୟତି ସହିତ ମିଳନ ଭାଷଣ ଦେଇଥିଲେ। ପୁରା ଦେଶ ରେଡିଓରେ ଏହି ଭାଷଣ ଶୁଣିଥିଲା। ସେହି ସମୟରେ ଏହି ଭାଷଣ ଶୁଣିବା ପାଇଁ ସ୍କୁଲଗୁଡ଼ିକରେ ମଧ୍ୟ ରେଡିଓ ଲଗାଯାଇଥିଲା। ସେହିଦିନ ରେଡିଓରେ ଉସ୍ତାଦ ବିସ୍ମିଲ୍ଲା ଖାନ୍ଙ୍କ ସାହାନାଇର ଶବ୍ଦ ମଧ୍ୟ ସମଗ୍ର ଦେଶରେ ପ୍ରତିଧ୍ୱନିତ ହେଉଥିଲା। ଶାସନ ଭାର ଦେବା ସମୟରେ ତତ୍କାଳୀନ ଭାଇସ୍ରାଏ ଲର୍ଡ ମାଉଣ୍ଟବାଟନ୍ ମଧ୍ୟ ରେଡିଓ ମାଧ୍ୟମରେ ଦେଶର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ଦେଶ ସ୍ୱାଧୀନତା ପରେ 1947 ନଭେମ୍ବର ମାସରେ ଜାତିର ପିତା ମହାତ୍ମା ଗାନ୍ଧୀ ଶରଣାର୍ଥୀ ଶିବିରରେ ରହୁଥିବା ଲୋକମାନଙ୍କୁ ଭେଟିବା ପାଇଁ ହରିୟାଣାର କୁରୁକ୍ଷେତ୍ର ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା। ଦେଶ ବିଭାଜନ ଯୋଗୁଁ ଲକ୍ଷାଧିକ ଶରଣାର୍ଥୀ କୁରୁକ୍ଷେତ୍ରର ଶରଣାର୍ଥୀ ଶିବିରରେ ରହୁଥିଲେ, କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ଗାନ୍ଧିଜୀଙ୍କୁ ଏହି କାର୍ଯ୍ୟକ୍ରମ ବାତିଲ କରିବାକୁ ପଡ଼ିଥିଲା। ତେଣୁ ସେ ନଭେମ୍ବର 12 ଦିନ ଅଲ୍ ଇଣ୍ଡିଆ ରେଡିଓର ବ୍ରଡ୍କାଷ୍ଟିଂ ହାଉସ୍ରୁ ସେମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଦିନଟି ଅଲ୍ ଇଣ୍ଡିଆ ରେଡିଓରେ ଗାନ୍ଧିଜୀଙ୍କର ପ୍ରଥମ ଏବଂ ଶେଷ ପଦାର୍ପଣ ଥିଲା। ଏହି ଐତିହାସିକ ରେକର୍ଡିଂ ଏବେ ଅଲ୍ ଇଣ୍ଡିଆ ରେଡିଓର ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ। 1997 ଏହାର 50 ବର୍ଷ ପୂର୍ତ୍ତି ପାଇଁ ଏକ ସମାରୋହ ଆୟୋଜନ କରାଯାଇଥିବା ବେଳେ 2000 ଭାରତ ସରକାର ଏହି ସ୍କୃତିରେ ନଭେମ୍ବର 12 ଲୋକସେବା ପ୍ରସାରଣ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଯେଉଁମାନେ ଭାରତରେ ଅଲ୍ ଇଣ୍ଡିଆ ରେଡିଓ ଶୁଣନ୍ତି ସେମାନେ ଏକ ନିର୍ଦ୍ଦିଷ୍ଟ ସ୍ୱର ସହିତ ଭଲ ଭାବରେ ପରିଚିତ। ଏହା ହେଉଛି ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ସିଗ୍ନେଚର ଟ୍ୟୁନ୍।

0: ଏହି କାଳଜୟୀ ଅନନ୍ୟ ଏବଂ ଅସାଧାରଣ ସିଗ୍ନେଚର ଟ୍ୟୁନ୍ ସୃଷ୍ଟି କରିଥିଲେ ଚେକୋସ୍ଲୋଭାକିଆରେ ଜନ୍ମିତ ସଙ୍ଗୀତଜ୍ଞ ୱାଲ୍ଟର କୋପମ୍ୟାନ୍। 1930 ଦଶକରେ କୋପମ୍ୟାନ୍ ମୁମ୍ବାଇର ଅଲ୍ ଇଣ୍ଡିଆ ରେଡିଓ ପାଶ୍ଚାତ୍ୟ ସଙ୍ଗୀତ ବିଭାଗରେ ସଙ୍ଗୀତଜ୍ଞ ଭାବରେ କାର୍ଯ୍ୟ କରୁଥିଲେ। ସେ ସମୟରେ ସେ ଏହି ଟ୍ୟୁନ୍ ପ୍ରସ୍ତୁତ କରିଥିବା କୁହାଯାଏ। ଏଥିରେ ତାନପୁରା, ଭାୟୋଲିନ୍ ଏବଂ ଭାଓଲାର ଶବ୍ଦ ସାମିଲ ରହିଛି। କିଛି ସଙ୍ଗୀତଜ୍ଞଙ୍କ ମତରେ ଏହି ଟ୍ୟୁନ୍ରେ ଓଙ୍କାର ଧ୍ୱନିର ଶବ୍ଦ ସମଗ୍ର ବ୍ରହ୍ମାଣ୍ଡରେ ପ୍ରତିଧ୍ୱନିତ ହେଉଛି। ଆଜି ଭାରତରେ ଅଲ୍ ଇଣ୍ଡିଆ ରେଡିଓ ବା ଆକାଶବାଣୀର ଚ୍ୟାନେଲ ବ୍ୟତୀତ ଅନେକ ବେସରକାରୀ ରେଡିଓ ଷ୍ଟେସନ ମଧ୍ୟ ସକ୍ରିୟ ଅଛନ୍ତି। ଏବେ ବି ଗାଁଗୁଡ଼ିକରେ ଲୋକମାନେ ଖୁବ୍ ଆଗ୍ରହ ସହିତ ରେଡିଓ ସେଟ୍ ରଖି କାର୍ଯ୍ୟକ୍ରମ ଶୁଣୁଛନ୍ତି। ମୋବାଇଲ୍ ଫୋନ୍ ମାଧ୍ୟମରେ ବିଶ୍ୱର ସମସ୍ତ ଗୁରୁତ୍ୱପୂର୍ଣ୍ଣ ରେଡିଓ ଷ୍ଟେସନ ସହିତ ସଂଯୋଗ ସମ୍ଭବ ହେଉଥିବାରୁ ରେଡିଓ ସେଟ୍ ରଖିବା ଆଉ ଆବଶ୍ୟକ ହେଉନାହିଁ। ଆକାଶବାଣୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନର କାର୍ଯ୍ୟକ୍ରମ ଶୁଣାଯାଇପାରୁଛି। ବିଦେଶରେ ରହୁଥିବା ଯେକୌଣସି ବ୍ୟକ୍ତି ଏହି ଆପ୍ ମାଧ୍ୟମରେ ବିଶ୍ୱର ଯେକୌଣସି ସ୍ଥାନରୁ ନିଜ ଅଞ୍ଚଳ ଏବଂ ଭାଷାରେ କାର୍ଯ୍ୟକ୍ରମ ଶୁଣିବା ସମ୍ଭବପର ହୋଇପାରିଛି।
1: ଜୀବନ ସମ୍ବାଦ ପଢି ଶୁଣିଲେ ଲହରିକା ପଟ୍ଟନାୟକ, ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ।
2: ଶ୍ରୋତାବନ୍ଧୁ, ଆପଣମାନେ ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ଗୋଲାପି ଗୋଲାପି ଚଳଚ୍ଚିତ୍ରରୁ ନେଇଛୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ବିନୋଦ ରାଠୋଡ ଏବଂ ନିବେଦିତା, ଗୀତିକାର ଶ୍ରୀକାନ୍ତ ଗୌତମ, ସଙ୍ଗୀତ ବିକାଶ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ରଙ୍ଗିଲା ଟୋକା ଚଳଚ୍ଚିତ୍ରରୁ। ଶିଳ୍ପୀ ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ର, ଗୀତିକାର ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। ଆକାଶବାଣୀ ଜୟପୁର, ସମୟ ରାତି 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି ପ୍ରକାଶ। କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ। ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନ ବାତାର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2 ସ୍ୱର୍ଣ୍ଣ ପଦକ। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଇଣ୍ଡୋନେସିଆ ପ୍ରତିପକ୍ଷ ସୁଗିଓନୋ ବୈଠକରେ ସହ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଉଭୟ ନେତା ବ୍ୟାପକ ରଣନୀତି ଭାଗିଦାରିତା ଅଧୀନରେ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିଥିଲେ। ଉଭୟ ପକ୍ଷଙ୍କ ମଧ୍ୟରେ ରାଜନୈତିକ ବ୍ୟାପାର, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ ସହଯୋଗ, ବାଣିଜ୍ୟ, ପୁଞ୍ଜିନିବେଶ, ଔଷଧ ଓ ସ୍ୱାସ୍ଥ୍ୟ, ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା, ଶକ୍ତି, ଯୋଗାଯୋଗ, ମହାକାଶ, ଶିକ୍ଷା, ସଂସ୍କୃତି ଏବଂ ଜନସମ୍ପର୍କ ଉପରେ ଆଲୋଚନା ହୋଇଥିଲା। ଦୁଇ ନେତା ଆପୋଷ ସ୍ୱାର୍ଥ ସମ୍ଭଳିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟ ସ୍ଥାପନ ପାଇଁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଡକ୍ଟର ଜୟଶଙ୍କର ଏବଂ ଶ୍ରୀ ସୁଗେଓନୋ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତିକୁ ପ୍ରଶଂସା କରିଥିଲେ ଏବଂ ନିକଟ ଭବିଷ୍ୟତରେ ଆସନ୍ତା ଯୁଗ୍ମ କମିଶନ ବୈଠକ ନେଇ ଉଭୟ ନେତା ସହମତି ପ୍ରକାଶ କରିଥିଲେ। କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ସୁଯୋଗ, ନବସୃଜନ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଏକ ଆକାଂକ୍ଷୀ ରାଷ୍ଟ୍ରରେ ପରିଣତ କରିପାରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି ଶାସନ ବ୍ୟବସ୍ଥାରେ ସଂସ୍କାର, ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଏବଂ ନାଗରିକ କେନ୍ଦ୍ରିକ ନୀତି ଦେଶବାସୀଙ୍କ ମୌଳିକ ପରିବର୍ତ୍ତନ ଘଟାଇ ପାରିଛି। ଭାରତର ମହାକାଶ ଅର୍ଥନୀତି ସମ୍ପ୍ରତି ପ୍ରାୟ 9 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚପାରିଛି। ଆଗାମୀ 7-8 ବର୍ଷ ମଧ୍ୟରେ ଏହି ପରିମାଣ ପ୍ରାୟ 45 ବିଲିୟନ୍ ଡଲାର ହେବ ବୋଲି ଆକଳନ କରାଯାଇଛି। ସେହିପରି ଷ୍ଟାର୍ଟଅପ୍ ଇକୋସିଷ୍ଟମ 2014 ମସିହାରେ 400 ଥିବାବେଳେ ଏହା ବର୍ତ୍ତମାନ 2,30,000 ଉର୍ଦ୍ଧ୍ୱରେ ପହଞ୍ଚପାରିଛି, ଫଳରେ ପ୍ରାୟ 25 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ବୋଲି ଡକ୍ଟର ସିଂ କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ଦୀର୍ଘମିଆଦୀ ଲକ୍ଷ୍ୟ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ବରଂ ବିକଶିତ ଭାରତ 2047 ଲକ୍ଷ୍ୟ ପୂରଣ ପାଇଁ ଏକ ସଶକ୍ତ ଏବଂ ଆକାଂକ୍ଷୀ ସମାଜ ଗଠନ କରିବାରେ ଆଭିମୁଖ୍ୟ ରଖିଛି। ଖାଉଟି ବ୍ୟାପାର ବିଭାଗର ଇ ଜାଗୃତି ପ୍ଲାଟଫର୍ମକୁ ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ପାଇଁ ରୌପ୍ୟ ପଦକ ପ୍ରଦାନ କରାଯାଇଛି। ଇ ଗଭର୍ଣ୍ଣାନ୍ସ 2026 ପାଇଁ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଖାଉଟି ଅଭିଯୋଗ ସମାଧାନ ଦିଗରେ ପ୍ରଯୁକ୍ତି ବିଦ୍ୟା ଏବଂ ନାଗରିକ କେନ୍ଦ୍ରିକ ସେବା ପ୍ରଦାନ ଦିଗରେ ଇ ଜାଗୃତିକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି ବୋଲି ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାନୁଆରୀ 1ରେ ଇ ଜାଗୃତି ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଜର ଅଭିଳାଷା ବାରାଙ୍କୁ ଜାତିସଂଘ ସାମରିକ ଜେଣ୍ଡର ଆଡ୍ଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମେଜର ବାରାଙ୍କ ଅନନ୍ୟ ସେବାକୁ ସମ୍ମାନିତ କରିବା ଏବଂ ଜାତିସଂଘର ଶାନ୍ତି ପ୍ରତିଷ୍ଠା ଦିଗରେ ତାଙ୍କର ଅବଦାନକୁ ମାନ୍ୟତା ପ୍ରଦାନ ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଏହି ସଫଳତା ଅଗଣିତ ଯୁବବର୍ଗଙ୍କୁ ପ୍ରେରଣା ଯୋଗାଇବ, ବିଶେଷକରି ଦେଶର କନ୍ୟାରତ୍ନମାନଙ୍କୁ ଦେଶସେବା ଦିଗରେ ପ୍ରୋତ୍ସାହିତ କରିବା। ମେଜର ବାରାଙ୍କ ସମ୍ପ୍ରତି ଲେବାନନ୍ଠାରେ ଜାତିସଂଘ ଶାନ୍ତି ପ୍ରତିଷ୍ଠା ଅଭିଯାନରେ କାର୍ଯ୍ୟରତ ରହି ସେ ଟିମ୍ କମାଣ୍ଡର ଜେଣ୍ଡର ଫୋକାଲ୍ ପଏଣ୍ଟର ନେତୃତ୍ୱ ନେଉଛନ୍ତି। ଗତ ଶୁକ୍ରବାର ନ୍ୟୁୟର୍କଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଜାତିସଂଘ ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଜାତିସଂଘ ମୁଖ୍ୟ ମଧ୍ୟ ଶାନ୍ତି ପ୍ରତିଷ୍ଠା କାର୍ଯ୍ୟକାରୀ ଦିଗରେ ମହିଳା ଏବଂ ଅନ୍ୟାନ୍ୟ ମହିଳା ବର୍ଗର ଭୂମିକା ସୁନିଶ୍ଚିତ ଦିଗରେ ମେଜର ବାରାଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଦକ୍ଷିଣ ଆମେରିକା ରାଷ୍ଟ୍ର ପେରୁରେ ଆଜି ରାଷ୍ଟ୍ରପତି ପଦ ପାଇଁ ମତଦାନ ଅନୁଷ୍ଠିତ ହେଉଛି। କଞ୍ଜରଭେଟିଭ୍ ଦଳ ପ୍ରାର୍ଥୀ କେଇକୋ ଫୁଜିମୋରି ଏବଂ ବାମପନ୍ଥୀ ପ୍ରାର୍ଥୀ ରୋବେର୍ଟୋ ସାଞ୍ଚେଜ୍ଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏପ୍ରିଲ୍ ମାସରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ଉଭୟ ପ୍ରାର୍ଥୀ 33 ଜଣ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କୁ

ପଛରେ ପକାଇ ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ପେରୁରେ 18-70 ବର୍ଷ ମଧ୍ୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମତଦାନ ବାଧ୍ୟତାମୂଳକ କରାଯାଇଛି। 70 ମିଲିୟନରୁ ଉର୍ଦ୍ଧ୍ୱ ଭୋଟର ମତଦାନ ପାଇଁ ପଞ୍ଜିକୃତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶରେ ରହୁଥିବା 12 ଲକ୍ଷ ପେରୁବାସୀ ଅଛନ୍ତି। ପଶ୍ଚିମବଙ୍ଗ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବିପିଏମ୍ ଜେଏୱାଇ କାର୍ଯ୍ୟକାରୀ କ୍ଷେତ୍ରରେ 36ତମ ରାଜ୍ୟ ହେବ। ଏହା ହେଉଛି ବିଶ୍ୱର ସର୍ବବୃହତ୍ ସ୍ୱାସ୍ଥ୍ୟବୀମା ଯୋଜନା। ନୂଆଦିଲ୍ଲୀରେ ଆସନ୍ତାକାଲି ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ଏବଂ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଏ ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଉପସ୍ଥିତିରେ ଏବିପିଏମ୍ ଜେଏୱାଇ କାର୍ଯ୍ୟକାରୀ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ଦେଶର ସମସ୍ତ ନାଗରିକଙ୍କୁ ସହଜରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ଲକ୍ଷ୍ୟରେ ଏହା ହେଉଛି ଏକ ମାଇଲ୍ ଖୁଣ୍ଟ। ଆୟୁଷ୍ମାନ ଭାରତ ପିଏମ୍ ଜୟ ଦ୍ୱାରା ପ୍ରତ୍ୟେକ ପରିବାରକୁ ପ୍ରତିବର୍ଷ 5 ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ବୀମା ପ୍ରଦାନ କରାଯାଇପାରିବ। ପଶ୍ଚିମବଙ୍ଗର ସିଲିଗୁଡ଼ିଠାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅଗ୍ନିମିତ୍ରା ପାଲ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁ ବିକାଶ, ସାମାଜିକ କଲ୍ୟାଣ, ବିପର୍ଯ୍ୟୟ ପରିଚାଳନା, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ରାଜୌରୀ ଜିଲ୍ଲାରେ କାର୍ଯ୍ୟରତ ଥିବାବେଳେ ପ୍ରାଣ ହରାଇଥିବା ଲେଫ୍ଟନାଣ୍ଟ ବୀରେଶ୍ୱର ଗୋସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜାମ୍ମୁର ବାୟୁସେନା କେନ୍ଦ୍ରଠାରେ ତାଙ୍କ ସମ୍ମାନାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ଦୋଲିମାଲ ଅଞ୍ଚଳରେ ସନ୍ତାସବାଦ ବିରୋଧୀ କାର୍ଯ୍ୟକ୍ରମ ସମୟରେ ଏକ ଗଭୀର ଖାତ ମଧ୍ୟରେ ଖସିପଡ଼ିବା ଫଳରେ ଲେଫ୍ଟନାଣ୍ଟ ଗୋସ୍ୱାମୀଙ୍କ ମୃତ୍ୟୁ ଘଟିଥିଲା। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ଖାଦ୍ୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ନାଗରିକମାନଙ୍କୁ ସୁସ୍ଥ ଖାଦ୍ୟପେୟ ଅଭ୍ୟାସ ଆପଣେଇବା ଏବଂ ଏକ ସୁସ୍ଥ ତଥା ଆତ୍ମନିର୍ଭରଶୀଳ ଭାରତ ଗଠନରେ ଯୋଗଦାନ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରନ୍ଧନ ତେଲ ବ୍ୟବହାର 10% ହ୍ରାସ କରିବା ସଂକ୍ରାନ୍ତ ପରାମର୍ଶକୁ ସ୍କରଣ କରାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ତଥା ଏକ ଶକ୍ତିଶାଳୀ ରାଷ୍ଟ୍ର ପାଇଁ ସନ୍ତୁଳିତ ଆହାର ଗ୍ରହଣ କରିବାର ବାର୍ତ୍ତାକୁ ଶ୍ରୀ ନଡ୍ଡା ଦୋହରାଇଛନ୍ତି। ପ୍ରତିବର୍ଷ ଜୁନ୍ 7 ତାରିଖରେ ଜାତିସଂଘର ଖାଦ୍ୟ କୃଷି ସଂଗଠନ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଜାତୀୟ କର୍ତ୍ତୃପକ୍ଷ, ନାଗରିକ ସମାଜ, ଶିକ୍ଷାବିତ୍ ଏବଂ ବିଶ୍ୱର ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ସହ ମିଶି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ପାଳନ କରିଥାନ୍ତି। ଭାରତୀୟ ମହିଳା ଫୁଟବଲ ଦଳ ସାଫ୍ ଚମ୍ପିୟନ୍ସିପ୍ 2026 ଟାଇଟଲ ହାସଲ କରିଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ଗୋଆର ମଡ୍ଗାଓଁଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଭାରତୀୟ ମହିଳା ଫୁଟବଲ ଦଳ ପ୍ରତିପକ୍ଷ ବାଂଲାଦେଶକୁ 3-1 ପରାସ୍ତ କରି ଷଷ୍ଠଥର ପାଇଁ ଟାଇଟଲ ହାସଲ କରି ରେକର୍ଡ ସୃଷ୍ଟି କରିଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳିମାନେ ସେମାନଙ୍କର ଦକ୍ଷତା, ଦୃଢ଼ ମନୋବଳ ଏବଂ ମିଳିତ ମନୋଭାବ ସହ ଖେଳି ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ମହିଳା ଫୁଟବଲ ଖେଳାଳିମାନଙ୍କ ଉଲ୍ଲେଖନୀୟ ସଫଳତା ଭାରତର ଅନ୍ୟାନ୍ୟ ମହିଳା ଫୁଟବଲ ଖେଳାଳିଙ୍କୁ ପ୍ରେରଣା ଯୋଗାଇବ ଏବଂ ଦେଶର କ୍ରୀଡ଼ା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଟୁର୍ଣ୍ଣାମେଣ୍ଟରେ ମହିଳା ଫୁଟବଲ ଖେଳାଳି ଶ୍ରେଷ୍ଠତା ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କର ଏହି ବିଜୟ ଯୁବ ଖେଳାଳିମାନଙ୍କୁ ଫୁଟବଲ ଖେଳିବା ପାଇଁ ଉତ୍ସାହିତ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ମହିଳା ଫୁଟବଲ ଦଳ ଷଷ୍ଠ ଥର ପାଇଁ ସାଫ୍ ଚମ୍ପିୟନ୍ସିପ୍ ଟାଇଟଲ ହାସଲ କରିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଏହି ସଫଳତା ଦେଶର ଯୁବ ଖେଳାଳିମାନଙ୍କୁ ଦେଶର କ୍ରୀଡ଼ା ଭବିଷ୍ୟତ ଗଠନ ଦିଗରେ ଉତ୍କର୍ଷ ଏବଂ ଶ୍ରେଷ୍ଠତା ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ଫୁଟବଲ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ମଙ୍ଗୋଲିଆରେ ଚାଲିଥିବା ଉଲାନବାତର ଓପନ୍ ପ୍ରତିଯୋଗିତାରେ ଭାରତୀୟ କୁସ୍ତି ପ୍ରତିଯୋଗୀ ପୁରୁଷ ଫ୍ରିଷ୍ଟାଇଲ୍ ବର୍ଗରେ 2 ସ୍ୱର୍ଣ୍ଣ ଏବଂ 2 ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଭାରତର ଦୀପକ 61 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଆସିଲ୍ ଆଇତାକିନ୍ଙ୍କୁ 6-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି ଦିନେ 125 କିଲୋଗ୍ରାମ ବର୍ଗରେ କାଜାକସ୍ତାନର ଏଡି କାସମେକ୍କୁ 2-0 ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ନ୍ୟୁ ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ଏକମାତ୍ର କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଥମ ଇନିଂସ୍ର ଆଫଗାନିସ୍ତାନ 5 ବିନିମୟରେ 113 ସଂଗ୍ରହ କରିଛି। ରମହତ ମତ ଶାହା 43 କରି ଅପରାଜିତ ଅଛନ୍ତି। ଭାରତ ପକ୍ଷରୁ ଦେବୁତାନ୍ ମାନବ 3 ୱିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା 2 ୱିକେଟ୍ ଅକ୍ତିଆର କରିଛନ୍ତି। ଭାରତ ଇଣ୍ଡୋନେସିଆ ଅଷ୍ଟମ ଯୁଗ୍ମ କମିଶନ ବୈଠକରେ ଉଭୟ ଦେଶ ମଧ୍ୟରେ ବ୍ୟାପକ ରଣନୀତି ଓ ଭାଗିଦାରିତା ନେଇ ସହମତି।

0: ପ୍ରକାଶ କେନ୍ଦ୍ର ସରକାର ଗତ 12 ବର୍ଷ ମଧ୍ୟରେ ପ୍ରଯୁକ୍ତି ବିଦ୍ୟାରେ ସ୍ୱତନ୍ତ୍ରତା ଓ ନାଗରିକ କେନ୍ଦ୍ରିକ ନୀତି ମାଧ୍ୟମରେ ପରିବର୍ତ୍ତନ ଆଣିଛନ୍ତି କହିଲେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ପଶ୍ଚିମବଙ୍ଗରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଭାରତୀୟ କୁସ୍ତି ପ୍ରତିଯୋଗୀମାନେ ଉଲାନବାତର ଓପନ୍ ପ୍ରତିଯୋଗିତାରେ ହାସଲ କଲେ 2ଟି ସ୍ୱର୍ଣ୍ଣ ପଦକ ସମ୍ବାଦ ଶେଷ ହେଲା
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଆଜି ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲାର ହାଲଚାଲ
2: ସୁଦୂରର ସଦର ଅପହଞ୍ଚା ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ଭାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ ଖୋର୍ଦ୍ଧା ଜିଲ୍ଲା ପରିଷଦର ଷଷ୍ଠ ସାଧାରଣ ବୈଠକ ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବୈଠକରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗ ଦେଇଥିଲେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟରେ ଜନପ୍ରତିନିଧି ଓ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ସହ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦିଆଯାଇଥିଲା ବେଗୁନିଆ ଅଞ୍ଚଳରେ ଲୋ ଭୋଲ୍ଟେଜ୍ ବିଦ୍ୟୁତ୍ କାଟ ଓ ନଳକୂପ ଖନନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା ଜିଲ୍ଲାପାଳ ଅମ୍ରିତ ଋତୁରାଜ ସ୍ଥାନୀୟ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ପ୍ରଦାନ ଓ ଶୀଘ୍ର କାର୍ଯ୍ୟକାରୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ଖୋର୍ଦ୍ଧା ପଞ୍ଚାୟତ ସମିତିର ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପୁରୁଷୋତ୍ତମ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଅଭିଯୋଗ ଶୁଣିଥିଲେ ପେନ୍ସନ ଆବାସ ଯୋଜନା ରାସ୍ତା ବିଦ୍ୟୁତ୍ ଓ ପାଣି ସମସ୍ୟା ସମ୍ପର୍କିତ ମୋଟ 85ଟି ଆବେଦନ ଗ୍ରହଣ କରାଯାଇଥିଲା ସେଥିରୁ 14ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ଖୋର୍ଦ୍ଧା ଜିଲ୍ଲା ଡେଭଲପମେଣ୍ଟ କୋଅର୍ଡିନେସନ ଆଣ୍ଡ ମନିଟରିଂ କମିଟି ଦିଶା ବୈଠକ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବୈଠକରେ ବ୍ଲକ ଓ ଗ୍ରାମାଞ୍ଚଳରେ ଲାଇବ୍ରେରୀ ଖୋଲିବା ଏବଂ ଅମୃତ ସରୋବର ଯୋଜନାରେ ପ୍ରତ୍ୟେକ ବ୍ଲକରେ 5ଟି ଆଦର୍ଶ ପୋଖରୀ ଉନ୍ନୟନ ପାଇଁ ଗୁରୁତ୍ୱ ଦିଆଯାଇଥିଲା ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରାଯାଇଥିଲା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଛି ଜିଲ୍ଲାପାଳ ଅମ୍ରିତ ଋତୁରାଜ ସୂଚନା ଦେଇ କହିଛନ୍ତି ଜିଲ୍ଲାର 5ଟି ବିଧାନସଭା କ୍ଷେତ୍ରରେ ମୋଟ 11,18,260 ଭୋଟରଙ୍କ ମଧ୍ୟରୁ 94.2% ଭୋଟରଙ୍କ ତଥ୍ୟ ମେଳ କରାଯାଇଛି ପ୍ରାୟ 64,870 ଭୋଟରଙ୍କ ତଥ୍ୟ ଏପର୍ଯ୍ୟନ୍ତ ମେଳ ହୋଇନଥିବା ଜଣାପଡ଼ିଛି ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ନିୟନ୍ତ୍ରଣ କକ୍ଷ ଖୋଲିବା ଦୁର୍ବଳ ନଦୀବନ୍ଧ ମରାମତି ଅସ୍ଥାୟୀ ଆଶ୍ରୟସ୍ଥଳ ଚିହ୍ନଟ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ପାନୀୟ ଜଳ ବିଦ୍ୟୁତ୍ ଓ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା ଶୂନ୍ୟ ମୃତ୍ୟୁହାର ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର 2023-26 ଶିକ୍ଷାବର୍ଷର ସ୍ନାତକ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି ମୋଟ 1056 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 951 ଜଣ ଉତ୍ତୀର୍ଣ୍ଣ ହୋଇଥିବାବେଳେ ପାସ୍ ହାର 90.06% ରହିଛି କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରୀମାନଙ୍କ ପାସ୍ ହାର ଛାତ୍ରମାନଙ୍କ ତୁଳନାରେ ଅଧିକ ରହିଛି ଖୋର୍ଦ୍ଧା ପୁଲିସ ପକ୍ଷରୁ ସମସ୍ତ ଥାନାରେ ଜୁବେଣ୍ଟିକା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା କହିଛନ୍ତି ଏହି ପଦକ୍ଷେପ ମାଧ୍ୟମରେ ପୁଲିସ ବ୍ୟବସ୍ଥାକୁ ଶିଶୁ ଓ କିଶୋର କିଶୋରୀଙ୍କ ପାଇଁ ଅଧିକ ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରାଯାଉଛି କାର୍ଯ୍ୟକ୍ରମରେ ଶିଶୁମାନଙ୍କୁ ଥାନା ପରିଦର୍ଶନ କରାଯାଇ ପୁଲିସର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଅବଗତ କରାଯାଇଥିଲା ଜଟଣୀସ୍ଥିତ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟରେ ବିଜେପିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଅନୁଷ୍ଠିତ ହୋଇଛି ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ବିକାଶ ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ ସେ ଆତଙ୍କବାଦ ଅନୁପ୍ରବେଶ ଓ ସୀମା ସୁରକ୍ଷା ଭଳି ଚ୍ୟାଲେଞ୍ଜର ସଫଳ ମୁକାବିଲା ସମ୍ପର୍କରେ ମଧ୍ୟ ମତ ପ୍ରକାଶ କରିଥିଲେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ
1: ଜିଲ୍ଲା ହାଲଚାଲରେ ଆଜି ଶୁଣୁଥିଲେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ପଢି ଶୁଣିଲେ ଲହରିକା ପଟ୍ଟନାୟକ ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ
3: ଶ୍ରୋତାବନ୍ଧୁ

ଆମେ ଏତେବେଳେ ଯାଏଁ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଷାନବାଣୀ ଡାଏଲଗ୍ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଉତ୍ତମ କୁମାର ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର।

0: ଭଳି ଆରମ୍ଭ କରିବେ। ଆଉ ଯେଉଁମାନେ ଖରାଟିଆ ଚାଷ ଆରମ୍ଭ କରିଛନ୍ତି ସେମାନେ ବିଶେଷ ଭାବରେ ଜଳ ପରିଚାଳନା କେମିତି କ'ଣ କରିବେ ଆଉ ତା ପାଇଁ କ'ଣ ସବୁ ସଚେତନତା ଅବଲମ୍ବନ କରିବେ ସେ ବିଷୟରେ କୁହନ୍ତୁ।
1: ଦେଖନ୍ତୁ, ପ୍ରଥମ ଜିନିଷ ହେଲା, ଯଦି ଆମ ହାତରେ ଜଳସେଚନର ସୁବିଧା ନାହିଁ ତାହେଲେ ତ ଆମେ ଖରଣ୍ଟିଆ ଚାଷର ପ୍ରଶ୍ନ ବି ମନ ଭିତରେ ଉଠାଇ ପାରିବା ନାହିଁ। ତେଣୁ ଆମକୁ ଜଳସେଚନ ସୁବିଧା ନିହାତି ଭାବରେ କରିବାକୁ ପଡ଼ିବ। ଜଳସେଚନ ପାଇଁ ଆମ ସରକାରଙ୍କ ଓଡ଼ିଶା ସରକାରଙ୍କ ତରଫରୁ ଗୁଡ଼ାଏ ସ୍କିମ୍ ଅଛି ଏବଂ ଗୁଡ଼ାଏ ସବସିଡ଼ି ଯୋଜନା ମଧ୍ୟ ଅଛି, ରିହାତି ଦରରେ ସେମାନେ ଦେଉଛନ୍ତି। ସେ ଭିତରୁ ଗୋଟିଏ ହେଉଛି ବୋରୱେଲ। ଯଦି ଜଣେ ଚାଷୀ ବୋରୱେଲ ନିଜ ଜମିରେ ଖୋଳାଏ ତାହେଲେ 50% ସବସିଡ଼ି ସରକାର ତାଙ୍କୁ ଦେବେ। ତାପରେ ଆସିଲା ଡଗୱେଲ। ଡଗୱେଲ କୂଅ ଯଦି ଜମିରେ ସେ ଖୋଳେଇ ପାରିବ ତାହେଲେ ତାକୁ 40% ସବସିଡ଼ି ସରକାର ତରଫରୁ ମିଳିବ। ନାହିଁ ଯଦି ଜମି ନିକଟ ଦେଇକରି କୌଣସି ନାଳ କିମ୍ବା ନଦୀ ଯାଉଛି ସେଠି ଯଦି ସେ ରିଭର ଲିଫ୍ଟ ପଏଣ୍ଟଟା ରଖିବ ସେଇଥିପାଇଁ ମଧ୍ୟ ସରକାର 90% ସବସିଡ଼ି ହିସାବରେ ଚାଷୀଙ୍କୁ ଯୋଗାଇ ଦେଉଛନ୍ତି ଜଳସେଚନର ସୁବିଧା ପାଇଁ। ତାପରେ ଫାର୍ମ ପଣ୍ଡ ମଧ୍ୟ କରିପାରିବେ, ପୋଖରୀ ଯଦି ଚାଷୀ ଚାହୁଁଛି, ତାର ଗୁଡ଼ାଏ ଜମି ଅଛି ସେଥିରେ ସେ ପୋଖରୀଟେ ବି କରିବ, ସେ ପୋଖରୀଟେ କରିବା ପାଇଁ ମଧ୍ୟ ସରକାର ତାକୁ ସବସିଡ଼ି ଦେଉଛନ୍ତି। ପୋଖରୀଟେ କଲେ ଚାଷ ବି ହେବ, ମାଛ ଚାଷ ବି ସେ କରିପାରିବ। ହେଲେ ଏଇସବୁ ଯାକ ଜିନିଷର ଲାଭ ଉଠାଇବା ପାଇଁ ଚାଷୀ ନିହାତି ଭାବରେ କୃଷି ବିଭାଗ ତରଫ ପାଖକୁ ଯାଇକି ସେ ଆପ୍ଲାଏ କରିବ ଏବଂ ସେ ଅନୁସାରେ ଜଳସେଚନର ସୁବିଧା ଆଗ କରିବା ଦରକାର। ଯଦି ଜଳସେଚନର ସୁବିଧା ଚାଷୀର ଜମିରେ ହୋଇଗଲା ତାହେଲେ ତ ସେ ଖରାଟିଆ ଚାଷୀ ଆନନ୍ଦରେ କରିପାରିବ, ସେଇଟା ପାଇଁ କିଛି ଅସୁବିଧା ନାହିଁ। ତେଣୁ ତାକୁ ପ୍ରଥମରେ ଗୋଟେ ପ୍ରୋଗ୍ରାମିଂ କରିବାକୁ ପଡ଼ିବ ଚାଷୀକି, ଯେ ତା ହାତରେ କେତେ ପାଣି ଅଛି, ସେ କେତେଟା ପାଣି ଚାଷ ଜମିକି ଦେଇପାରିବ, ତାକୁ ଆଖି ଆଗରେ ରଖି ସେ ଚାଷ ମାନେ କେଉଁ ଚାଷ କରିବ ସେଇଟା ଚୟନ କରିବା ଆବଶ୍ୟକ।
0: ଦେଖନ୍ତୁ ଆଜ୍ଞା, ଆପଣ ତ କହିଲେ ଜଳସେଚନ ପାଇଁ ସରକାରଙ୍କର ବହୁତ ବଢ଼ିଆ ସୁବିଧା ସବୁ ରହିଛି, ତ ତା ପାଇଁ ସବସିଡ଼ ବ୍ୟବସ୍ଥା ମଧ୍ୟ ରହିଛି, ଆଉ ସରକାରଙ୍କର ଯୋଜନାରେ ଯଦି ଚାଷୀ ସାମିଲ ହୋଇପାରିଲା ତାହେଲେ ନିଶ୍ଚିତ ଭାବରେ କେବଳ ବର୍ଷା ନୁହେଁ, ଶୀତ ନୁହେଁ, କେବଳ ଆମର ବର୍ଷା ଆଉ ଶୀତକୁ ଛାଡ଼ିକି ଖରାଦିନରେ ମଧ୍ୟ ସେ ଯଥେଷ୍ଟ ପରିମାଣରେ ଚାଷ କରି ଦୁଇ ପଇସା ପାଇପାରିବେ।
1: ହଁ, ଜଳସେଚନ ସୁବିଧା ଯଦି ହୋଇଗଲା, ଧରାଯାଉ ବର୍ଷା ଦିନେ କମ୍ ପରିମାଣର ପାଣି ବର୍ଷା ହେଲା,
0: ଆଜ୍ଞା,
1: ତାହେଲେ ବର୍ଷା ଦିନେ ମଧ୍ୟ ଯେଉଁ ଚାଷ ସେ କରିଛି, ଧାନ କିମ୍ବା ମାଣ୍ଡିଆ କିମ୍ବା ମକା କିମ୍ବା ଯେକୌଣସି ଚାଷ କରିଛି, ତାକୁ ସେ ଲାଇଫ୍ ସେଭିଂ କରିଦେଇପାରିବ, ଚାଷୀରେ ଚାଷଟାକୁ ବଞ୍ଚାଇ ଦେଇପାରିବ, ବହୁତ ଗୁଡ଼ିଏ ସୁବିଧା ହେବ ଇରିଗେସନ୍ ପାଇଁ। ତେଣୁ ଚାଷୀ ପ୍ରଥମରେ ଇରିଗେସନ୍ ପାଇଁ ବୋଲିକିରି
0: କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ
1: ଦରକାର,
0: ଆଜ୍ଞା। ଦେଖନ୍ତୁ ଆଜ୍ଞା, ଏଇଠୁ ବୋରୱେଲ କଥା କୁହାଗଲା କି ନହେଲେ ଆମର ଡଗୱେଲ କଥା କୁହାଗଲା, ଏଇସବୁ ଯୋଜନା ପାଇଁ ବୋଲି ଯୋଜନାରେ ଯଦି ଚାଷୀ ସାମିଲ ହେବାକୁ ଚାହିଁବ ତା ପାଇଁ କିଛି ଫର୍ମର ବ୍ୟବସ୍ଥା ଅଛି ନା ସେମାନେ କାହାକୁ ଯୋଗାଯୋଗ କରିବେ?
1: ଏବେ ଆଗରୁ ଆମର ସବୁ ଜାଗା ଚାଲୁଥିଲା, ଆମେ କାଗଜ ପତ୍ର କାମ କରୁଥିଲୁ, ଆପ୍ଲାଏ କରୁଥିଲୁ,
0: ଆଜ୍ଞା,
1: କିନ୍ତୁ ବର୍ତ୍ତମାନ ସବୁଗୁଡ଼ାକ
0: ଅନଲାଇନ୍ ମାଧ୍ୟମରେ ମଧ୍ୟ ଚାଷୀ ଆବେଦନ କରିପାରିବେ,
1: କୃଷି ବିଭାଗ ଯାଇପାରିବ, କିନ୍ତୁ ଯେକୌଣସି ଜନସେବା କେନ୍ଦ୍ରକୁ ଯାଇକରି ମଧ୍ୟ ସେ ଆପ୍ଲାଏ କରିପାରିବ, ତା ନିଜର ଜମିର ପଟ୍ଟା, ତା ଆଧାର କାର୍ଡ, ତାର ବ୍ୟାଙ୍କ ଆକାଉଣ୍ଟ, ଏଇସବୁ ଗୁଡ଼ାକ ଦେଇକରି ସେ କେଉଁ ଜିନିଷଟା ନେବାକୁ ଚାହୁଁଛି ସେଥିରେ ସେ ଆପ୍ଲାଏ କରିପାରିବ।
0: ଆଚ୍ଛା, ଯଦି ଜଣେ ଚାଷୀ ଆବେଦନ କଲା ଆଜ୍ଞା, ତାକୁ ଅତି କମ୍ରେ ଗୋଟେ ସିଜନ ଭିତରେ ତାର ସୁବିଧା
1: ନିଶ୍ଚିତ ଭାବରେ ପହଞ୍ଚିଯିବ, ଯେଉଁ ଚାଷୀ ଆବେଦନ କରୁଛି ଯେତିକି ଫାର୍ମ ଯାଉଛି
0: ଆଜ୍ଞା
1: ସରକାରଙ୍କ ଲେବରେ ତାକୁ କ୍ରମାନ୍ୱୟରେ ତାକୁ ସଜେଇ ଦିଆଯାଉଛି, ଏବଂ ତାପରେ ପରେ ଯେତେବେଳେ ଏଇ ଚାଷୀଟାର ନମ୍ବର ଆସିବ ସେତେବେଳେ ସେ ଅଟୋମେଟିକାଲି ତାକୁ ଗୋଟେ ନୋଟିସ୍ଟା ଆସିବ ଏବଂ ତମେ ପୋଖରୀ ଖୋଳ ବୋଲିକିରି।
0: ଆଚ୍ଛା, ତାପରେ ସେ ସୁବିଧାଟା ସେ ନିଶ୍ଚିତ ଭାବରେ ପାଇପାରୁଛି। ତାପରେ ଦ୍ୱିତୀୟ କଥା ଏଠି ଆମର ରହିଲା ଆଜ୍ଞା, ଯେଉଁ ଆମର ଉପଯୁକ୍ତ କିସମ ବା ଉପଯୁକ୍ତ ଚାଷ, କେବଳ ଧାନ ଚାଷ ତ ନୁହେଁ, ଧାନ ଚାଷ ସହିତ ଯେ ବିଭିନ୍ନ ପ୍ରକାର ଚାଷ କରିପାରିବେ ବୋଲି ଆପଣ କହୁଛନ୍ତି, ତ ତା ପୂର୍ବରୁ ତାକୁ କେତେଟା ପାଣି ସେ ବ୍ୟବସ୍ଥା କରିପାରିବ ତାର ବ୍ୟବସ୍ଥା କରିବା, ହେଲେ ସାର୍ ପନିପରିବା ଚାଷ ଆମର ଚାଷୀ ଭାଇ ଭଉଣୀମାନେ କରିବା କେତେ ଦୂର ସଫଳ ହୋଇପାରିବେ, ଆଉ କେମିତି କ'ଣ ଜଳ ପରିଚାଳନାର ବ୍ୟବସ୍ଥା ଅଛି କୁହନ୍ତୁ ସାର୍।
1: ପନିପରିବା ଚାଷରେ ବହୁତ ଲାଭ, ସେଇଟା ଗୋଟେ ଅର୍ଥକାରୀ ଫସଲ ପନିପରିବା। ତ ପନିପରିବା ଚାଷରେ ଧରାଯାଉ ଚାଷୀଙ୍କ ପାଖରେ 2-3 ପାଣି ହିଁ ଅଛି, ସେ 2-3 ପାଣି ହିଁ ଚାଷ ଜମିକି ଦେଇପାରିବ, ତାହେଲେ ସେ ଶାଗ କିମ୍ବା ଧନିଆ କିମ୍ବା ଲଙ୍କା ଏଇ ପ୍ରକାର ଛୋଟ ଦିନିଆ ଫସଲ ଯେଉଁଟାକି ଆମର 40-50 ଭିତରେ ଆଦାୟ ହେଇଯାଇପାରିବ,
0: ଅଳ୍ପ ଦିନରେ
1: ଅମଳ ହେଇପାରିବ, ସେ ପ୍ରକାର ଚାଷ କରିବା ଦରକାର। ନାହିଁ ଯଦି ତା ପାଖରେ 4-5 ପାଣି ଚାଷ ଜମିରେ ଦେବା ପାଇଁ ତା ପାଖରେ ରହିଛି ସୁବିଧା, ତାହେଲେ ବାଇଗଣ, ଲଙ୍କା, ଟମାଟୋ, ଭେଣ୍ଡି, କଲରା, ଜହ୍ନି, କାକୁଡ଼ି, ଲାଉ, ଏ ସବୁଗୁଡ଼ାକ ପନିପରିବା ସେ କରିପାରିବ। ଖରାଦିନେ ପନିପରିବା ମାର୍କେଟରେ ବହୁତ ରେଟ୍ ରହେ ଏବଂ ସେ 2 ନିଶ୍ଚୟ ଅଧିକ ପାଇବ।
0: ଯଦି ଜଳ ପରିଚାଳନା କରିପାରିଲା ତାହେଲେ ସେ ନିଶ୍ଚିତ ଭାବରେ ଧାନ ଚାଷ ସହିତ ଅଳ୍ପ ଜାଗାରେ ସେ ଆମର ପନିପରିବା ମଧ୍ୟ କରିପାରିବ, ଅଳ୍ପ କିଛି ଜଳ ଯୋଗାଣ ବ୍ୟବସ୍ଥା କରିକି ମଧ୍ୟ ସେ କରିପାରିବ। ଦେଖନ୍ତୁ ଆଜ୍ଞା, ଏଠି ଆହୁରି ଆମର ଚାଷୀ ଭାଇ ଭାଇ ଭଉଣୀମାନଙ୍କର ପ୍ରଶ୍ନ ରହୁଛି ଯେ ଖରାଦିନେ ସେମାନେ ତ ଧାନ ଚାଷ କରୁଛନ୍ତି କି କିଛି ପରିମାଣ

0: ପନିପରିବା ଚାଷ କରୁଛନ୍ତି, ଡାଲି ଚାଷ କରିପାରିବେ କି? ଆଜ୍ଞା,
1: ନିଶ୍ଚିତ ଭାବରେ କରିପାରିବେ। ଆମର ମାର୍ଚ୍ଚ ମାସରୁ ଏପ୍ରିଲ ମାସ ଭିତରେ ଖରାଣ୍ଟିଆ ମୁଗ ଏବଂ ବିରି ବୁଣାଯାଏ, ଏବଂ ସେଇଥିପାଇଁ ଖରାଣ୍ଟିଆ ମୁଗ ବିରି ପାଇଁ ଅନ୍ୟାନ୍ୟ କେତେ ଗୁଡ଼େ ସ୍ପେସିଫିକ୍ ଭେରାଇଟି ମଧ୍ୟ ରହିଛି।
0: ମାନେ କିସମ ସବୁ ରହିଛି, କ'ଣ କ'ଣ କିସମ ସବୁ ରହିଛି ଆଜ୍ଞା, ସେଇଟା କରିକି ଚାଷୀ ଆମର କେମିତି ଉପକୃତ ହେବେ ସେ କିସମ ଗୁଡ଼ିକ ଆମକୁ କୁହନ୍ତୁ।
1: ମୁଗ ଯଦି ସେ ଚାଷୀ କରିବାକୁ ଚାହୁଁଛି ତାହେଲେ 60ରୁ 62 ଦିନ ଅର୍ଥାତ୍ ଅଳ୍ପ ଦିନ 2 ମାସ ଭିତରେ ଆମେ ମୁଗଟାକୁ ସେ ଅମଳ କରିଦେଇପାରିବ। ସେଇଥିପାଇଁ ଆମର ଭେରାଇଟି ସବୁ ରହିଛି, HUM12, IPM2-3, TJM3 ଏବଂ HUM16, ଏଇସବୁ ରହିଛି ମୁଗର ଭେରାଇଟି। ଏଇସବୁ ଗୁଡ଼ାକ 60ରୁ 70 ଦିନ ଭିତରେ ଅମଳ ହୋଇଯିବ, ଏବଂ ଏଗୁଡ଼ାକ ହେଉଛି ୟେଲୋ ମୋଜାଇକ୍ ଭେଇନ୍ ବୋଲି ଗୋଟେ ରୋଗ ହୁଏ ମୁଗ ଦେହରେ, ସେ ରୋଗ ସହଣି ଶକ୍ତି ଭେରାଇଟି ଏଗୁଡ଼ାକ, ସେ ୟେଲୋ ମୋଜାଇକ୍ ଭେଇନ୍ ଡିସିଜ୍ ଏଇ ଭେରାଇଟି ଗୁଡ଼ାକରେ ହେବ ନାହିଁ। ଏବଂ ସେ ଏଇ ଯେଉଁ ଚାଷ କରିବ ମୁଗ ବର୍ଷା ଦିନ ଅପେକ୍ଷା ଖରା ଦିନରେ ଅଧିକ ଅମଳ ସେ ପାଇବ, 11ରୁ 12 କ୍ୱିଣ୍ଟାଲ ପର୍ଯ୍ୟନ୍ତ ସେ ଆଦାୟ ପାଇପାରିବ।
0: ହେଲେ କି ଯେଉଁ ବିହନ କଥା ଆପଣ ଯେଉଁ କହିଲେ ଆଜ୍ଞା, ଏଇ ବିହନ ତ ବିଶୋଧିତ ହୋଇକି ଆସୁଥିବ, ଆଉ ଏଇଟା କୋଉଠୁ ଆମର ଚାଷୀ ଯୋଗାଯୋଗ କରିକି ପାଇପାରିବେ?
1: ଦେଖନ୍ତୁ, ଆମର ତ ବିହନ ଯୋଗାଣ ସଂସ୍ଥା ଗୁଡ଼ାଏ ରହିଛି,
0: ଆଜ୍ଞା,
1: OSSC ଅଛି ଯିଏକି ବିହନ ଆମକୁ ଯୋଗାଏ, ତା ପାଖରେ ମଧ୍ୟ ଏଇ ଭେରାଇଟି ପାଇପାରିବେ। ନାହିଁ ଯଦି ଯେଉଁ ଆମର ବର୍ତ୍ତମାନ ଗାଁ ଗହଳିରେ ମଧ୍ୟ ଯେଉଁ ବିହନ ଲାଇସେନ୍ସ ହୋଲ୍ଡର ଗୁଡ଼ାକ ଅଛନ୍ତି, ବିହନ ସାର ସବୁ ବିକନ୍ତି, ସେମାନଙ୍କ ପାଖକୁ ଯାଇକରି ମଧ୍ୟ ଏମାନେ ଯଦି ଇଏ କରିବେ ଆମକୁ ବିହନଟା ଦରକାର ବୋଲି ଏମାନଙ୍କର ଇଣ୍ଡ ଦେବେ, ତାହେଲେ ସେମାନେ ମଧ୍ୟ ସେଇ ଥରୁରୁ ମଧ୍ୟ ବିହନ ସେମାନେ ପାଇପାରିବେ।
0: ଏଇଟା ତ ଆଜ୍ଞା ମୁଗ କଥା ଆପଣ କହିଲେ, ସେମିତି ବିରିର କ'ଣ ସବୁ କିସମ ରହିଛି?
1: ବିରି ମଧ୍ୟ ସେ ଚାଷ କରିପାରିବ, ସେଇ 60ରୁ 70 ଦିନ ଭିତରେ ବିରି ମଧ୍ୟ ଅମଳ ହୋଇପାରିବ। ଏବଂ ବିରିର ଭେରାଇଟି ଗୁଡ଼ାକ ହେଉଛି ADJ4, ADT5, OBG17, ଏଇସବୁ ଭେରାଇଟି ରହିଛି ବିରିର ଖରାଦିନିଆ ପାଇଁ।
0: ଆଜ୍ଞା,
1: ତ ଏଇ ଯେଉଁ ଖରାଦିନିଆ ଭେରାଇଟି ଚାଷ କଲେ ଚାଷୀ, ଏଇଟା ମଧ୍ୟ ୟେଲୋ ମୋଜାଇକ୍ ଭେଇନ୍ ଡିସିଜ୍ର ରେଜିଷ୍ଟାନ୍ସ
0: ମାନେ ବିଶୋଧିତ ହୋଇକି ଆସୁଛି, ଏଇଟା
1: ବିଶୋଧିତ ହୋଇକି ଆସିବ, ଏଇ ରୋଗ ଏଇ ଭେରାଇଟିରେ ହେବ ନାହିଁ।
0: ଆଚ୍ଛା ଆଜ୍ଞା,
1: ତ ଏଇଠି ମଧ୍ୟ ଯଦି ବିରି ଯଦି ସେ ଚାଷ କରେ, ଏକର ପିଛା ସେ 8ରୁ 9 କ୍ୱିଣ୍ଟାଲ ପର୍ଯ୍ୟନ୍ତ ବିରି ପାଇପାରିବ।
0: ଆଜ୍ଞା ଦେଖନ୍ତୁ, ଆପଣ ତ ବିରି ମୁଗ କଥା ବି କହିଲେ, ପନିପରିବା କଥା ବି କହିଲେ, ତା ବାଦେ ଆମର ଏଇ ଯେଉଁ କୋରାପୁଟ ଭଳିଆ ମାଳ ଅଞ୍ଚଳରେ କିଛି ଚାଷୀଙ୍କର ପ୍ରଶ୍ନ ବି ରହିଥିଲା, ସେମାନେ ମାନେ ସୂର୍ଯ୍ୟମୁଖୀ ଫୁଲ ଚାଷ କରିପାରିବେ କି? ଆଜ୍ଞା,
1: ନିଶ୍ଚିତ ଭାବରେ ଖରାଦିନିଆ ସୂର୍ଯ୍ୟମୁଖୀ ମଧ୍ୟ ସେମାନେ ଚାଷ କରିପାରିବେ। ସୂର୍ଯ୍ୟମୁଖୀ ସହିତ ତୈଳବୀଜ ଫସଲ ହିସାବରେ ରାଶି ଚାଷ ମଧ୍ୟ ସେମାନେ କରିପାରିବେ। ରାଶିର ମଧ୍ୟ ଗୁଡ଼ାଏ ଭେରାଇଟି ଅଛି, TKG22, RT127, ଏସବୁ ହେବ। ଏବଂ ରାଶି ପାଇଁ ଆମକୁ ଆଉ ଟିକେ ଅଧିକା ପାଣିର ଆବଶ୍ୟକତା ପଡ଼ିବ, କାରଣ ସେଇଟା 80ରୁ 85 ଦିନରେ ଅମଳ ହେବ। ତ ଏଇଥିରେ ମଧ୍ୟ ସେମାନେ 7ରୁ 8 କ୍ୱିଣ୍ଟାଲ ପର୍ଯ୍ୟନ୍ତ ରାଶି କିମ୍ବା ସୂର୍ଯ୍ୟମୁଖୀ ସେମାନେ ଅମଳ କରିପାରିବେ ଚାଷୀ,
0: ମାନେ ଅତି କମ୍ ଦିନରେ ଅଧିକ ଅମଳ ସେମାନେ କରିପାରିବେ
1: ପାଇପାରିବେ। ଏବଂ ତା ସହିତ ଆପଣ ଯଦି ଚାହୁଁଛନ୍ତି ମାଣ୍ଡିଆ କରିବା ପାଇଁ, ବର୍ତ୍ତମାନ ଆମର ମିଲେଟ୍ ମିଶନ ପୁରା ରାଜ୍ୟରେ ଚାଲିଛି,
0: ସାରା ଭାରତରେ ଓଡ଼ିଶାରେ ମଧ୍ୟ ଯଥେଷ୍ଟ ପରିମାଣରେ
1: ମିଲେଟ୍ ମିଶନ ଜରିଆରେ ଚାଷୀମାନଙ୍କୁ ସବସିଡି ଆକାରରେ ମଧ୍ୟ ବିହନ ଏସବୁ ଯୋଗାଇ ଦିଆଯାଉଛି। ଏହି ବର୍ଷ ମିଲେଟ୍ ମିଶନରେ ସମ୍ମେରରେ ମାଣ୍ଡିଆ କରିବା ପାଇଁ ମଧ୍ୟ ସରକାର ଓଡ଼ିଶା ସାରା ବର୍ତ୍ତମାନ ନେଇଛନ୍ତି, ବିହନ ମଧ୍ୟ ଆମକୁ ବର୍ତ୍ତମାନ ପଳେଇ ଆସିଛି, ଆମେ ଚାଷୀମାନଙ୍କୁ ଏବେ ଯୋଗାଇ ଦେବୁ ବିହନ। ସେ ବିହନର ଭେରାଇଟିଟା ହେଉଛି VL76, ଯେଉଁ ମାଣ୍ଡିଆଟା ଆମେ ଖରାଦିନିଆ ଚାଷ କରିପାରିବା।
0: ଆଚ୍ଛା, ଏଇଟା କେତେ ଦିନ ଭିତରେ ଅମଳ ହେବ?
1: ଏଇଟା ଆମର ଅମଳ ହେବ 60ରୁ 70 ଦିନ ଭିତରେ ଏଇ ମାଣ୍ଡିଆ ଅମଳ ହୋଇଯିବ।
0: ଆଉ ସେଇଟା ସ୍ୱାସ୍ଥ୍ୟ ମାନେ ଆମର ବିଭିନ୍ନ ପ୍ରକାର ମାଣ୍ଡିଆ ଜାତ ଦ୍ରବ୍ୟ ହଉ କି ନହେଲେ ମାଣ୍ଡିଆରୁ ଯୋଉ ଆମର ଚୁନା ତିଆରି ହେଉଛି, ବିଭିନ୍ନ ପ୍ରକାର ବିସ୍କୁଟ ବି ତିଆରି ହେଲାଣି, ସେସବୁ ତିଆରି ପାଇଁ ବୋଲି ଉପଯୋଗୀ ହୋଇପାରିବ,
1: ତିଆରି ହେଇପାରୁଛି, ମୁଡ଼କି ତିଆରି ହେଇପାରୁଛି,
0: ପିଠା ତିଆରି ହେଇପାରୁଛି,
1: ପିଠା ବି ତିଆରି ହେଇପାରୁଛି, ବହୁତ ଗୁଡ଼ିଏ ଜିନିଷ ମାଣ୍ଡିଆରୁ ବର୍ତ୍ତମାନ ତିଆରି ହେଇପାରୁଛି। ଏହା ଛଡ଼ା ଯେଉଁ ଚାଷୀମାନଙ୍କର କୌଣସି ଚାଷ କରିବାର ସୁବିଧା ନାହିଁ, ସେମାନଙ୍କୁ ଅନୁରୋଧ, ସେମାନେ ଅତି କମ୍ରେ କୌଣସି ପ୍ରକାର ଏଇ ଯେଉଁ ବର୍ତ୍ତମାନ କାଳବୈଶାଖୀ ବର୍ଷା ହେଉଛି, ଜମି ଟିକେ ପାଗି ଯାଉଛି, ସେ ସମୟରେ କିଛି ଚାଷ ନ କଲେ ମଧ୍ୟ ଜମିଟାକୁ ସାମର ପ୍ଲାନିଂ କରିଦିଅନ୍ତୁ, ଖରାଣ୍ଟିଆ ଚାଷ କରିକି ଛାଡ଼ି ଦିଅନ୍ତୁ। ଖରାଣ୍ଟିଆ ଚାଷ କରିଦେଲେ ଆମର ସୁବିଧା କ'ଣ ହେବ ନା, ଯେତେ ପ୍ରକାର ରୋଗ ପୋକ ଆମ ଜମିରେ ଥିଲେ ସେ ସବୁଗୁଡ଼ାକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବ, ଏବଂ ସବୁଗୁଡ଼ାକ ଯେଉଁ ପୋକ ଗୁଡ଼ାକର ଲାଭା ଥିଲେ କି ରୋଗ ଗୁଡ଼ାକର ଭୂତାଣୁ ଜୀବାଣୁ ଏଇସବୁ ଥିଲେ, ଏଇସବୁ ଗୁଡ଼ାକ ନଷ୍ଟ ହୋଇଯିବ। ଏବଂ ଜମିରେ ଟିକେ ଫସଫସିଆ ହୋଇଗଲେ ଯେଉଁ ପବନଟା ଜମି ଭିତରକୁ ଯିବ, ଗରମ ପବନଟା ଯିବ, ଜମିଟା ଗୋଟେ ପ୍ରକାର ବିଶୋଧିତ ହୋଇଯିବ, ଆସନ୍ତା ଚାଷ ପାଇଁ ଯେମିତି ରୋଗ ପୋକ ଆଉ ନଥିବେ ସେଇ ଜମିରେ, ସେଇ ସୁବିଧାଟା ହେବ। ତେଣୁ ଖରାଣ୍ଟିଆ ଚାଷଟା ନିହାତି କରିବେ, କୌଣସି ଚାଷ ନ କରିପାରିଲେ ମଧ୍ୟ।
0: ଆଚ୍ଛା।

0: ଆଜ୍ଞା, ବହୁତ ସୁନ୍ଦର କଥା କହିଲେ ଆଜ୍ଞା। ନିଶ୍ଚିତ ଭାବରେ ଆମର ଚାଷୀ ଭାଇ ଭଉଣୀମାନେ ଉପକୃତ ହୋଇଥିବେ। ଶେଷରେ ଆପଣଙ୍କର ଯେଉଁ ପଦକ୍ଷେପ କହିଲେ, ଯେଉଁ ସମର ଫ୍ଲାଇଙ୍ଗ, ଏଇଟା ନିହାତି ଭାବରେ ଆମର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଏକ ଶିକ୍ଷଣୀୟ କାର୍ଯ୍ୟକ୍ରମ। ଆଉ ସେମାନେ ବିଭିନ୍ନ ପ୍ରକାର ଚାଷ ତ କରୁଛନ୍ତି, ତା ସହିତ ଯଦି ଟିକେ ସଚେତନ ହେବେ ତ ନିଶ୍ଚିତ ଭାବରେ ଦୁଇ ପଇସା ଲାଭ ପାଇପାରିବେ। ଆଜ୍ଞା, ରହିଲେ ଆଜ୍ଞା, ନମସ୍କାର।
1: ବଢିଆ ଜିନିଷ,
2: କେତେ କଥା କହିଲେ ଭାଇନା, ହେଲା କୋଉଟା ନହେଲେ ମିଶା ସେ ସମର ଫ୍ଲାଇଙ୍ଗ ବରୁଆଟା ମିଶା କରିବାର,
1: ବୁଝେଇକିରି
2: କହିଲେ କେତେ ରକମର କରିହବ ଭାଇନା। ଆମେ ପାଣି ନାହିଁ ବୋଲି ଛାଡି ଦଉଛେ ଚାଷ, ହେଲେ ଗୋଟେ ପାଚି ମଲା କି ନାହିଁ ଆମର, ହେଲା ହେଲେ ତେଣୁ ଟିକେ ଜାଗ୍ରତ ହେଇକିରି ଚଳିବା ଭାଇନା। ହେଲେ କିସ ଖାଲି କଥାବାର୍ତ୍ତା ହଉ, ଗୀତ ବାଜଣା ବ୍ୟବସ୍ଥା କିସ ଠିକ କରିଛ?
1: ଆରେ ବାବୁ,
2: ହଁ
1: ଆମେ ବୈଠକ ଘରକୁ ଆଇଛେ, ମନ ଫରଚଡର ବ୍ୟବସ୍ଥା ଅଛି।
2: ଆମେ କୃଷକ ଭାଇ ପରା ଭାଇ ନା, ମନଟା ଆନନ୍ଦ ହେଲେ ଚାଷ କରିବା
1: ନେଇକି, ହେଲେ ଆନନ୍ଦ କରିଦବା
2: କରିଦବା ଆଉ।

0: ହଇ ହଉ ଭାଇନା କେଡେ ସୁନ୍ଦର ଗୀତ ଗୋଟେ ଗାଇଦେଲ ଭାଇନା, ଆଉ ତମେ ତ ନାଟୁଆ ଲୋକ ଆଉ ଖାଲି ବସିକିରି କହିଦେଲେ ସରି ହେଲା, ବଢିଆ ମାତ୍ର ମନଟା ପରଚଳ ଲାଗିଲା, ଆନନ୍ଦ ଲାଗିଲା ଭାଇନା ହେଲା। ହେଲେ ଯେ ଭାଇନା ଶୁଣ, କାର ସାଙ୍ଗ ଗୋଟେ ଭେଟଘାଟ ହେଇଛି ବୋଲିକିରି କହୁଥିଲ ମତେ କାଲି,
1: ଆମର ଜୟପୁର ର ଚାଷୀ ଜଣେ
0: କହୁଥିଲ ମତେ, ନାଇଁ ନାଇଁ ତାଙ୍କର ମୁହଁରୁ ତାଙ୍କର କଥା ଶୁଣିଦେବା ଆଜିର କ୍ରମରେ ଆଜିର ଚାଷୀ ହେଲା।
2: ଆଜ୍ଞା ନମସ୍କାର, ଆପଣ ପରିଚୟ ଟିକେ ଦିଅନ୍ତୁ।
3: ମୋ ନାଁ ହଉଛି ସୁବୋଧ କୁମାର ପାତ୍ର।
2: ଆପଣ କୋଉ ଗାଁର? ଆଜ୍ଞା
3: ମୁଁ ଜୟପୁର ରୁହେ।
2: ଜୟପୁରରେ ଆପଣ କଣ ଚାଷ କରୁଛନ୍ତି?
3: ହଁ ହଁ
2: ଆପଣଙ୍କର ବୃତ୍ତି ଚାଷ ନାଇଁ କି? ଆଜ୍ଞା ଆପଣ କଣ ଚାଷ କରୁଛନ୍ତି? ଆଜ୍ଞା
3: ମୁଁ ମକା କରେ, ଧାନ କରେ।
2: ମକା ଧାନ, ଆଉ ପରିବା ପତ୍ର କଣ ଲଗେଇଛନ୍ତି?
3: ନା ପରିବା ଏବେ ତ ଲାଗିନି, ଆଉ ମାସେ ଭିତରେ ଆରମ୍ଭ।
2: ଆଚ୍ଛା ଆଚ୍ଛା,
3: ହେଲେ ରହୁଛି ବର୍ଷା ରହୁଛି ତ?
2: ଆଜ୍ଞା ବର୍ଷା ହେଲେ ପରିବା ପତ୍ର କରୁନାହାନ୍ତି।
3: ମକା
2: ଆଚ୍ଛା ଆପଣ

0: ఎట్టే ఎకర కొండ ముఖా తీసుకొచ్చింది?
1: కుడి ఎకర కొండ.
0: కుడి ఎకరకు వచ్చింది. అంటే బర్తమాన్ అవస్థారే జో ప్రకార పాణి పవన ఆసుచి కేంద్ర కొణ ఫసల హైచి
1: ఏ వర్ష తో మక్కా ఫసల పై అన్న కూడా వచ్చి తాగో.
0: ఆజ్ఞా ఆజ్ఞా.
1: ଅଳ୍ପ ବର୍ଷା ହେଇଛି ତ ମକା ଚାଷଟା ବର୍ତ୍ତମାନକୁ ଭଲ ଅଛି.
0: ବର୍ତ୍ତମାନ ଭଲ ଅଛି ନାଇଁ ଆଚ୍ଛା, ଆପଣ ଯୋଉ ମକା ଚାଷ ବିଷୟରେ କହିଲେ, ମକା ଚାଷଟା ଆଜ୍ଞା କେମିତି କଣ କେବେଠୁ ଲଗେଇବାକୁ ପଡୁଛି?
1: ଜୁନ ଫାର୍ଷ୍ଟ ୱିକ୍ରୁ ଲଗେଇବାକୁ ପଡିବ ସାର୍.
0: ଆଜ୍ଞା,
1: ସେଥିପାଇଁ ମେ ମାସ ଆଗରୁ ଜମି ପ୍ରସ୍ତୁତ କରିବାକୁ ପଡିବ.
0: ଆଜ୍ଞା,
1: ପ୍ରଥମେ ଦିଓଡ଼ ଚାଷ କରିବାକୁ ପଡୁଛି, ତାପରେ ଜୁନରେ ପ୍ରଥମ ବର୍ଷା ଯେତେବେଳେ ଟିକେ ପଡେ ସେତେବେଳକୁ ସେ ଭଲ ଭାବରେ ତାହାକୁ ଆଉ ପୁଣି ଥରେ କଥା କଥି କରି ଜମି ପ୍ରିପେୟାର କରିକି ଲଗାଯାଏ. ରଜ ସଂକ୍ରାନ୍ତି ଟାଇମ୍ ବେଳକୁ ଲଗାଯାଏ.
0: ଆଚ୍ଛା, ସେଇଟା ଅମଳ କେବେ ହବ?
1: ଅମଳ ନଭେମ୍ବର
0: ନଭେମ୍ବର
1: ଫାର୍ଷ୍ଟ ୱିକ୍ରୁ ଅମଳ ଆରମ୍ଭ ହୁଏ. ମଝିରେ ଯଦି ବର୍ଷା ନୁହେଁ ଦଶହରା
0: ଟାଇମ୍ରେ
1: ଯଦି ବର୍ଷା ଫର୍ଷା ହୁଏ 8-10 ଦିନ ଲେଟ୍ ହୁଏ. କିନ୍ତୁ ଯଦି ବର୍ଷା ହୁଏ ନାହିଁ ଫାର୍ଷ୍ଟ ୱିକ୍ ରୁ ଆରମ୍ଭ ହେଇଯାଏ ଅମଳ.
0: ହେଲେ ଆଜ୍ଞା, ମକା ଚାଷ ପାଇଁ କଣ କଣ ସବୁ ଆମର ସାର ସବୁ ପ୍ରୟୋଗ କରିବାର ଅଛି?
1: ସାର ମାନେ ଯେତେବେଳେ ମକା ଲଗାଯାଏ ସେତେବେଳେ ଡିଏପି ଏକର ପ୍ରତି 50 କେଜି, ଆଉ ପଟାସ ବି 25-50 କେଜି, ପ୍ଲସ ତା ସାଙ୍ଗରେ ଜିଙ୍କ ହଉ କିମ୍ବା ଜାଇମ ଦେଇକରି ଲଗାଯାଉଛି.
0: ବର୍ତ୍ତମାନ ଜିଙ୍କ ର ଟିକେ ବ୍ୟବହାର ଅଧିକ କରୁଛନ୍ତି
1: ନାଇଁ? ହଁ, ଚାଷୀମାନେ ସବୁ ଜାଣିସାରିଲେଣି ଜିଙ୍କ ଆଉ ଜାଇମ ଏଗୁଡା ସବୁ ବ୍ୟବହାର ଚାଲିଛି.
0: ଆଚ୍ଛା, ମକା ଚାଷ କରିବା ପୂର୍ବରୁ ମାଟି ପରୀକ୍ଷା କରିବା ଦରକାର ଆପଣଙ୍କର ଜମି?
1: ଏଇଟା ଦରକାର ନାହିଁ, କିନ୍ତୁ ଚିକିଟା ମାଟିରେ ମକା ଭଲ ହବ ନାହିଁ, ବାଲିଆ ମାଟି ହେଇଥିଲେ ଭଲ ହବ.
0: ଆମର ଇଆଡ଼େ ଟିକେ ବାଲିଆ ମାଟି, ତେଣୁ
1: ହଁ ଏପଟର ସଏଲଟା ମକା ପାଇଁ ବହୁତ ଭଲ, ଡଙ୍ଗରିଆ ତ ସବୁ ଉଚ୍ଚା ଜାଗାର.
0: ହେଲେ ମକା ଚାଷରେ ରୋଗ ପୋକ ହୁଏ କି?
1: ହଁ, ଆଗରେ ଲାଗୁନଥିଲା, କିନ୍ତୁ ଏବେ ଆର୍ମି ୱାର୍ ବୋଲି ଗୋଟେ ଆର୍ମି ପୋକ ବୋଲି ଗୋଟେ ଲେଡ଼ା ପୋକ ଭଳିଆଟା ଏଇ 2-3 ବର୍ଷ ହେଲା ଲାଗୁଛି, କିନ୍ତୁ ଏ ବର୍ଷ ସେଟା ବି ବେଶୀ ନାହିଁ, ବହୁତ କମ୍ ଅଛି. ସେଇଟା ଟ୍ରିଟମେଣ୍ଟ କରିବାକୁ ପଡିବ.
0: କଣ ଟ୍ରିଟମେଣ୍ଟ କରୁଛନ୍ତି? ତା ପାଇଁ କଣ ଟ୍ରିଟମେଣ୍ଟ କରିବାକୁ ପଡୁଛି?
1: ଔଷଧ ଅଛି, ତା ପାଇଁ ବିଷ ମାରିବାକୁ ପଡିବ.
0: ଆଚ୍ଛା, କଣ ସେ ଔଷଧ ନା?
1: ବହୁତ ପ୍ରକାର ଅଛି ଆଜିକାଲି ତ, ବହୁତ ଜିନିଷ ବାହାରି ସାରିଲାଣି. ତାକୁ କୋଉ ସ୍ଟେଜରେ ଆଡଭାନ୍ସ ସ୍ଟେଜରେ ଯଦି ମାରିବେ କ୍ଲୋରୋସ୍ପ୍ରେ କଲେ ବି ହବ, ପରେ ଲାଗିଲା ପରେ ଯଦି ମାରିବେ ଜାଇଟ ବୋଲି କରି ଗୋଟେ ମିଳୁଛି, ସେୟା ମାରିବାକୁ ପଡିବ. ତାପରେ ଆହୁରି ମଧ୍ୟ ଆଜିକାଲି ନିମାମଟିନ ବେଞ୍ଜାଇଟ ତା ସାଙ୍ଗେ ଥାଇମାକ୍ସ ମିଶିକିରି ବି ଆସୁଛି, ଏମିତି ବହୁତ ଜିନିଷ ଆସୁଛି, ଭିନ୍ନ କମ୍ପାନୀର ଭିନ୍ନ ଭିନ୍ନ ନାଁରେ ଆସୁଛି.
0: ଆମର ଏପଟେ ବିକ୍ରି ବଟାର କଣ ସୁବିଧା ରହିଛି କି ମକାର?
1: ହଁ ହଁ, ପ୍ରତ୍ୟେକ ପଞ୍ଚାୟତ ବ୍ଲକରେ ବର୍ତ୍ତମାନ ଦୋକାନ ହେଇସାରିଛି ସାର୍, କିଛି ଅସୁବିଧା ନାହିଁ, ଲୋକମାନେ ବି ବହୁତ ଆଲର୍ଟ ସେଟା ପାଇଁ.
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଯୋଉ ଜମିରେ ଲାଗିବା ଆରମ୍ଭ ହଉଛି ଯୋଉ ଏରିଆରେ, ସେ ଏରିଆରେ ଲୋକମାନେ ତା ଟ୍ରିଟମେଣ୍ଟ କରୁଛନ୍ତି, ଆଉ ଯୋଉ ଏରିଆରେ ହଉନି ତ ଅଲଗା କଥା.
0: ଆଚ୍ଛା, ଆପଣ ମଞ୍ଜି ଗୁଡାକ କଣ ବାହାରୁ କିଣୁଛନ୍ତି ନା ଗଭର୍ଣ୍ଣମେଣ୍ଟର କଣ ସୁବିଧା ଅଛି?
1: ହଁ ସାର୍, କମ୍ପାନୀ ୱାଇଜ୍ ଅଛି, ଯୋଉ ଏରିଆରେ ଯୋଉ କମ୍ପାନୀ ଲୋକ ଚଏସ୍ କରୁଛନ୍ତି ସେମାନେ ନେଉଛନ୍ତି. କମ୍ପାନୀ ମାନଙ୍କର ବି ସବୁ ଆଡଭର୍ଟାଇଜ୍ ଚାଲୁଛି, 2-3 ବର୍ଷ ସେମାନେ ପ୍ରଥମେ ଇଏ ଦଉଛନ୍ତି ଡେମୋନଷ୍ଟ୍ରେସନରେ, କୋଉ ମାଟି କି କୋଉ ମାଟି ପାଣି ପାଗକୁ ଜଳବାୟୁ ଯୋଉଟା ସୁଟ୍ କରୁଛି ସେଇଟା ଲୋକମାନେ ଚାଷ କରୁଛନ୍ତି.
0: ଆଚ୍ଛା ଆଚ୍ଛା, ହେଲେ ଏ ବର୍ଷ କେତେ କଣ ବାହାରିବ ବୋଲି ଅନୁମାନ କରାଯାଉଛି ଆଜ୍ଞା?
1: ଏ ବର୍ଷ ତ ମକା ଏବେକୁ ଭଲ ହେଇଛି ସାର୍, ପାଗ ଅନୁସାରେ ଏ ବର୍ଷର ମକା ଏବେକୁ ଭଲ ଅଛି, ଆଗକୁ ଯଦି ବେଶୀ ଝଡ଼ ତଫାନ ହୁଏ ଅକ୍ଟୋବରରେ ତାହେଲେ ମକା ବହୁତ ବଢିଆ ହବ,
0: ଭଲ ହବ ନାଇଁ,
1: କ୍ୱାଣ୍ଟିଟେଟିଭ ହବ ଏଇ ବର୍ଷ.
0: ତ ଆପଣ କହୁଥିଲେ ପରିବା ଚାଷ କରୁଛି ବୋଲି, କଣ କଣ କରୁଛନ୍ତି?
1: ପରିବା ଫୁଲକୋବି ଟିକେ ଲଗାଏ, ବାଇଗଣ ଲଗାଏ, ବର୍ତ୍ତମାନ ବାଇଗଣ ଟିକେ ଲାଗିଛି।

0: ହେଲେ କେତେ ଏକର ଖଣ୍ଡେ କରୁଛନ୍ତି?
1: ଏକରେ ଦୁଇ ଏକର ଭିତରେ ସବୁ କରେ ମିଶେଇକି।
0: ତା ପାଇଁ କଣ ସବୁ କେମିତି ପ୍ରସ୍ତୁତ କରିବାକୁ ପଡୁଛି ଆପଣଙ୍କୁ?
1: ବର୍ତ୍ତମାନ ତ ବାଇଗଣ ଟିକେ ଲାଗି ସାରିଛି, ତାକୁ ଜାଗ୍ରତ କରି ଏବେ ସବୁ ସାର ଫର ଦିଆ ହେଇସାରିଛି।
0: ବାଇଗଣ ରେ ବହୁତ କିଛି ପୋକ ଲାଗେ ବୋଲି, ବାଇଗଣ ଅଧିକା
1: ବାଇଗଣ ତ ପୋକ ଲାଗେ, ତାକୁ ଟ୍ରିଟମେଣ୍ଟ ଯଦି ଆପଣ ସାର ସାଙ୍ଗରେ 4G ଦେଇକିରି 3G 4G ଦେଇକିରି ଟେକିକିରି କୁଡା ଖୋଜା କରି ରଖିବେ, ସେଥିରେ କିଛି ପରିମାଣ କମେ, କିଛି ପରିମାଣ କମେ।
0: ହେଲେ ଆପଣଙ୍କୁ ବାଇଗଣ ଚାଷରେ ମାନେ କୋଉ କୋଉ ପୋକ ଏମିତି ଲାଗିବ ବୋଲି ଭାବୁଛନ୍ତି?
1: ବାଇଗଣ ତ ଫଳବିନ୍ଧା ପୋକ ଲାଗେ।
0: ଆଜ୍ଞା ଆଜ୍ଞା,
1: ଫଳବିନ୍ଧା ପୋକ ପାଇଁ ଆଗରୁ ସେ 4G ଟିକେ ଦେଲେ ସେଟା କମିଥାଏ, ଗଛ ବିଷାକ୍ତ ହେଇଥିବାରୁ ସେ ଭିତରେ ଫୁଲରେ ରୁହେ ନାହିଁ, ପୋକ ରୁହେ ନାହିଁ, ତାର ଲାଭ ରୁହେ ନାହିଁ।
0: ଆପଣଙ୍କର ସବୁ ଇଏ ମାଟି ପରୀକ୍ଷା କରିକିରି କରୁଛନ୍ତି ନା ସେମିତି? ତା ପାଇଁ କଣ ବିକ୍ରି ବଟା ସୁବିଧା ଅଛି କି? ରାସାୟନିକ ପ୍ରକ୍ରିୟା କରୁଛନ୍ତି ନା ଜୈବିକ?
1: ପ୍ରାୟ ଅର୍ଗାନିକ, ବହୁତ କମ ମେଡିସିନ ୟୁଜ
0: କରେ। ହେଲେ ବାଇଗଣ ଟିକେ ଭଲ ବାହାରିବ ବୋଲି ବି ଆଶା
1: ସାର
0: ନାଇଁ କି? ତା ପାଇଁ ପାଣି ଦରକାର ହୁଏ
1: ନା? ପାଣି ତ ବର୍ଷା ଏବେ
0: ସିଜନ୍ ରେ ଭଲ ହୁଏ କି?
1: ହଁ, ପାଣି ତ ନିହାତି ଦରକାର,
0: ନିହାତି ଦରକାର ନାଇଁ କି?
1: ପାଣି ନଥିଲେ ଚାଷ କରିହବ, କରିହବ।
0: ଆଜ୍ଞା, ହଉ, ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଭଲ ଲାଗିଲା। ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର।
2: ହଇ ହ ଭାଇନା, କେତେ କଥା କହିଦେଲେ
3: ଆଉ କିସ ତ
2: ହେଲା।
3: ପନିପରିବା ଟିକେ
2: ଅଭିଜ୍ଞ
3: ପନିପରିବା ଟିକେ କରୁଛନ୍ତି ଇଆଡେ ମକା ଚାଷ ବୋଲେ କେମିତି ତାଙ୍କେ ଗୋଟେ କରୁଛନ୍ତି ଦେଖେ, ବର୍ଷା ହେଲେ କଣ
2: କରିବେ, ନିଯୁକ୍ତି ଦଉଥିବେ ହେଲା ଯେ ଭାଇନା, କଥାବାର୍ତ୍ତା ହେଲେ ହବ ନାହିଁ, ସିଆଡେ ବେଳ ମଧ୍ୟ ହେଲାଣି, କେତେବେଳେ ମେଘ ଟେକି ଦଉଛି, ବର୍ଷା ମାରିଦଉଛି, ଛତା ଜୁତା ରେଡି କର, ପଳେଇବା
3: କାଳ ବୈଶାଖୀ
2: ଭାଇନା, ଯିବା ବିଳମ୍ବ କରିବା ନାହିଁ, ଯିବା।

ପ୍ରଚାର କଲ କିଷାନବାଣୀ ଡାଏଲ ଆଉଟ୍ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନା କରିଥିଲେ ଉତ୍ତମ କୁମାର ପାଣିଗ୍ରାହୀ ଏବଂ ଯୋଗେନ୍ଦ୍ର ମହାପାତ୍ର। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କେତୋଟି ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ବାଜି ଚଳଚ୍ଚିତ୍ରରୁ।

କାର୍ଯ୍ୟକ୍ରମର ଶେଷ ଗୀତଟି ନେଇଛୁ ପ୍ରେମରୋଗୀ ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ବାପି, ତପୁ ମିଶ୍ର, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ।

ପ୍ରଚାର କଲୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନା ରଞ୍ଜନ କୁମାର ବେହେରା ଏବଂ ଧରିତ୍ରୀ ଶତପଥୀ।

0: ଜୀବନ ଏକ ପୁସ୍ତକ ପରି ପ୍ରତ୍ୟେକ ଦିନ ଆରମ୍ଭ ହୁଏ ଏହାର ଏକ ନୂଆ ପୃଷ୍ଠା।
1: ଜୀବନର ପ୍ରକୃତ ମୂଲ୍ୟ ସୌନ୍ଦର୍ଯ୍ୟ କିମ୍ବା ଧନରେ ନୁହେଁ, ଭଲ ଚିନ୍ତା ଏବଂ ଭଲ କର୍ମରେ ରହିଥାଏ।
0: ଜୀବନଟି ଆମର ବହୁତ ଛୋଟ, ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ହସି ହସି ବଞ୍ଚିବା।
1: ତେଣୁ ଜୀବନରେ ଖୁସି ଖୋଜିବା ନୁହେଁ, ଖୁସି ବାଣ୍ଟିବା ଶିଖିବା, ତାହେଲେ ଆମେ ମଧ୍ୟ ନିଜେ ଖୁସିରେ ରହିପାରିବା। ଏହି ସୁନ୍ଦର ବିଚାର ସହ ଆପଣମାନଙ୍କର ମେସେଜକୁ ନେଇ ଆଜିର ସମ୍ପର୍କ ସେତୁରେ ଆମେ ଦୁହେଁ। ମୁଁ ରଞ୍ଜନ,
0: ମୁଁ ଧରିତ୍ରୀ, ନମସ୍କାର।
2: ସମ୍ପର୍କ ସେତୁ, ସମ୍ପର୍କ ସେତୁ।
1: ତେବେ ଧରିତ୍ରୀ, ଆଜିର ପ୍ରଥମ ମେସେଜଟି କାହାର ଏବଂ କିଏ ଦେଇଛନ୍ତି?
0: ଆଜିର ପ୍ରଥମ ମେସେଜଟିକୁ ସାଦର ପ୍ରଣାମର ସହ ସତ୍ୟଭାମା ମେହେର ଆଉ ଲିଙ୍ଗରାଜ ମେହେର ରେମୁଣ୍ଡା ବର୍ଗରରୁ ଲେଖିଛନ୍ତି। 25 ମେ'ରେ ପ୍ରଚାରିତ ଆକାଶବାଣୀ ଲାଇଭ୍ରେ ରଘୁନାଥ ସାର୍ ଖୁସିରେ ଜୀବନ ବଞ୍ଚିବାର କଳା ଉପରେ ବହୁ ସୁନ୍ଦର ଉପସ୍ଥାପନା କରିଥିଲେ। ଓଡ଼ିଆ ଗୀତଗୁଡ଼ିକ ଶ୍ରୁତିମଧୁର ଥିଲା। 27 ମେ'ରେ ଘର ଓ ଘରଣୀ କାର୍ଯ୍ୟକ୍ରମରେ ଧରିତ୍ରୀ ଶତପଥୀ ଏବଂ ଲଳିତା ଶତପଥୀ ଆଶା ଭୋସ୍ଲେଙ୍କ ଜୀବନ ଉପରେ ବହୁ ଜଣା ଅଜଣା କଥା କହିଥିଲେ। ଆଜିକାଲି ଏକ ସାଧାରଣ ରୋଗରେ ପରିଣତ ହୋଇଯାଇଥିବା ରକ୍ତଚାପ ବିଷୟରେ ଏକ ସାକ୍ଷାତକାର ପ୍ରଚାର କରିଥିଲେ। ଏଥିରୁ ବହୁତ କଥା ଜାଣିହେଲା। ମା ବାପାଙ୍କ ପ୍ରେରଣା ଓ ସହଯୋଗିତାର ଉନ୍ନତି ପଥରେ ଅଗ୍ରସର ହେଉଥିବା ପ୍ରିୟଙ୍କା ଦାସଙ୍କ ସଫଳତାର କାହାଣୀ ବର୍ଣ୍ଣମଲ୍ଲିକାରୁ ଅବଗତ ହେଲୁ। ସମ୍ପର୍କ ଓ ସଂଯମତା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା କଲେ ଯାଇ ଆମେ ସୁସ୍ଥ ଓ ଆନନ୍ଦମୟ ଜୀବନ ବଞ୍ଚିପାରିବା। ଗବାକ୍ଷର ଉପସ୍ଥାପକ ରଞ୍ଜନ ସାର୍ ଏବଂ ଉପସ୍ଥାପିକା ସୁପ୍ରଭା ପାଢ଼ୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
1: ସତ୍ୟଭାମା ଏବଂ ଲିଙ୍ଗରାଜ ଭାଇ, ଆପଣଙ୍କର ସାଦର ପ୍ରଣାମ ଆମେ ଗ୍ରହଣ କରୁଛୁ ଏବଂ ଆପଣଙ୍କୁ ବି ପ୍ରତି ନମସ୍କାର ଜଣାଉଛୁ। ଆପଣ ଗୁଡ଼ାଏ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଖୁବ୍ ସୁନ୍ଦର ମତାମତ ଦେଇଛନ୍ତି। ପ୍ରଥମେ ମେ' ମାସର 25 ତାରିଖର ଆକାଶବାଣୀ ଲାଇଭ୍ ଆପଣଙ୍କୁ ଭଲ ଲାଗିଛି, ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ଉପସ୍ଥାପକ ରଘୁନାଥ ବିଶ୍ୱାଳଙ୍କୁ ଜଣାଇ ଦେଉଛୁ। ତାଛଡ଼ା ଘର ଓ ଘରଣୀ କାର୍ଯ୍ୟକ୍ରମରେ ମେ' ମାସ 27 ତାରିଖରେ ଆଶା ଭୋସ୍ଲେଙ୍କ ସମ୍ପର୍କରେ ଯେଉଁ କାର୍ଯ୍ୟକ୍ରମ ପ୍ରଚାର କରାଯାଇଥିଲା, ଶୀର୍ଷକ ଥିଲା ଆମରି ନାରୀ ଦେଶର ସିରି। ସେଦିନ ଉପସ୍ଥାପନା କରିଥିଲେ ଲଳିତା ଭଉଣୀ ଏବଂ ଧରିତ୍ରୀ ଭଉଣୀ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଲଳିତା ଭଉଣୀଙ୍କୁ ଜଣାଇ ଦେଉଛୁ ଏବଂ ଧରିତ୍ରୀ ଭଉଣୀ ତ ଏଇଠି ବସିଛନ୍ତି, ସେ ବି ଆପଣଙ୍କର ଧନ୍ୟବାଦ ଗ୍ରହଣ କରିବେ ନିଶ୍ଚୟ। ଆଉ ସେଦିନ ବି ଆପଣଙ୍କୁ ଭଲ ଲାଗିଛି ରକ୍ତଚାପ ସମ୍ପର୍କରେ ଯାହା ଆମେ ସାକ୍ଷାତକାର ପ୍ରଚାର କରିଥିଲୁ। ତାପରେ ଆପଣ ପ୍ରିୟଙ୍କା ଦାସଙ୍କ ସହିତ ସାକ୍ଷାତକାର ଭଲ ଲାଗିଛି, ଆମର ବର୍ଣ୍ଣମଲ୍ଲିକାରେ ଏହା ପ୍ରଚାର କରିଥିଲୁ, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଇଛୁ। ଶେଷରେ ଆପଣ ଗବାକ୍ଷ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ବିଷୟବସ୍ତୁ ଥିଲା ସଂଯମତା। କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ସୁପ୍ରଭା ଭଉଣୀଙ୍କୁ, ଆଉ ଉପସ୍ଥାପନାରେ ଥିଲି ମୁଁ ବି, ଆପଣଙ୍କର ଧନ୍ୟବାଦ ସାଧାରେ ଗ୍ରହଣ କରୁଛି। ବହୁତ ଧନ୍ୟବାଦ ଆପଣଙ୍କର ସୁନ୍ଦର ମେସେଜ ପାଇଁ।
0: ଆମର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ପ୍ରଫୁଲ୍ଲ କୁମାର ମହନ୍ତ ଗୋଜି ଟାଙ୍ଗିରି କେନ୍ଦୁଝରରୁ। ସେ ଲେଖିଛନ୍ତି, ଆଜି 7:25 ପ୍ରଚାରିତ ଗବାକ୍ଷରେ ପ୍ରଚାରିତ ହେଲା ଲୋଭ ସମ୍ପର୍କରେ। ଡକ୍ଟର ମୀନକେତନ ପାଠୀ ଓ ଡଲି ମହାପାତ୍ରଙ୍କ ଉପସ୍ଥାପନା ଶୈଳୀ ଏତେ ନିଖୁଣ ଥିଲା ଯେ

0: ବହୁତ ଶିକ୍ଷଣୀୟ ଓ ହୃଦୟସ୍ପର୍ଶୀ ହୋଇପାରିଥିଲା। ଯେଉଁ ଶ୍ରୋତାମାନେ ଶୁଣି ମନ ମଧ୍ୟରେ ସ୍ମରଣ ରଖନ୍ତି ଓ କାର୍ଯ୍ୟରେ ଲଗାନ୍ତି, ତାଙ୍କର ପରିବେଶରେ ଥିବା ଲୋକମାନେ ରାମ ରାଜ୍ୟରେ ଅଛୁ ଭଳି ଲାଗନ୍ତା। ଶେଷରେ ଏତିକି କହିବି, ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତୁ ରଞ୍ଜନ ବାବୁ।
1: ପ୍ରଫୁଲ୍ଲ ବାବୁ, ଆପଣଙ୍କୁ ବି ଧନ୍ୟବାଦ ଦେଉଛୁ ଯେ ଆପଣ ୟାରି ଭିତରେ ଅନେକ କାର୍ଯ୍ୟକ୍ରମ ଶୁଣି ଖୁବ୍ ସୁନ୍ଦର ଭାବେ ମତାମତ ଦେଉଛନ୍ତି। ଯେମିତିକି ଲୋଭ ସମ୍ପର୍କରେ ଆପଣ ଗବାକ୍ଷରେ ଶୁଣିଛନ୍ତି, ଆପଣଙ୍କର ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଡଲି ମହାପାତ୍ରଙ୍କୁ, ତା ଛଡ଼ା ମୀନକେତନ ପାଠୀଙ୍କୁ ବି ଜଣେଇ ଦେଉଛୁ, ଆଉ ଖାସ୍ କରି ସେଦିନ ଉପସ୍ଥାପନା କରିଥିବା ସୁପ୍ରଭା ଭଉଣୀ ଆଉ ରଞ୍ଜନ ଭାଇଙ୍କୁ ଆପଣ ଜଣାଇଛନ୍ତି ଧନ୍ୟବାଦ। ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସୁପ୍ରଭା ଭଉଣୀଙ୍କୁ ଜଣେଇ ଦେଉଛୁ, ଆଉ ମୁଁ ବି ସାଦରେ ଗ୍ରହଣ କରୁଛି। ଆଶା କରୁଛୁ ଯେ ଆପଣ ଏମିତି ସବୁ କାର୍ଯ୍ୟକ୍ରମ ଶୁଣୁଥିବେ, ମତାମତ ଦେଉଥିବେ।
0: ଏହି ମେସେଜଟିକୁ ଲେଖିଛନ୍ତି କେ ମୋହନ ରାଓ ଆଚାରୀ, ସୁନାରୀ ସାହି, ଜୟପୁରରୁ। ସେ ଲେଖିଛନ୍ତି, ମନୋଜ ଭାଇ ଆଉ ରାଜକୁମାରୀ ଭଉଣୀଙ୍କ ଉପସ୍ଥାପନାରେ ଚୈତିଝର୍ଣ୍ଣ କାର୍ଯ୍ୟକ୍ରମଟି ତାଙ୍କୁ ଭଲ ଲାଗିଲା। ବିଷୟବସ୍ତୁ ଉପରେ ଚିନ୍ମୟ ସାହୁ ସାର୍ ଦେଇଥିବା ପ୍ରଶ୍ନ ଉତ୍ତରଗୁଡ଼ିକ ବି ଭାଇଙ୍କୁ ବହୁତ ଭଲ ଲାଗିଛି। ତା ସହିତ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାନେ କ'ଣ ଏ ବିଷୟଟି ଶୁଣିକି ଭଲ ଲାଗିଲା ବୋଲି ସେ ଲେଖିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି ଅନେକ ବିଷୟରେ ଜାଣିହେଉଛି, ତେବେ ଉପସ୍ଥାପନାରେ ଥିବା ମନୋଜ ଭାଇ ଓ ରାଜକୁମାରୀ ଭଉଣୀଙ୍କ ସହିତ କାର୍ଯ୍ୟକ୍ରମ ମୁଖ୍ୟ ରଞ୍ଜନ ସାର୍ଙ୍କୁ ନମସ୍କାର ଜଣାଇଛନ୍ତି।
1: ହଁ ଆଚାର୍ଯ୍ୟ ବାବୁ, ଆପଣ ରେଡିଓ କେ ପଚାରୁ କାର୍ଯ୍ୟକ୍ରମ ଶୁଣିଛନ୍ତି, ଯାହା ଆମେ ପ୍ରଚାର କରୁଛୁ ପ୍ରତି ରବିବାର ଅପରାହ୍ନ 5:30 ଆଉ ସେହି ରବିବାର ମାନେ ଯେଉଁଦିନ ଆପଣ କାର୍ଯ୍ୟକ୍ରମ ଶୁଣିଥିଲେ, ଆମର ବିଷୟବସ୍ତୁ ଥିଲା ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା, ଆଉ ସେଦିନ ବିଶେଷଜ୍ଞ ଭାବେ ଯୋଗ ଦେଇଥିଲେ ଚିନ୍ମୟ ସାହୁ। ଆପଣଙ୍କୁ ଭଲ ଲାଗିଛି ସେହି କାର୍ଯ୍ୟକ୍ରମ? ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ସେଦିନର ବିଶେଷଜ୍ଞ ଉପସ୍ଥାପକ ଉପସ୍ଥାପିକାଙ୍କୁ ଧନ୍ୟବାଦ ଜଣାଇ ଦେଉଛୁ।
0: ଏହି ମେସେଜଟିକୁ ଲେଖିଛନ୍ତି ଅର୍ଚ୍ଚନା ପଟ୍ଟନାୟକ ଭଉଣୀ କୋରାପୁଟରୁ। ସେ ଲେଖିଛନ୍ତି, ମୋର ନମସ୍କାର ଗ୍ରହଣ କରିବେ। ବହୁତ ଦିନ ପରେ ଆଜି ପୁଣି ଆକାଶବାଣୀ ଜୟପୁରର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମୋର ମତାମତ ରଖୁଛି। ବନ୍ନମଲ୍ଲିକାର କାର୍ଯ୍ୟକ୍ରମ ଅତ୍ୟନ୍ତ ରୁଚିପୂର୍ଣ୍ଣ ଲାଗୁଛି। ଆଜି ନୀଳକଣ୍ଠ ବେହେରାଙ୍କ ଗୀତ ସହ କଥାବାର୍ତ୍ତା ଯଥେଷ୍ଟ ଆନନ୍ଦ ଦେଇଥିଲା। ଶିକ୍ଷକତା ସହ ସଙ୍ଗୀତର ଉତ୍ସର୍ଗୀକୃତ ଯାତ୍ରା ତାଙ୍କର ଖୁବ୍ ଭଲ ଲାଗିଲା। ଉପସ୍ଥାପନା ଶୈଳୀ ଭଉଣୀ ଅପର୍ଣ୍ଣାଙ୍କର ବର୍ଣ୍ଣମଲ୍ଲିକାରେ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ। ସକାଳର ମହ୍ଲାରରେ ସୁଧାକର ପାତ୍ରଙ୍କର ମୁନିଗୁଡ଼ା ଗ୍ରାମର ବିଭିନ୍ନ ଦିଗ ଉପରେ ବକ୍ତବ୍ୟ ବେଶ୍ ଭଲ ଲାଗିଲା। ସେଠାକାର ବିଭିନ୍ନ ସମସ୍ୟା ଓ ତା'ର ସମାଧାନର ବାର୍ତ୍ତା ସେ ଦେଇଥିଲେ। ବିଶିଷ୍ଟ ସ୍ଥାନ ନନ୍ଦପୁର ଗ୍ରାମରେ ଥିବା ପ୍ରାଚୀନ ଗଣେଶ ମନ୍ଦିର ବିଷୟରେ ଅନେକ କଥା ଜାଣିହେଲା। ଉପସ୍ଥାପିକା ଭଉଣୀଙ୍କୁ ଅନେକ ଅନେକ ଧନ୍ୟବାଦ। ସୁରଭିରେ ଶ୍ରୀଚରଣ ମହାନ୍ତିଙ୍କ ସହ ସାକ୍ଷାତକାର ବି ବହୁତ ଭଲ ଲାଗିଲା। ଏହିପରି କାର୍ଯ୍ୟକ୍ରମମାନ ସଜାଡ଼ି ଆମକୁ ଶୁଣାଉଥିବାରୁ ଆପଣଙ୍କ ସହ ସମସ୍ତ କର୍ମକର୍ତ୍ତାଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା।
1: ହଁ ଧରିତ୍ରୀ, ପ୍ରଥମେ ତ ଅର୍ଚ୍ଚନା ଭଉଣୀଙ୍କୁ ଆମେ ଧନ୍ୟବାଦ ଜଣାଇବା ଯେ ଅନେକ ଦିନର ବ୍ୟବଧାନ ପରେ ସେ ଆମକୁ ମେସେଜ ପଠାଇଛନ୍ତି, କିନ୍ତୁ ଆମେ ଏଇଠି ତାଙ୍କୁ ଅନୁରୋଧ କରୁଛୁ ଆପଣ ଜମା ବି ବ୍ୟବଧାନ ରଖନ୍ତୁ ନାହିଁ, ପ୍ରତ୍ୟେକ କାର୍ଯ୍ୟକ୍ରମ ଶୁଣିଲା ପରେ ମେସେଜ ପଠାନ୍ତୁ, କାରଣ ଆପଣଙ୍କର ମେସେଜ ଆମ କାର୍ଯ୍ୟକ୍ରମର ମାନ ବଢ଼ାଇବାରେ ଯଥେଷ୍ଟ ସହଯୋଗ କରୁଛି। ଆପଣ କାର୍ଯ୍ୟକ୍ରମ ଗୁଡ଼ାଏ ଶୁଣିଛନ୍ତି, ଯେମିତିକି ଗବାକ୍ଷ କାର୍ଯ୍ୟକ୍ରମ ଶୁଣିଛନ୍ତି, ବନମଲ୍ଲିକା ଶୁଣିଛନ୍ତି, ଆଉ ତା ଛଡ଼ା ଆପଣଙ୍କର ମହ୍ଲାର କାର୍ଯ୍ୟକ୍ରମ ଶୁଣିଛନ୍ତି, ସୁରଭି କାର୍ଯ୍ୟକ୍ରମ ଶୁଣିଛନ୍ତି, ସବୁ କାର୍ଯ୍ୟକ୍ରମ ଆପଣଙ୍କୁ ଭଲ ଲାଗୁଛି। ଆଉ ବିଶେଷ କରି ମହ୍ଲାର କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଧରିତ୍ରୀ ଭଉଣୀ, ସେ ତ ପାଖରେ ବସିଛନ୍ତି, ସେ ନିଶ୍ଚୟ ଆପଣଙ୍କର ଧନ୍ୟବାଦ ସାଦରେ ଗ୍ରହଣ କରିବେ। ତା ଛଡ଼ା ସୁରଭି କାର୍ଯ୍ୟକ୍ରମ ଉପସ୍ଥାପନା କରୁଥିବା ମହାଶୟଙ୍କୁ ଆମେ ବି ଜଣାଇ ଦେଉଛୁ ଧନ୍ୟବାଦ। ବନମଲ୍ଲିକା କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ଅପର୍ଣ୍ଣା ପଟ୍ଟନାୟକ, ଆପଣଙ୍କୁ ଭଲ ଲାଗିଛି, ଆପଣଙ୍କର ଧନ୍ୟବାଦ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ ଅପର୍ଣ୍ଣା ଭଉଣୀଙ୍କୁ। ଆମେ ଆଶା କରୁଛୁ ଯେ ଆପଣ ପ୍ରତି କାର୍ଯ୍ୟକ୍ରମ ଶୁଣି ସବୁବେଳେ ମେସେଜ ପଠାନ୍ତୁ ଆମର ସମ୍ପର୍କ ସେତୁକୁ, କାରଣ ଅନେକ ଶ୍ରୋତା କାର୍ଯ୍ୟକ୍ରମ ଶୁଣୁଛନ୍ତି ନିୟମିତ, କିନ୍ତୁ ମେସେଜ ପଠାଇବା ପାଇଁ ଟିକେ କୁଣ୍ଠାବୋଧ କରୁଛନ୍ତି। ତେଣୁ ଅନୁରୋଧ କରୁଛୁ ସମସ୍ତଙ୍କୁ ଯେ ନିୟମିତ ଆପଣମାନେ ସମ୍ପର୍କ ସେତୁକୁ ମେସେଜ ପଠାନ୍ତୁ।
0: ଆମର ଏହି ମେସେଜଟିକୁ ଲେଖିଛନ୍ତି ନୀଲୁ ଦାସ ଭାଇ, ଶାସ୍ତ୍ରୀନଗର ବଲାଙ୍ଗୀରରୁ। ସେ ଲେଖିଛନ୍ତି, ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତିଜହ୍ନ 2:4 ନାଟକଟି ତାଙ୍କୁ ବହୁତ ଭଲ ଲାଗିଲା। ନାଟକ ସମାଜ ପାଇଁ ଶିକ୍ଷାର ବାର୍ତ୍ତା ଯୋଗାଇଥିଲା। ନାଟକରେ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିବା ପଞ୍ଚାନନ ଆଜ୍ଞା, ମନୀଷା ମ୍ୟାମ୍, ରଞ୍ଜନ ଆଜ୍ଞା, ସୂର୍ଯ୍ୟ ଆଜ୍ଞା, ସନ୍ଧ୍ୟାରାଣୀ ମ୍ୟାମ୍, ସୁଜାତା ମ୍ୟାମ୍, ରାଜକୁମାରୀ ମ୍ୟାମ୍, ସ୍ମୃତିମୟୀ ମ୍ୟାମ୍, ରାଜୁ ପ୍ରଧାନୀ ଆଜ୍ଞା, ସମସ୍ତଙ୍କ ଭୂମିକା ନିଖୁଣ ଥିଲା। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ନାଟକର ଲେଖକ

0: ରାଜୁ ଆଜ୍ଞାଙ୍କୁ ଏଇଭଳି ନାଟକଟିଏ ଲେଖିଥିବାରୁ ବହୁତ ଧନ୍ୟବାଦ। ନାଟକଟି ବହୁତ ଭଲ ଲାଗିଲା।
1: ହଁ ନୀଲୁ ବାବୁ, ଆମେ ଚୈତ୍ରଚରଣ କାର୍ଯ୍ୟକ୍ରମରେ ପ୍ରତି ମାସରେ ଗୋଟିଏ ନାଟକ ପ୍ରଚାର କରିବା ପାଇଁ ସ୍ଥିର କରିଛୁ ଏବଂ ଆପଣମାନେ ପ୍ରତି ମାସରେ ନାଟକ ଶୁଣୁଛନ୍ତି। ସେହିଭଳି ଆମେ ଗୋଟିଏ ନାଟକ ପ୍ରଚାର କରିଥିଲୁ ମେ ମାସରେ 2-2x4। ଯାହା ହେଉ, ଆପଣ ଏହି ନାଟକ ଶୁଣିଛନ୍ତି। ଏହି ନାଟକ ନିଶ୍ଚୟ ସମାଜ ପାଇଁ କିଛି ବାର୍ତ୍ତା ଥିଲା ଏବଂ ସମସ୍ତଙ୍କୁ ଗୋଟିଏ ଶିକ୍ଷା ଦେଇଥିବ, ଏହା ଆମେ ଆଶା କରୁଛୁ। ନାଟକରେ ଅଂଶଗ୍ରହଣ କରିଥିବା ସମସ୍ତ କଳାକାରମାନଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କର ଧନ୍ୟବାଦ ଜଣାଇ ଦେଉଛୁ।
0: ନୀଲୁ ଭାଇଙ୍କୁ ପୁଣି 28 ତାରିଖରେ ପ୍ରଚାରିତ ସଜମୌଜ କାର୍ଯ୍ୟକ୍ରମଟି ମଧ୍ୟ ଭଲ ଲାଗିଥିଲା। ସଜମୌଜ କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିବା ସାର୍ ଏବଂ ମ୍ୟାମ୍ଙ୍କୁ ପ୍ରଥମେ ସେ ପ୍ରଣାମ ଜଣାଇଛନ୍ତି। ହସକଥା, ମଜା କବିତା ବହୁତ ଭଲ ଲାଗିଥିଲା ତାଙ୍କୁ। ସତ୍ୟବାନଙ୍କୁ ସରକାରଙ୍କ ସାହା ମଜା କବିତାଟି ଭଲ ଲାଗିଲା। ମା ପୁଅ କଥାବାର୍ତ୍ତା ହେଉଥିବା ହସକଥା ବି ଭଲ ଲାଗିଲା। ପୁଅ ପେନ୍ ଗିଳି ଦେଇଥିବା ହସକଥା ଭଲ ଲାଗିଲା। ବହୁତ ଭଲ ଲାଗିଲା କାର୍ଯ୍ୟକ୍ରମ ସଜମୌଜ।
1: ହଁ ନୀଲୁ ବାବୁ, ଆମେ ସଜମୌଜ କାର୍ଯ୍ୟକ୍ରମ ନିୟମିତ ପ୍ରଚାର କରୁଛୁ, ମାନେ ପ୍ରତି ଗୁରୁବାର 9:30। କିନ୍ତୁ ଶ୍ରୋତାଙ୍କୁ ଆମେ ଅନୁରୋଧ କରିଥିଲୁ ହସକଥା ବା ମଜା କବିତା ପଠାଇବା ପାଇଁ। କେବଳ ଜଣେ ଶ୍ରୋତା ହିଁ ଆମ ପାଖକୁ ହସକଥା ପଠାଇଛନ୍ତି, ଆଉ ଅନ୍ୟ ଶ୍ରୋତାମାନେ ବି ଯଦି ହସକଥା ବା ମଜା କବିତା ପଠାନ୍ତି ତାହେଲେ ଆମ ସଜମୌଜ କାର୍ଯ୍ୟକ୍ରମ ଆହୁରି ଭଲ ହୋଇପାରିବ। ଯାହା ହେଉ, ଆପଣ ସବୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ସୁନ୍ଦର ମତାମତ ଦେଉଛନ୍ତି।
0: ଏହି ମେସେଜଟିକୁ ଲେଖିଛନ୍ତି ପ୍ରଫୁଲ୍ଲ ମହନ୍ତ କେଉଁଝରରୁ। ସେ ଲେଖିଛନ୍ତି 29 ମେରେ ପ୍ରଚାରିତ ହୋଇଥିବା ସଂଯୋଗ କାର୍ଯ୍ୟକ୍ରମଟି ତାଙ୍କୁ ବହୁତ ଭଲ ଲାଗିଥିଲା। ସଂଯୋଗରେ ପ୍ରଚାରିତ ହୋଇଥିଲା ମୋବାଇଲ ସାଥୀ ନା ଆସକ୍ତି ବହୁତ ଭଲ ଲାଗିବା ସହିତ ବହୁତ ଶିକ୍ଷଣୀୟ ହୋଇଥିଲା। ଏଥିପାଇଁ ପ୍ରଯୋଜକ, ଉପସ୍ଥାପକ, ଉପସ୍ଥାପିକା ଏବଂ ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ଭାଇ ଭଉଣୀଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
1: ହଁ ଧରିତ୍ରୀ, ପ୍ରଫୁଲ୍ଲ ବାବୁ ଆମର ସଂଯୋଗ କାର୍ଯ୍ୟକ୍ରମ ଶୁଣିଛନ୍ତି ମେ 29 ତାରିଖର। ସେଦିନ ଉପସ୍ଥାପନା କରିଥିଲେ ଅନୁପମା ରାଜୁ ଏବଂ ରଞ୍ଜନ କୁମାର ବେହେରା। ଅନୁପମା ରାଜୁଙ୍କୁ ଆମେ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଇ ଦେଉଛୁ ପ୍ରଫୁଲ୍ଲ ବାବୁଙ୍କର ଧନ୍ୟବାଦ। ବାସ୍ତବିକ ସେଦିନ ସଂଯୋଗର ଯେଉଁ ବିଷୟ ଥିଲା ମୋବାଇଲ ସାଥିନା ଆସକ୍ତି, ଖୁବ୍ ଶିକ୍ଷଣୀୟ କାର୍ଯ୍ୟକ୍ରମ ହୋଇଥିଲା। ଅନେକ ବିଶେଷଜ୍ଞ ସେମାନଙ୍କର ମତାମତ ଦେଇଥିଲେ। ଯାହା ହେଉ, ପ୍ରଫୁଲ୍ଲ ବାବୁ ଆପଣ ଏଇଭଳି କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଖୁବ୍ ସୁନ୍ଦର ମତାମତ ଦେଉଛନ୍ତି। ଆମେ ଆଶା କରୁଛୁ ଆପଣଙ୍କର ମତାମତ ସମ୍ପର୍କ ସେତୁକୁ ନିଶ୍ଚୟ ଆସୁଥିବ। ତେବେ ଧରିତ୍ରୀ, ଆଜି ତ ମୋବାଇଲ ମାଧ୍ୟମରେ ଆସୁଥିବା ମେସେଜ ସରିଯାଇଛି। ଶ୍ରୋତାଙ୍କୁ କହି ରଖିବା ଯେ ଆକାଶବାଣୀ ଜୟପୁର କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ଆପଣମାନେ ସମ୍ପର୍କ ସେତୁକୁ ମେସେଜ ପଠାନ୍ତୁ। ଅନେକ ଶ୍ରୋତା ଅଛନ୍ତି ଯେଉଁମାନେ ଆମର ନିୟମିତ କାର୍ଯ୍ୟକ୍ରମ ଶୁଣୁଛନ୍ତି କିନ୍ତୁ ଭଏସ୍ ମେସେଜ କିମ୍ବା ମୋବାଇଲ ମେସେଜ ପଠାଉନାହାନ୍ତି। ଆମେ ପ୍ରତ୍ୟେକ ଶ୍ରୋତାଙ୍କୁ ଅନୁରୋଧ କରୁଛୁ ଯେ ନିଶ୍ଚୟ ଆପଣମାନେ ଆମର ସମ୍ପର୍କ ସେତୁ କାର୍ଯ୍ୟକ୍ରମକୁ ମେସେଜ ପଠାନ୍ତୁ ମୋବାଇଲ ମାଧ୍ୟମରେ। କେବଳ ଦୃଷ୍ଟିବାଧିତ ଶ୍ରୋତାମାନେ ଭଏସ୍ ମେସେଜ ପଠାନ୍ତୁ। ଭଏସ୍ ମେସେଜ ଏବଂ ମୋବାଇଲ ମାଧ୍ୟମରେ ମେସେଜ ପଠାଇବା ପାଇଁ ଆମର ମୋବାଇଲ ନମ୍ବର ହେଲା 9438268568। ଆପଣମାନେ ଆପଣଙ୍କର ମେସେଜ ଶୁକ୍ରବାର ସୁଦ୍ଧା ପଠାଇବା ପାଇଁ ଅନୁରୋଧ। କେବଳ ଦୃଷ୍ଟିବାଧିତ ଶ୍ରୋତାମାନେ ହିଁ ଭଏସ୍ ମେସେଜ ପଠାନ୍ତୁ। ଅନ୍ୟ ଶ୍ରୋତାମାନେ ଦୟାକରି ମୋବାଇଲରେ ମେସେଜ ଲେଖି ପଠାନ୍ତୁ। ଆମେ ସମ୍ପର୍କ ସେତୁ ପ୍ରଚାର କରୁଛୁ ପ୍ରତି ରବିବାର 8:15 କିନ୍ତୁ ଶେଷ ରବିବାରରେ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଆମେ ରିଲେ କରି ପ୍ରଚାର କରୁଥିବାରୁ ସେହି କାର୍ଯ୍ୟକ୍ରମ ଆମେ ପ୍ରଚାର କରିଥାଉ ଶନିବାର, ମାନେ ତା ଆଗ ଦିନ ସନ୍ଧ୍ୟା 6:05। ତେବେ ଆପଣମାନେ ସମସ୍ତେ ଭଲରେ ଥାନ୍ତୁ ଏହି କାମନା ସହ ଆଜିର ସମ୍ପର୍କ ସେତୁରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ଧରିତ୍ରୀ, ନମସ୍କାର।

ପ୍ରଚାର କଲୁ କାର୍ଯ୍ୟକ୍ରମ ସମ୍ପର୍କ ସେତୁ ଆକାଶବାଣୀ ଜୟପୁର। ସମୟ ରାତି 8:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର କୁମାରବସ୍ତାସ୍ଥିତ ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ 204 ଗୋଦାବରୀ ସମିଶ୍ର ଆଦର୍ଶ ବିଦ୍ୟାଳୟ ନିମନ୍ତେ ଶିଳାନ୍ୟାସ କରିଛନ୍ତି। ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ପ୍ରତିଟି ଶିଶୁଙ୍କୁ ବିଶ୍ୱ

0: ଅଧୀନରେ ପ୍ରଥମ ପର୍ଯ୍ୟାୟରେ 2200ଟି ବିଦ୍ୟାଳୟର ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟବରାଦ କରିଛନ୍ତି।
1: ସମସ୍ତ ଜିଲ୍ଲାପାଳମାନେ ରେଭେନ୍ୟୁ ବିଭାଗର ଅଧିକାରୀମାନେ ଆମକୁ ଟିକିଏ ସହଯୋଗ କରିଦେଲେ ଆମେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 2200ଟି ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଆମେ ସମସ୍ତ ଜିଲ୍ଲାରେ ଯେଉଁ ଆମର ପ୍ରସ୍ତାବିତ ଅଛି ବଜେଟ୍ରେ ପ୍ରବଧାନ ଯେ ଆମେ 12,000 କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ କରିବୁ। ପ୍ରଥମ ପର୍ଯ୍ୟାୟରେ 118 ଆମେ ତାହାର ଶିଳାନ୍ୟାସ କରିଛୁ ଶୁଭାରମ୍ଭ କରିଛୁ। ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ଆଜି 204ଟି ବିଦ୍ୟାଳୟର କଲେ। ଏ ଜମି କାରଣରୁ ଟିକିଏ ପଛେଇ ଯାଉଛି, ଆମେ କମ୍ପ୍ରମାଇଜ୍ କରୁନୁ। ଜମି ନହେଲେ ଏଠି ଆମର ପିଲାମାନେ କହୁଥିଲେ ଯେ ଭଲ ଖେଳ ପଡ଼ିଆଟେ ଦରକାର, ଭଲ ବଗିଚାଟେ ଦରକାର, ଭଲ ଗୋଟିଏ ଗାର୍ଡ଼େନ୍ ଦରକାର, ଡିଜିଟାଲ କ୍ଲାସରୁମ୍ ଦରକାର, ଅନଲାଇନ୍ରେ ପାଠପଢ଼ା ହେବା ପାଇଁ ମଧ୍ୟ ତା'ର ଆନୁଷାଙ୍ଗିକ ବ୍ୟବସ୍ଥା ଦରକାର, ସାଇକେଲ ଷ୍ଟାଣ୍ଡ ଦରକାର ଏବଂ ହଷ୍ଟେଲ ଦରକାର, ଟିଚରମାନେ ରହିବା ପାଇଁ ମଧ୍ୟ ଘର ଦରକାର, ସେମାନେ ଭଜନ କରିବେ କେମିତି ଭଜନ ଘର ହେବ ତାହାର ମଧ୍ୟ ଦରକାର ହେବ। ଇଏ ସମସ୍ତ କଥାକୁ ଯଦି ଆମେ ଦେଖିବା ତାହେଲେ ନିଶ୍ଚିତ ଭାବରେ ଆମେ ଟିକିଏ ଜମି ଅଧିକ ଦରକାର ହେଉଛି। ଆଉ ଯେଉଁ ଟିଚରମାନେ ଆସିବେ ସେମାନଙ୍କୁ ଟ୍ରେନିଂ ଦରକାର, ସେମାନେ କେମିତି ନିଜେ ଅଧିକ ପାରଙ୍ଗମ ହେବେ, ପିଲାମାନଙ୍କୁ ଅଧିକ ସ୍ମାର୍ଟ କରେଇବେ, ଆଉ ସେଥିପାଇଁ ତାହାର ବହୁତ ଆବଶ୍ୟକତା ଆଜି ଦିନରେ ଅଛି। ଏ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଏଥିରେ ଅଧିକ ପ୍ରଶିକ୍ଷଣ ଯୁକ୍ତ ଟ୍ରେନିଂ ପାଇଥିବା ସ୍ମାର୍ଟ ଟିଚର ବି ଦରକାର, ସ୍ମାର୍ଟ କ୍ଲାସରୁମ୍ ଦରକାର, ଡିଜିଟାଲ କ୍ଲାସରୁମ୍ ଦରକାର ଏବଂ ସେଥିପାଇଁ ଆନୁଷାଙ୍ଗିକ ଯାହା ବ୍ୟବସ୍ଥା ହେବା କଥା। ଏକ ସୌଖିକ ପରିବେଶ ଏମିତି ଭାବରେ ତିଆରି ହେବ ଯେଉଁଥିରେ କି ଆମ ପିଲାମାନେ ଯେଉଁମାନେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାର୍ଟିଫିକେଟ୍ ନେଇକରି ସେମାନେ ପ୍ରାଥମିକ ବିଦ୍ୟାଳୟ ପ୍ରାଇଭେଟ୍ ସ୍କୁଲକୁ ପଳେଇ ଯାଉଛନ୍ତି, ଆମେ ନେଇଯାଉଛନ୍ତି, ଆମ ବାପା ମାମାନେ ନେଇଯାଉଛନ୍ତି। ଇଏ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଯେଉଁଥିରେ ଆମକୁ ଅଧିକ ଏଥିରେ ଆମ ପିଲାଙ୍କୁ ଆମେ କିଭଳି ଭାବରେ ତଳସ୍ତରରୁ ନିପୁଣ କରିବା ପାଇଁ ପଡ଼ିବ, ସେମାନଙ୍କୁ କିଭଳି ଭାବରେ ସ୍ମାର୍ଟ କରିବା ପାଇଁ ପଡ଼ିବ, ସେଥିପାଇଁ ପିଲାମାନଙ୍କର ଭବିଷ୍ୟତ ହେଉଛି ଆମ ପରିବାରର ଭବିଷ୍ୟତ।
0: ସମ୍ବଲପୁରରେ ହେବ ଫିଫା ଷ୍ଟାଣ୍ଡାର୍ଡର 3ଟି ଫୁଟବଲ ପଡ଼ିଆ। ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାରେ କ୍ରୀଡ଼ା ମାନଚିତ୍ରରେ ନୂଆ ଅଧ୍ୟାୟ ଯୋଡ଼ି ହେବ। ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ ଫୁଟବଲ ପଡ଼ିଆରେ ଘାସ ବିହନ ବୁଣି ଉନ୍ନତିକରଣର ଶୁଭ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ବର୍ଷା ହେଲେ ମଧ୍ୟ ସେଠାରେ ଫୁଟବଲ ଖେଳାଯାଇପାରିବ ଓ ସେହି ଧରଣର ଗ୍ରାଉଣ୍ଡ ତିଆରି ହେବ ବୋଲି ସେ କହିଛନ୍ତି। ସେଠାରେ ଅନେକ ଖେଳାଳି ପ୍ରଶିକ୍ଷଣ ନେବା ସହ ଜାତୀୟ ସ୍ତରରେ ନାଁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
2: ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟେ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି। ଏକାଡେମୀର ଅନେକ ଖେଳାଳି ବିଭିନ୍ନ ବୟସ ବର୍ଗର ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସେମାନେ ମଧ୍ୟ ପ୍ରତିନିଧିତ୍ୱ କରିକି ଇଏ ସମ୍ବଲପୁର ଫୁଟବଲ ଏକାଡେମୀର ନାମକୁ ବହୁତ ଆଗକୁ ନେଇଛନ୍ତି। ଏହି ସଫଳତା ପଛରେ ରହିଛି ଆମ ଏଇ ଏକାଡେମୀର ସୁଦୃଢ଼ ଭିତ୍ତିଭୂମି ଏବଂ ତାଠାରୁ ଆଉ ଗୋଟିଏ ବଡ଼ ଜିନିଷ ରହିଛି, ସେଟା ହେଲା ଉପଯୁକ୍ତ କୋଚିଂ ବ୍ୟବସ୍ଥା। ବର୍ତ୍ତମାନ ଏଠାରେ 3ଟି ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ, ଗୋଟିଏ ଅତ୍ୟାଧୁନିକ ଜିମ୍ନାସିୟମ ଏବଂ ଗୋଟିଏ 25 m x 10 m ଗୋଟିଏ ସୁଇମିଂ ପୁଲ ମଧ୍ୟ ଅଛି। ପ୍ରଶିକ୍ଷାର୍ଥୀମାନଙ୍କର ପାଇଁ ମଧ୍ୟ ଏଠି ସେମାନେ ବାକି ସମୟରେ କେମିତି ବିଶ୍ରାମ ନେବେ ରହିବେ ସେଥିପାଇଁ ମଧ୍ୟ 2ଟି ଛାତ୍ରାବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ଫୁଟବଲ କ୍ରୀଡ଼ାର ବିକାଶ ପାଇଁ ଏକାଡେମୀର ପ୍ରତିବଦ୍ଧତା ଏ ଭାବକୁ ସମ୍ମାନ ଜଣାଇ ଏବଂ ମାନ୍ୟବର ସମ୍ବଲପୁରର ବିଧାୟକ ଜୟରଣ ମିଶ୍ରଙ୍କର ମଧ୍ୟ ଯେଉଁ ଏକାଡେମୀର ଉନ୍ନତି କରିବା ପାଇଁ ଏହାକୁ ଆହୁରି ଆଗକୁ ଜାତୀୟ ଅନ୍ତର୍ଜାତୀୟ ସ୍ତରକୁ ନେବା ପାଇଁ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ସରକାର ନିକଟରେ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ରାଜ୍ୟ ସରକାର ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଏବଂ ଏକ ବଡ଼ ଦାୟିତ୍ୱ ସରକାର ମଧ୍ୟ ତାଙ୍କ ଉପରେ ନ୍ୟସ୍ତ କରିଛନ୍ତି।
0: ଗୋଟିଏ କ୍ଲିକ୍ରେ ଲୋକଙ୍କ କାମ ଓ ଲୋକଙ୍କୁ ତ୍ୱରିତ ସେବା ଯୋଗାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିବା ଉଶ୍ୱାସ ପଦ୍ଧତି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଅନେକ କାର୍ଯ୍ୟାଳୟରେ ଉଶ୍ୱାସ ପଦ୍ଧତିରେ କାମ କରାଯାଉଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି।
3: ଉଶ୍ୱାସ ଇମ୍ପ୍ଲିମେଣ୍ଟେସନରେ ରାଜ୍ୟ ସ୍ତରରେ ଜିଲ୍ଲା ସଫଳତା ପାଇଛି, ଯେଉଁଥିରେ ମେ ମାସର ଯେଉଁ ଆସେସମେଣ୍ଟ ହେଇଛି ସେଥିରେ ସର୍ବାଧିକ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାରେ ଫାଇଲ୍ ପ୍ରୋସେସିଂ ହେଇପାରିଛି। ପାଖାପାଖି 25,000 ଫାଇଲ୍ ପ୍ରୋସେସ ଫାଇଲ୍ ଗଞ୍ଜାମ ଜିଲ୍ଲାର ଗୋଟେ ମାସ ଭିତରେ।

0: ରାଜନଗର ବ୍ଲକର 55ଟି ଏବଂ ମହାକାଳପଡ଼ା ବ୍ଲକର 41ଟି ଗ୍ରାମରେ ବଙ୍ଗଳା ଭାଷାଭାଷୀ ଲୋକଙ୍କ ସଂଖ୍ୟା 50% ଅଧିକ। କେତେକ ଗ୍ରାମରେ ଏହି ସଂଖ୍ୟା 90% ମଧ୍ୟ ଅଧିକ ହେବ। ପଶ୍ଚିମବଙ୍ଗ ସୀମାନ୍ତକୁ ଲାଗି ରହିଥିବା ସାମୁଦ୍ରିକ ଜଳପଥରେ ଅନୁପ୍ରବେଶ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ସ୍ଥଳପଥ ଏବଂ ଜଳପଥ ସୀମାରେଖାରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିଗୋଚର ହେଲେ ତୁରନ୍ତ ପୁଲିସ୍କୁ ଜଣାଇବା ଲାଗି କୁହାଯାଇଥିବା ଜମ୍ମୁ ଗ୍ରାମର ଜଣେ ବାସିନ୍ଦା ସାଧନ ମଣ୍ଡଳ କହିଛନ୍ତି।
1: ଏଇଟା ଆଜ୍ଞା ଠିକ୍ କରାଯାଇଛି, ଏଇଟା କୌଣସି ମାନେ ଅସୁବିଧା ନାହିଁ। ତେଣୁ କରିକି ଆମେ ଏହି ସଦାବେଳେ ଆମେ ସଜାଗ ଅଛୁ। ଯେକୌଣସି ମୁହୂର୍ତ୍ତରେ ଆମେ ଯେକୌଣସି ଅଚିହ୍ନା ଲୋକ କି ଅଜଣା ଲୋକ ଯାହାକୁ ପାଇବୁ ଆମେ ସାଙ୍ଗେ ସାଙ୍ଗେ ପୋଲିସ ଷ୍ଟେସନରେ ଯାଇ ପହଞ୍ଚେଇବୁ। ଏ ଯେଉଁ ପେଟ୍ରୋଲିଂ ହେଉଛି ଠିକ୍ ଅଛି, ଯେକୌଣସି ବୋଟ୍ ମାନଙ୍କରେ ସେମାନେ ପଳେଇ ଆସିପାରନ୍ତି କି କ'ଣ, ସେ ବୋଟ୍ ମାନଙ୍କର ବି ଯାଞ୍ଚ କରାଯାଉଛି। ଆଜ୍ଞା, ଯେଉଁ ଅତି ଆବଶ୍ୟକ ଆଧାର କାର୍ଡ଼, ଯେଉଁ ଭୋଟର କାର୍ଡ଼ ଡାଉଟ୍ ଲାଗୁଛି ସେଇଗୁଡ଼ାକୁ ଧରିକି ଆମେ ଯାଞ୍ଚ କରୁଛୁ।
0: ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହିଥିବା ସମସ୍ତ ସାମୁଦ୍ରିକ ଜଳପଥରେ କଡ଼ା ସତର୍କ ଦୃଷ୍ଟି ରଖାଯାଇଛି। କୌଣସି ସନ୍ଦେହଜନକ ଗତିବିଧି ଦୃଷ୍ଟିକୁ ଆସିଲେ ତୁରନ୍ତ କଡ଼ା ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ପୁଲିସ୍ ପ୍ରସ୍ତୁତ ରହିଥିବା ଜିଲ୍ଲା ଏସ୍ପି ସିଦ୍ଧାର୍ଥ କାଟେରିଆ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
2: ଆମର କେନ୍ଦ୍ରାପଡ଼ା ଜିଲ୍ଲାରେ 3 ମାରାଇନ୍ ପୁଲିସ୍ ଷ୍ଟେସନ ଅଛି, ତାଲଛୁଆ, ଜମ୍ବୁ, ତନ୍ତିଆପାଲ। ସବୁ ମାରାଇନ୍ ଷ୍ଟେସନ ପୁଲିସ୍ ଷ୍ଟେସନକୁ ନିର୍ଦ୍ଦେଶ ଦିଆହେଇଛି କି ସେ କଡ଼ାକଡ଼ି ଭାବରେ ଆମର ସି ପାଟ୍ରୋଲିଂ କରିବେ। ଆମର ସବୁ ମାରାଇନ୍ ପୁଲିସ୍ ଷ୍ଟେସନରେ ଆମର ବୋଟ୍ସ ଅଛି। ଯଦି ମୁଁ ଆପଣଙ୍କୁ ସ୍ପେସିଫିକ୍ ଯଦି କହିବେ ତ ଆମର ଜମ୍ବୁ ଥାନାରେ 12-ଟନ୍ ବୋଟ୍ ଅଛି, ଆଉ ଗୋଟେ ଆମର ଫିସିଂ ଟ୍ରଲର ହାୟର୍ଡ ବେସିସ୍ରେ କରାହେଇଛି। ସେକେଣ୍ଡ ଆମର ତନ୍ତିଆପାଲ ଥାନାରେ 5-ଟନ୍ ବୋଟ୍ ଅଛି, ତାଲଚୁଆ ଥାନାରେ ଆମର ଗୋଟେ 12-ଟନ୍ ବୋଟ୍ ଅଛି। ତ ସବୁ ମରିନ୍ ଥାନାରେ ଆମର ଏନଫ୍ ଆମର ବୋଟ୍ସ ଅଛି, ଆଉ ତାପରେ ଆମର ଷ୍ଟାଫ୍ ଏକ୍ସ ନେଭି ପର୍ସନାଲକୁ ଡିପ୍ଲୟ କରାହେଇଛି, ସୋ ଦେଟ୍ ଆମର ସି ପାଟ୍ରୋଲିଂ ଭଲ ଭାବସେ ହେବ। ପେଟ୍ରୋଲିଂ ପାଇଁ ସବୁ ଅଧିକ ଏକ ଇମ୍ପୋର୍ଟାଣ୍ଟ ଚିଜ ରହୁଛି ଆମର ଫ୍ୟୁଲ। ତ ଏବେ ଆମର ପାଖରେ କୋଇ ଫ୍ୟୁଲ ସମସ୍ୟା ନାହିଁ, हमारे पाखरे एनफ फ्यूल अच्छी और हमारा प्रतिदिन हमारा सी पेट्रोलिंग हो ची। इनफैक्ट हमारा कोस्टल सिक्योरिटी हमारे हायर क्वार्टर से सब प्लान है के आसुची और सब जीपीएस लगे ची कि से माने सी पेट्रोलिंग करू छंती कि नहीं। हमारा भी सब वेले से माने लोकेशन भी हमें पठाऊ छु, ସୋ ଦେଟ୍ ଆମର ସି ପାଟ୍ରୋଲିଂ ୱି ଶୁଡ୍ ଆମର ଇନ୍ସ୍ୟୋର୍ ହେଇଛି କି ଭଲ ଭାବସେ ସି ପାଟ୍ରୋଲିଂ ହେବ। ନେକ୍ସଟ ଆମର ରହୁଛି ଆମର ହାଇ ଟେକ୍ନିକାଲ ଡ୍ରୋନ୍ ଆମର ପାଖରେ ଅଛି ତାଲଚୁଆରେ, ତ ଡ୍ରୋନ୍ ସର୍ଭେଲାନ୍ସ ବି ଆମର ଚାଲିଛି ମେନ୍ଲି ଆମର ତାଲଚୁଆ ଏରିଆରେ। କୋଷ୍ଟାଲ ସିକ୍ୟୁରିଟି କା ନେକ୍ସଟ ଆମର ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଫିସ୍ ଲ୍ୟାଣ୍ଡିଂ ସେଣ୍ଟର ଆଉ ଜେଟି। ଇନ୍ ସବୁ ଏରିଆରେ ଆମେ ଭଲ ଭାବସେ କେମିତି ଆମେ ଇଣ୍ଟେଲିଜେନ୍ସ ପାଇବା, କେମିତି ଆମର ସିକ୍ୟୁରିଟି ରହିବା, ତା ଭାବରେ ଆମର ସବୁ ଥାନାରେ ଯେତେ ବି ଆମର FLC ଫିସ୍ ଲ୍ୟାଣ୍ଡିଂ ସେଣ୍ଟର୍ସ ଆଉ ଜେଟି ଅଛି, ସବୁ 24/7 ଆମର ଷ୍ଟାଫ୍ ଡିପ୍ଲଏଡ୍ ଅଛି, ସେ ସବୁ ମାନେ ଇଣ୍ଟେଲିଜେନ୍ସ ଦେଉଛନ୍ତି। ତାପରେ ଆମର ସେକେଣ୍ଡ ଇମ୍ପୋର୍ଟାଣ୍ଟ ଆସ୍ପେକ୍ଟ ରହୁଛି ଆମର ଯେଉଁ ଫିସରିଜ ଡିପାର୍ଟମେଣ୍ଟ କେ ସାଥ ମିଶିକି ଯେଉଁ ଆମର କୋଅର୍ଡିନେଟେଡ୍ ୱେ ମେଁ ସିକ୍ୟୁରିଟି ଆଉ ଯେ ସର୍ଭେଲାନ୍ସ ଯେଉଁ ଚାଲିଛି ଇସ୍ମେ ବି ଆମର ବେଳେ ବେଳେ ଆମେ ଯାଇକି ଆମେ ଇଣ୍ଟର କୋଅର୍ଡିନେଟେଡ୍ ୱେ ରେ ଆମେ ଯାଇକି ସବୁ ବୋଟ୍ସ ଗୁଡ଼ାକୁ ଚେକ୍ କରୁଛୁ।
0: ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ପରବର୍ତ୍ତୀ ଗୀତଟି ନେଇଛୁ ଅନ୍ଧାକାନନ ଚଳଚ୍ଚିତ୍ରରୁ। ଶିଳ୍ପୀ କିଶୋର କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଶ୍ରୋତାବନ୍ଧୁ ଆପଣମାନେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଧରମବୀର ଚଳଚ୍ଚିତ୍ରରୁ। ଦ୍ୱେତକଣ୍ଠର ଶିଳ୍ପୀ ହେଲେ ମହମ୍ମଦ ରଫି ଏବଂ ମୁକେଶ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଆଗ୍ ସେ ଖେଲେଙ୍ଗେ ଚଳଚ୍ଚିତ୍ରରୁ, ଶିଳ୍ପୀ ଆଶା ଭୋସଲେ ଏବଂ ଅମିତ କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଆର୍ଡି ବର୍ମନ୍।

0: ପ୍ରଚାର କଲୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 10 ବାଜିବାକୁ ଯାଉଛି। ଶୁଣନ୍ତୁ ସରକାରଙ୍କ 12 ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କେନ୍ଦ୍ର ସରକାରଙ୍କ 12 ପୂର୍ତ୍ତି ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ରେକର୍ଡିଂ।
2: This is Akashwani. In the special series, 12 years of the Modi government, now we bring you an exclusive interview with Anupriya Patel, Union Minister of State for Health and Family Welfare, on health sector reforms and achievements. The interviewer is Niharika Bhuvania.
3: Ye Akashwani hai. विशेष श्रृंखला मोदी सरकार के 12 साल के अंतर्गत आज सुनिए स्वास्थ्य क्षेत्र में सुधार और उपलब्धियों पर केंद्रीय स्वास्थ्य और परिवार कल्याण राज्य मंत्री अनुप्रिया पटेल के साथ विशेष साक्षात्कार। साक्षात्कार कर रही हैं निहारिका भुवानिया।
4: नमस्कार और आपका हार्दिक स्वागत है आज के इस कार्यक्रम में, जहां हम चर्चा कर रहे हैं माननीय प्रधानमंत्री श्री नरेंद्र मोदी के नेतृत्व में

0: ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ 12 ବର୍ଷ।
1: ଶୁଣିଲେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଖେୟାଲ। ଶିଳ୍ପୀ ଶ୍ରୀମତୀ ଧନ୍ଦୁତାଇ କୁଲକର୍ଣ୍ଣୀ ପରିବେଷଣ କରିଛନ୍ତି ରାଗ କବୀର ଭୈରବୀ।

ଘଣ୍ଟା ସମ୍ପର୍କରେ। ପରେ ଭେଟଘାଟରେ ରହିଛି ମାଛତାସ କାଜେ ସରକାରୀ ସାଇଜ। ଶେଷରେ ଶୁଣିବେ ସାକ୍ଷାତକାର, ଜନ୍ମ, ମୃତ୍ୟୁ, ପଞ୍ଜୀକରଣ ବୋଇଲେ କାଇଟା। ରାତି 9:30 ପ୍ରଚାର କରିବୁ ନାଟକ ଶିବଶକ୍ତି। ରଚନା ବାମଦେବ ମହାପାତ୍ର, ପ୍ରଯୋଜନା ମୁରଲୀଧର ସାହୁ, ସହଯୋଗିତା ଶଶିଭୂଷଣ ଦାସ। ରାତି 10:00 ଶୁଣିବେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଉପଲକ୍ଷେ ବିଶେଷ ଦ୍ୱିଭାଷିକ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:53 ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ